ଆକାଶବାଣୀ ସମ୍ବଲପୁର ସମୟ ସକାଳ 5:56 ଆଜି ଶନିବାର 1948 ଶତାବ୍ଦ ଆଷାଢ଼ 27 ଦିନ 2026 ମସିହା ଜୁଲାଇ ମାସର 18 ତାରିଖ ଶ୍ରୋତାମାନଙ୍କୁ ଶୁଭେଚ୍ଛା ଓ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେବ 317.5 meters ତଥା 945 kHz ଏବଂ ଏଫ୍ଏମ୍ 101 MHz ଯୋଗେ। ଆପଣମାନେ ଆମ କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ ଏଆଇଆର୍ ଏପ୍ ମାଧ୍ୟମରେ ମଧ୍ୟ ଶୁଣିପାରିବେ। ମାଙ୍ଗଳିକ

ଧରିତ୍ରୀ ଜେନାଙ୍କ କଣ୍ଠରେ ଏ ଗୀତଟି। ଗୀତ ରଚନା କୃତିବାସ ନାୟକ। ପ୍ରଭୁ ହେ ତୋ ପାଦେ ମିନତି ମୋର।

ଆହେ ଦୀନ ବାନ୍ଧବ ମୋତେ ଆପଣାର କରିନିଅ। ପାରମ୍ପରିକ ରଚନାରୁ ଏହି ଗୀତଟି, କଣ୍ଠଶିଳ୍ପୀ ରମେଶ ଚନ୍ଦ୍ର ଦାସ।

କାର୍ଯ୍ୟକ୍ରମ ଶେଷରେ ସମ୍ବଲପୁରୀ ଗୀତ ଶୁଣନ୍ତୁ, କଣ୍ଠଶିଳ୍ପୀ ବୀରେନ୍ଦ୍ରନାଥ ନାୟକ, ଗୀତ ରଚନା ବିନୋଦିନୀ ଦେବ।

0: ଶୁଣୁଥିଲେ ଭକ୍ତିଗୀତର ବିଶେଷ କାର୍ଯ୍ୟକ୍ରମ ବନ୍ଦନା ଆକାଶବାଣୀ ସମ୍ବଲପୁର। ଆଜିର ଭାବନା ଶୁଣନ୍ତୁ, ଉପସ୍ଥାପନା ଜି ସାଇ କ୍ରିଷ୍ଣା।
1: ଆମେ ଅନେକ ସମୟରେ ଭାବୁ ଯେ ବିଜ୍ଞାନ ଓ ଆଧ୍ୟାତ୍ମିକତା ପରସ୍ପର ବିରୋଧୀ, କିନ୍ତୁ ବାସ୍ତବରେ ଏହା ସତ୍ୟ ନୁହେଁ। ବିଜ୍ଞାନ ଓ ଆଧ୍ୟାତ୍ମିକତା ହେଉଛି ଏକେଇ ସତ୍ୟକୁ ଜାଣିବାର ଦୁଇଟି ଭିନ୍ନ ପଥ। ବିଜ୍ଞାନ ବାହ୍ୟ ଜଗତର ରହସ୍ୟ ଉନ୍ମୋଚନ କରେ, ଆଉ ଆଧ୍ୟାତ୍ମିକତା ଆମର ଅନ୍ତର୍ଜଗତକୁ ଆଲୋକିତ କରେ। ବିଜ୍ଞାନ ପ୍ରଶ୍ନ କରେ, ଏହା କିପରି ଘଟିଲା? ଆଧ୍ୟାତ୍ମିକତା ପଚାରେ, ଏହା କାହିଁକି ଘଟିଲା? ଗୋଟିଏ ଆମକୁ ଜ୍ଞାନ ଦିଏ, ଅନ୍ୟଟିଏ ଆମକୁ ପ୍ରଜ୍ଞା ଦିଏ। ଗୋଟିଏ ଆମର ହାତକୁ ଶକ୍ତିଶାଳୀ କରେ, ଅନ୍ୟଟିଏ ଆମର ହୃଦୟକୁ ପବିତ୍ର କରେ। ଆଜି ବିଜ୍ଞାନ ଆମକୁ ଅନେକ ଆଶ୍ଚର୍ଯ୍ୟଜନକ ଆବିଷ୍କାର ଦେଇଛି। ଆମେ ଚନ୍ଦ୍ରରେ ପହଞ୍ଚିଛୁ, ରୋଗର ଚିକିତ୍ସା କରୁଛୁ ଏବଂ କୃତ୍ରିମ ବୁଦ୍ଧିମତା ପରି ପ୍ରଯୁକ୍ତିର ବିକାଶ କରୁଛୁ। କିନ୍ତୁ ଯଦି ଏହି ଜ୍ଞାନ ସହିତ ନୈତିକତା, କରୁଣା ଓ ମାନବିକତା ନଥାଏ, ତେବେ ସେହି ବିଜ୍ଞାନ ମାନବ କଲ୍ୟାଣ ପରିବର୍ତ୍ତେ ବିନାଶର କାରଣ ମଧ୍ୟ ହୋଇପାରେ। ସେଥିପାଇଁ ଆଧ୍ୟାତ୍ମିକତା ଆମକୁ ଶିଖାଏ ସତ୍ୟ, ପ୍ରେମ, ଶାନ୍ତି, ଅହିଂସା ଓ ଧର୍ମର ପଥରେ ଚାଲିବାକୁ। ଏହା ଆମକୁ ନିଜକୁ ଚିହ୍ନିବା, ଅନ୍ୟକୁ ସମ୍ମାନ କରିବା ଓ ସମସ୍ତ ଜୀବ ପ୍ରତି କରୁଣା ରଖିବାର ଶିକ୍ଷା ଦିଏ। ଏକ ପକ୍ଷୀ ଯେପରି ଦୁଇଟି ଡେଣା ସାହାଯ୍ୟରେ ଆକାଶରେ ଉଡ଼ିଥାଏ, ସେହିପରି ମାନବ ସଭ୍ୟତା ମଧ୍ୟ ବିଜ୍ଞାନ ଓ ଆଧ୍ୟାତ୍ମିକତାର ସନ୍ତୁଳନରେ ଆଗକୁ ବଢ଼ିପାରେ। କେବଳ ବିଜ୍ଞାନ ଆମକୁ ସୁବିଧା ଦେଇପାରେ, କିନ୍ତୁ ଆଧ୍ୟାତ୍ମିକତା ହିଁ ଆମକୁ ପ୍ରକୃତ ସୁଖ ଓ ଶାନ୍ତି ଦେଇଥାଏ। ଆଜିର ଯୁବପିଢ଼ିଙ୍କ ପାଇଁ ଏ ଦୁଇଟିର ସମନ୍ୱୟ ଅତ୍ୟନ୍ତ ଜରୁରୀ। ଆମେ ବିଜ୍ଞାନକୁ ଶିଖିବା, ନୂତନ ପ୍ରଯୁକ୍ତିକୁ ଗ୍ରହଣ କରିବା, କିନ୍ତୁ ସେହି ସହିତ ମାନବିକ ମୂଲ୍ୟବୋଧ, ନୈତିକତା ଓ ଆତ୍ମସଂଯମକୁ ମଧ୍ୟ ଜୀବନରେ ସ୍ଥାନ ଦେବା, ତେବେ ହିଁ ଉନ୍ନତି ପ୍ରକୃତ ଅର୍ଥରେ ସାର୍ଥକ ହେବ। ଶେଷରେ ମୁଁ ଏତିକି କହିବି, ବିଜ୍ଞାନ ଆମକୁ ବଞ୍ଚିବାର ଉପାୟ ଶିଖାଏ, ଆଧ୍ୟାତ୍ମିକତା ଆମକୁ କାହିଁକି ବଞ୍ଚିବା ଉଚିତ ତାହା ଶିଖାଏ। ବିଜ୍ଞାନ ଓ ଆଧ୍ୟାତ୍ମିକତାର ସୁନ୍ଦର ସମନ୍ୱୟ ହିଁ ଏକ ଶାନ୍ତିପୂର୍ଣ୍ଣ, ସମୃଦ୍ଧ ଓ ମାନବିକ ସମାଜ ଗଢ଼ିପାରିବ। ଆଜିର ଯୁଗରେ ବିଜ୍ଞାନ ଅତି ଦ୍ରୁତ ଗତିରେ ଆଗକୁ ବଢ଼ୁଛି। କୃତ୍ରିମ ବୁଦ୍ଧିମତା, ରୋବୋଟିକ୍ସ, ମହାକାଶ ଗବେଷଣା ଓ ଜୈବ ପ୍ରଯୁକ୍ତି ବିଦ୍ୟା ମାନବ ଜୀବନକୁ ନୂଆ ଦିଗ ଦେଉଛି। କିନ୍ତୁ ଏହି ସମସ୍ତ ଉନ୍ନତି ସେତେବେଳେ ହିଁ ସାର୍ଥକ ହେବ ଯେତେବେଳେ ଏହା ମାନବ ଜାତିର କଲ୍ୟାଣ, ଶାନ୍ତି ଓ ସେବା ପାଇଁ ବ୍ୟବହୃତ ହେବ। ଆଧ୍ୟାତ୍ମିକତା ଆମକୁ ଶିଖାଏ ଯେ ପ୍ରତ୍ୟେକ ମଣିଷ, ପ୍ରତ୍ୟେକ ଜୀବ ଏବଂ ସମଗ୍ର ପ୍ରକୃତି ପରସ୍ପର ସହ ଜଡ଼ିତ। ତେଣୁ ବିଜ୍ଞାନର ପ୍ରତ୍ୟେକ ଆବିଷ୍କାରରେ ମାନବିକତା ଓ କରୁଣାର ସ୍ପର୍ଶ ରହିବା ଆବଶ୍ୟକ। ଜ୍ଞାନ ଯଦି ବିନୟ ସହ ଯୋଡ଼ି ହୁଏ, ତେବେ ସେ ବି ଜ୍ଞାନ ସମାଜ ପାଇଁ ଆଶୀର୍ବାଦ ହୋଇଉଠେ। ଆମର ପ୍ରାଚୀନ ଋଷିମୁନିମାନେ ଜ୍ଞାନ ଓ ଆଧ୍ୟାତ୍ମିକତାର ସମନ୍ୱୟର ଶିକ୍ଷା ଦେଇଥିଲେ। ସେମାନେ କହିଥିଲେ ଯେ ସତ୍ୟ ଜ୍ଞାନ ସେହି ଯାହା ମଣିଷକୁ କେବଳ ବୁଦ୍ଧିମାନ ନୁହେଁ, ବରଂ ଉତ୍ତମ ମଣିଷରେ ପରିଣତ କରେ। ଆଜିର ବିଶ୍ୱରେ ଏହି ଶିକ୍ଷା ପୂର୍ବାପେକ୍ଷା ଅଧିକ ପ୍ରାସଙ୍ଗିକ। ଆସନ୍ତୁ ଆମେ ବିଜ୍ଞାନକୁ ଜ୍ଞାନର ଆଲୋକ ଏବଂ ଆଧ୍ୟାତ୍ମିକତାକୁ ଜୀବନର ଆଲୋକ ଭାବରେ ଗ୍ରହଣ କରିବା। ଯେତେବେଳେ ଏ ଦୁଇଟିର ସମନ୍ୱୟ ହେବ, ସେତେବେଳେ ମଣିଷ କେବଳ ପ୍ରଯୁକ୍ତିରେ ନୁହେଁ, ଚରିତ୍ର, କରୁଣା ଓ ମୂଲ୍ୟବୋଧରେ ମଧ୍ୟ ଉନ୍ନତ ହେବ। ମନେ ରଖନ୍ତୁ, ବିଜ୍ଞାନ ଆମ ହାତକୁ ଶକ୍ତି ଦିଏ, କିନ୍ତୁ ଆଧ୍ୟାତ୍ମିକତା ଆମ ହୃଦୟକୁ ଦିଗ ଦିଏ। ଶକ୍ତି ଓ ଦିଗର ଏହି ସନ୍ତୁଳନ ହିଁ

ଆଜିର ଭାବନା ଶୁଣିଲେ ଉପସ୍ଥାପନ କରିଥିଲେ ଜି ସାଇ କ୍ରିଷ୍ଣା। ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ ଅତିବଢ଼ି ଜଗନ୍ନାଥ ଦାସକୃତ ଶ୍ରୀମଦ୍ ଭାଗବତର 445 ତମ ଭାଗ।

ବେଦସ୍ତୁତି ଅଷ୍ଟବିଂଶ ଶ୍ଳୋକାତ୍ମକ ଆତ୍ମା ଓ ବ୍ରହ୍ମର ଏକତ୍ୱ ପ୍ରତିପାଦନ କରିବାକୁ ଏଥିରେ ବେଦ ପୁରାଣ ଓ ଉପନିଷଦର ନିର୍ଯାସ ସଂଗ୍ରହ କରାଯାଇଛି। ଯେଉଁମାନେ ଜଗତର ମିଥ୍ୟା ରୂପକୁ ଅତିକ୍ରମ କରି ସମଭାବରେ ସ୍ଥିତ ସତ୍ୟସ୍ୱରୂପ ବ୍ରହ୍ମଙ୍କୁ ସାକ୍ଷାତ କରନ୍ତି ସେମାନେ ସଂସାରର ଜନ୍ମ ମୃତ୍ୟୁ ଚକ୍ରରେ ପଡ଼ନ୍ତି ନାହିଁ। ପ୍ରାଣୀ ନିଜ କର୍ମାନୁସାରେ ଶରୀର ପାଇଥାଏ, ସେହି ଶରୀର ମଧ୍ୟରେ କିନ୍ତୁ କାର୍ଯ୍ୟକାରଣ ଆବରଣ ଶୂନ୍ୟ ପୁରୁଷ ଭାବରେ ବ୍ରହ୍ମ ରହିଥାନ୍ତି ଏବଂ ଯାବତୀୟ ଇନ୍ଦ୍ରିୟ ଶକ୍ତି ପରିଚାଳନା କରନ୍ତି।

ଶୁଣୁଥିଲି ଅତିବଢ଼ୀ ଜଗନ୍ନାଥ ଦାସକୃତ ଶ୍ରୀମଦ୍ ଭାଗବତର 445ତମ ଭାଗ। ଆକାଶବାଣୀ ସମ୍ବଲପୁର ଶୁଣିପାରିବି ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ। କିଛି ସମୟ ପରେ

ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢ଼ୁଛନ୍ତି ତାପସ ରଞ୍ଜନ ସାହୁ। ଶ୍ରୀକ୍ଷେତ୍ର ପୁରୀନ ଚତୁର୍ଦ୍ଧା ମୂର୍ତ୍ତି ଆଜି ଆଡ଼ପ ମଣ୍ଡପକେ ବିଜେ କରବେ। ରଥ ଉପରେ ମହାପ୍ରଭୁମାନଙ୍କର ସନ୍ଧ୍ୟା ଧୂପ ନୀତି ସର୍ବା ଋତୁରୁ ପହଣ୍ଡି ବିଜେ ମୂଲ ହେବା। ପହେଲା ମଦନ ମୋହନ, ରାମ ଆର୍ କୃଷ୍ଣ ବିଜେ କରବା ଋତୁରୁ ସୁଦର୍ଶନ ମହାପ୍ରଭୁ ଆଡ଼ପ ମଣ୍ଡପକେ ଯିବେ। ଇତା ଋତୁରୁ ଗୋଟି ପହଣ୍ଡିଥି ଶ୍ରୀବଳଭଦ୍ର ଦେବୀ ସୁଭଦ୍ରା ଆର୍ ଶେଷେ ମହାପ୍ରଭୁ ଶ୍ରୀଜଗନ୍ନାଥ ଆଡ଼ପ ମଣ୍ଡପକେ ବିଜେ କରବେ। ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଧାରି ଯାଇଥିବା ନୀତିକାନ୍ତି ଅନୁସାରେ ତିନି ରଥଥି ଆଜି ମହାପ୍ରଭୁଙ୍କର ମଙ୍ଗଳ ଆଳତୀ ଶେଷ ହେବା ଋତୁରୁ ମୈଲମ ତଡ଼ପ ଲାଗି ଅବକାଶ ବେଶ ଶେଷ ଗୋପାଳ ବଲ୍ଲଭ ସକାଳ ଧୂପ ଆର୍ ମଧ୍ୟାହ୍ନ ଧୂପ ନୀତି କରାଯିବା। ଇତା ଋତୁରୁ ଉପରବେଲା ମହାପ୍ରଭୁମାନଙ୍କର ସନ୍ଧ୍ୟା ଧୂପ ଆର୍ ସନ୍ଧ୍ୟା ଆଳତୀ ସର୍ବା ଋତୁରୁ ପହଣ୍ଡି ଲାଗି ରଥମାନଙ୍କେ ଚାରମାଳ ବନ୍ଧାଯିବା। ଏଥିର୍ଲାଗି ପ୍ରଶାସନ ତରଫରୁ ସବୁ ପ୍ରକାରର ତୟାରି କରାଯାଇଛି। ସେଆଡ଼େ ରଥ ଉପରେ ମହାପ୍ରଭୁମାନଙ୍କୁ ଦର୍ଶନ କରବାର୍ ଲାଗି ଭକ୍ତମାନଙ୍କର ଜବର ଭିଡ଼ ହୋଇଛି। ଭୁବନେଶ୍ୱର ଆଡ଼ୁ ବହୁତଟି ଗାଡ଼ି ଯାଉଥିବାରୁ ରାସ୍ତା ପୁରା ଜାମ୍ ହୋଇଯାଇଛି। ମାଳତୀ ପାଟପୁର ପାଖେ ପାଖାପାଖି ଦେଢ଼ ଘଣ୍ଟା ଅଟକିବାରକେ ପଡ଼ୁଛି। ହେଥିର୍ଲାଗି ପୁରୀ ଆସବାର ଆଗରୁ ସବୁ ପ୍ରକାରର ପ୍ରସ୍ତୁତି କରିକି ଆସବାରକେ ପ୍ରଶାସନ ତରଫରୁ ସତର୍କ କରାଯାଇଛି। ସଂସଦର ମୌସୁମୀ ଅଧିବେଶନ ଆଘନୁ ଆଇବା କାଲ କେନ୍ଦ୍ର ସରକାର ସବୁ ରାଜନୈତିକ ଦଳର ନେତାମାନଙ୍କର ବୈଠକ ଡାକିଛନ୍। ବୈଠକଥି ସରକାର ସଂସଦର ଦୁହି ଗୃହକେ ଠିକ୍ ଭାବେ ପରିଚାଳନା କରବାରଟାକେ ସୁନିଶ୍ଚିତ କରବାର୍ ଲାଗି ସବୁ ରାଜନୈତିକ ଦଳର ସହଯୋଗ ମାଗବେ। ଇନୁ ଜନି ଦିଆଯାଇପାରେ ଯେ ଆଇବା ସୋମବାରନୁ ସଂସଦର ମୌସୁମୀ ଅଧିବେଶନ ମୂଲ ହୋଇକରି ଅଗଷ୍ଟ 13 ତାରିଖ ତକ୍ ଚାଲବା। ଏ ଅଧିବେଶନ ସମିଆତି କେତେଟା ଜରୁରୀ ବିଧେୟକ ଉପରେ ଆଲୋଚନା ହେବାର ସହିତେ ମଞ୍ଜୁରୀ ବିଲ୍ ମିଳିବାର ସମ୍ଭାବନା ରହିଛି। ରାଇଜେ ନୂଆକରି ଗଠନ ହୋଇଥିବାର 35 ପୌର ସଂସ୍ଥାର ଏନ୍ଏସିର ପୌରାଧ୍ୟକ୍ଷ ପଦ ଲାଗି ସଂରକ୍ଷଣ ତାଲିକାର ଚିଠା ବିଜ୍ଞପ୍ତି ବାହାରିଛି। ଗୃହ ନିର୍ମାଣ ଆର୍ ନଗର ଉନ୍ନୟନ ବିଭାଗ ତରଫରୁ ବାହାରିଥିବାର ବିଜ୍ଞପ୍ତି ଅନୁସାରେ 11 ପୌର ସଂସ୍ଥାର ଏନ୍ଏସିର ପୌରାଧ୍ୟକ୍ଷ ପଦ ଅନୁସୂଚିତ ଜାତି ମହିଳାମାନଙ୍କର ଲାଗି ରହିଛି। ସେନ୍ତା 7 ଲେଖା ପଦବୀ ଅନୁସୂଚିତ ଜାତି ଆର୍ ଅନୁସୂଚିତ ମହିଳାମାନଙ୍କର ଲାଗି ସଂରକ୍ଷିତ ରଖାଯିବା। ସେନ୍ତା 4 ଲେଖା ପଦ ଅନୁସୂଚିତ ଜନଜାତି ଆର୍ ମହିଳା ଆର୍ 2 ପଦ ଅଣସଂରକ୍ଷିତ ବର୍ଗର ଲାଗି ସଂରକ୍ଷିତ ରଖବାରକେ ପ୍ରସ୍ତାବ ରହିଛି। ଏହି ଚିଠା ବିଜ୍ଞପ୍ତି ଓଡ଼ିଶାର ଗେଜେଟ୍

ବାହାରବାର 15 ଦିନ ଭିତରେ ଲୋକେ ନିଜର ଆପତ୍ତି କି ମତାମତ ପୌର ପ୍ରଶାସନ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟନୁ ଦାଖଲ କରିପାରିବେ। ଏମ୍ସ ଭୁବନେଶ୍ୱରର ଷଷ୍ଠ ସମାବର୍ତ୍ତନ ଉତ୍ସବ ଆଜି ହେବା। ଏଥି ମୁଖ୍ୟ ଅତିଥି ଭାବେ କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ ଯୋଗ ଦେବେ। ତାଙ୍କର ସହାୟତେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ, ସାଂସଦ ଅପରାଜିତା ଷଡ଼ଙ୍ଗୀ ଯୋଗ ଦେବାର କାର୍ଯ୍ୟସୂଚୀ ରହିଛି ବୋଲି ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡାକ୍ତର ଆଶୁତୋଷ ବିଶ୍ୱାସ କହିଛନ୍ତି। ଏହି ସମାବର୍ତ୍ତନଟି 684 ଜଣ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ଦିଆଯିବା। ରାଜ୍ୟ ପବ୍ଲିକ ପ୍ରାଇଭେଟ ପାର୍ଟନରସିପ୍ PPP ମଡେଲକେ ଅଧିକା ମଜବୁତ କରିବାର ଲାଗି ଓଡ଼ିଶା ସରକାର ଆର୍ ଇଣ୍ଟରନ୍ୟାସନାଲ ଫାଇନାନ୍ସ କର୍ପୋରେସନ IFC ଭିତରେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ୱାକ୍ଷରିତ ହୋଇଯାଇଛି। ଭୁବନେଶ୍ୱରଠାରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କର ଅଧ୍ୟକ୍ଷତାରେ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅବସରରେ ଓଡ଼ିଆ ଭାଷା ସାହିତ୍ୟ ଆର୍ ସଂସ୍କୃତି ବିଭାଗ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ତରଫୁ ଭକ୍ତି ସଙ୍ଗୀତ ସମାରୋହ ଗୁହାରୀ ଆଜିଠାନୁ ମୂଲ ହେଉଛି। ରବୀନ୍ଦ୍ର ମଣ୍ଡପଠାରେ 3 ଦିନ ତକ ହେବାର୍କେ ଥିବା ଏହି କାର୍ଯ୍ୟକ୍ରମ ଏବେ 20 ତାରିଖ ସର୍ବା। ଶ୍ରୀଜଗନ୍ନାଥ ସଂସ୍କୃତିର ବହୁତଟେ ପ୍ରଚାର ପ୍ରସାର ସହିତ ପାରମ୍ପରିକ ସଙ୍ଗୀତକେ ଗୋଟିଏ ଖାସ୍ ଜାଗା ଦେବାର୍ ଲାଗି ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ବୋଲି ଓଡ଼ିଶୀ ଗବେଷଣା କେନ୍ଦ୍ରର ପ୍ରଶାସନିକ ଅଧିକାରୀ ସୁଚିସ୍ମିତା ମନ୍ତ୍ରୀ କହିଛନ୍ତି। ନୂଆଦିଲ୍ଲୀର ଇଣ୍ଟରନ୍ୟାସନାଲ ଇଣ୍ଡିଆ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଡେମୋକ୍ରେସି ଆଣ୍ଡ ଇଲେକ୍ସନ ମ୍ୟାନେଜମେଣ୍ଟ IIIDEM ପରିସରନୁ ଭାରତ ନିର୍ବାଚନ ଆୟୋଗ ତରଫୁ ଅଲ୍ ଇଣ୍ଡିଆ ମିଡିଆ ଡେମୋକ୍ରେସି 2026 ହୋଇଯାଇଛି। ଏଥି ଯୋଗ ଦେଇଥିବା ପ୍ରତିନିଧିମାନଙ୍କୁ ଉଦ୍ବୋଧନ ଦେଇକରି ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର କହିଛନ୍ତି, ଭାରତୀୟ ସମ୍ଭିଧାନ ନିର୍ବାଚନ ବାବଦ ଆଇନ ଆର୍ ସମୀୟା ଅନୁସାରେ ନିର୍ବାଚନ କମିଶନଙ୍କ ତରଫୁ ଜାରି କରାଯାଉଥିବା ନିର୍ଦ୍ଦେଶାବଳୀ ଅନୁସାରେ ଦେଶେ ନିର୍ବାଚନ ପ୍ରକ୍ରିୟା ପରିଚାଳିତ ହୋଇଥିସି। ସମ୍ମିଳନୀରେ ଓଡ଼ିଶାର 9 ଜଣ ବରିଷ୍ଠ ସାମ୍ବାଦିକ ଆର୍ ଗଣମାଧ୍ୟମ ପ୍ରତିନିଧିମାନେ ସାମିଲ ହୋଇଛନ୍ତି। ସମ୍ମିଳନୀର ମୁଖ୍ୟ ବିଷୟବସ୍ତୁ ରହିଛି ଅଂଶୀଦାରମାନଙ୍କୁ ଯୋଡ଼ବାର, ଗଣତନ୍ତ୍ରକେ ବରକସ କରିବା, ନିର୍ବାଚନୀ ଗଣମାଧ୍ୟମର ଭୂମିକା। ପାଣିପାଗ ଲଘୁଚାପର ବଲେ ରାଜ୍ୟର ଭିନ୍ ଭିନ୍ ଜାଗାନୁ ବର୍ଷା ଲାଗି ରହିଛି। ଆଜି ବରଗଡ଼, ସୁବର୍ଣ୍ଣପୁର, ବୌଦ୍ଧ ଆର୍ ବଲାଙ୍ଗୀର ଜିଲ୍ଲାର ଗୋଟିଏ ଯୋଡ଼ିଏ ଜାଗାନୁ ଅତି ଜବର ବର୍ଷା ହେବା ବୋଲିକରି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ସତର୍କ ସୂଚନା ଜାରି କରାଯାଇଛି। ସିଆଡ଼େ ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ ଜିଲ୍ଲା ନଭିଲ୍ ଜବର ବର୍ଷା ହେବାର ସମ୍ଭାବନା ରହିଛି। ଏଚ୍ନିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।

ଶୁଣନ୍ତୁ, ଆଜି ପ୍ରଚାରିତ ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆଜି ସକାଳ 7:35ରେ ସାହିତ୍ୟ ପତ୍ରିକାର କାର୍ଯ୍ୟକ୍ରମ ସୃଜନିକାରେ ଶୁଣିବି ରାମଚରଣ ପ୍ରଧାନଙ୍କ କବିତା। 7:55ରେ ସୁଗମ ସଙ୍ଗୀତ କଣ୍ଠଶିଳ୍ପୀ ମଞ୍ଜୁଶ୍ରୀ କୁଣ୍ଡୁ। ସକାଳ 8:30ରେ ଶ୍ରୀକ୍ଷେତ୍ର ମାଧୁରୀ ରେଲିକରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଏଥିରେ ଶୁଣିବି ଖୁଣ୍ଟିଆ ମେକଅପ୍ ସେବା ବିଶେଷଜ୍ଞ ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ। 8:45ରେ ସୁକୁମ ସଙ୍ଗୀତ କଣ୍ଠଶିଳ୍ପୀ ମଞ୍ଜୁଶ୍ରୀ ମହାନ୍ତି, ଏମ୍ ଶାନ୍ତି ଶ୍ରଦ୍ଧା ଏବଂ ପ୍ରମୋଦ କୁମାର ପଣ୍ଡା। ସକାଳ 9:00ରେ ହିନ୍ଦୀ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଅନୁରୋଧ। ଦିନକ 11:05ରେ ସମ୍ବଲପୁରୀ ଭକ୍ତି ଗୀତର କାର୍ଯ୍ୟକ୍ରମ ଭକ୍ତି ଲହର। କଣ୍ଠଶିଳ୍ପୀ ଖତାଳ ସାହୁ, ବିରଞ୍ଚି ନାରାୟଣ ନାୟକ, ଦାମୋଦର ପତି, ରାମେଶ୍ୱର ମାକର ଏବଂ ନବୀନ କିଶୋର ଆଚାର୍ଯ୍ୟ। ଦିନ 11:30ରେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଖୋଲା ଝରକା। ଦିନ 12:00ରେ ଆପଣଙ୍କ ଚିଠି ପାଇଛୁ କାର୍ଯ୍ୟକ୍ରମ। 12:15ରେ ପାତାୟନ କାର୍ଯ୍ୟକ୍ରମ, ଏଥିରେ ଶୁଣିବି ହିନ୍ଦୀ କଥାଚିତ୍ରର ଗୀତ। 12:30ରେ ଅନୁରୋଧରେ ସମ୍ବଲପୁରୀ ଗୀତ, 5:00ରେ ସମ୍ବଲପୁରୀ ଗୀତ, କଣ୍ଠଶିଳ୍ପୀ ଶ୍ରୀରାମ ଲୋହରା, ନବୀନ କୁମାର କୁଅଁର ଏବଂ ଦୁର୍ଗା ନାରାୟଣ ପ୍ରସାଦ ମିଶ୍ର। ଆଜି ଦିନ 1:20ରେ ଘର ସଂସାର କାର୍ଯ୍ୟକ୍ରମରେ ବିବିଧା ଶୁଣିବି ଦୁଇ 45ରେ ହିନ୍ଦୀ କଥାଚିତ୍ର ଗୀତ। ଅପରାହ୍ନ 3:00ରେ କିଷାନ ସମ୍ପ୍ରଦାୟର ସାମାଜିକ ଏବଂ ସାଂସ୍କୃତିକ ଜୀବନଧାରା ଉପରେ ପର୍ଯ୍ୟବେସିତ କିଷାନ ଭାଷାର ବିଶେଷ କାର୍ଯ୍ୟକ୍ରମ ମାକା ପୁପୁ ଝକଝକା। 3:30ରେ ହିନ୍ଦୀ କଥାଚିତ୍ର ଗୀତ। ଅପରାହ୍ନ 4:00ରେ ପୁଣି ଥରେ ହେଲୋ ଅନୁରୋଧର ପୁନଃ ପ୍ରସାରଣ। ସନ୍ଧ୍ୟା 5:02ରେ ଲୋକଗୀତ କାର୍ଯ୍ୟକ୍ରମରେ ଭାଗବତୀ ମେଳା ଶୁଣିବି, ପରିବେଷଣ କରିଛନ୍ତି ବୁଧରାମ ଗଟ୍ଟିଆ ଏବଂ ସାଥୀ। ଏ ଥିଲା ଆଜି ପ୍ରଚାରିତ ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ସମ୍ବଲପୁର, ଶୁଣନ୍ତୁ ପରବର୍ତ୍ତୀ କାର୍ଯ୍ୟକ୍ରମ, ରେଡ଼ିଓ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଲେଖିଛନ୍ତି ରଶ୍ମିତା ଦାସ। ପୁରୀ ଶ୍ରୀକ୍ଷେତ୍ରରେ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତି ଆଜି ସନ୍ଧ୍ୟାରେ ଆଡ଼ପ ମଣ୍ଡପ ବିଜେ କରିବେ। ରଥ ଉପରେ ମହାପ୍ରଭୁଙ୍କ ସନ୍ଧ୍ୟାଧୂପ ନୀତି ଶେଷ ହେବା ପରେ ପହଣ୍ଡି ବିଜେ ଆରମ୍ଭ ହେବ। ମଙ୍ଗଳ ଆଳତୀ ସମ୍ପୂର୍ଣ୍ଣ ହେବା ପରେ ମୈଲମ ତଡ଼ପ ଲାଗି ଅବକାଶ ଗୋପାଳବଲ୍ଲଭ ସକାଳ ଧୂପ ମଧ୍ୟାହ୍ନ ଧୂପ ନୀତି ଶେଷ କରାଯିବ। ଅପରାହ୍ନରେ ମହାପ୍ରଭୁଙ୍କ ସନ୍ଧ୍ୟାଧୂପ ଆଳତୀ ପରେ ରଥରେ ଚାରମାଳ ବନ୍ଧାଯିବ। ବନ୍ଦାପନା କରାଯିବା ପରେ ଗୋଟି ପହଣ୍ଡି ଅନୁଷ୍ଠିତ ହେବ। ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଉଙ୍କ ରଥ ଗତକାଲି ସନ୍ଧ୍ୟାରେ ଗୁଣ୍ଡିଚା ମନ୍ଦିରରେ ପହଞ୍ଚିଛି। ଆଜି ରାତି 9ଟାରେ ଧାଡ଼ି ପହଣ୍ଡିରେ ଆଡ଼ପ ମଣ୍ଡପ ବିଜେ ନୀତି ଅନୁଷ୍ଠିତ ହେବ। ମୟୂରଭଞ୍ଜ ଜିଲ୍ଲା ବାରିପଦାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରା ଗତକାଲି ଆରମ୍ଭ ହୋଇଥିଲା। ପରମ୍ପରା ଅନୁସାରେ ମା' ସୁଭଦ୍ରାଙ୍କ ରଥକୁ ମହିଳାମାନେ ଟାଣିଥିଲେ। ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ ମାଉସୀମା ମନ୍ଦିର ଅଭିମୁଖେ ଯାତ୍ରା କରିବ। ଭୁବନେଶ୍ୱରସ୍ଥିତ ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନ ଏମ୍ସ ଆଜି ତା'ର ଷଷ୍ଠ ସମାବର୍ତ୍ତନ ଉତ୍ସବ ପାଳନ କରିବ। ଏଥିରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଉତ୍ସବରେ ମୋଟ 684 ଜଣ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରାଯିବ। ଶ୍ରେଷ୍ଠ ଶିକ୍ଷାଗତ ପ୍ରଦର୍ଶନ ପାଇଁ 32 ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ 61ଟି ସ୍ୱର୍ଣ୍ଣପଦକ ପ୍ରଦାନ କରାଯିବ। ରାଜ୍ୟ ସରକାର ଏବଂ ଅନ୍ତର୍ଜାତୀୟ ଅର୍ଥ ନିଗମ ମଧ୍ୟରେ ବିକଶିତ ଓଡ଼ିଶା 2036 ଲକ୍ଷ୍ୟ ହାସଲ ପାଇଁ ଗତକାଲି ଲୋକସେବା ଭବନରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ସରକାରୀ ବେସରକାରୀ ସହଭାଗିତାରେ ପରିବେଶକୁ ସୁଦୃଢ଼ କରିବା ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିବ ବୋଲି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କହିଛନ୍ତି। ଆସନ୍ତା ଏକ ବର୍ଷ ମଧ୍ୟରେ ସାମଗ୍ରିକ ଭାବେ ଅକ୍ଷୟ ଶକ୍ତି, ଲଜିଷ୍ଟିକ୍, ପରିବହନ, ସହରାଞ୍ଚଳ ଭିଭିଭୂମି ଆଦି ପ୍ରମୁଖ ପ୍ରାଥମିକ କ୍ଷେତ୍ର ପାଇଁ 2 ବିଲିୟନ୍ ଆମେରିକୀୟ ଡଲାର ମୂଲ୍ୟର 20 ପ୍ରକଳ୍ପକୁ ଚିହ୍ନଟ କରାଯାଇ କାର୍ଯ୍ୟ କରାଯିବ ବୋଲି ଶ୍ରୀମତୀ ଗର୍ଗ କହିଛନ୍ତି। ଦେଶରେ ନିର୍ବାଚନ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ଭାବେ ସମ୍ଭିଧାନ, ନିର୍ବାଚନ ସମ୍ଭନ୍ଧୀୟ ଆଇନ ଏବଂ ସମୟାନୁକ୍ରମେ ନିର୍ବାଚନ କମିଶନରଙ୍କ ଦ୍ୱାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ ପରିଚାଳିତ ହୋଇଥାଏ ବୋଲି ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର କହିଛନ୍ତି। ନୂଆଦିଲ୍ଲୀରେ ଭାରତ ନିର୍ବାଚନ ଆୟୋଗଙ୍କ ଦ୍ୱାରା ଆୟୋଜିତ ଅଖିଳ ଭାରତୀୟ ଗଣମାଧ୍ୟମ ସମ୍ମିଳନୀ 2026ରେ ଆଗାମୀ ନିର୍ବାଚନ ସମୟରେ ଗଣମାଧ୍ୟମ ଲୋକମାନଙ୍କ ପାଖରେ ସଠିକ୍ ତଥ୍ୟ ପହଞ୍ଚାଇବା ଉପରେ ଗୁରୁତ୍ୱାରୋପ କରାଯାଇଛି। ଚଳିତ ବର୍ଷ ଏହି ସମ୍ମିଳନୀର ମୁଖ୍ୟ ବିଷୟବସ୍ତୁ ରହିଛି ଅଂଶୀଦାରମାନଙ୍କୁ ଯୋଡ଼ିବା, ଗଣତନ୍ତ୍ରକୁ ସୁଦୃଢ଼ କରିବା, ନିର୍ବାଚନରେ ଗଣମାଧ୍ୟମର ଭୂମିକା। ଏହି ସମ୍ମିଳନୀରେ ଓଡ଼ିଶାରୁ 9 ଜଣ ବରିଷ୍ଠ ସାମ୍ବାଦିକ ଅଂଶଗ୍ରହଣ କରିଥିଲେ। ନବରଙ୍ଗପୁର ଜିଲ୍ଲାରେ ସ୍ୱତନ୍ତ୍ର ଭୋଟର ତାଲିକା ସଘନ ସଂଶୋଧନ କାର୍ଯ୍ୟକ୍ରମକୁ ଭୋଟର ତାଲିକା ପର୍ଯ୍ୟବେକ୍ଷକ ମହମ୍ମଦ ସଦିକ୍ ଆଲମ ସମୀକ୍ଷା କରିଛନ୍ତି। ବୈଠକରେ ଜିଲ୍ଲାର ନିର୍ବାଚନୀ ବ୍ୟବସ୍ଥା ସମ୍ପର୍କରେ ପର୍ଯ୍ୟବେକ୍ଷକମାନଙ୍କୁ ଅବଗତ କରାଯାଇଛି। ଜିଲ୍ଲାର ମୋଟ 94.67% ପରିଗଣନା ଫର୍ମର ଡିଜିଟାଇଜେସନ କାର୍ଯ୍ୟ ଶେଷ ହୋଇଛି। ଅବଶିଷ୍ଟ ଫର୍ମର ଡିଜିଟାଇଜେସନ କାର୍ଯ୍ୟ ଜାରି ରହିଛି। ଅନ୍ୟପକ୍ଷରେ ମାଲକାନଗିରି ଜିଲ୍ଲାରେ ଭୋଟର ତାଲିକା ସଂଶୋଧନ କରିବାକୁ ଅଧିକ ସ୍ୱଚ୍ଛ ଓ ସମୃଦ୍ଧ କରିବା ପାଇଁ ମାଥିଲି ବ୍ଲକ ସମ୍ମିଳନୀ କକ୍ଷରେ ଆୟୋଜିତ ସମୀକ୍ଷା ବୈଠକରେ ଶ୍ରୀ ଆଲମ କହିଛନ୍ତି, ଏକ ସୁଦୃଢ଼ ଗଣତନ୍ତ୍ର ଗଠନ ପାଇଁ ପ୍ରତ୍ୟେକ ଯୋଗ୍ୟ ନାଗରିକଙ୍କ ନାମ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ହେବା ଆବଶ୍ୟକ ବୋଲି ଶ୍ରୀ ଆଲମ ପରାମର୍ଶ ଦେଇଛନ୍ତି। ଇନ୍ଦିରା ଗାନ୍ଧୀ ରାଷ୍ଟ୍ରୀୟ ମୁକ୍ତ ବିଶ୍ୱବିଦ୍ୟାଳୟ ଇଗ୍ନୋରେ ଚଳିତ ଶିକ୍ଷାବର୍ଷ ପାଇଁ ନୂତନ ନାମଲେଖା ଏବଂ ପୁନଃ ପଞ୍ଜୀକରଣ ଅବଧିକୁ ଆସନ୍ତା 31 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଅନୁସୂଚିତ ଜାତି ଓ ଜନଜାତି ଆବେଦନକାରୀଙ୍କ ପାଇଁ ନାମଲେଖା ଏବଂ ପୁନଃ ପଞ୍ଜୀକରଣ ଦେୟ 50% ଛାଡ଼ କରାଯାଇଛି ବୋଲି ଭୁବନେଶ୍ୱରସ୍ଥିତ ଇଗ୍ନୋ ପକ୍ଷରୁ କୁହାଯାଇଛି। ଲଗାଣ ବର୍ଷା ଯୋଗୁଁ କଟକ ଜିଲ୍ଲା ଆଠଗଡ଼ ଉପଖଣ୍ଡର ବିଭିନ୍ନ ଅଞ୍ଚଳରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି। ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଏବଂ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ଆଜି ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ବନ୍ୟା ଏବଂ ଜଳବନ୍ଦୀ ସମସ୍ୟାର ମୁକାବିଲା ପାଇଁ ଗତକାଲି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଯାଇଛି। ସହରର ବିଭିନ୍ନ ୱାର୍ଡରେ ଥିବା ଜଳବନ୍ଦୀ ସମସ୍ୟାର ସମୀକ୍ଷା କରି ତୁରନ୍ତ ସ୍ଥାୟୀ ପ୍ରତିକାର ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରେ ସକ୍ରିୟ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ 6ଟି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି। ଲଗାଣ ବର୍ଷା ଯୋଗୁଁ ସାପୁଆ ନଦୀରେ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଗତ 24 ଘଣ୍ଟା ମଧ୍ୟରେ ବଲାଙ୍ଗୀର, ସମ୍ବଲପୁର, ବରଗଡ଼, ବୌଦ୍ଧ, ଝାରସୁଗୁଡ଼ା, କଟକ, ପୁରୀରେ ପ୍ରବଳ ବର୍ଷା ହୋଇଛି। ଏ ସମ୍ପର୍କରେ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ବର୍ଣ୍ଣରମା ମହାନ୍ତି କହିଛନ୍ତି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32ରେ।
1: ଆକାଶବାଣୀ ସମ୍ବଲପୁର ସ୍ୱାସ୍ଥ୍ୟ ସୂଚନାରେ ଶୁଣନ୍ତୁ।

0: ତୁ ପାଟିରୁ ଦୁର୍ଗନ୍ଧ କାହିଁକି ବାହାରେ, କହିଛନ୍ତି ଡକ୍ଟର ପ୍ରଶାନ୍ତ କୁମାର ସ୍ୱାଇଁ।
1: ପାଟିରୁ ଦୁର୍ଗନ୍ଧ ବାହାରେ କାହିଁକି, ଏହାକୁ ଇଂରାଜୀରେ ହାଲିଟୋସିସ୍ ବୋଲି କୁହାଯାଏ। ପାଟିରୁ ଅସ୍ୱାଭାବିକ ଦୁର୍ଗନ୍ଧ ବାହାରିବାରୁ ହାଲିଟୋସିସ୍ କୁହାଯାଏ। ଆସନ୍ତୁ ଏହା କାହିଁକି ହୁଏ ଜାଣିବା। ପାଟି ସଫା ନ ରଖିବା, ଆମେ ଯେମିତି ଘର ସଫା ରଖୁଛୁ ପାଟି ବି ସଫା ରଖିବା ନିହାତି ଦରକାର। ମାଢ଼ିରେ ରୋଗ ହେବା, ମାଢ଼ି ଆପଣଙ୍କର ଫୁଲିଯିବା ବା ଆପଣଙ୍କର ମାଢ଼ିରେ ବ୍ଲଡ଼୍ ଭଳିଆ ହେଇକି ତାକୁ କୁହାଯାଏ ଜିଞ୍ଜିଭାଇଟିସ୍ ବା ପେରିଓଡ଼ୋଣ୍ଟାଇଟିସ୍ କୁହାଯାଏ, ସେହି କ୍ଷେତ୍ରରେ ବି ଆପଣଙ୍କର ଅସୁବିଧା ହେଇପାରେ। ଦାନ୍ତରେ ପୋକ ଲାଗିବା, ଦାନ୍ତରେ ପୋକ ଲାଗିବା ଦ୍ୱାରା ବି ଆପଣଙ୍କର ମାଢ଼ି ସେଠି ଖାଦ୍ୟ ପଶି ପଶି ମାଢ଼ି ଖରାପ ହେଇପାରେ। ଜିଭ ସଫା ନ ରଖିବା, ଫଙ୍ଗାଲ ଇନଫେକ୍ସନ୍ ଦ୍ୱାରା ବି ଜିଭ ସଫା ନ ରଖିବା ଦ୍ୱାରା ବି ଏହା ହେଇପାରେ। ଧୂମପାନ ଓ ତମାଖୁ ସେବନ ଦ୍ୱାରା ବି ଏହା ହେଇପାରେ। ପାଣି କମ୍ ପିଇବା ଦ୍ୱାରା ତାହାଦ୍ୱାରା ବି ହେଇପାରେ, ଆଉ ଅତି ବୃଦ୍ଧ ବୃଦ୍ଧାମାନଙ୍କର ବି ହେଇପାରେ, କାରଣ ସେମାନଙ୍କର ଦେହର ଜଳୀୟ ଅଂଶଟା କମିଯାଏ, ସେଥିପାଇଁ ସେଠି ବି ହେଇପାରେ। ଆସନ୍ତୁ ଜାଣିବା ଏହାର ଚିହ୍ନ ଓ ଲକ୍ଷଣ। ପାଟିରୁ ଦୁର୍ଗନ୍ଧ, ପାଟିରୁ ଦୁର୍ଗନ୍ଧ ହେଲା ମେନ୍ ଜିନିଷ ଆପଣଙ୍କର। ଯେଉଁଠି ବି ଆପଣ ଯାଆନ୍ତୁ, ଯିଏ ହେଲେ ଆପଣଙ୍କ ସାଙ୍ଗ କହିବ ନାଇଁ ତୋ ମୁହଁ ତୋ ପାଖରେ ବସି ହେଉନି, ଆଉ ତୋ ପାଟିରୁ ଦୁର୍ଗନ୍ଧ ଆସୁଛି। ମୁହଁ ଶୁଖିଲା ଲାଗିବ, ଆପଣ ସବୁବେଳେ ମୁହଁଟା ଓଦା ଲାଗିବନି, ଶୁଖିଲା ଲାଗିବ, କାରଣ ସେ ଯେଉଁ ବ୍ୟାକ୍ଟେରିଆ ଯେଉଁମାନେ ଥିବେ ସେମାନେ ଆପଣଙ୍କର ପାଟିରୁ ବା ମାଢ଼ିରୁ ସେଇ ଜଳୀୟ ଅଂଶଟାକୁ ସେମାନେ ଶୋଷି ନିଅନ୍ତି, ଯାହାଫଳରେ ମୁହଁ ଶୁଖିଲା ଲାଗିବ, ଆପଣଙ୍କର ଯେଉଁ ଲାଳଟା ମୋଟା ମୋଟା ଲାଗିବ। ମାଢ଼ିରୁ ରକ୍ତ ଆସିବ, ଆପଣ ଜଷ୍ଟ ଛୁଇଁଦେବେ ଟିକେ, ସେଇ କ୍ଷେତ୍ରରେ ଆପଣଙ୍କର ବ୍ଲଡ଼୍ ବାହାରି ପଡ଼ିବ। ଟିକେ ବ୍ରଶ୍ ଲଗେଇଥିବେ, ଦାନ୍ତକାଠି ଲଗେଇଥିବେ, ସେଇ କ୍ଷେତ୍ରରେ ଆପଣଙ୍କର ରକ୍ତ ବାହାରି ଆସିବ। ଜିଭ ଉପରେ ଗୋଟେ ଧଳା ଆବରଣ ବେଳେବେଳେ ଆସେ, ସେଇଟା ବି ଫଙ୍ଗାଲ ଇନଫେକ୍ସନ୍ ଲାଗି କୁହାଯାଏ। ତ ଏହାର ଚିକିତ୍ସା କେମିତି କରିବା, ମୂଳ କାରଣ ଜାଣି ତାହାର ଚିକିତ୍ସା କରାଯାଏ। ମୂଳ କାରଣ କ'ଣ, ମୂଳ କାରଣ ହେଲା ବ୍ୟାକ୍ଟେରିଆ ବା ଜୀବାଣୁ। ସେ ଜୀବାଣୁ କେମିତି ବାହାର କରିବା, ସେମାନେ ଗୋଟେ କାଲକୁଲସ୍ ବୋଲି ଗୋଟେ ମୋଟା ସ୍ତରର ପଥର ଭଳିଆ ଗୋଟେ ଆବରଣ କରନ୍ତି, ଆପଣ ଦେଖିଥିବେ ହଳଦିଆ ହଳଦିଆ କଲର୍ର, ପୁରା ବହୁତ କି ଆପଣଙ୍କର ମାଢ଼ି ଆଉ ଦାନ୍ତ ପାଖାପାଖି ଲାଗିକି ଥିବ, ଆଉ ସେଇ କ୍ଷେତ୍ରରେ ସେଇଟା ତାଙ୍କର ଗୋଟେ କଲୋନୀ ଭଳିଆ ସେମାନେ କରନ୍ତି, ସେଇଠି ହିଁ ସେମାନେ ଘର କରି ରହନ୍ତି। ଦାନ୍ତ ସଫା କରିବେ, ତାକୁ ଓରାଲ୍ ପ୍ରୋଫାଇଲାକ୍ସିସ୍ ଆମେ କୁହାଯାଏ ଇଂଲିଶ୍ରେ, ତାକୁ ଭଲ କରି ସ୍କେଲିଂ କରିବେ, ମେସିନ୍ରେ ସ୍କେଲିଂ କରିବାକୁ ପଡ଼ିବ। ଯେଉଁ ମାଉଥ୍ ୱାଶ୍ ଅଛି ଦାନ୍ତ ସଫା କରିବା ପାଇଁ, ଆଜିକାଲି ଗୋଟେ କେମିକାଲ୍ ଅଛି ସେଇଟାରେ ବି ଆପଣ କରିବାକୁ ପଡ଼ିବ, ଧୀରେ ଧୀରେ ଯିବ। ଆଉ ମାଢ଼ି ରୋଗ ପାଟି ସଫା ରଖିବା ଦ୍ୱାରା ବି ଆପଣଙ୍କର ବହୁତ ସମୟ, ଆପଣ କ'ଣ କରିବେ ପାଣି ସଫିସିଏଣ୍ଟ ପିଇବେ, ଆଉ ଯେତେ ତରିବେ ସେଇଟାକୁ ସଫା ରଖିବାକୁ ଚେଷ୍ଟା କରିବେ। କେମିତି ଆମର ନହେବ ଏଇ ଦୁର୍ଗନ୍ଧ, ଦିନକୁ ଦୁଇଥର ବ୍ରଶ୍ କରନ୍ତୁ, ଜିଭ ସଫା ରଖନ୍ତୁ, ପର୍ଯ୍ୟାପ୍ତ ପାଣି ପିଅନ୍ତୁ, ଆଉ ସବୁଠୁ ମୁଖ୍ୟ କଥା ହେଲା ତମାଖୁ ଧୂମପାନ ଓ ମଦ୍ୟପାନ ଏସବୁ ଛାଡ଼ନ୍ତୁ, କାରଣ ଏଇଗୁଡ଼ାକ ଆମର ତାକୁ ସାହାଯ୍ୟ କରେ ଅଧିକା ଉପରକୁ ଯିବା ପାଇଁ। ନିୟମିତ ଦାନ୍ତ ପରୀକ୍ଷା କରିବା ଦ୍ୱାରା ଡାକ୍ତରଙ୍କ ପାଖରେ ଯାଇକି ମଝିରେ ମଝିରେ ପ୍ରତି 6 ମାସରେ ସ୍କେଲିଂ କରନ୍ତୁ। ଆପଣଙ୍କ ବ୍ରଶ୍ 2-3 ମାସରେ ବଦଳାନ୍ତୁ, ପ୍ରତିଦିନ 2-4 ମିନିଟ୍ ବ୍ରଶ୍ ନିହାତି କରନ୍ତୁ। ପାଟି ସଫା ରହିଲେ ଯାଇକି ଆପଣଙ୍କ ଆତ୍ମବିଶ୍ୱାସ ବଢ଼ିବ, ବା ଆପଣ କେଉଁଠି ସଭା ସମିତି କରୁଛନ୍ତି କ'ଣ କରୁଛନ୍ତି ସେହି କ୍ଷେତ୍ରରେ ଆପଣଙ୍କୁ ଲୋକ ଭଲ ପାଇବେ। ତାପରେ ହେଲା ମାଢ଼ି, ଆମର ସବୁବେଳେ ଦାନ୍ତକୁ ଧରିକି ରଖେ, ତେଣୁ ମାଢ଼ିକୁ ସବୁବେଳେ ଚେଷ୍ଟା କରିବେ ଆମର ସୁସ୍ଥ ରଖିବା ପାଇଁ। ମାଢ଼ି ଧରିବେ ରଖିବା ଦ୍ୱାରା ଆପଣଙ୍କ ଦାନ୍ତ ଠିକ୍ରେ ରହିବ, ତେଣୁ ମାଢ଼ିକୁ ସବୁବେଳେ ଆପଣ ଚେଷ୍ଟା କରିବେ ଠିକ୍ ଭାବରେ ଧରି ରଖିବା ପାଇଁ।
0: ସ୍ୱାସ୍ଥ୍ୟ ସୂଚନାରେ ଶୁଣିଲି ପାଟିରୁ ଦୁର୍ଗନ୍ଧ କାହିଁକି ବାହାରେ, ଏ ସମ୍ପର୍କରେ କହିଥିଲେ ଡାକ୍ତର ପ୍ରଶାନ୍ତ କୁମାର ସ୍ୱାଇଁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ସମର୍ତ୍ତମାନ ସକାଳ 7:15 ହେବାକୁ ଯାଉଛି, ଓଡ଼ିଆରେ ସମ୍ବାଦ ଶୁଣନ୍ତୁ, ରିଲିକରେ ପ୍ରସାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ആകാശവാണി. ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଜନସାଧାରଣଙ୍କ ଜୀବନଧାରଣର ମାନରେ ସହଜତା ଆଣିବା ଲକ୍ଷ୍ୟରେ କାର୍ଯ୍ୟ କରୁଛନ୍ତି କେନ୍ଦ୍ର ସରକାର, କହିଲେ ପ୍ରଧାନମନ୍ତ୍ରୀ। 2030 ମସିହା ସୁଦ୍ଧା ଭାରତକୁ ଇ20 ଟ୍ରେନ୍ ଯୋଗାଇଦେବ ଜାପାନ। ପାକ୍ ଅଧିକୃତ ଜମ୍ମୁ କାଶ୍ମୀରରେ ଅଶାନ୍ତ ପରିସ୍ଥିତି ନେଇ ଜାତିସଂଘ ମାନବାଧିକାର ସଂଗଠନର ଉଦ୍ବେଗ ପ୍ରକାଶ। ପଶ୍ଚିମବଙ୍ଗରେ ଆଜି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ଏବଂ ଫିଫା ବିଶ୍ୱକପ୍ରେ ତୃତୀୟ ସ୍ଥାନ ଲାଗି ଆଜି ଅନୁଷ୍ଠିତ ହେବ ଫ୍ରାନ୍ସ ଓ ଇଂଲଣ୍ଡ ମଧ୍ୟରେ ମ୍ୟାଚ୍। ଆସନ୍ତାକାଲି ଫାଇନାଲ୍ ମ୍ୟାଚ୍ ଖେଳିବେ ସ୍ପେନ୍ ଓ ଆର୍ଜେଣ୍ଟିନା। ପଞ୍ଜାବର ଜଳନ୍ଧରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅମୃତ ଭାରତ ଷ୍ଟେସନ ଯୋଜନାରେ ଦେଶର 20 ସ୍ଥାନରେ 75 ପୁନଃ ବିକଶିତ ରେଳ ଷ୍ଟେସନକୁ ଉଦ୍ଘାଟନ କରିଛନ୍ତି। 1,570 କୋଟିରୁ ଅଧିକ ଟଙ୍କା ବ୍ୟୟରେ ପୁନଃ ବିକଶିତ ଏହି ଷ୍ଟେସନଗୁଡ଼ିକରେ ଅତ୍ୟାଧୁନିକ ବ୍ୟବସ୍ଥା ସହ ଯାତ୍ରୀ ଅନୁକୂଳ ବ୍ୟବସ୍ଥା କରାଯାଇଛି। ବିରାସତ ଭି ବିକାଶ ଭି ଦୃଷ୍ଟିକୋଣରୁ ସମ୍ପୃକ୍ତ ଷ୍ଟେସନଗୁଡ଼ିକରେ ସ୍ଥାନୀୟ ସଂସ୍କୃତି, ଐତିହ୍ୟ ଓ ସ୍ଥାପତ୍ୟକୁ ଗୁରୁତ୍ୱ ଦିଆଯାଇଛି। ଓଡ଼ିଶାର 7 ଅମୃତ ଷ୍ଟେସନ ସମେତ ପଞ୍ଜାବ ଓ ଗୁଜରାଟର 4 ଲେଖାଏଁ ଏବଂ ଦକ୍ଷିଣ ରେଳବାଇ ଅନ୍ତର୍ଗତ 9 ଷ୍ଟେସନ ରହିଛି। ଏହି ଅବସରରେ ଶ୍ରୀ ମୋଦି ଜଳନ୍ଧରରେ 5,470 କୋଟି ଟଙ୍କା ବ୍ୟୟରେ ବିଭିନ୍ନ ରେଳ ଏବଂ ସଡ଼କ ଭିତ୍ତିଭୂମି ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି 75 ପୁନଃ ବିକଶିତ ଅମୃତ ଷ୍ଟେସନର ଉଦ୍ଘାଟନ ଦେଶରେ ଗତ କିଛି ବର୍ଷରେ ରେଳ ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ହୋଇଥିବା ବୈପ୍ଳବିକ ପରିବର୍ତ୍ତନକୁ ଦର୍ଶାଉଛି। ସେ କହିଛନ୍ତି ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ଜନସାଧାରଣଙ୍କ ଜୀବନଧାରଣର ସହଜତାରେ ଉନ୍ନତି ଆଣିବା ଦିଗରେ କାର୍ଯ୍ୟ କରୁଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ସରକାର ନାଗରିକ ଦେବଭବ ନୀତିରେ ପରିଚାଳିତ ହେଉଛନ୍ତି। ମୁମ୍ବାଇ ଅହମ୍ମଦାବାଦ ଉଚ୍ଚ ଗତିସମ୍ପନ୍ନ ରେଳ ପ୍ରକଳ୍ପର ଅଗ୍ରଗତି ନେଇ ଭାରତ ଓ ଜାପାନ ମଧ୍ୟରେ ଆଲୋଚନା ଚାଲିଥିବା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଏହି ପ୍ରକଳ୍ପ ନେଇ ସାମାଜିକ ଗଣମାଧ୍ୟମର ଏକ ପୋଷ୍ଟ ସମ୍ପର୍କରେ ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି ସମ୍ପୃକ୍ତ ପୋଷ୍ଟ କେବଳ ଜଣେ ବ୍ୟକ୍ତିର ମତାମତ ଓ ସେହି ପୋଷ୍ଟ ସହିତ ପ୍ରକଳ୍ପର ଅଗ୍ରଗତିର କୌଣସି ସମ୍ପର୍କ ନାହିଁ। ଗତକାଲି ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସମ୍ବୋଧିତ କରି ଶ୍ରୀ ଜୟସ୍ୱାଲ କହିଛନ୍ତି 2030 ସୁଦ୍ଧା ଜାପାନ ଭାରତକୁ ଇ20 ଟ୍ରେନ୍ ଯୋଗାଇଦେବ। ସମ୍ପୃକ୍ତ ଟ୍ରେନ୍ ଏବେ ବିକଶିତ ଅବସ୍ଥାରେ ରହିଛି। ଉଚ୍ଚ ଗତିସମ୍ପନ୍ନ ରେଳ ପ୍ରକଳ୍ପ ସମ୍ପର୍କରେ ଶ୍ରୀ ଜୟସ୍ୱାଲ କହିଛନ୍ତି ନିର୍ମାଣ କାର୍ଯ୍ୟ ଦ୍ରୁତଗତିରେ ଆଗେଇ ଚାଲିଛି ଏବଂ ଆସନ୍ତା ବର୍ଷ ସୁଦ୍ଧା ଏହି ରେଳ ପ୍ରକଳ୍ପର ପ୍ରଥମ ଭାଗ କାର୍ଯ୍ୟକାରୀ ହେବ। ଉଭୟ ଭାରତ ଏବଂ ଜାପାନ ଏହି ରେଳ ପ୍ରକଳ୍ପ ନେଇ ସମ୍ମତି ପ୍ରକାଶ କରିଛନ୍ତି। ଚବାହାର ବନ୍ଦର ସମ୍ପର୍କରେ ଶ୍ରୀ ଜୟସ୍ୱାଲ କହିଛନ୍ତି ଆମେରିକା ପକ୍ଷରୁ ପ୍ରଦାନ କରାଯାଇଥିବା ରିହାତି ସମୟ ଅତିକ୍ରାନ୍ତ ହୋଇଛି ଏବଂ ଏ ସମ୍ପର୍କରେ ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ଅଂଶୀଦାରମାନଙ୍କ ସହ ଆଲୋଚନା ଚାଲିଛି। ସମ୍ପ୍ରତି ଚବାହାର ବନ୍ଦର ଉପରେ ହୋଇଥିବା ଆକ୍ରମଣରେ ଟର୍ମିନାଲର କୌଣସି କ୍ଷତି ହୋଇନଥିବା ସେ କହିଛନ୍ତି। ପାକ୍ ଅଧିକୃତ ଜାମ୍ମୁ କାଶ୍ମୀରରେ ଦେଖାଦେଇଥିବା ଅଶାନ୍ତ ପରିସ୍ଥିତି ସମ୍ପର୍କରେ ଶ୍ରୀ ଜୟସ୍ୱାଲ କହିଛନ୍ତି ଭାରତ ସର୍ବଦା ଜାମ୍ମୁ କାଶ୍ମୀର ଓ ଲଦାଖ ଏହାର ଅବିଚ୍ଛେଦ୍ୟ ଅଂଶ ବୋଲି ପ୍ରତିବଦ୍ଧତା ପ୍ରକାଶ କରିଆସିଛି। ପାକିସ୍ତାନ ଅଧିକୃତ ଜାମ୍ମୁ କାଶ୍ମୀରରେ ଅଶାନ୍ତ ଲାଗି ରହିଥିବା ବେଳେ ଜାତିସଂଘ ମାନବାଧିକାର ସଂଗଠନ ଏହା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଛି। ସମ୍ପ୍ରତି ସେଠାରେ 2 ବିକ୍ଷୋଭକାରୀ ଏବଂ ସୁରକ୍ଷାବଳ ସଦସ୍ୟଙ୍କ ହତ୍ୟା ଘଟଣାର ତଦନ୍ତ କରିବା ଲାଗି ମାନବାଧିକାର ସଂଗଠନ ଆହ୍ୱାନ ଦେଇଛି। ଜାତିସଂଘ ମାନବାଧିକାର ଉଚ୍ଚାୟୁକ୍ତ ଭୁଲକର ତୁର୍କ ପାକିସ୍ତାନ ସରକାରଙ୍କୁ ଏ କ୍ଷେତ୍ରରେ କଠୋର ପଦକ୍ଷେପ ଗ୍ରହଣ କରିବା ସହ ଜନସାଧାରଣଙ୍କ ମୌଳିକ ଅଧିକାରର ସୁରକ୍ଷା ପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଚଳିତ ମାସ ଶେଷ ଭାଗରେ ଆଞ୍ଚଳିକ ନିର୍ବାଚନ ପୂର୍ବରୁ ସୃଷ୍ଟି ହୋଇଥିବା ଦଙ୍ଗା ପାଇଁ ଦାୟୀ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜାତିସଂଘ ମାନବାଧିକାର ସଂଗଠନ ପାକିସ୍ତାନ ସରକାରକୁ କହିଛନ୍ତି। ଶ୍ରୀ ତୁର୍କ ସମ୍ପୃକ୍ତ ଅଞ୍ଚଳରେ ବୃଦ୍ଧି ପାଉଥିବା ଉତ୍ତେଜନା ହ୍ରାସ ଲାଗି ଆହ୍ୱାନ ଦେଇଛନ୍ତି। ଜାତିସଂଘର ତଥ୍ୟ ଅନୁଯାୟୀ ସେଠାରେ ହେବାକୁ ଥିବା ଆଞ୍ଚଳିକ ନିର୍ବାଚନ ପୂର୍ବରୁ ରାଜନୈତିକ ଅସ୍ଥିରତା ବୃଦ୍ଧି ପରିପ୍ରେକ୍ଷୀରେ ଗତ ମାସରେ ବିକ୍ଷୋଭ ଓ ଧାରଣା ସମୟରେ ବିକ୍ଷୋଭକାରୀ ଏବଂ ସୁରକ୍ଷା ସଦସ୍ୟମାନଙ୍କୁ ହତ୍ୟା କରାଯାଇଛି। ଏନେଇ ନିରପେକ୍ଷ ତଦନ୍ତ ସହ ତ୍ୱରିତ ପଦକ୍ଷେପ ଗ୍ରହଣ ଲାଗି ସଂଗଠନର ଉଚ୍ଚାୟୁକ୍ତ ଆହ୍ୱାନ ଦେଇଛନ୍ତି। ଅନ୍ୟପକ୍ଷରେ ପାକିସ୍ତାନ ପକ୍ଷରୁ ଜାମ୍ମୁ କାଶ୍ମୀର ଯୁଗ୍ମ ଆୱାମୀ ଆକ୍ସନ କମିଟିକୁ ପ୍ରତିବନ୍ଧିତ କରିବା ନିଷ୍ପତ୍ତି ନେଇ ଶ୍ରୀ ତୁର୍କ ଚିନ୍ତାବ୍ୟକ୍ତ କରିଛନ୍ତି। ଏହି କମିଟି ଜନସାଧାରଣଙ୍କ ମଧ୍ୟରେ ଭୟ ସୃଷ୍ଟି କରୁଥିବା ଅଭିଯୋଗରେ ପାକିସ୍ତାନ ସରକାର ପ୍ରତିବନ୍ଧିତ କରିଥିବା କୁହାଯାଇଛି। ଅନ୍ୟପକ୍ଷରେ ସମ୍ପୃକ୍ତ ଅଞ୍ଚଳରେ ଇଣ୍ଟରନେଟ୍ ଉପରେ କଟକଣା ଜାରି କରିବା ନାଗରିକମାନଙ୍କ ବାକ୍ ସ୍ୱାଧୀନତା ଉପରେ ଅଯଥା ହସ୍ତକ୍ଷେପ ବୋଲି ଶ୍ରୀ ତୁର୍କୁ କହିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ତିନିଦିନିଆ ଗସ୍ତରେ ଯାଇ ଗତକାଲି ପଶ୍ଚିମବଙ୍ଗରେ ପହଞ୍ଚିଛନ୍ତି। ସିଲିଗୁଡ଼ିସ୍ଥିତ ବାଗଡୋଗ୍ରା ବିମାନ ବନ୍ଦରରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଶ୍ରୀ ଶାହାଙ୍କୁ ସ୍ୱାଗତ କରିଥିଲେ। ଆଜି ଶ୍ରୀ ଶାହା ଜୁମାଗଛସ୍ଥିତ ସୀମା ସୁରକ୍ଷା ବଳର ଅଷ୍ଟାଦଶ ବାଟାଲିୟନ୍ ପରିଦର୍ଶନ କରି ପ୍ରହରୀ ସମ୍ମିଳନୀକୁ ଉଦ୍ବୋଧନ ଦେବେ। ସେଠାରେ ଶ୍ରୀ ଶାହା ଚାରାରୋପଣ ଅଭିଯାନର ଶୁଭାରମ୍ଭ କରିବେ ଏବଂ ବିଏସ୍ଏଫ୍ ସହ ଜଡ଼ିତ କେତେକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ଶ୍ରୀ ଶାହା ବିଏସ୍ଏଫ୍ ଅଧିକାରୀମାନଙ୍କ ସହ ଆଲୋଚନା କରିବେ। ପରେ ଶ୍ରୀ ଶାହା ସିଲିଗୁଡ଼ିର ଉତ୍ତର କନ୍ୟାରେ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିବେ। ବୈଠକରେ ପ୍ରଶାସନିକ ସମସ୍ୟାର ସମୀକ୍ଷା କରାଯିବା ସହ ନୂଆ ଅପରାଧିକ ଆଇନର କାର୍ଯ୍ୟକାରିତା ନେଇ ବିସ୍ତୃତ ଆଲୋଚନା କରାଯିବ। ବିଶେଷକରି ପଶ୍ଚିମବଙ୍ଗରେ ଜନ୍ମ ଏବଂ ମୃତ୍ୟୁ ସମ୍ବନ୍ଧୀୟ ପଞ୍ଜିକରଣ ନେଇ ସମୀକ୍ଷା କରାଯିବ ବୋଲି ଜଣାପଡ଼ିଛି। ସନ୍ଧ୍ୟାରେ ଶ୍ରୀ ଶାହା କୋଲକାତା ଅଭିମୁଖେ ଯାତ୍ରା କରିବେ। ଆସନ୍ତାକାଲି ଶ୍ରୀ ଶାହା ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିବେ। ଏହି ଅବସରରେ ଶ୍ରୀ ଶାହା କୋଲକାତାର ରାଷ୍ଟ୍ରୀୟ ପାଠାଗାରରେ ନବନିର୍ମିତ ଶବ୍ଦ ସଂଗ୍ରହାଳୟର ଉଦ୍ଘାଟନ କରିବା ସହ ଅମୁଲ ବେଙ୍ଗଲ ଡାଏରୀର ଦହି ପ୍ରସ୍ତୁତି କାରଖାନାର ଶିଳାନ୍ୟାସ କରିବେ। ପ୍ରକୃତି କି ବାତ୍ ଆକାଶବାଣୀ କେ ସାଥ ଧାରାବାହିକ କାର୍ଯ୍ୟକ୍ରମର ଅଂଶସ୍ୱରୂପ ଆଜି ପଣ୍ଡ ମ୍ୟାନ୍ ଭାବେ ପରିଚିତ ରାମବୀର ତନୱରଙ୍କ ସହ ସାକ୍ଷାତ ଆଲୋଚନା ପ୍ରଚାର କରାଯିବ। ଶ୍ରୀ ତନୱର ଜଳ ସଂରକ୍ଷଣ ଏବଂ ଜଳାଶୟର ପୁନରୁଦ୍ଧାର ଉପରେ ବ୍ୟାପକ ଭାବେ କାର୍ଯ୍ୟ କରିବା ସହ ଲୋକମାନଙ୍କୁ ଏ ଦିଗରେ ଉତ୍ସାହିତ କରିଆସୁଛନ୍ତି। ଏହି କାର୍ଯ୍ୟକ୍ରମ ଆଜି ସକାଳ 9:10 100.1 ଆକାଶବାଣୀ ଗୋଲ୍ଡ ଚ୍ୟାନେଲରେ ପ୍ରଚାର କରାଯିବ। ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲରେ ମଧ୍ୟ ଏହି କାର୍ଯ୍ୟକ୍ରମ ପ୍ରସାରିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ଆଭାସୀ ଜରିଆରେ ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ପୁନଃ ବିକଶିତ ଚେନ୍ନାଇ ପାର୍କ ରେଳ ଷ୍ଟେସନର ଉଦ୍ଘାଟନ କରିଛନ୍ତି। ଏହି ଐତିହାସିକ ରେଳ ଷ୍ଟେସନ ଭାରତର ପ୍ରଥମ ବିଦ୍ୟୁତ୍ ରେଳ କରିଡର ଭାବେ 1931 କାର୍ଯ୍ୟାରମ୍ଭ କରିଥିଲା। ତାମିଲନାଡୁ ରାଜ୍ୟପାଳ ଦାୟିତ୍ୱରେ ଥିବା ରାଜେନ୍ଦ୍ର ବିଶ୍ୱନାଥ ହାର୍ଲେକର ଏହି ଅବସରରେ ଉପସ୍ଥିତ ଥିଲେ। ସମ୍ପୃକ୍ତ ରେଳ ଷ୍ଟେସନର ପୁନଃ ବିକାଶ ଲାଗି 14 କୋଟିରୁ ଅଧିକ ଟଙ୍କା ବ୍ୟୟ କରାଯାଇଛି। ପୁନଃ ବିକଶିତ ଷ୍ଟେସନରେ ଆଧୁନିକ ଟିକେଟ୍ କାଉଣ୍ଟର ବିଶ୍ରାମାଗାର ସିସିଟିଭି କ୍ୟାମେରା ଓ ସୌନ୍ଦର୍ଯ୍ୟକରଣ କରାଯାଇଛି। ପାନାମାର ବୈଦେଶିକ ମନ୍ତ୍ରୀ ଜାଭିୟର ଏଡୱାର୍ଡୋ ମାର୍ଟିନେଜ୍ ଆଚା ବାସ୍କେଜ୍ ଆସନ୍ତାକାଲିଠାରୁ 5 ଦିନିଆ ଭାରତ ଗସ୍ତରେ ଆସିବେ। ଗସ୍ତକାଳରେ ଶ୍ରୀ ବାସ୍କେଜ୍ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋଏଲଙ୍କ ସହ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ସେ ମଧ୍ୟ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରଙ୍କ ସହ ଆଲୋଚନା କରିବେ ବୋଲି ଜଣାପଡ଼ିଛି। ଭାରତୀୟ କ୍ରିକେଟ୍ ଖେଳାଳି ରୋହିତ ଶର୍ମା ଆନ୍ତର୍ଜାତିକ କ୍ରିକେଟ୍ରୁ ଅବସର ଗ୍ରହଣ କରିବା ନେଇ ଗଣମାଧ୍ୟମରେ ପ୍ରସାରଣ ହେଉଥିବା ସମ୍ଭାଦକୁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ ବିସିସିଆଇ ଭିତ୍ତିହୀନ ବୋଲି କହିଛି। ଆସନ୍ତାକାଲି ଲଣ୍ଡନର ଲର୍ଡ଼ସ୍ଠାରେ ଚଳିତ କ୍ରିକେଟ୍ ସିରିଜ୍ର ଇଂଲଣ୍ଡ ବିପକ୍ଷରେ ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍ ଖେଳିବା ପରେ ମଧ୍ୟ ସେ ଭାରତ ପାଇଁ ଖେଳ ଜାରି ରଖିବେ ବୋଲି ବିସିସିଆଇ ସ୍ୱଷ୍ଟ କରିଛି। ବିସିସିଆଇ ସଚିବ ଦେବଜିତ ସାଇକିଆ ରୋହିତ ଶର୍ମାଙ୍କ ଆନ୍ତର୍ଜାତିକ କ୍ରିକେଟ୍ରୁ ଅବସର ନେଇ ସୃଷ୍ଟି ହୋଇଥିବା ଗୁଜବକୁ ଖଣ୍ଡନ କରିଛନ୍ତି। ଏନେଇ କୌଣସି ଆଲୋଚନା ହୋଇନଥିବା ଶ୍ରୀ ସାଇକିଆ ସ୍ୱଷ୍ଟ କରିଛନ୍ତି। ଫିଫା ବିଶ୍ୱକପ୍ରେ ତୃତୀୟ ସ୍ଥାନ ଲାଗି ଆଜି ମିଆମି ଷ୍ଟାଡିୟମରେ ଫ୍ରାନ୍ସ ଓ ଇଂଲଣ୍ଡ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଭାରତୀୟ ସମୟ ରାତି 2:30 ମ୍ୟାଚ୍ ଆରମ୍ଭ ହେବ। ସ୍ପେନ୍ ସେମିଫାଇନାଲରେ ଫ୍ରାନ୍ସକୁ ପରାସ୍ତ କରିଥିବାବେଳେ ଆର୍ଜେଣ୍ଟିନା ଇଂଲଣ୍ଡକୁ ପରାସ୍ତ କରିଥିଲା। ଆସନ୍ତାକାଲି ଭାରତୀୟ ସମୟ ରାତି 12:30 ନ୍ୟୁୟର୍କର ନ୍ୟୁଜର୍ସି ଷ୍ଟାଡିୟମରେ ଆର୍ଜେଣ୍ଟିନା ଏବଂ ସ୍ପେନ୍ ମଧ୍ୟରେ ଫିଫା ବିଶ୍ୱକପ୍ ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ। ଦେଶରେ ହକି ଖେଳକୁ ଆହୁରି ଲୋକପ୍ରିୟ କରିବା ଲାଗି ଆଜିଠାରୁ ବିଭିନ୍ନ ସ୍ଥାନରେ ପ୍ରଶିକ୍ଷଣ ଓ କର୍ମଶାଳା ଅନୁଷ୍ଠିତ ହେବ। ପ୍ରତିଯୋଗୀମାନଙ୍କୁ ଆନ୍ତର୍ଜାତିକ ସ୍ତରର ପ୍ରଶିକ୍ଷଣ ପ୍ରଦାନ କରିବା ଏବଂ ଏହି ଖେଳରେ ଜଡ଼ିତ କୌଶଳ ସମ୍ପର୍କରେ ଅବଗତ କରାଇବା ଲାଗି କର୍ମଶାଳା ଓ ପ୍ରଶିକ୍ଷଣର ଆୟୋଜନ କରାଯାଇଛି। ହକି ଇଣ୍ଡିଆ ଅଧ୍ୟକ୍ଷ ଡକ୍ଟର ଦିଲୀପ ତିର୍କୀ କହିଛନ୍ତି ଏହି କାର୍ଯ୍ୟକ୍ରମ ଫଳରେ ଦେଶରେ ହକିର ଲୋକପ୍ରିୟତା ବୃଦ୍ଧି କରିପାରିବା ସହ ମୂଳଦୁଆ ଆହୁରି ସୁଦୃଢ଼ ହୋଇପାରିବ। ଜାପାନ ଓପନ୍ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାରେ ଆଜି ସକାଳେ ଟୋକିଓଠାରେ ମହିଳା ଏକକ ବର୍ଗରେ ଦୁଇଥରର ଅଲିମ୍ପିକ୍ ପଦକ ବିଜେତା ପିଭି ସିନ୍ଧୁ ବିଶ୍ୱର 4 ନମ୍ବର ମାନ୍ୟତାପ୍ରାପ୍ତ ଚୀନ୍ର ଚେ ୟୁଫେଇଙ୍କ ବିପକ୍ଷରେ ସେମିଫାଇନାଲ୍ ଖେଳିବେ। ଗତକାଲି କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ରୁ ଜାପାନର ପୂର୍ବତନ ବିଶ୍ୱ ଚମ୍ପିୟନ୍ ନୋକୋମି ଓକୁହାରା ବିଦାୟ ନେବା ପରେ ସିନ୍ଧୁ ଶେଷ 4 ପର୍ଯ୍ୟାୟକୁ ଉନ୍ନୀତ ହୋଇଥିଲେ। ଜନସାଧାରଣଙ୍କ ଜୀବନଧାରଣର ମାନରେ ସହଜତା ଆଣିବା ଲକ୍ଷ୍ୟରେ କାର୍ଯ୍ୟ କରୁଛନ୍ତି କେନ୍ଦ୍ର ସରକାର, କହିଲେ ପ୍ରଧାନମନ୍ତ୍ରୀ। 2030 ମସିହା ସୁଦ୍ଧା ଭାରତକୁ E20 ଟ୍ରେନ୍ ଯୋଗାଇଦେବ ଜାପାନ। ପାକ୍ ଅଧିକୃତ ଜମ୍ମୁ କାଶ୍ମୀରରେ ଅଶାନ୍ତ ପରିସ୍ଥିତି ନେଇ ଜାତିସଂଘ ମାନବାଧିକାର ସଂଗଠନର ଉଦ୍ବେଗ ପ୍ରକାଶ। ପଶ୍ଚିମବଙ୍ଗରେ ଆଜି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଉଦ୍ଘାଟନ କରିବେ ସ୍ୱରାଷ୍ଟ୍ରମନ୍ତ୍ରୀ। ଏବଂ ଫିଫା ବିଶ୍ୱକପ୍ରେ ତୃତୀୟ ସ୍ଥାନ ଲାଗି ଆୟୋଜନ ଅନୁଷ୍ଠିତ ହେବ। ଫ୍ରାନ୍ସ ଓ ଇଂଲଣ୍ଡ ମଧ୍ୟରେ ମ୍ୟାଚ୍, ଆସନ୍ତାକାଲି ଫାଇନାଲ୍ ମ୍ୟାଚ୍ ଖେଳିବେ ସ୍ପେନ୍ ଓ ଆର୍ଜେଣ୍ଟିନା। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ ସମ୍ବଲପୁର ଚାଷର ହାଲଟି ଶୁଣନ୍ତୁ। ବର୍ଷାଦିନିଆ ଭେଣ୍ଡି ଚାଷ ସମ୍ପର୍କରେ କହିଛନ୍ତି ବିଭୂତି ବିଶ୍ୱାଳ।
2: ବର୍ଷାଦିନିଆ ଭେଣି ଚାଷ ଆମର ରାଜ୍ୟର ପାଣିପାଗ ଥି ଭେଣି ଚାଷ ବଛର ସାରା କରିହେବା। ନିଗିଡ଼ା ଉର୍ବର ଆର ଦୋର୍ଷା ମାଇଟନ ଭେଣି ଭଲ୍ ହେସି। ଉନ୍ନତ ଆର ଅମଲକ୍ଷମ ଭେଣିମାନଙ୍କର ଭିତରେ ହେଲା ପାର୍ବଣୀ, କ୍ରାନ୍ତି, ଉତ୍କଳ ଗୌରବ, ଆର୍କା ଅଭୟ, ସିଲେକ୍ସନ୍ ସାତ, ଆର୍କା ଅନାମିକା, ବର୍ଷା ଉପହାର, ପୁଷ୍ପା ଏ4, ପୁଷା ସାବନୀ, କାଶୀ ପ୍ରଗତି, ହିସାର ଉନ୍ନତ ଆର୍ ହିସାର ନବୀନ। ଶଙ୍କର ଭେଣୀମାନଙ୍କର ଭିତରେ ବର୍ଷା, ବିଶାଲ, ବିଜୟ, ତାରା, ଆଧୁନିକ, ସୁପ୍ରିୟ, ଉପହାର, HBH 142, ମାହିକୋ 7, ମାହିକୋ 10, ମାହିକୋ 55, ଅନ୍ତରା ହାଇବ୍ରିଡ଼ 152, ମଖମଲ୍ଲି, ସାଗରିକା। ଫି ଏକରକେ 3-4 କେଜି ବର୍ଷାଦିନିଆ ଆର୍ 8 କେଜି ଖରାଦିନିଆ ଲାଗି ବିହନ ଦରକାର ହେସି। ଆର୍ ଶଙ୍କର ଚାଷ ଲାଗି 2 କେଜି ବିହନ ଦରକାର ହେସି। ମାଇଟ୍ ଗୁଣ ହେଇଥିବାର ଚାଷ ଜମିନ ବର୍ଷା ଦିନେ 60 cm ଆର୍ 30 cm ଆର୍ ଖରାଦିନେ 45 cm ଆର୍ 20 cm ଥି ଉନ୍ନତ କିସମର ଲାଗି। ଆର୍ ଶଙ୍କର ଜାତୀୟ ଭେଣୀ ଲାଗି 90 cm ଆର୍ 45 cm ଦୂରତା ରଖିକିରି ଚାଷ କରାଯାଏସି। ବିହନକେ ବିଶୋଧନ କରିକିରି ବୁତରେଇକିରି ଗଜା ହେଇଥିବାର ବୀଜାକେ ଠିକ୍ ଦୂରିଆ ହିସାବେ ଲଗାଯାଏସି। ବର୍ଷାଦିନେ ଜୁନ୍ ଜୁଲାଇ ମାସେ, ଶୀତଦିନେ ସେପ୍ଟେମ୍ବର ଆର୍ ଅକ୍ଟୋବର ମାସେ, ଆର୍ ଖରାଦିନେ ଫେବୃଆରୀ ଆର୍ ମାର୍ଚ୍ଚ ମାସେ ଇତାର୍ ଚାଷ ଲାଗି ବୀଜା ବୁନ୍ବାର କଥା। ଫି ଏକରକେ 60-80 କ୍ୱିଣ୍ଟାଲ ସଢ଼ା ଖତ ସହିତ 45-30-30 କେଜି ହିସାବେ NPK ଆର୍ DAP 65 କେଜି, ୟୁରିଆ 72 କେଜି ସହିତ ପଟାସ ସାର 50 କେଜି ଦରକାର ପଡ଼ସି। ଅଧା ଜବଖିଆର ଯାନ ଗଛ ଉଠବାର 3 ହପ୍ତା ବେଲ୍କେ ଦିଆଯାଏସି। ମୂଳ ସାର ଭାବେ ଅଧା ଜବଖିଆର ଯାନ ଆର୍ ସବୁ ପଟାସ ସାରକେ ବ୍ୟବହାର କରାଯାଏସି। ଶଙ୍କର ଭେଣି ଫସଲ ଲାଗି ଫି ଏକରକେ 80 କେଜି ଜବଖିଆର ଯାନ, 40 କେଜି ଫସ୍ଫରସ ଆର୍ 40 କେଜି ପଟାସ ସାର ଦେଲେ ଭଲ ହେ। ବର୍ଷା ଦିନେ ପାନ୍ ନିଗ୍ରିକିରି ବାହାରିକିରି ପଲେଇଯିବାର ଜରୁରୀ ହେ। ଫୁଲ ଆର୍ ଫଲ ଧରବାର ସମୟାନ ପାନ୍ର ଅସୁବିଧା ନାଇଁ ହେବାର କଥା। ପାନ୍ର ଅଭାବ ଇ ସମୟାନ ରହିଲେ ଭେଣି ଭଲ ନାଇଁ ହୁଏ, ଉତ୍ପାଦନ କମ୍ ହେସି। ଝିଟା ଆର୍ ବୁନ୍ଦା ପାନ୍ ମଡ଼ା ଇତାର ଲାଗି ଭଲ ହେ। ମାଟିର ବତର ଦେଖିକିରି ହାଲକା ପାନ୍ ମଡ଼ାବାର କଥା। ଘାସକେ ରୁକବାର ଲାଗି ବୀଜା ବୁନ୍ବାର 3 ହପ୍ତା ଆର୍ 7 ହପ୍ତା ବେଲ୍କେ କୁଡ଼ା ଖୁସା କରିକିରି ଘାସ ବାଛି ଦିଆଯାଏସି। ନାହେଲେ ରାସାୟନିକ ଘାସ ମରା ଯେନ୍ତାକି ପେଣ୍ଡିମେଥାଲିନ, ଆଭାକ୍ଲୋର, ବାସଲିନ 1 କେଜି ଫି ଏକରକେ ବୀଜା ବୁନ୍ବାର ସମୟାନୁ ଉଦା ମାଇଟ ଉପରେ 200 ଲିଟର ପାଣି ଥି ମିଶେଇକିରି ଝିଟା ଯାଏସି। ଭିନ୍ନ ଭିନ୍ନ ପ୍ରକାର ପୋକ ଯେନ୍ତା ଯୋଉ ପତରୁକେନ, ପତର ଡିଆଁ, ଧଳା ମାଛି ଇମାନଙ୍କୁ ରୋକବାର ଲାଗି ଆଷ୍ଟାମିପ୍ରିଡ 200%, SPR 1.5 ଗ୍ରାମ, ନାହେଲେ ଇମିଡାକ୍ଲୋପ୍ରିଡ 17.8%, SL 2 ml, ଫଲ ବିନ୍ଧା ଆର୍ ଅଷ୍ଟପଦୀ ପୋକ ଲାଗି ଫ୍ଲେନ୍ପ୍ରୋପ୍ରାଥିନ 30%, ECR 5.7 ml, ଆଉ ଚିତ୍ରାକାବରା ବଙ୍କରା ପୋକର ଦମନ ଲାଗି ଇମାମେକ୍ଟିନ ବେଞ୍ଜୋଏଟ 5%, SG 2.7-3.4 ଗ୍ରାମ, ଲାଲ ମକରା ବାଗିର ଅଷ୍ଟପଦୀର ଲାଗି ଫେନାଜାକୁଇନ 10%, ECR 25 ml କେ 10 ଲିଟର ପାଣି ଥି ମିଶେଇକିରି ଫସଲ ଥି ଝିଟବାର କଥା। ଭିନ୍ନ ଭିନ୍ନ ରୋଗ ଯେନ୍ତାକି ପାଉଁସିଆ, ପତରପୋଡ଼ା ରୋଗ ଦେଖାଦେଲେ ମାନକୁଚେପ 30 ଗ୍ରାମ, ନାହେଲେ କାର୍ବନ ଡାଇଜିମ 50%, WP 200 ଗ୍ରାମ କେ 10 ଲିଟର ପାନ ମିଶେଇକିରି ଫସନ୍ତି ଝିଟୁନ୍। ଇତାକେ ଛାଡ଼ିକିରି ଖର୍ଚ୍ଚା କମ୍ କରବାର ଲାଗି, ପରିବେଶକେ ସୁସ୍ଥ ରଖବାର ଲାଗି, ଫଲ ବିନ୍ଧା ପୋକ ଲାଗି ଫି ଏକରକେ 10 ସଙ୍ଗ ଆକର୍ଷକ ଯନ୍ତା ଫେରୋମୋନ ଟ୍ରାପ୍, ଆର୍ ଶୋଷକ ପୋକ ନିୟନ୍ତ୍ରଣ ଲାଗି 10 ହଲଦିଆ ଅଠାଲିଆ ଯନ୍ତା ଭେଣି କ୍ଷେତେ ବସାଯାଏସି। ସାହେବି ରୋଗ ନାଇଁ ଫହଲିବାର ଲାଗି ଫସଲନୁ ଆଗରୁ ନିମୁସୁ ହାଣି ଖତ ରଝିଟବାରଟା ଆର୍ ଧଳା ମାଛି ରୋକବାର ଲାଗି କରାଯାଏସି। ଆର୍ ସାହେବି ଗଛ ଦେଖିଲେ ସାଙ୍ଗେ ସାଙ୍ଗେ ତାକେ ଘିଚିକିରି ନଷ୍ଟ କରିଦଉନ୍, ଗଛକେ ପୁଡ଼େଇ ଦଉନ୍। ପହଲା ଅମଲ ଗଛ ଉଠବାର ପାଖାପାଖି 50 ଦିନର ବେଲ୍କେ ମୂଲ ହେଇକରି 2-3 ଦିନ ଅନ୍ତରେ 3-4 ମାସ ଭିତରେ 60-80 କ୍ୱିଣ୍ଟାଲ ଫି କରିକି ଭେଣି ଅମଲ ହେସି। ଆର୍ ଭେଣିକି ସକାଳ ନହେଲେ ସନ୍ଧ୍ୟା ସମିଆନ କାଟିକିରି ତୁଲେ ଭଲ, ଡେରିନ ଅମଲ କଲେ ଭେଣି ବୁଢା ହେଇଯାଏସି। ଭେଣିକି ବସ୍ତା ବେଗ ନହେଲେ ପ୍ଲାଷ୍ଟିକ କ୍ୟାରେଟ ଥି ରଖାଯାଏସି ଆର୍ ନିଆନ କରାଯାଏସି। ସେ ସମିଆନ ଭେଣି ଥି ହାଲକା ପାଣି ଝିଟିଲେ ଭେଣିଟା ତାଜା ରହେସି।
1: ଚାଷର ହାଲରେ ଶୁଣିଲେ ବର୍ଷାଦିନିଆ ଭେଣ୍ଡି ଚାଷ ସମ୍ପର୍କରେ କହିଥିଲେ ବିଭୂତି ବିଶ୍ୱାଳ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ।

ପ୍ରାତଃ ସୂଚନାରେ ଶୁଣନ୍ତୁ ଜଳବାହିତ ରୋଗ ପ୍ରତିରୋଧ ସମ୍ପର୍କରେ। ରାଜ୍ୟରେ ମୌସୁମୀ ବର୍ଷା ଆରମ୍ଭ ହୋଇଯାଇଥିବାରୁ ବର୍ଷାର ପ୍ରଭାବରେ ଡାଇରିଆ, ଟାଇଫଏଡ୍ ଓ ହେପାଟାଇଟିସ୍ ଆଦି ଜଳବାହିତ ରୋଗ ବ୍ୟାପିବାର ଆଶଙ୍କା ରହିଥାଏ। ଏଥିରୁ ରକ୍ଷା ପାଇବା ପାଇଁ ସାବଧାନତା ଅବଲମ୍ବନ କରିବା ନିହାତି ଜରୁରୀ। ଏ ଯେମିତି କେବଳ ସୁରକ୍ଷିତ ଜଳ ଉତ୍ସ, ଗଭୀର ନଳକୂପ, ଜନସ୍ୱାସ୍ଥ୍ୟ ବିଭାଗ ଦ୍ୱାରା ସ୍ଥାପିତ ନଳପାଣି, ଗଭୀର ତଥା ସୁରକ୍ଷିତ କୂପର ପାଣି ପିଇବା ପାଇଁ ବ୍ୟବହାର କରନ୍ତୁ। ପାଣିର ଶୁଦ୍ଧତା ସମ୍ପର୍କରେ ସନ୍ଦେହ ଥିଲେ ତାକୁ ଫୁଟାଇ କିମ୍ବା ସେଥିରେ ହେଲୋଜେନ୍ ବଟିକା, ଗୋଟିଏ ଲିଟର ପାଣିରେ ଗୋଟିଏ ବଟିକା ପକାଇ ଅଧଘଣ୍ଟା ପରେ ପାଣି ପିଅନ୍ତୁ। ଶୌଚ ପାଇଁ କେବଳ ପାଇଖାନା ବ୍ୟବହାର କରନ୍ତୁ। ବାହାରେ ଶୌଚ ହେଲେ ପାନୀୟ ଜଳ ଉତ୍ସ ସଂକ୍ରମିତ ହେବାର ଆଶଙ୍କା ରହିଥାଏ। ଖାଇବା ପୂର୍ବରୁ ଓ ଶୌଚ ପରେ ହାତକୁ ସାବୁନରେ ଭଲ ଭାବରେ ଧୁଅନ୍ତୁ। ବାସି ଖାଦ୍ୟ, ମାଛି ବସୁଥିବା, ଦୁର୍ଗନ୍ଧ ହେଉଥିବା, ଖୋଲାରେ ତଥା ଅପରିଷ୍କାର ପରିବେଶରେ ବିକ୍ରି ହେଉଥିବା ଖାଦ୍ୟ ଖାଆନ୍ତୁ ନାହିଁ। ପନିପରିବା ଓ ଫଳମୂଳକୁ ଭଲ ଭାବରେ ପରିଷ୍କାର ପାଣିରେ ଧୋଇ ବ୍ୟବହାର କରନ୍ତୁ। ବାସନ କୁସନ ଭଲ ଭାବେ ସଫା କରି ପରିଷ୍କାର ପାଣିରେ ଧୁଅନ୍ତୁ। ତରଳ ଝାଡ଼ା ହେଲେ ORS ଦ୍ରବଣ ପାଣି ପିଅନ୍ତୁ ଏବଂ ଛୋଟ ପିଲାଙ୍କୁ ଏଥିସହ ସ୍ୱାସ୍ଥ୍ୟକର୍ମୀ ତଥା ଡାକ୍ତରଙ୍କ ପରାମର୍ଶ କ୍ରମେ ଜିଙ୍କ ବଟିକା ମଧ୍ୟ ଦିଅନ୍ତୁ। ଶିଶୁମାନଙ୍କୁ ଉପଯୁକ୍ତ ସମୟରେ ଟିକା ଦିଅନ୍ତୁ ଓ ଭିଟାମିନ୍ ଏ ଦ୍ରବଣ ଖୁଆନ୍ତୁ।

ଚଳିତ ବର୍ଷା ଋତୁରେ ବିଭିନ୍ନ ନଦୀଗୁଡ଼ିକର ଜଳସ୍ତର ବୃଦ୍ଧି ପାଇଛି ଏବଂ ବନ୍ୟା ସୃଷ୍ଟି ହେବାର ସମ୍ଭାବନା ଅଛି। ତେଣୁ ଜନସାଧାରଣ ନଦୀ ବା ଜଳଭଣ୍ଡାର ମଧ୍ୟକୁ ଯିବା ସମୟରେ କେତେକ ସତର୍କତା ଅବଲମ୍ବନ କରନ୍ତୁ। ଗଭୀର ଜଳ ଓ ପ୍ରଖର ସ୍ରୋତଠାରୁ ଦୂରେଇ ରୁହନ୍ତୁ। ସ୍କୁଲ ଓ କଲେଜ ଯାଉଥିବା ପିଲାମାନଙ୍କ ପ୍ରତି ତଥା ବୃଦ୍ଧ ଓ ବୟସ୍କ ବ୍ୟକ୍ତିମାନଙ୍କ ପ୍ରତି ଅଧିକ ଧ୍ୟାନ ଦିଅନ୍ତୁ। ବନ୍ୟା ସମୟରେ ବୁଡ଼ିଯିବାକୁ ଥିବା ସ୍ଥାନରୁ ଯଥାଶୀଘ୍ର ଆବଶ୍ୟକୀୟ ଜିନିଷପତ୍ର ଧରି ଉଚ୍ଚ ସ୍ଥାନକୁ ଚାଲିଯାଆନ୍ତୁ। ନଦୀ, ନାଳ, ହ୍ରଦ ଓ ଜଳଭଣ୍ଡାର ମଧ୍ୟରେ ଯାତାୟତ ସମୟରେ ଜୀବନ ସୁରକ୍ଷା ଜ୍ୟାକେଟ୍ ବ୍ୟବହାର କରନ୍ତୁ। ଟେଲିଭିଜନ, ରେଡିଓ, ବିଭିନ୍ନ ଖବରକାଗଜ ଓ ଡାକବାଜି ଯନ୍ତ୍ର ସାହାଯ୍ୟରେ ଦିଆଯାଉଥିବା ବନ୍ୟା ସମ୍ପର୍କିତ ସୂଚନା ଜାଣନ୍ତୁ ଏବଂ ଆବଶ୍ୟକୀୟ ସତର୍କତା ଅବଲମ୍ବନ କରନ୍ତୁ। ନଦୀବନ୍ଧରେ ଗଳିଆ ହେଲେ ବା ଘାଇ ହେବାର ସମ୍ଭାବନା ଦେଖିଲେ ଜଳ ସମ୍ପଦ ବିଭାଗର ଅଧିକାରୀଙ୍କ ସହ ତୁରନ୍ତ ଯୋଗାଯୋଗ କରନ୍ତୁ ଏବଂ ବନ୍ଧ ମରାମତି କାର୍ଯ୍ୟରେ ସମ୍ପୂର୍ଣ୍ଣ ସହଯୋଗ କରନ୍ତୁ। ବୁଡ଼ିଯାଇଥିବା ନଦୀବନ୍ଧ ଉପରେ ଯାତାୟତ କରନ୍ତୁ ନାହିଁ। ପହଁରା ଜାଣିଥିଲେ ମଧ୍ୟ ଶୁଅଥିବା ପାଣିରେ ପ୍ରବେଶ କରନ୍ତୁ ନାହିଁ। ଚପଳମତୀ କିଶୋର କିଶୋରୀମାନଙ୍କୁ ଦୁଃସାହସିକ ଭାବେ ବନ୍ୟା ଦେଖିବାକୁ ବା ମାଛ ଧରିବାକୁ ଛାଡ଼ନ୍ତୁ ନାହିଁ। ଅଣଲାଇସେନ୍ସ ପ୍ରାପ୍ତ ନୌକାରେ ଯାତାୟତ କରନ୍ତୁ ନାହିଁ ତଥା ଧାର୍ଯ୍ୟ କ୍ଷମତାଠାରୁ ଅଧିକ ସଂଖ୍ୟକ ଯାତ୍ରୀ ଯାତାୟତ କରିବାରୁ କ୍ଷାନ୍ତ ରୁହନ୍ତୁ। ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ଶାସ୍ତ୍ରୀୟ ସାହିତ୍ୟ ପତ୍ରିକାର କାର୍ଯ୍ୟକ୍ରମ ସୃଜନିକା।

0: ସୃଜନିକା କାର୍ଯ୍ୟକ୍ରମ ଶୁଣୁଥିବାର ସବୁ ଶ୍ରୋତା ଭାଇ ଭଉଣୀମାନଙ୍କୁ ଆମର ଜୁହାର। ଆଜିର କାର୍ଯ୍ୟକ୍ରମ ଥି କୁନୁଆ ହେକରି ଆସିଛନ୍ କବି ଡାକ୍ତର ରାମଚରଣ ପ୍ରଧାନ, ତାଙ୍କର କବିତା ଶୁଣମା। ହେଲେ କବି ଡାକ୍ତର ରାମଚରଣ ପ୍ରଧାନ, ତାଙ୍କର ଜନ୍ମ ହେସି 1958 ମସିହା ଝାରସୁଗୁଡ଼ା ଜିଲ୍ଲାର କୁଲାବିରା ବ୍ଲକ ଅନ୍ତର୍ଗତ ପତ୍ରାପାଲି ଗାଁନ। ସେ ପେସା ଥି ଡାକ୍ତରୀ କାମ କରସନ୍, ହେଲେ ସାହିତ୍ୟ ସଂସ୍କୃତିର କ୍ଷେତ୍ର ଥି ବି ତାଙ୍କର ଦଖଲ ରହିଛି। 25-30 ବର୍ଷ ହେବା ଏଇଟା ସେ ଆମର ଇ ସ୍ଥାନୀୟ ଯେନ୍ କଥିତ ଭାଷା ରହିଛି ସମ୍ବଲପୁରୀ, ଓଡ଼ିଆ, ଇଂଲିଶ, ହିନ୍ଦୀ, ଇସବୁ ଭାଷାମାନଙ୍କେ ବି ଲେଖାଲେଖି କରୁଛନ୍। ତାଙ୍କର ତୁମେ ଡାକିଦେଲ ମୁଇଁ ଆସିଗଲି, ଯେ ରମେ ରାମରେ ଭଜୁଥା ଶିବ ବାବା ଗୀତରେ ସଂକୀର୍ତ୍ତନ ରସମୃତ, ଏନ୍ତା ତାଙ୍କର ଗୀତି କବିତା ସଂକଳନ ବାହାରିଛେ। ଆର୍ ତାଙ୍କର ଲେଖା ଆମର ଇଆଡ଼ର ଯାହା ସବୁ ପ୍ରତିଷ୍ଠିତ ପତ୍ରପତ୍ରିକା ରହିଛେ ସବୁଥି ବାହାରୁଛେ। ଆର୍ ହେନ୍ତା ଦେଖ୍ମା ବେଲେ ଅଏନ୍ ମନୁଷ୍ଟିଆନ୍, ହେଲେ ଆଜ୍ ଆମର ସୌଭାଗ୍ୟ ଆଏ ସେ ଆଜି ଆସିଛନ୍। ତାଙ୍କର ମୁହୁନୁ ଶୁଣମା, ତାଙ୍କର କବିତା, ତାଙ୍କର ସାଙ୍ଗେ କଥାବାର୍ତ୍ତା। ଡାକ୍ତର ପ୍ରଧାନ ଆଜ୍ଞା ନମସ୍କାର।
1: ନମସ୍କାର ଆଜ୍ଞା।
0: ପହଲା କଥା କହିବେ ଯେ ଆପଣ ଇ ଯେନ୍ ଲେଖାଲେଖି କରୁଛନ୍, ତାର ପଛର ଉଦ୍ଦେଶ୍ୟଟା ଯଦି କାଣା ବୋଲିକିରି ଆମେ ପଚରାମୁ, କାଣା କହିବେ?
1: ଲେଖାଟା ତ ନିଜେକେ ଖୁସ୍ କରବାର୍ ଲାଗି, ମନ୍କେ ବୁଝାବାର୍ ଲାଗି, ନିଜର ପରିବାରକେ ବୁଝାବାର୍ ଲାଗି, ସମାଜକେ ବୁଝାବାର୍ ଲାଗି, ଦେଶର ସୁବିଧା ଅସୁବିଧା ସେଟାକେ କବିତା ମାଧ୍ୟମରେ ଦର୍ଶାବାର୍ ଲାଗି, ଆମର କବିତା ମାଧ୍ୟମରେ ପୃଥିବୀର କେନ୍ତା ମଙ୍ଗଲ ହେବା ତାହାକେ ମୋର ଚିନ୍ତାଧାରା ଭିତରେ କବିତା ମାଧ୍ୟମରେ ମୁଁ ରଖିଥିସି। ମନ ଭିତରେ ଯେତେବେଳେ ଯେନ୍ଟା ବାହାରିଲା ମୁଇଁ ସାଙ୍ଗେ ସାଙ୍ଗେ କାଗଜ କଲମ ଧରିଥିସି, ସେଟା ଲେଖିଦେସି। ସେଟା ମୁଇଁ ଗାଡ଼ି ଭିତରେ ଥାଏଁ, ଘର ଭିତରେ ଥାଏଁ, ବାହାରେ ଥାଏଁ, ତାହାକେ ଗୋଟେ ଛୋଟିଆ ଆକାରରେ ଲେଖିଦେସି। ତାହାକେ ପଛେ ତାହାକେ ଆଉ ଟିକେ ବଢ଼େଇକିରି ପଛେ କରସି, କାଇଁ ମୁଁ ଯଦି ସାଙ୍ଗେ ସାଙ୍ଗେ ନାଇଁ ଲେଖିମି ସେଟା ବୋଲେ ପଛେ ଭୁଲି ଯାଏସି ସେ ଜିନିଷଟାକେ। ବୋଲେ ଯେନ୍ଟା ଯେତେବେଳେ ପାଇଲି, ଆପଣଙ୍କନୁ ପାଇଲି, ବାଟେ ପାଇଲି, ଘାଟେ ପାଇଲି, ଲୋକମାନଙ୍କରନୁ ପାଇଲି, ସେଟାକେ ମୁଇଁ ସାଙ୍ଗେ ସାଙ୍ଗେ ତାମାନେ କବିତାର ଗୋଟେ ଫ୍ରେମ୍ ବନେଇଦେସି।
0: ଆଚ୍ଛା ଆଚ୍ଛା, ଯେନ୍ ପାଇଲି ଯେନ୍ ବୋଲସନ୍,
1: ଆଜ୍ଞା
0: କେନ୍ କେନ୍ ପ୍ରକାର ଜିନିଷ ମାନେ ପାଏସନ୍, କେନ୍ତା ହିସାବିଆ ଜିନିଷ?
1: ଦେଖୁନ୍, ମୋର ପହିଲା କବିତା ତୁମେ ଡାକିଦେଲ ମୁଇଁ ଆସିଗଲି, ଏଇଟା ଲେଖିଥିଲି ମୋର କ୍ଲିନିକରେ ଗୋଟେ ପତ୍ରିକାଟେ ପହଞ୍ଚିଲା ଅଗ୍ନିଶିଖା ବୋଲିକିରି, ସେଥିରେ ଲେଖା ହେଇଥିଲା ଯେ ଆସନ୍ତା ରବିବାର ଦିନ ଗୋଟେ କବି ସମ୍ମିଳନୀ ହେବା ଆମର ଲୋକାଲ ଲାଙ୍ଗୁଏଜରେ ସମ୍ବଲପୁରୀ ଭାଷା ଥି, ଆଉ କବି କବୟିତ୍ରୀମାନଙ୍କୁ ଆମେ ଅନୁରୋଧ କରୁଛୁଁ, ସାହିତ୍ୟପ୍ରେମୀ ଭାଇମାନଙ୍କୁ ଅନୁରୋଧ କରୁଛୁଁ, ଆପଣମାନଙ୍କର ନିଜର ଲେଖା ଧରିକି ଆସିବେ। ତ ମୁଇଁ ହେତ୍କି ବେଲେ ତ ନାଇଁ ଲେଖୁଥିଲି, ମୋର ପହିଲା କବିତା ତୁମେ ଡାକିଦେଲ ମୁଇଁ ଆସିଗଲି। ମୁଇଁ କହିଲି ବା ଇମାନେ ଗୋଟେ ଜିନିଷ୍ଟେ ଦେଇଛନ୍ ମୋତେ, ସୁବିଧାଟେ, ଉପରବାଲା ସୁବିଧା ଦେଇଛେ, ଏଇଟା କାଇଁ ଛାଡ଼୍ମି ବୋଲି ରାତି କାଗଜ କଲମ ଧରିଲି ଆର୍ ଲେଖିଲି ପହିଲା କବିତା। ମୋର ପହିଲା କବିତା ଆପଣଙ୍କୁ ଶୁଣଉଛେ,
0: ଠିକ୍ ଅଛି ଶୁଣମା।
1: ତୁମେ ଡାକିଦେଲ ମୁଇଁ ଆସିଗଲି, ପରଦିନେ ଏତ୍କି ବେଲେ ତ ଖବର ପାଇଲି ତୁମେ ଡାକିଦେଲ ମୁଇଁ ଆସିଗଲି। ପରଦିନ କାଏଲ ଆଏଜ କେତେ ସମୟ ଆଏ, ପରଦିନ କାଏଲ ଆଏଜ କେତେ ସମୟ ଆଏ, ଜୀବନର ଭିଡ଼ ଭିତରେ କେନ ଫୁରସତ ମିଳୁଛେ ଘାଏ। ପରଦିନ କାଏଲ ଆଏଜ କେତେ ସମୟ ଆଏ, ଜୀବନର ଭିଡ଼ ଭିତରେ କେନ ଫୁରସତ ମିଳୁଛେ ଘାଏ। ଆଇମି ଆଇମି ବୋଇଲେ ବି ଆସି ନା ହେବାର, ଆଇମି ଆଇମି ବୋଇଲେ ବି ଆସି ନା ହେବାର, ଲେଖ୍ମି ଲେଖ୍ମି ବୋଇଲେ ବି ଲେଖି ନା ହେବାର, ଲେଖୁନ୍ ଲେଖୁନ୍ ସିନା ମୁଇଁ ତୁମର ଲାଗି କବିତାଟା ଲେଖିଦେଲି, ତୁମେ ଡାକିଦେଲ ମୁଇଁ ଆସିଗଲି। କିଏ ଜାନେ ତୁମରି ଡାକବାର୍ଥି କେତେ ମନ ଥିଲା, କିଏ ଜାନେ ତୁମରି ଡାକବାର୍ଥି କେତେ ମନ ଥିଲା, ସତ୍ କହିଲେ ତୁମେ ବି ଢିଲା କି ମୁଇଁ ବି ଢିଲା। କେତେବେଲେ ଢିଲା ତ କେତେବେଲେ ଟାଇଟ୍, କେତେବେଲେ ଢିଲା ତ କେତେବେଲେ ଟାଇଟ୍, କାହାର ଭୁଲଟା ଭୁଲ ତ କାହାର ଭୁଲଟା ରାଇଟ୍। କହୁନ୍ କହୁନ୍ ସତ୍ କଥା ପଦେ ସିନା କହିଦେଲି, ତୁମେ ଡାକିଦେଲ ମୁଇଁ ଆସିଗଲି। ସମ୍ବଲପୁରୀ ଥି ଲେଖୁଥିଲି ଇଂଲିଶ ଗୋଟେ ଗୋଟେ ଢୁକିଗଲା, ସମ୍ବଲପୁରୀ ଥି ଲେଖୁଥିଲି ଇଂଲିଶ ଗୋଟେ ଗୋଟେ ଢୁକିଗଲା, ଢିଲା ରୁଲ୍ଟା ଟାଇଟ୍ ଆଉ ଭୁଲ ଥି ରାଇଟ୍ ହେଇଗଲା। ସମ୍ବଲପୁରୀ ଥି ଲେଖୁଥିଲି ଇଂଲିଶ ଗୋଟେ ଗୋଟେ ଢୁକିଗଲା, ଢିଲା ରୁଲ୍ଟା ଟାଇଟ୍ ଆର୍ ଭୁଲ ଥି ରାଇଟ୍ ହେଇଗଲା। ମିଲାମିଶାରି ଦୁନିଆ ଥି, ମିଲାମିଶାରି ଦୁନିଆ ଥି, ଇ ଅପମିଶ୍ରଣ କେନ ମିଶିଗଲା, ସତ୍ଟା ତ ସତେ ଇ ନିରାଟ ସତ୍ କେନୁ ଆସିଗଲା। ଫେର୍ ତୁମକୁ ମିଛ ମୋତେ ସତ୍ ଶୁଣିଥିଲି, ତୁମେ ଡାକିଦେଲ ମୁଇଁ ଆସିଗଲି। ସତ୍ଟା ଫେର୍ କେତେ ରକମର ଥିସି ଶୁଣିକରି ମୁଡ଼ ଘୁରିଗଲା, ଦେଖ୍ବାର୍ ଲାଗି ଯେନ୍ଟା ଆସିଥିଲି ନାଇଁ ଦେଖ୍ନୁ ମନ ପୁରିଗଲା। ସତେ ଘାଏ ଘାଏ ନାଇଁ ହୁଏ ବୁଝି, ସବରୀ ରାମଟା ମିଠାଏ କି ମିଠାଏ। ସତେ ଘାଏ ଘାଏ ନାଇଁ ହୁଏ ବୁଝି, ସବରୀ ରାମଟା ମିଠାଏ କି ଅଇଁଠାଏ, ତୋତେ ଚିହ୍ନବାରଟା ମହାପୁରୁ ମୁସ୍କିଲ ହେସି, ତୋର ହାତ ଗୋଡ଼ ଲମାଏ କି ଠୁଠାଏ। ଖୁଜୁନ୍ ଖୁଜୁନ୍ ବୁଝୁନ୍ ବୁଝୁନ୍ ସରିଗଲି, ତୁମେ ଡାକିଦେଲ ମୁଇଁ ଆସିଗଲି। ଲାଷ୍ଟ ପଦ ହଉଛେ, କେତେ କହୁଛନ୍ ଦୁନିଆଟା ସତ୍, କେତେ କହୁଛନ୍ ଦୁନିଆଟା ସତ୍, କେତେ କହୁଛନ୍ ପୁରା ମିଛ, ମୋତେ ମହାପୁରୁ ବସେଇ ଦେଇଛୁ ଠିକ୍ ଦୁହିଥିର ବିଚ୍। ଅଲପ ବୁଦ୍ଧିବୃତ୍ତି ଦେଇଛୁ ପ୍ରଭୁ, ଅଲପ ବୁଦ୍ଧିବୃତ୍ତି ଦେଇଛୁ ପ୍ରଭୁ, ନାଇଁ ଜାଣିପାରବାର୍ କେନ୍ଟା ଭୁଲ ଆର୍ କେନ୍ଟା ଠିକ୍, ଠିକ୍ଟାକେ ପାଇବାର୍କେ, ଠିକ୍ଟାକେ ଜାଣବାର୍କେ ତୋତେ ଖୋଜୁଥିଲି, ହେତ୍କି ବେଲେ ତୁମେ ଡାକିଦେଲ ମୁଇଁ ଆସିଗଲି।
0: ଧନ୍ୟବାଦ ଆପଣଙ୍କର କବିତା ଲାଗି, ନିଶ୍ଚୟ ଆମର ଶ୍ରୋତାମାନଙ୍କୁ ଭଲ ଲାଗିଥିବା। ହେଲେ ଆଜ୍ଞା, ମାନେ ଆଜିକାଲି ଯାହା ସବୁ ଲେଖା ହେଉଛି, କବିତା ମାନେ ଆଉ ଆଗେ ଯେନ୍ ସବୁ କବିତା ଲେଖା ହଉଥିଲା ତ ଆଗର ଯେନ୍ କବିତା ମାନକେ ଗୋଟେ ଯେନ୍ତା ଇହାଦି ଆପଣ ପଢ଼ିଲେ ଯେ ତାର ଛନ୍ଦ ଲୟ ତାଳ ଜ୍ୟୋତିପାତ ପଡ଼ୁଥିଲା ତ ଇହାଦି ଯେନ୍ ଆଧୁନିକ କବିତା ମାନକେ ଆର୍ ସେ ପ୍ରକାର ନାଇଁ ଦେଖାଯିବାର୍କେ
1: ତ
0: ଇ ସବୁ ଜିନିଷ୍କେ ଆପଣ କେନ୍ତା ଦେଖସନ୍?
1: ନାଇଁ ମୁଇଁ ଆଧୁନିକ କବିତାକେ ମତେ ଭଲ ଲାଗ୍ସି, କିନ୍ତୁ ଜ୍ୟୋତିପାତ ଯଦି ଥିବା
0: ଆଜ୍ଞା
1: ସେ କବିତାର ଯେନ୍ ଓଜନଟା ରହେସି ତାହାକେ ଯଦି ଆମେ ଗଦ୍ୟ ହିସାବରେ ପରିବେଷଣ କର୍ମା କି ଲେଖାଲେଖି କର୍ମା ବୋଲେ ସେ ମଧୁରତାଟା କବିତା ଭିତରେ ନାଇଁ ରହେ, ତେଣୁ ଜ୍ୟୋତିପାତଟା କବିତାରେ ନିହାତି ଦରକାର।
0: ତ ଏଥିଲାଗି ହେନ୍ତା ବିଶେଷ କିଛି ସାଧନ କରବାର୍ ଲାଗି ପଡ଼୍ସି କେଁ?
1: ନାଇଁ ହେନ୍ତା ତ କାହାର କେନ୍ତା ମନ ହିସାବରେ ଲେଖ୍ସନ୍, କିନ୍ତୁ ମୋର ଚିନ୍ତାଧାରା ଏନ୍ତା ଯେନ୍ କବିତାଟା ସମୁକୁ ଭଲ ଲାଗୁଥିବା,
0: ଆଜ୍ଞା ଆଜ୍ଞା,
1: ପୁରାତନ ଲୋକଙ୍କୁ ଭଲ ଲାଗୁଥିବା, ଆଧୁନିକ ଲୋକଙ୍କୁ ଭଲ ଲାଗୁଥିବ, ବୁଢ଼ାବୁଢ଼ୀମାନଙ୍କୁ ଭଲ ଲାଗୁଥିବା, କଲେଜ ଛୁଆମାନଙ୍କୁ ଭଲ ଲାଗୁଥିବା, ଗଉଁଲିଆମାନଙ୍କୁ ଭଲ ଲାଗୁଥିବା, ସହରିଆମାନଙ୍କୁ ଭଲ ଲାଗୁଥିବା, ଆଉ ସମସ୍ତଙ୍କର ଯେନ୍ ପ୍ରୋବ୍ଲେମ୍ ଥିବା ସେ ପ୍ରୋବ୍ଲେମ୍କେ ଆମର କବିତା ଭିତରେ କେନ୍ତା ଆମେ ସ୍ଥାନ ଦେଇଥିମା ସେଟାକେ ଯଦି ଦେଖ୍ମା ବେଲେ ନିଶ୍ଚିତ ଭାବରେ ସେ କବିତାକେ ସମସ୍ତେ ପସନ୍ଦ କରିବେ। ପହିଲା ତ ନିଜକେ ଭଲ ଲାଗ୍ବା, ଅନ୍ୟମାନଙ୍କୁ ବି ନିଶ୍ଚିତ ଭାବରେ ଭଲ ଲାଗ୍ବା।
0: ନିଶ୍ଚିତ ଭାବରେ ଏକଦମ ସୁନ୍ଦର କଥାଟେ କହିଲେ। ହେଲେ ଆର୍ ଗୋଟେ କଥା ଆଜ୍ଞା, ଯେ ଆଜିକାଲି ଯେନ୍ ସବୁ କବିତା ଲେଖା ଯାଉଛେ କିମ୍ବା ଯେନ୍ ସାହିତ୍ୟ ସୃଷ୍ଟି ହେଉଛେ, ଯେ ଆମର ଗୋଟେ ପୁରସ୍କାର ଦେବାର ବ୍ୟବସ୍ଥାଟେ ରହିଛେ, ତ ଇ ସବୁ ଜିନିଷଟାକେ ସାହିତ୍ୟ କ୍ଷେତ୍ରରେ ଯେନ୍ ଗୋଟେ ପରମ୍ପରାଟେ ରହିଛେ ସେଟାକେ ଆପଣ କେନ୍ତା ହିସାବରେ ବିଚାର କରସନ୍?
1: ନାଇଁ କବି ଯେତେବେଳେ ଲେଖୁଛେ ସେ ପୁରସ୍କାର ଲାଗି ନିଶ୍ଚିତ ଭାବରେ ନାଇଁ ଲେଖେ, ମୋର ଚିନ୍ତାଧାରା ଏଇଟା। କିନ୍ତୁ ସମାଜ ଯଦି ସେ ଭିତରୁ ବଢ଼ିଆ ଜିନିଷଟେ ପାଇଲା ଆଉ ସେ କବିଙ୍କୁ ଯିଏ ବି ହଉନ୍ ସେ ଯେନ୍ ଜାଗାର ବି ହଉନ୍ ତାଙ୍କୁ ଯଦି ସମ୍ମାନିତ କରୁଛନ୍ ବୋଲେ ଏଇଟା ନିଶ୍ଚିତ ଭାବରେ ଭଲ କଥାଟିଏ। କାହିଁକି ଏଥିରେ କବିଙ୍କର ଆଉ ଟିକେ ଉତ୍ସାହ ବଢ଼୍ସି, ଲେଖ୍ବାର୍ ଲାଗି ଆଉ ଟିକେ ସ୍ପୃହା ବଢ଼୍ସି, ଆଉ ସମାଜରେ ତାଙ୍କୁ ବି ଜାଣସନ୍ ଏନ୍ ଲୋକ କି ଏନ୍ତା ଜଣେ ଲୋକ ଲେଖିଛନ୍, ଯେତେବେଳେ ପେପର୍ରେ ବାହାରିଲା କି ତମେ ଟିଭିରେ ଦେଲା କି ରେଡ଼ିଓରେ ତାମାନେ ଦେଉଛନ୍, ଆପଣମାନେ ବହୁତ ଲୋକ ସେଟା ଶୁଣୁଛନ୍, ଆଉ ଏଇଟା ଗୋଟେ ଗୋଟେ ମାଧ୍ୟମ ବି ଏ ଯେତେବେଳେ ଆମେ ପୁରସ୍କାର ପାଇଲା ସେଟାକି ଆପଣମାନେ ଜଣଉଛନ୍ ଯେ ଆଜ୍ଞା ଅମକା ଅମକା ଜାଗାରେ ଏନ୍ତା ଏନ୍ତା ପୁରସ୍କାର ପାଇଛନ୍, ସେଟାକି ବି ଲୋକ ଦେଖିକିରି ପୁରା ଖୁସି ହେସନ୍, ସେ ଜିନିଷକେ ଜାଣିବାର ଲାଗି ଚାହେଁସନ୍, ତାଙ୍କର ଆଉ କବିତା ଶୁଣିବାର ଲାଗି ଚାହେଁସନ୍।
0: ତ ହେନ୍ତା ଆପଣଙ୍କର ଆର୍ ଗୋଟେ ହେନ୍ତା କବିତା ଶୁଣିବା ଶୁଣାବେ?
1: ହଁ ଆଜ୍ଞା, କାଣା ହେସି ଆପଣ ଦେଖୁନ୍, ସମୁକ୍ରୀର ଘରେ ଆମେ କେନ୍ସି ବିହା ଭୁଜି କି ଅଲଗା ଭୁଜି ଆମେ ଖାଇବାର୍କେ ଯାଉଥିମା, ଆଗ୍ଲି ଯେନ୍ତା ତଲେ ବସିକିରି ଖାଉଥିଲା ମୁଠେ ତାମାନେ ବଢ଼ିଆ କେନ୍ତା ଲାଗୁଥିଲା ସେଟା,
0: ଆଜ୍ଞା,
1: ତାପରେ ସେ ଚୌକି ଟେବୁଲ୍ ଥି ଖାଇବାର୍କେ ଦେଲେ ସେନେ ବସିକିରି ଖାଉଥିଲା, ଏଛେନ୍ ଯୁଗ ବଦଲିଗଲା ଆଜ୍ଞା, ଏଛେନ୍ ଠିଆଡ଼େ ଠିଆଡ଼େ ସେ ଗୋଟେ ପ୍ଲେଟ୍ଟେ ଧର ଆର୍ ସେ କାଣା ସେ ପୁରା ବଫେ ଭୁଜି ସେଟା ଖାଅ ତାମାନେ ଆଜ୍ଞା, ସେଟା ଇ ଉପରେ ମୁଁ ଯେତେବେଳେ ପହିଲା କରି ବଫେ ଭୁଜି ଖାଇଲି ଆଉ ସେହିଦିନ ଆସିକିରି ମୋର ଗୋଟେ କବିତା ଲେଖିଲି, ସେ କବିତାର ନାଁ ଦେଇଥିଲି ବଫେ।
0: ଆଚ୍ଛା ଶୁଣୁ ଆଜ୍ଞା, ସେଟା
1: ଆଜ୍ଞା ଇଟା ଗୀତି କବିତା ଟାଇପ୍ର ଆଜ୍ଞା ଟିକେ।
0: ହଁ ଠିକ୍ ଅଛି।
1: ଏଭେ ଗୋଟେ ବିହା ଭୁଜି ଖାଇଯାଇଥିଲି ଦିନେ, ପ୍ଲେଟ୍ ଉପରେ ଚାମୁଚ ଗୋଟେ ଧରେଇ ଦେଲେ ସେନେ, ଝନକର ପଛେ ଜନେ ସେନେ ଲଗେଇ ଦେଇଥାନ୍ ଧାଡ଼ି, ମୁଇଁ ବି ଧାଡ଼ିଥି ଠିଆ ହୋଇଗଲି ଲାଜ ମୋହ ଛାଡ଼ି, ଭାତ ଦାଏଲ ଭଜା କ୍ଷୀରି ତରକାରୀ, ଭାତ ଦାଏଲ ଭଜା କ୍ଷୀରି ତରକାରୀ, ଦେଲେ ଚାମଚେ ଚାମଚେ ଝାରି ରସ ଖସରି ବସରେ, ଦୁଇ ଗୋର ସାଥୀ ସବୁ ଯାକର ଦେଖ ତ, ଦୁଇ ଗୋର ସାଥୀ ସବୁ ଯାକର ଦେଖ ତ, ମୁଇଁ ଦେଲି ସଫା କରି ରସ ମାଳି ବସରେ, ରସର କେଲି ରେ ଚାମଚେ ଚାମଚେ ମୁହ ଭିତରେ ସଭେ ଭରୁଥିଲେ, ଚାମଚେ ଚାମଚେ ମୁହ ଭିତରେ ସଭେ ଭରୁଥିଲେ, କେନୁର ଗୋଟେ ଗଉଁଲିଆ ବୋଲି ମୋତେ ଦେଖୁଥିଲେ, ଜନେ ଲୋକ ଖାଇସାରି ଅଇଁଠା ପ୍ଲେଟ୍ ଧରି, ଧାଡ଼ି ଥିପେ ଠିଆ ହେଇଗଲା କେଡ଼େ ଅଏନ କରି, ଗରମ ପୁରୀ ପଟେ ଧରି ଆଏଲା, ମୋର ଆଗେ ଠିଆ ହୋଇ ଖାଏଲା ରସ ଖସରି ବସରେ, ମୁଇଁ ବି ଠିଆ ହୋଇଗଲି ଧାଡ଼ିନ, ମୁଇଁ ବି ଠିଆ ହୋଇଗଲି ଧାଡ଼ିନ, ପୁରୀ ପଟେ ଦେଲେ ସେନ ରସ ଖସରି ବସରେ, ରସର କେଲି ରେ ଇଆଡ଼େ ଆସି ସେ ପଟକ ଦେଲି ମୁହେଁ ଭରି, ଇଆଡ଼େ ଆସି ସେ ପଟକ ଦେଲି ମୁହେଁ ଭରି, ଆଉର୍ ଘାଏ ଗଲି ବେଲ୍କେ ଅଧା ଚାମୁଚ କ୍ଷୀରି, ଦେଭ୍ରି ଆଡ଼େ ଲାଇନ୍ ଲଗାଲି ମିଲ୍ବା କିଛି ବୋଲି, ପାତଲ ଘଣ୍ଟା କାଙ୍କେର କଟା ଦେଖି ଫେରି ଆଇଲି, ଭୁଜନି ଆଡ଼େ ଲାଇନ୍ ଯେବେ ଲଗାଲି, ଭୁଜନି ଆଡ଼େ ଲାଇନ୍ ଯେବେ ଲଗାଲି, ଗୁପ୍ଚୁପ୍ ଗୁଟେ ନ ପାଇଲି ରସ ଖସରି ବସରେ, ଲେମ୍ବୁଫାଲେ ଚାଟି ଚାଟି ଧନଗା, ହେନେ କୁର୍କୁଚା କରିଲି ରସ ଖସରି ବସରେ, ରସର କେଲି ରେ ଖେଲି ବୁଲି କରି ଚାର ଖୋଲି ବା ଯାହାର ପେଟେ ଧର୍ସି, ଖେଲି ବୁଲି କରି ଚାର ଖୋଲି ବା ଯାହାର ପେଟେ ଧର୍ସି, ପନ୍ଦର କୋଡ଼ିଏ ପଟ ପୁରୀ ସାଙ୍ଗେ ତରକାରୀ ଯେ ଖାଇସି, ଇ ଚାମୁଚ ପ୍ଲେଟ୍ ନାଇଁ ପୁଷେ ତାହାକେ ରେ ଧନ, ଏନ୍ତା ଭୁଜି ଖାଇବାର୍କେ ତୁଇ ନାଇଁ କରବୁ ମନ, ଧାଡ଼ି ଧରଲେ ଦେବେ ତୋତେ ଚାମୁଚେ, ଧାଡ଼ି ଧରଲେ ଦେବେ ତୋତେ ଚାମୁଚେ, ତୋର ହେବା ଖେଇ ଗଫେ ରସ ଖସରି ବସରେ, ଫିରି ଆଏବୁ ଅଧା ପେଟେ ଧନଗା, ଫିରି ଆଏବୁ ଅଧା ପେଟେ ଧନଗା, ଇତାର ନା ପରେ ବଫେରସ ଖସରି ବସରେ।
0: ବହୁତ ସୁନ୍ଦର କବିତା ହେଇଛେ। ବୋଲେ ଆଜ୍ଞା କହିସନ୍ ଯେ ସାହିତ୍ୟଟା ଗୋଟେ ସମାଜର ପ୍ରତିଫଳନ ଏ, ସମାଜର ସତ କଥାଟାକେ ଜଣେଇ ଦେବାଟା ହିଁ ସାହିତ୍ୟ ଧର୍ମ କିମ୍ବା ଗୋଟେ ସାହିତ୍ୟିକର ଧର୍ମ। ତ ଏଇ ସବୁ ଯାହା ସମାଜର ବାସ୍ତବତା ରହିଛେ ସେଟା ଆପଣମାନଙ୍କର ଭଳିଆ ଯେନ୍ କବି ଲେଖକମାନେ ତାଙ୍କର ଲେଖା ମାଧ୍ୟମଥି ସମାଜକେ ଚେତେଇ ଦେବାର ଲାଗି ଏନ୍ତା ସବୁ ଲେଖା ଲେଖୁଛନ୍, ଯେନ୍ଟାକି ଆପଣଙ୍କର କବିତାରେ ପର୍ଛାକିରି ବାରି ହେଇଯାଉଛେ। ତ ହେନ୍ତା ଯଦି ଦେଖ୍ମା ବୋଲେ ଆଜ୍ଞା ଆମର ଇ ସମାଜ ଭିତରେ ଆର୍ କେନ୍ କେନ୍ କ୍ଷେତ୍ର ରହିଯାଉଛେ ଯେନ୍ଥିର୍ ବାବଦେ ଆଲୋଚନା ହେବାର କଥା କିମ୍ବା ଆମେ ଇ ବାବଦେ ଲେଖାଲେଖି କରବାର କଥା?
1: ଆଜ୍ଞା ଦେଖୁନ୍, ସେଇ ସାମାଜିକ ଚାଲିଚଳଣୀ ଭିତରେ ଗୋଟେ କବିତା, ସମାଜ ସୁଧାରବାର ଲାଗି କେନ୍ ପ୍ରକାର ମୋର ଭୁଲ ଭଟକା କେନେ ରହୁଛେ, ବୋଲେ ଏଥି ଆପଣ ଚେଷ୍ଟା କରୁଛନ୍ କିଛିଟା ସୁଧାରବାର ଲାଗି, ମୁଇଁ ଚେଷ୍ଟା କରୁଛେ, କିନ୍ତୁ ଯେନ୍ ଆମେ ନାଇଁ ପାରୁ ସୁଧାରେଇ ଆମେ କହିସୁ ମହାପୁରୁ ସୁଧାରବା ବୋଲିକିରି। ତ ମୋର କବିତାରେ ମୁଇଁ ମହାପୁରୁକେ ଡାକିଛେ ସେ ସୁଧାରବେ ବୋଲିକିରି।
0: ଆଜ୍ଞା ଆଜ୍ଞା,
1: ମୋର କବିତାର ଶୀର୍ଷକ ହଉଛେ ମହାପୁରୁ ତୁମେ ଘାୟ ହେବ। ଗଲା ରାତି ଥି ମୁଇଁ ସପନ ଦେଖିଲି ଭାଇ, ସଭେ ହେଇଯାଇଛନ୍ ସାହେବ, କାଁ ହେଲା ଯେ ସମକ୍ରିର ମୁହଁଥୁ ହସି ହେଇଯାଇଛେ ଗାଏବ, ସଭେ ହେଇଯାଇଛନ୍ ଷ୍ଟିପ, କିଏ ଚଲୁଛେ ସ୍କୁଟର ବାଇକ୍ ତ କିଏ ଚଲୁଛେ ଜିପ୍, ବାକି ସଭେ ହେଇଯାଇଛନ୍ ଷ୍ଟିପ। ଦୌଡ଼ିଲି ମୁଇଁ ମହାପୁରୁ ନିକେ, କହିଲି ଶୁନ ମୋର ଗୁହାରି ଟିକେ, ସଂସାରେ ସଭେ ଯାଇଛନ୍ ଫସି, କାହାରିର ମୁହେଁ ନାଇଁ ନ ହସି, କାଏଁ ରୋଗ ଯାଇଛେ ବ୍ୟାପି, ତୋର କିରିଆ ସଥେ ମହାପୁରୁ, ଜନେ ବି ନାଇଁ ନ ହେପି, ସେନେ ଜନେ ବି ନାଇଁ ନ ହେପି। ମହାପୁରୁ ବୋଇଲେ ସଥେ କାଁ ହେଲା, ମୋର ସୁନାର ସଂସାରକେ କିଏ କାଁ କଲା, ନାରଦ ସିଆଇଡ଼ି ଆଣିଲେ ବାର୍ତ୍ତା, ଟେନସନ୍ ରୋଗ ହେଇଛେ ସମକୁ ବିଧାତା, କେହି ନାଇଁ ପାରବାର ବର୍ତ୍ତି, ସହରେ ନଗରେ ଗାଁ ଗହଲିନେ ଟେନସନ୍ ହେଇଯାଇଛେ ଭର୍ତ୍ତି, ସବୁନେ ଟେନସନ୍ ହେଇଯାଇଛେ ଭର୍ତ୍ତି। ମହାପୁରୁ ବୋଇଲେ ଇ ଟେନସନ୍ ଆଇଲା କେନୁ, ନାରଦ ବୋଇଲେ ଟଙ୍କା ସୁନା ରୂପାନୁ, ପିଲେ କଲମ ଛାଡ଼ି ଧରୁଛନ୍ ଗନ୍, ମାରୁଛନ୍ ମନୁଷ ମନକେ ମନ, ଭୁକେ ଉପାସେ ମରୁଛନ୍ ଲୁକେ, ମର୍ଡ଼ି ବେକାରୀ ବଢ଼ୁଛେ ଦେଶେ, ଟେନସନ୍ କରୁଛେ କୁର୍ଚି ପିଆର, ପିଇବାର ପାନିର ଘୋର ଘୋର ଭାବିନେ, ଯାହିଁ ଦେଖବ ବିଅର ବାର, ଯାହିଁ ଦେଖବ ବିଅର ବାର। ଭେଜାଲ ଜିନିଷର ଚାହିଦା ବେଶୀ, ଭେଜାଲ ଡାକ୍ତର ଉଷୋ ଶିଶି, ଭେଜାଲ ବୁଆ, ଭେଜାଲ ମା, ଭେଜାଲ ବିହା, ଭେଜାଲ ଛୁଆ, ଭେଜାଲ ତେଲ ଘି ଡାଏଲ, ଭେଜାଲ ସିମେଣ୍ଟ ଛଡ଼ର ଘରଥି, ବଞ୍ଚିଥିମା କିନି କାଏଲ, ଆମେ ବଞ୍ଚିଥିମା କିନି କାଏଲ। ସବୁ କଥାଥି କମ୍ପିଟିସନ୍ ଇନେ, ସବୁ କଥାଥି କମ୍ପିଟିସନ୍ ଇନେ, ଲାଖପତି କେନ୍ତା ହେବେ ଦୁଇ ଦିନେ, ସବୁ କଥାଥି କମ୍ପିଟିସନ୍ ଇନେ, ଲାଖପତି କେନ୍ତା ହେବେ ଦୁଇ ଦିନେ, ଚୋର ସାହେବ ହେଇଛନ୍ ମେଲ, ନିର୍ଦ୍ଦୋଷ ବିଚରେ ଖଟୁଛନ୍ ଜେଲ। ମହାପୁରୁ ତୁମେ ଘାଏ ହେବ, ଗରିବର ପେଟ ମାରି ଯେନ୍ମାନେ ପେଟ ଫୁଲେଇଛନ୍, ହେମାନଙ୍କୁ ଘେ ବାନ୍ତି କରାବ, ମହାପୁରୁ ତୁମେ ଘାଏ ହେବ, ମହାପୁରୁ ତୁମେ ଘାଏ ହେବ, ମହାପୁରୁ ତୁମେ ଘାଏ ହେବ।
0: ବାଃ ସୁନ୍ଦର କବିତା, ନିଶ୍ଚିତ ଭାବେ ଆମର ଶ୍ରୋତାମାନଙ୍କୁ ଭଲ ଲାଗିଥିବା। ହେଲେ ଆଜ୍ଞା ଆଉ ଗୋଟେ କଥା କହିବେ ଯେ ଆପଣ ତ ଲେଖାଲେଖି କରୁଛନ୍, ଆପଣଙ୍କର ଅନେକ ଅଭିଜ୍ଞତା ଅଛି, ଅନୁଭୂତି ଅଛି, ଲେଖାଥି ବିଭିନ୍ନ ପ୍ରକାର ଯେନ୍ ଭାଷା ଅଛି ସେଥି ବି ଲେଖୁଛନ୍, ବୋଲେ ଆମର ଏଇ ଯେନ୍ ସମ୍ବଲପୁରୀ ଭାଷାଟା ରହିଛି, ଏତାର ଭବିଷ୍ୟତ କିଏ ନେଇକିରି ଆପଣ କେନ୍ତା ଦେଖ୍ସନ୍, ଏତାର ଭବିଷ୍ୟତଟାକେ?
1: ଏତାର ଭବିଷ୍ୟତ ଉଜ୍ଜ୍ୱଳ ହେ ଆଜ୍ଞା, ସମ୍ବଲପୁରୀ ଭାଷାର ଭବିଷ୍ୟତ ଉଜ୍ଜ୍ୱଳ ହେ। ଯଦିଓ ମଝିରେ ଟିକେ ଯେନ୍ମାନେ ଲେଖାଲେଖି କରୁଥିଲେ ଇତାର ଓଜନ ଟିକେ କମେଇ ଦେଇଥିଲେ, ବେଲେ ଯେନ୍ମାନେ ସଚେତନ ଲେଖକ ହଉନ୍ କି କବି ହଉନ୍, ଇମାନେ ଫେର୍ ତାଙ୍କର ଧ୍ୟାନ ଠିକ୍ ବାଟେ ତେମାନେ ଦେଇଛନ୍, ଠିକ୍ ଲେଖାଲେଖି କରୁଛନ୍, ଆମର ସମ୍ବଲପୁରୀର ମାୟନ ମହତ କେନ୍ଦ୍ରିକରି ରହିବା ତାହାକେ ସେମାନେ ନିଶ୍ଚିତ ଭାବରେ ବଢ଼ିଆ କରି ଉପସ୍ଥାପନା କରୁଛନ୍ ବୋଲି ମୁଇଁ ଭାବ୍ମି। ଆଉ ମୁଇଁ ଜଣାମି ମୋର ତାମାନେ ହୃଦୟ ଭିତରୁ, ଭାଇ ଆମେ ଇନୁର ଛୁଆ, ଇନୁର ଇ ମାଇଟ ପାଇନ୍ଥି ଆମେ ତାନେ ଜନ୍ମ ନେଇଛୁଁ, ଇ କଥା ତାନେ ମା ଆମକୁ ଶିଖେଇଛେ, ଆମେ ଆମର ନିଜର ମା ମାଟିର ଆମର ଯେନ୍ ସାହିତ୍ୟର ଇ ଯୁଡ଼େକେ ଟେଙ୍କିକିରି ରଖୁଁ, ଇତାକେ ତଲେ ପକାବାରକେ କେବେ ନାଇଁ ଦଉଁ। ଆଉ ମୁଇଁ ତ ଭାବୁଛେଁ ଆମର ଭାଷା କେନ୍ତିକିରି ଉପରେ ପଢ଼ବା, ଆମେ କେନ୍ତିକି ତାମାନେ ବିଶ୍ୱସ୍ତରୀୟ ଲେଖା ଲେଖ୍ମା, ସେଟାକେ ଆମେ ଚିନ୍ତା କରୁଁ, ଆର୍ ସେଥିରେ ଆମେ ଲାଗି ପଡ଼ୁ।
0: ନିଶ୍ଚିତ ଭାବରେ ଆପଣଙ୍କର କଥାକେ ବୁଝିବେ ଆଉ ଅନୁପ୍ରାଣିତ ହେବେ, ଆଉ ସେ ପ୍ରକାର ଲେଖା ଲେଖିବେ। ଆମର ଇଆଡ଼ର ଯେନ୍ ଭାଷାଟା ରହିଛି ସମ୍ବଲପୁରୀ ଭାଷା, ତାକେ ଆଗକେ ନେବା ଲାଗି ଫେର୍ ଗା ସେମାନେ ଚେଷ୍ଟା କରିବେ। ଧନ୍ୟବାଦ ଆପଣଙ୍କର ମତାମତ ଲାଗି, ଜୁହାର।
1: ଜୁହାର ଆଜ୍ଞା।
0: ଶ୍ରୋତା ବନ୍ଧୁ, ଆଜ ତ ଶୁଣିଲେ କବି ଡାକ୍ତର ରାମଚରଣ ପ୍ରଧାନଙ୍କର କେତେଟା କବିତା ଆର୍ ତାଙ୍କର ସାଙ୍ଗେ କଥାବାର୍ତ୍ତା। ହେଲେ ଇଥର ସୃଜନିକାର ସଂସ୍କରଣକେ ଇଠାନେ ରଖମା। ଜୁହାର।

ଶୁଣୁଥିଲେ ସାହିତ୍ୟ ପତ୍ରିକାର କାର୍ଯ୍ୟକ୍ରମ ସୃଜନିକା। ଏଥିରେ ଶୁଣିଲେ ରାମଚରଣ ପ୍ରଧାନଙ୍କ କବିତା, ଉପସ୍ଥାପନ କରିଥିଲେ ସନ୍ତୋଷ ପେଙ୍ଗ। ଆକାଶବାଣୀ ସମ୍ବଲପୁର କେତୋଟି ସୁଗମ ସଙ୍ଗୀତ ଶୁଣନ୍ତୁ। କଣ୍ଠଶିଳ୍ପୀ ମଞ୍ଜୁଶ୍ରୀ କୁଣ୍ଡୁ ଗୀତଗୁଡ଼ିକ ରଚନା କରିଛନ୍ତି ବନମାଳୀ ଦାସ।

ବନମାଳି ଦାସଙ୍କ ରଚନାରୁ ମଞ୍ଜୁଶ୍ରୀ କୁଣ୍ଡଙ୍କ କଣ୍ଠରେ ଏ ଗୀତଟି ଶୁଣିଲେ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ।

ଏମିତି ଏକ ଠାକୁର ଯାହାଙ୍କଠାରେ ଥିବା ଏତେ ବୈଶିଷ୍ଟ୍ୟ ଓ ସ୍ୱାତନ୍ତ୍ର୍ୟ ଅନ୍ୟ କେଉଁଠାରେ ଦୃଷ୍ଟିଗୋଚର ହୁଏ ନାହିଁ। ସେଇଥିପାଇଁ ଶ୍ରୀଜଗନ୍ନାଥ ଏକାଧାରାରେ ସଗୁଣ, ନିର୍ଗୁଣ, ସାକାର, ନିରାକାର ଓ ସନାତନ। ସେ ଉଦାର ଆଉ ଶ୍ରଦ୍ଧାମୟ ଠାକୁର।

0: ଲୀଳାମୟ ପ୍ରଭୁ ଶ୍ରୀଜଗନ୍ନାଥ ଭକ୍ତର ଯେପରି ଆପଣାର, ସେବକର ମଧ୍ୟ ସେହିପରି ଅତି ନିକଟତର, ଉଭୟ ତାଙ୍କର ପ୍ରିୟ ଓ ପରିଜନ। ତେଣୁ ଶ୍ରୀଜୀଉମାନଙ୍କର ସେବକ ପ୍ରଭୁଙ୍କର ତତ୍ତ୍ୱ ଓ ଆଦର୍ଶରେ ଆଚ୍ଛନ୍ନ। ଶ୍ରୀମନ୍ଦିରରେ ପ୍ରଭୁଙ୍କର ସେବା ପୂଜା ନିର୍ଦ୍ଦିଷ୍ଟ ପରମ୍ପରାରେ ଗଡ଼ିଆସୁଛି କାହିଁ କେଉଁ କାଳରୁ। ସେଇଥିପାଇଁ ପରମ ବ୍ରହ୍ମ ପ୍ରଭୁ ଯେପରି ରହସ୍ୟମୟ, ତାଙ୍କର ସେବା ଉପାସନାର ତତ୍ତ୍ୱ ମଧ୍ୟ ସେହିପରି ରହସ୍ୟାବୃତ। ତାଙ୍କର ସେବା ମଧ୍ୟରେ ଖୁଣ୍ଟିଆ ଓ ମେକଅପ୍ ସେବା ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ସେବା। ତେଣୁ ଏହି ଖୁଣ୍ଟିଆ ଓ ମେକଅପ୍ ସେବା ସମ୍ପର୍କରେ ଆଲୋଚନା କରିବା ହେଉଛି ଆମର ଆଜିର ମୁଖ୍ୟ ପ୍ରସଙ୍ଗ। ଆଉ ସେ ସମ୍ପର୍କରେ ଆଲୋଚନା କରିବାକୁ ଆମ ଗହଣରେ ଉପସ୍ଥିତ ଅଛନ୍ତି ଶ୍ରୀ ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ।
1: ଜଗନ୍ନାଥ ମନ୍ଦିରର 120 ପ୍ରକାର ସେବକ ଭିତରୁ ଖୁଣ୍ଟିଆ ସେବା ଗୋଟିଏ। ଏହି ଖୁଣ୍ଟିଆ ସେବା, 5 ପ୍ରକାର ଖୁଣ୍ଟିଆ ସେବକ ସେବକ ଅଛନ୍ତି। ସେମାନେ ହେଲେ ପାଳିଆ ଖୁଣ୍ଟିଆ, ଯାହାକୁ ଆମେ ଛାମ ଖୁଣ୍ଟିଆ ବୋଲି କହୁଛୁ, ବେହେରା ଖୁଣ୍ଟିଆ, ବିଲେଇ ଜଗା ଖୁଣ୍ଟିଆ, ଘୋଡ଼ାବାରିକ ଖୁଣ୍ଟିଆ ଆଉ ରୁକୁଣାହାଣ ଖୁଣ୍ଟିଆ। ଶ୍ରୀମନ୍ଦିର ଖୁଣ୍ଟିଆ ମାନେ ଜଗନ୍ନାଥଙ୍କର ଅଙ୍ଗରକ୍ଷକ ଅଟନ୍ତି, ଅର୍ଥାତ୍ ରତ୍ନ ସିଂହାସନେ ବିଜେ ହୋଇଥିବା ପ୍ରଭୁ ବଳଭଦ୍ର, ମା ସୁଭଦ୍ରା, ପ୍ରଭୁ ଜଗନ୍ନାଥ ଓ ପ୍ରଭୁ ସୁଦର୍ଶନ, ମାଧବ, ଭୂଦେବୀ, ଶ୍ରୀଦେବୀଙ୍କର ସୁରକ୍ଷା ଦାୟିତ୍ୱରେ ଏମାନେ ରହନ୍ତି। ତେଣୁ ପ୍ରତ୍ୟେକ ବ୍ୟକ୍ତି ଜଗନ୍ନାଥ ମନ୍ଦିର ସେବା କ୍ଷେତ୍ରକୁ ଗଲେ ରତ୍ନ ସିଂହାସନରେ ଚଢ଼ିଲେ, ଯଥା ପୁଷ୍ପାଳକ, ପୂଜା ପଣ୍ଡା, ଦୈତାପତି ଏମାନେ ଚଢ଼ିଲେ ଖୁଣ୍ଟିଆକୁ କହିକି ଚଢ଼ନ୍ତି, ଏବଂ ଯେତେବେଳେ ଓହ୍ଲାନ୍ତି ସେମାନେ ମଧ୍ୟ ଖୁଣ୍ଟିଆଙ୍କୁ କହିକି। ଦୈନନ୍ଦିନର ସେବା କ୍ଷେତ୍ରରେ ପାଳିଆ ଖୁଣ୍ଟିଆର ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ। ଦୈନନ୍ଦିନ ଦ୍ୱାର ଖୋଲିଲେ ଆମର ଆଳତୀ ବଢ଼ିଲା ସରେ ପାଳିଆ ଖୁଣ୍ଟିଆ ରହି ମଇଲମ କରାନ୍ତି, ପୁଷ୍ପାଳକମାନେ ମଇଲମ କରନ୍ତି। ମଇଲମ କଲା ପରେ ଯେଉଁ ମାଳଫୁଲ ସେଥିରୁ ମଇଲମ କି ବାହାରେ, ସେଥିରେ ପାଳିଆ ଖୁଣ୍ଟିଆ ଅଧ୍ୟାୟ ନିଏ। ପାର୍ଶ୍ୱବର୍ତ୍ତୀ ଯେଉଁ ଦେବାଦେବୀମାନେ ଅଛନ୍ତି, ତାଙ୍କୁ ଯଥା ଦଠାକୁରଙ୍କ ବାଡ଼ର ମାଳଫୁଲ ଯାହା ଆସେ, ତାହା ବିମଳା ପିନ୍ଧିବା ପାଇଁ ଆବଶ୍ୟକତା ହୁଏ। ଆଉ ଜଗନ୍ନାଥଙ୍କ ବାଡ଼ର ଯାହା ମାଳଫୁଲ ବାହାରେ, ତାହା ତୁଳସୀ କାଢ଼ିକରି ଲକ୍ଷ୍ମୀଙ୍କୁ ଦିଆଯାଏ। ତାପରେ ତଡ଼ପୁତୁରି ହୁଏ। ତଡ଼ପୁତୁରି ବୋଇଲେ ଆମେ ଯେମିତି ଦୈନନ୍ଦିନ ନିତ୍ୟକର୍ମ ଦାନ୍ତ ଇତ୍ୟାଦି ଘଷିବା ପୂର୍ବରୁ ଗାମୁଛା ପିନ୍ଧିକି ଯେଉଁ କର୍ମ କରୁ, ଜଗନ୍ନାଥଙ୍କ ସେ କର୍ମ ହୁଏ। ଠାକୁର ଦୁଇ ଖଣ୍ଡ ଗାମୁଛା, ବଳଭଦ୍ର ମଧ୍ୟ ଦୁଇ ଖଣ୍ଡ ଗାମୁଛା, ଆଉ ମା ସୁଭଦ୍ରା ଗୋଟିଏ ଗାମୁଛା ପିନ୍ଧିକିରି ସେ କାର୍ଯ୍ୟ କଲାବେଳେ ସାମ୍ନାପଟେ ଖୁଣ୍ଟିଆ ତଡ଼ପତି ଗୋଟିଏ ବଡ଼ ଗାମୁଛା ଧରିକିରି ଲୋକେ ଯେପରି ନ ଦେଖିପାରିବେ ସେଥିପାଇଁ ମଇଲମ କରିବା ହୁଅନ୍ତୁ ବୋଲି କହନ୍ତି। ତାପରେ ମଇଲମ ହୁଏ, ମଇଲମ ହେଲା ପରେ ଅବକାଶ ହୁଏ। ଅବକାଶ ବଢ଼ିସାରିଲା ପରେ ଠାକୁରଙ୍କର ଭେଷ ବେଳେ ଯାହା ଆବଶ୍ୟକ ଫୁଲ ଖୁଣ୍ଟିଆ ଯୋଗାଇ ଦିଅନ୍ତି। ତା ଛଡ଼ା ପ୍ରତ୍ୟେକ ଦିନ ଯେତେ ଭେଷ ହୁଏ, ସେ ଭେଷର ସମସ୍ତ ଫୁଲ ଦାୟିତ୍ୱରେ ଖୁଣ୍ଟିଆମାନେ ଥାଆନ୍ତି।

ପୂଜା ସମୟରେ ସେମାନେ ପୂଜାପଣ୍ଡାକୁ ମଧ୍ୟ ଫୁଲ ଦିଅନ୍ତି, ଯେଉଁଟାକି ଠାକୁରଙ୍କ ଲାଗୁ ହୁଏ। ଆଉ ଚନ୍ଦନ ଲାଗି ସମୟରେ ଏମାନେ ମହାପ୍ରଭୁଙ୍କ ପାଖରେ ଠିଆ ହୋଇକରି ମଣିମା ଡାକ ଦିଅନ୍ତି। ମଣିମା ଡାକ ଦେଲା ପରେ ଯେତେବେଳେ ଯେଉଁ ଭେଷ ହୁଏ ସମସ୍ତ ଭେଷ ସାମଗ୍ରୀ ଯୋଗାନ୍ତି। ବଡ଼ସିଂହାର ଭେଷରେ ଯଥା ଜଗନ୍ନାଥଙ୍କର ଶିରରୁ ପାଦ ପର୍ଯ୍ୟନ୍ତ ଯେଉଁ ଫୁଲ ଲାଗିହୁଏ, ଯଥା ଗଭା, ତିଲକ, ଗୁଣାଝୁମ୍ପା, ଅଧର।

ଶିପଏର କରପଲ୍ଲବ ହୃଦୟ ପଲ୍ଲବ କୁଣ୍ଡଳ ଏ ସମସ୍ତ ଜିନିଷ ଖୁଣ୍ଟିଆ ତାଙ୍କୁ ଯୋଗାଇ ଦିଅନ୍ତି ଆଉ ପୁଷ୍ପାଳମାନଙ୍କେ ଲାଗି କରନ୍ତି। ଏତଦ୍ ବ୍ୟତୀତ ଯେତେବେଳେ ଶୟନ ଠାକୁର ବିଜେ ହୁଅନ୍ତି ସେତେବେଳେ ମଧ୍ୟ ଜୟବିଜେ ଦ୍ୱାର ଖୁଣ୍ଟିଆ ରହିକରି ପୁଷ୍ପାଞ୍ଜଳି ଦିଏ ଆଉ ପହୁଡ଼ ହେଲା ପରେ ଦ୍ୱାର ପଡ଼ିଲେ ଏ ସେବକ ବାହାରକୁ ଆସନ୍ତି। ବିଶେଷ ନୀତି ଭାବରେ ଖୁଣ୍ଟିଆମାନଙ୍କର ରଥରେ ଆଗ ଛମୁ ଖୁଣ୍ଟିଆଙ୍କର ସେବା ଅଛି। ଯେଉଁ ଠାକୁରଙ୍କର ମଙ୍ଗଳାର୍ପଣ ହେଲାବେଳେ ଠାକୁର ଯେତେବେଳେ ପହଣ୍ଡି ପୂର୍ବରୁ ମଙ୍ଗଳାର୍ପଣ ଠାକୁରଙ୍କର ହୁଏ ପତିମହାପାତ୍ର ଆଉ ମୁଦିରସ୍ଥ ପୂଜା ପଣ୍ଡା ମଙ୍ଗଳାର୍ପଣନ୍ତି ଖୁଣ୍ଟିଆ ସେଠି ଡୋର ଲାଗି କରାନ୍ତି ଡୋର ଦିଅନ୍ତି ଲାଗି କରିବା ସକାଶେ। ଆଉ ଯେତେବେଳେ ଠାକୁର ପହଣ୍ଡି ହେଇକି ଆସନ୍ତି ତାହେଲେ ଯେଉଁ ଟାହିଆ ରାଘବ ଦାସ ମଠ ଯେଉଁ ଟାହିଆ ଦେଇଥାଏ ଖୁଣ୍ଟିଆମାନେ ସେ ଟାହିଆ ଦୈତାପତିମାନଙ୍କୁ ଦିଅନ୍ତି ଆଉ ମଣିମା ଡାକ ଦେଲେ ଠାକୁରଙ୍କର ପହଣ୍ଡି ହୁଏ। ପହଣ୍ଡି ସରିଲା ପରେ ଠାକୁରଙ୍କ ଭେଷ ପାଇଁ ଆବଶ୍ୟକ ଫୁଲ ଇତ୍ୟାଦି ଦିଅନ୍ତି।

0: ବେହେରା ଖୁଣ୍ଟିଆ ଖୁଣ୍ଟିଆ ସେବାର ଅନ୍ୟତମ ସେବକ। ତାଙ୍କର ସେବାନୀତି ସ୍ୱତନ୍ତ୍ର। ଗଜପତି ମହାରାଜାଙ୍କର ଯେତେବେଳେ ସେବା କାର୍ଯ୍ୟ ନୀତି ପାଳନ କରିବା ପାଇଁ ଜଗନ୍ନାଥଙ୍କ ପାଖକୁ ଶ୍ରୀମନ୍ଦିରକୁ ଯିବାକୁ ହୁଏ, ସେତେବେଳେ ବେହେରା ଖୁଣ୍ଟିଆ ତାଙ୍କର ସୁରକ୍ଷା ସେବାରେ ନିୟୋଜିତ ହୋଇ ବେତ ଧରି ଶ୍ରୀଛାମୁଙ୍କ ସହିତ ଆସନ୍ତି। ଗଜପତିଙ୍କର ସବୁ ପ୍ରକାରର ନୀତି ପାଳନ ଅବସରରେ, ଏପରିକି ଛେରା ପହଁରା ପାଇଁ ରଥକୁ ବିଜେ କରିବା ସମୟରେ ମଧ୍ୟ ବେହେରା ଖୁଣ୍ଟିଆ ଗଜପତିଙ୍କ ପାଖରେ ଥାନ୍ତି। ପହଣ୍ଡି ପୂର୍ବରୁ ଶ୍ରୀଜୀଉଙ୍କ ନିକଟରେ ପୁଷ୍ପାଞ୍ଜଳି ମଧ୍ୟ ସେ କରିଥାନ୍ତି।
1: ଅଡ଼ସର ସମୟରେ ଯୋଉ ଆମର ଖଳି ଲାଗି ଏକାଉଶୀ ହୁଏ, ସେଦିନ ବେହେରା ଖୁଣ୍ଟିଆ ବଡ଼ବାରରେ ଠିଆ ହେଇକି ମଣିମା ଡାକ ଦିଏ। ଯୋଉଦିନ କୁଷ୍ଠ ଜନ୍ମ ବିଧିରେ ବାସୁକୀ ଯେତେବେଳେ କୁଷ୍ଠଙ୍କୁ ଧରିକିରି ଯମୁନା ପାର ହଉଥିଲେ, ସେତେବେଳେ ସେ ବାସୁକୀ ହେଇକିରି ମଧ୍ୟ ତା ପଛପଟେ ସପ୍ତଫେଣା ଧରିକି ଚାଲନ୍ତି। ଖୁଣ୍ଟିଆମାନେ ଶ୍ରୀଗୁଣ୍ଡିଚାରେ ପ୍ରଥମେ ଯେତେବେଳେ ସକାଳୁ ଆଳତି ସରିଲା ପରେ ଅବକାଶ ହେଲା, ଅବକାଶ ହେଲା ପରେ ତଡ଼ପୁତିରେ ହେଲା, ତଡ଼ପୁତିରେ ଭେଷ ହେଲେ, ସେତେବେଳେ ଖୁଣ୍ଟିଆ ସମସ୍ତ ଭେଷ ସାମଗ୍ରୀ ଯୋଗାଇଲେ, ତା ଅର୍ଥ ଲୁଗା ଇତ୍ୟାଦି ବସ୍ତ୍ର ଇତ୍ୟାଦି ସହ ଯୋଉ ଆସିଲା ଚାଙ୍ଗଡ଼ା ନିପାକ ଦେଲା, ଏ ସାବତୀୟ ଫୁଲ ଦେଲେ, ଫୁଲ ଦେଇ ସାରିବାରେ ଭୋଗ ସରିଲା ପରେ ମଙ୍ଗଳା ଅର୍ପଣ ଯୋଉ ହବ, ସେ ମଙ୍ଗଳା ପରେ ଖୁଣ୍ଟିଆମାନେ ସେ ଡୋର ଆଣିକିରି ଦୁଇ ଠାକୁରଙ୍କ ପାଖରେ ରଖିବେ। ମୁଦିରସ୍ଥ ଖୁଣ୍ଟିଆଠାରୁ ସେ ଡୋର ନେଇକିରି ଲାଗି କରିବେ, ଆଉ ତା ବଦେ ପହଣ୍ଡି କାହାଳି ଦିଆଗଲା ପରେ ଖୁଣ୍ଟିଆ ବାଡ଼ରେ ଠିଆ ହେଇ ମଣିମା ଡାକ କଲେ ଦୈତାପତିମାନେ ପହଣ୍ଡି ଆରମ୍ଭ କରିବେ। ଆଉ ପହଣ୍ଡି ସମୟ ତାକ ଖୁଣ୍ଟିଆ ମଣିମା ଡାକ ଦେଉଥିବ, ସେ ଦେଖିବ ଯେ ଯୋଉ ନିର୍ଦ୍ଦିଷ୍ଟ ଲୋକ ସେ ପହଣ୍ଡି ଭିତରେ ରହିବାର କଥା ସେ ଲୋକ ଅଛନ୍ତି କି ନାହିଁ, ଆଉ ତା ବାଦ ଅନ୍ୟ କୌଣସି ଲୋକଙ୍କୁ ପହଣ୍ଡିର ଯେପରି ସୁଯୋଗ ନ ଦିଆଯାଏ ଖୁଣ୍ଟିଆ ରହିବ। ତାପରେ ଜଗନ୍ନାଥ ସେଠି ପହଞ୍ଚି ସାରିଲା ବାଦେ, ଠାକୁର ରଥରେ ପହଞ୍ଚି ସାରିଲା ବାଦେ ଆବଶ୍ୟକ ଭେଷ ସକାଶେ ସମସ୍ତ ସାମଗ୍ରୀ ଦେବ। ତାପରେ ଗଜପତି ଛେରା ପରେ ଆସିଲା ପରେ ଏ ବେହେରା ଖୁଣ୍ଟିଆ ତାଙ୍କ ସହିତ ଆସିବ, ଆଉ ଛେରା ପରେ ସମସ୍ତ ସାହାଯ୍ୟ ସହଯୋଗ ଗଜପତିଙ୍କ ତରଫରୁ କରିବ।

0: ମେକଅପ୍ ସେବା ହେଉଛି ଦୁଇ ପ୍ରକାରର, ପ୍ରଥମ ଭଣ୍ଡାର ମେକଅପ୍ ଏବଂ ଦ୍ୱିତୀୟରେ ପାଳିଆ ମେକଅପ୍। ଭଣ୍ଡାର ମେକଅପ୍ ଶ୍ରୀମନ୍ଦିର ମଧ୍ୟରେ ଥିବା ଭିତର ଭଣ୍ଡାର ଆଉ ବାହାର ଭଣ୍ଡାର ଉଭୟ ତତ୍ତ୍ୱାବଧାରକ। ସେହିପରି ପାଳିଆ ମେକଅପ୍ ଭଣ୍ଡାର ମେକଅପ୍ଙ୍କଠାରୁ ବେଶ ପାଇଁ ଆବଶ୍ୟକ ସ୍ୱର୍ଣ୍ଣ ଅଳଙ୍କାର ନେଇ ପୁଷ୍ପାଳକଙ୍କୁ ଦେବା ଆଉ ବେଶ ସରିଲା ପରେ ପୁନଶ୍ଚ ଆଣି ଭଣ୍ଡାର ମେକଅପ୍ଙ୍କୁ ହସ୍ତାନ୍ତର କରିବା ହେଉଛି ତାଙ୍କର ଦାୟିତ୍ୱ।
1: ଜଗନ୍ନାଥଙ୍କ ସ୍ୱତନ୍ତ୍ର ରତ୍ନ ଭଣ୍ଡାର ଅଛି। ରତ୍ନ ଭଣ୍ଡାର ଦୁଇ ଭାରି ବ୍ୟକ୍ତ, ଭିତର ଭଣ୍ଡାର ଆଉ ବାହାର ଭଣ୍ଡାର। ଯେ ବାହାର ଭଣ୍ଡାର, ସେ ବାହାର ଭଣ୍ଡାର ଦାୟିତ୍ୱରେ ଅଛି ଭଣ୍ଡାର ମେକଅପ୍। ଭିତର ଭଣ୍ଡାରରେ ଆମର ଯେଉଁ ସବୁ ସାମଗ୍ରୀ ଅଛି, ଦୈନନ୍ଦିନ ଯେଉଁ ଭେଷରେ ଆପଣ ଦେଖୁଛନ୍ତି ଠାକୁର ଗୋଡ଼ ହାତ ସବୁ ଲଗାଉଛନ୍ତି, କିରିଟ ଲଗାଉଛନ୍ତି, ସବୁ ଭିତର ଭଣ୍ଡାର। ସକାଳ ମଙ୍ଗଳ ଆଳତୀ ହୁଏ, ଯେଉଁ ଆଳତୀ ବଟା ଯେଉଁଥିରେ କପୁର ରଖାଯାଏ ସେ ସୁନାରେ ତିଆରି। ଠାକୁର ଯିଏ ଯୁଗ ଚଳନ୍ତି ସେ ସୁନା ଜୀବ ଚଳା। ଠାକୁର ଯେଉଁ ପିଙ୍ଗଳରେ ଆନ୍ତୁଆଣି କରନ୍ତି ସେ ରୂପାରେ ତିଆରି। ଆଉ ଠାକୁରଙ୍କର ମଧ୍ୟ ସୁନା ବେତ ଅଛି, ତା ବାଦ ଠାକୁରଙ୍କର ସୁନାର ମୂର୍ତ୍ତି ଇତ୍ୟାଦି ଅଛି, ଯାଇକି ତାଙ୍କ ଦାୟିତ୍ୱରେ ରହେ ଭଣ୍ଡାର ନିପାକ ଦାୟିତ୍ୱରେ। ପାଳିଆ ମେକଅପ୍ର ଦାୟିତ୍ୱ ହେଲା ଭଣ୍ଡାର ନିପାକ ଠାରୁ ସମସ୍ତ ସୁନା ସାମଗ୍ରୀ ଯେତେବେଳେ ଯାହା ଆବଶ୍ୟକ ତାକୁ ଏଇ ଜଗନ୍ନାଥଙ୍କ ଭେଷରେ ପୁଷ୍ପାଳଙ୍କୁ ଦେବା, ଆଉ ଭେଷ ସରିଲେ ସେ ଜିନିଷ ଆଣିକି ଦେବା। ଦୈନନ୍ଦିନ ଆମର ଆଳତି ସମୟରେ ପୂର୍ବଦିନ ପହୁଡ଼ ହେଇଥାଏ, ପହୁଡ଼ ହେଲା ପରେ ଭିତର୍ଷ ମହାପାତ୍ର ଆମର ଯିଏ ଅଛନ୍ତି ସେ ଆସିଲେ ସିଂହଦ୍ୱାର ଖୋଲାଯାଏ, ତାପରେ ଭିତର୍ଷ ମହାପାତ୍ର ଆଉ ପାଳିଆ ମେକଅପ୍ ମୁଦୁଲି

ଆଉ ପଢିଆରୀ ଆଉ ଅଖଣ୍ଡ ଏ ପାଞ୍ଚ ଜଣ ଗଲେ ଆମର ଜୈବିଜ୍ୟ ଦ୍ୱାର ଖୋଲେ ଜୈବିଜ୍ୟ ଦ୍ୱାର ଖୋଲିକି ସେ ଭିତରୁ ଗଲା ପରେ ସେଠି ଠାକୁରଙ୍କ ପାଖରେ ପଢିଆରୀ ମଣିମା ଡାକ ଦିଏ ଭିତର୍ଷ ମହାପାତ୍ର ଦ୍ୱାର ଖୋଲି ସାରିଲା ପରେ ଭିତରକୁ ଯାଆନ୍ତି ଠାକୁର ପୂର୍ବଦିନ ରାତିରେ ଶୋଇଥାନ୍ତି ତେଣୁ ବୈଠା ଜଳିଲା ପରେ ଠାକୁରଙ୍କୁ ଦେଖିସାରିଲା ବାଦେ ଠାକୁରଙ୍କ ସମସ୍ତ ଦାୟିତ୍ୱ ସେତେବେଳେ ହସ୍ତାନ୍ତର କରାଯାଏ ମେକଅପ୍ ଉପରେ ଶ୍ରୀରଙ୍ଗର ଯେଉଁ ଦାୟିତ୍ୱ ଏ ଉଭୟ ଅଛନ୍ତି ତେଣୁ ପ୍ରଥମେ ମେକଅପ୍ ଯାଇକି ଦେଖେ ପୂର୍ବଦିନ ଯାହା ଶ୍ରୀରଙ୍ଗ ଥିଲା ଠିକ୍ ସେଇ ଆକାରରେ ଅଛନ୍ତି କି ନାହିଁ କି ସେ ଅଳଙ୍କାର ସବୁ ଅଛି କି ନାହିଁ ସେଦିନ ଦାୟିତ୍ୱ ନିଏ ନେଲା ପରେ ସେ କର୍ପୂର ବସାଏ କୋଉ କର୍ପୂର ନା ସୁନା ଦାନୀର ଯେଉଁ ତିଆରି ହେଇଛି ସେ ତିନୋଟି ଦିଏ ତା ଦେହରେ କର୍ପୂର ଦିଏ କର୍ପୂର ଦେଇ ସାରିଲା ବାଦେ ତଳେ ଭିତର୍ଛ ଆଉ ଦୁଇ ଜଣ ପୁଷ୍ପାଳକ ରହିକରି ସେ କର୍ପୂର ଆଳତୀ କରନ୍ତି କର୍ପୂର ଆଳତୀ କଲା ପରେ ମୈଲମ ଇତ୍ୟାଦି ହୁଏ ମୈଲମ ହେଇକରି ଭେଷରେ ଯାହା କିଛି ସାମଗ୍ରୀ ସୁନା ଜିନିଷ ଦରକାର ହୁଏ ଯେତେବେଳେ ଭେଷ ହୁଏ ସେ ସୁନା ସାମଗ୍ରୀ ସେ ଭଣ୍ଡାର ନିପାକ ପାଖରୁ ଆଣି ପୁଷ୍ପାଳକୁ ଦିଅନ୍ତି ଫେର ଭେଷ ସରିଲେ ଫେର ତାଙ୍କୁ ନେଇକରି ୱାପସ କରନ୍ତି।

ଅକଳନୀୟ କଳ୍ପନା ବିଳାସର କେନ୍ଦ୍ରବିନ୍ଦୁ ଶ୍ରୀମନ୍ଦିରର ଭଣ୍ଡାର ଘର। ଶ୍ରୀଜଗନ୍ନାଥଙ୍କ ଗନ୍ତାଘରକୁ ଆଧାର କରି ଲୋକମୁଖରେ ଅନେକ କାହାଣୀ ପ୍ରଚଳିତ। ପୁରୀ ମନ୍ଦିରର ଦେବତା ରତ୍ନପ୍ରିୟ, ଅଳଙ୍କାର ପ୍ରିୟ, ତାଙ୍କ ଭଣ୍ଡାର ଘର ମଧ୍ୟ ମୂଲ୍ୟବାନ ଦ୍ରବ୍ୟରେ ଭରପୁର। କଳା ଠାକୁରଙ୍କ ଆଭୂଷଣ ପ୍ରିୟତା ସୂଚାଇ କବି ଲେଖିଛନ୍ତି, ଅଣିମାଦି ଅଷ୍ଟ ରତ୍ନ ବିଶିଷ୍ଟ ପ୍ରଦାନେ କୁଶଳ ହୋଇ କଷ୍ଟକୁ ଲୋକର କରୁଛ ନିକର ଭଞ୍ଜ ବିରବର କହି। ଆଳଙ୍କାରିକତା ଯେଉଁ କବିଙ୍କର କାବ୍ୟ ସୃଷ୍ଟିରେ ଥିଲା ପ୍ରଧାନ ଅବଲମ୍ବନ, ସେହି ଉପେନ୍ଦ୍ର ଭଞ୍ଜ ମଣିଷର ଆର୍ତ୍ତିହରଣ ପାଇଁ ଶ୍ରୀମନ୍ଦିରର ଅଳଙ୍କାର ପ୍ରିୟ ଦେବତାଙ୍କ ଆଗରେ କାବ୍ୟିକ ଅଭିଯୋଗ ମଧ୍ୟ କରିଥିଲେ। ଆମ ମଧ୍ୟଯୁଗୀୟ କବିଙ୍କ ପଙ୍କ୍ତିଗୁଡ଼ିକ ସ୍ପଷ୍ଟ କରୁଛି ଯେ ଜଗନ୍ନାଥ ମନ୍ଦିରର ଅନ୍ୟତମ ବୈଶିଷ୍ଟ୍ୟ ସେଠାରେ ଶତାବ୍ଦୀ ଶତାବ୍ଦୀ ଧରି ରହିଥିବା ରତ୍ନଖଚିତ ଅଳଙ୍କାରଗୁଡ଼ିକ। ହୀରା, ନୀଳା, ମୁକ୍ତା, ମାଣିକ୍ୟ, ମର୍କତ ପ୍ରଭୃତି ସକଳ ପ୍ରକାରର ମୂଲ୍ୟବାନ ରତ୍ନ ଶ୍ରୀଜଗନ୍ନାଥଙ୍କ ସେବାରେ ଲାଗେ। ଅଳଙ୍କାର, ରତ୍ନ ତଥା ସେବାରେ ବ୍ୟବହୃତ ଅନ୍ୟାନ୍ୟ ଦାମୀ ଜିନିଷଗୁଡ଼ିକ ଜମା ରହେ ଭଣ୍ଡାର ଘରେ। ଗର୍ଭଗୃହ ତଥା ଅଣସର ଗୃହ ସଂଲଗ୍ନରେ ଥିବା ଏହି ରତ୍ନ ଭଣ୍ଡାର ପ୍ରଧାନତଃ ଦୁଇ ଭାଗରେ ବିଭକ୍ତ। ଏ ଦୁଇଟି ଭିତର ଭଣ୍ଡାର ଓ ବାହାର ଭଣ୍ଡାର ନାମରେ ନାମିତ। ବାହାର ଭଣ୍ଡାରର ଦାୟିତ୍ୱ ଜଣେ ମାତ୍ର ସେବାୟତ ଉପରେ ନ୍ୟସ୍ତ, ଯାହାଙ୍କୁ କୁହାଯାଏ ଭଣ୍ଡାର ମେକାପ। ନୀତିଦିନିଆ ମନ୍ଦିର ରୀତିନୀତି ପାଇଁ ଯେଉଁ ସବୁ ଦାମୀ ପଦାର୍ଥ ଆବଶ୍ୟକ ହୁଏ, ଏପରିକି ବିଶେଷ କେତୋଟି ପର୍ବପର୍ବାଣୀରେ ଦିଅଁମାନଙ୍କର ଆବଶ୍ୟକ ହେଉଥିବା ମୂଲ୍ୟବାନ ଅଳଙ୍କାର ଓ ଆଭୂଷଣ ବାହାର ଭଣ୍ଡାରରେ ଥାଏ। ଭଣ୍ଡାର ମେକାପ ଆବଶ୍ୟକୀୟ ଅଳଙ୍କାରଗୁଡ଼ିକୁ ସିଂହାରୀ ନାମଙ୍କ ସେବାୟତମାନଙ୍କୁ ଦିଅନ୍ତି। ଠାକୁରମାନଙ୍କୁ ବେଶ କରାଇବା ହେଲା ସିଂହାରୀମାନଙ୍କର ସେବା। ପ୍ରଧାନତଃ ତିନି ପ୍ରକାରର ଦ୍ରବ୍ୟ ଶ୍ରୀମନ୍ଦିରର ଭଣ୍ଡାର ଘର ଦ୍ୱୟରେ ରହିଛି। ଏଗୁଡ଼ିକ ରୂପାଦ୍ରବ୍ୟ, ସୁନାଦ୍ରବ୍ୟ ଏବଂ ରତ୍ନଖଚିତ ସ୍ୱର୍ଣ୍ଣାଳଙ୍କାର।

0: ରାଜ୍ୟସ୍ତରୀୟ ପ୍ରସାରଣରେ ପ୍ରଚାର କଲୁ ଶ୍ରୀକ୍ଷେତ୍ର ମାଧୁରୀ। ଆଜିର ବିଷୟ ଥିଲା ଖୁଣ୍ଟିଆ ମେକଅପ୍ ସେବା। ଏ ସମ୍ପର୍କରେ ଆଲୋଚନା କରିଥିଲେ ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ, ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ, ସହଯୋଗିତା ଗୋଲକବିହାର ମହାପାତ୍ର ଏବଂ ଚିରଞ୍ଜୀବ ରାଉତରାୟ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। କେତୋଟି ସୁଗମ ସଙ୍ଗୀତ ଶୁଣନ୍ତୁ। କାର୍ଯ୍ୟକ୍ରମ ଆରମ୍ଭରେ ଗୀତଟି କଣ୍ଠଶିଳ୍ପୀ ମଞ୍ଜୁଶ୍ରୀ ମହାନ୍ତି, ଗୀତିକାର ପ୍ରେମଲତା ସାମଲ।

କେତୋଟି ସୁଗମ ସଙ୍ଗୀତ ଶୁଣିଲେ। ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ। ହ୍ୟାଲୋ ଅନୁରୋଧ।

ଶ୍ରୋତାବନ୍ଧୁ, ଏହି କାର୍ଯ୍ୟକ୍ରମରେ ଆପଣଙ୍କ ପସନ୍ଦର ହିନ୍ଦୀ କଥାଚିତ୍ର ଗୀତ ଶୁଣିବା ପାଇଁ ଆମ ପାଖକୁ କଲ୍ କରନ୍ତୁ। ଆମ କେନ୍ଦ୍ରର ଟେଲିଫୋନ୍ ନମ୍ବର ହେଲା

0: କୋଉଠୁ କହୁଛନ୍ତି?
1: ମୁଁ କହୁଥିଲି ରେଡିଓ ଲଭର ନାରାୟଣ ପ୍ରଧାନ, ବି ବରହମପୁର, ବୁଗୁଡ଼ା, ଜିଲ୍ଲା ଗଞ୍ଜାମ।
0: ଓହୋ, ନାରାୟଣ ବାବୁ କେମିତି ଅଛନ୍ତି ଆପଣ?
1: ବହୁତ ବଢିଆ ଅଛି, ଖୁସିରେ ଅଛି। ଆଉ ବର୍ଷକୁ ବର୍ତ୍ତମାନ ଏନ୍ଜୟ କରୁଛି ମୁଁ।
0: ଆଚ୍ଛା, ବର୍ଷା କେମିତି ହଉଛି ଗଞ୍ଜାମରେ?
1: ବର୍ଷା ତ ବର୍ତ୍ତମାନ ଧଡ଼ି ଲାଗି ରହିଛି, ଏବେ ଲାଗୁଥାଏ ବର୍ଷା। ଆଉ ଚାଷବାସ ମଧ୍ୟ ଆରମ୍ଭ ହେଲାଣି ବର୍ତ୍ତମାନ।
0: ଆପଣ କଣ କରନ୍ତି ନାରାୟଣ ବାବୁ?
1: ମୁଁ ଆଜ୍ଞା ଆଇସ୍କ୍ରିମ ବିକ୍ରି କରେ।
0: ଓହୋ, ତାହେଲେ ତ ବର୍ଷାରେ ତ ପୁରା ମାନ୍ଦା ଚାଲିଥିବ।
1: ବର୍ଷା ବେପାରକୁ ମାନ୍ଦା ଅଛି।
0: ତାହେଲେ କୋଉ ଗୀତଟା ଶୁଣିବା ଆଜି?

0: ବହୁତ ସୁନ୍ଦର ବହୁତ ସୁନ୍ଦର ବହୁତ ସୁନ୍ଦର ଗାଉଛନ୍ତି ଆପଣ ନାରାୟଣ ବାବୁ, ଆପଣ ବହୁତ ସୁନ୍ଦର ଗୀତ ମଧ୍ୟ ଗାଉଛନ୍ତି ଏବଂ ଏ ସୁନ୍ଦର ଗୀତଟି ଶୁଣିବା, ଏ ଗୀତକୁ କାହାକୁ ଡେଡିକେଟ୍ କରିବା? ଯାହା ହେଉ ବହୁତ ସୁନ୍ଦର, ଆପଣ କାର୍ଯ୍ୟକ୍ରମର ପ୍ରଥମ କଲର୍ ଏବଂ ପ୍ରଥମରେ କଥା ଲାଗିକିରି ବହୁତ ସୁନ୍ଦର ଲାଗିଲା, ଆପଣଙ୍କୁ ବି ସୁନ୍ଦର ଲାଗିଥିବ ନିଶ୍ଚିତ ଭାବରେ। ଚାଲନ୍ତୁ ଏସ୍ପି ବାଲା ସୁବ୍ରମଣ୍ୟମଙ୍କ କଣ୍ଠରେ ଏ ଗୀତଟି ଶୁଣିନେବା, ଆପଣଙ୍କ ପସନ୍ଦର ଗୀତଟି।
1: ରହୁଛି ଆଜ୍ଞା, ନମସ୍କାର।
0: ନମସ୍କାର।

0: ଚାଲନ୍ତୁ କାର୍ଯ୍ୟକ୍ରମର ପରବର୍ତ୍ତୀ କଲ୍ଟି ନେଇଯିବା। ହ୍ୟାଲୋ,
1: ଆଜ୍ଞା ନମସ୍କାର।
0: ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ?
1: ଲକ୍ଷ୍ମୀ ନାରାୟଣ ବାବା କହୁଥିଲେ, ସେଣ୍ଡାଲ ସୁବର୍ଣ୍ଣପୁର।
0: ଆଚ୍ଛା, ଲକ୍ଷ୍ମୀ ନାରାୟଣ ଆଜ୍ଞା ନେ
1: ଆଜ୍ଞା
0: ସୁବର୍ଣ୍ଣପୁରରୁ କହୁଥିଲେ।
1: ଆଜ୍ଞା, ଗ୍ରାମ ସେଣ୍ଡାଲ, ଜିଲ୍ଲା ସୁବର୍ଣ୍ଣପୁର।
0: ଆଚ୍ଛା, କେମିତି ଅଛନ୍ତି ଆପଣ?
1: ବହୁତ ବଢିଆ ଅଛି ଆଜ୍ଞା, ଆପଣ କେମିତି ଅଛନ୍?
0: ବହୁତ ବଢିଆ, ବହୁତ ବଢିଆ, ବହୁତ ବଢିଆ। ଆଉ ବର୍ଷା କେମିତି ଚାଲିଛି?
1: ବର୍ଷା ତ ଏଇଟା ହଉଛି ଆଜ୍ଞା, ଦୁଇ ଦିନ ଟିକେ କମ ମୁଗ ରଖିଛି, ବର୍ଷା ଟିକେ କମିଛି ଆଜ୍ଞା।
0: ଲଘୁଚାପ ବର୍ଷା ଚାଲିଛି ନାଇଁ? ତ ସୋନପୁରରେ ରଥଯାତ୍ରା କେମିତି ପାଳନ କରୁଛନ୍ତି ସେଠି? ଆଚ୍ଛା, କୋଉ ଗୀତଟା ଶୁଣିବା ଆଜି? ହ୍ୟାଲୋ ଅନୁରୋଧ କାର୍ଯ୍ୟକ୍ରମରେ। ଆଚ୍ଛା, ବର୍ଷାରେ ବର୍ଷା ଗୀତ ଶୁଣିବା ନାଇଁ? ଆଚ୍ଛା, ତାହେଲେ ଏଇ ଗୀତଟି କାହାକୁ ଡେଡିକେଟ୍ କରିବେ ଆପଣ? ବର୍ଷା ଯାହା ବି ହଉ, ବାକି ଶ୍ରୋତା ବନ୍ଧୁମାନଙ୍କୁ ଆପଣଙ୍କ ତରଫରୁ ଏ ସୁନ୍ଦର ଗୀତଟି ଆମେ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ ଭେଟିଦେବା। ତ ଆପଣଙ୍କ ମନପସନ୍ଦର ଗୀତଟି ଶୁଣି ନିଅନ୍ତୁ, ଠିକ୍ ଅଛି?
1: ନମସ୍କାର।
0: ନମସ୍କାର।

0: ତେବେ ଶ୍ରୋତା ବନ୍ଧୁ ଚାଲନ୍ତୁ ପରବର୍ତ୍ତୀ କଲ୍ଟି ନେଇଯିବା। ହ୍ୟାଲୋ, କିଏ କହୁଥିଲେ, କୋଉଠୁ କହୁଥିଲେ?
1: ହ୍ୟାଲୋ, ନମସ୍କାର ଆଜ୍ଞା।
0: ନମସ୍କାର,
1: ଲୋକଲା ଗାଁ କୁମାରୀ ନୁ ମୁଇଁ ପ୍ରଶାନ୍ତ କୁମାର ଖବାରି କହୁଛି ଆଜ୍ଞା।
0: ଓହୋ,
1: ପ୍ରଶାନ୍ତ ଅଛନ୍, ଜଗପାଲ ବେହେରା ଆଜ୍ଞା ନମସ୍କାର।
0: ପ୍ରଶାନ୍ତ କୁମାରୀ ଆଜ୍ଞା କହୁଥିଲେ ନେ?
1: ହ୍ୟାଲୋ
0: ହ୍ୟାଲୋ,
1: ହଁ ଆଜ୍ଞା କହୁନ।
0: ପ୍ରଶାନ୍ତ କୁମାରୀ ଆଜ୍ଞା କହୁଥିଲେ ନେ? ଆଚ୍ଛା ଆଚ୍ଛା, ତାହେଲେ ଆପଣ ରେଡିଓରେ ଆପଣ ପୁରୁଣା ଶ୍ରୋତା, ଲୋକକଳା ଗ୍ରାମ କୁମାରୀରୁ କହୁଛନ୍। ଲୋକକଳା ଗ୍ରାମ କୁମାରୀରେ ରଥଯାତ୍ରା କେନ୍ତା କରି ପାଳନ କରିଛନ୍ ଆପଣ ମାନେ?
1: ବହୁତ ବଢିଆ ହଉଛେ ଆଜ୍ଞା, ଆମ ଗାଁରେ ତିନିଟା ରଥ, କିନ୍ତୁ ଚାରିଟା ବିଗ୍ରହ ଆସନ ସେଠି ତିନିଟା ରଥରେ।
0: ଆଚ୍ଛା,
1: ପ୍ରଭୁ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା, ସୁଦର୍ଶନ ଏବଂ ଆମର ତିଲେଶ୍ୱର ବାବା ଯେମିତିକି ଆମର ଶିବ,
0: ଆଚ୍ଛା,
1: ତାଙ୍କୁ ବି ଆମର ରଥଯାତ୍ରାରେ ଆମର ବଳରାମର ରଥରେ ସେ ବସନ୍।
0: ଓହୋ, ବଳରାମଙ୍କ ରଥରେ ବାବା ନିଜେ ଶଙ୍କର ଭଗବାନଙ୍କ ସ୍ୱରୂପରେ ଯିଏ ଅଛନ୍ ସେ ବସନ୍ ନେ? ଯାହା ବି ହଉ, ଏଇଟା ତ କୁମ୍ଭାରୀର ବିଚିତ୍ରତା ହେ, କୁମ୍ଭାରୀ ଲୋକକଳା ଗ୍ରାମ ହେ, ସେଥିରେ ଫେର୍ ଗୋଟେ ଲୋକ ସଂସ୍କୃତି ଯୋଡ଼ି ହେଇକିରି ଅଛି। ଫେର୍ ଜଗନ୍ନାଥ ପର୍ବରେ, ଜଗନ୍ନାଥ ରଥଯାତ୍ରାରେ ଶିବଙ୍କର ବି ବଳରାମଙ୍କ ରଥରେ ବସବାଟା ଏଇଟା ଗୋଟେ ନିଆରା ପରମ୍ପରା ହେ ଯେନ୍ତା ଭାବେ ନି କେଁ? ହ୍ୟାଲୋ, ତ ତାହେଲେ କେନ୍ ଗୀତଟା ଶୁନମା ଆଜି? ଓହୋ, ମାନେ ବର୍ଷା ଦିନେ ବି ଆପଣ ଚନ୍ଦ୍ର ଟୁକୁଡ଼ା ଦେଖବାର ଲାଗି ଚାହୁଁଛନ୍? ଆଚ୍ଛା, ଗୀତ କି କାହାକେ ଡେଡିକେଟ୍ କର୍ମା ଆମେ? ନିଶ୍ଚିତ ଭାବେ, ନିଶ୍ଚିତ ଭାବେ। ଆଚ୍ଛା, ନିଶ୍ଚିତ ଭାବେ। ଯାହା ବି ହଉ, ଆପଣ ଆପଣଙ୍କର ପସନ୍ଦର ଗୀତ କେ ଯେନ୍ମାନଙ୍କୁ ବି କହିଛନ୍, ନାଁ ମାନେ ନେଇଛନ୍, ସେମାନଙ୍କୁ ମାନଙ୍କୁ ଡେଡିକେଟ୍ କରୁଛୁ ଆମେ ମାନେ। ଆଉ ଲୋକଗଳା ଗାଁ କୁମାରୀ କହିଲେ କାହିଁ ସୁରେନ୍ଦ୍ର ସାଏଙ୍କ ନାଟକନୁ ଆରମ୍ଭ କରିକିରି କୃଷ୍ଣଲୀଳା, ରାମଲୀଳା ଠାରୁ ଆରମ୍ଭ କରିକିରି ଗୋଟେ ଲୋକ ସଂସ୍କୃତିର ଗାଁ ଭାବେ ବୁଝାସି। ଆଉ ସେ ଗାଁରୁ ଆପଣମାନେ କହିଛନ୍, ଆପଣଙ୍କୁ କଲ୍ କରିଛନ୍, ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ। ତ ଚାଲୁନ୍, ଆପଣଙ୍କର ମନପସନ୍ଦର ଏଇ ଗୀତଟା ଶୁଣିନେମା।
1: ନମସ୍କାର ଆଜ୍ଞା,
0: ନମସ୍କାର।

0: ଏ ସୁନ୍ଦର ଗୀତ ସହିତ ଚାଲନ୍ତୁ ପରବର୍ତ୍ତୀ କଲ୍ଟି ନେବା। ହ୍ୟାଲୋ,
1: ଆଜ୍ଞା ନମସ୍କାର।
0: ନମସ୍କାର,
1: ଜିଲ୍ଲା କଳାହାଣ୍ଡି ପୋଷ୍ଟ ମୁଡ଼ିଂ କେଲପଡ଼ା ନା କ୍ଷମା ସାଗର ସାହୁ।
0: ଆଚ୍ଛା, କ୍ଷମା ସାଗର ଆଜ୍ଞା କହୁଥିଲେ ନି?
1: ହଁ ଆଜ୍ଞା,
0: କଳାହାଣ୍ଡିରୁ କହୁଥିଲେ।
1: ହଁ, କଳାହାଣ୍ଡି ପାକେଲପଡ଼ାରୁ।
0: ପାଚାନପଡ଼ାରୁ କେନ୍ତା ଅଛନ୍ ଆଜ୍ଞା?
1: ଆଜ୍ଞା
0: କେନ୍ତା ଅଛନ୍?
1: ପୁରା ଭଗବାନଙ୍କ ଦୟାରୁ ମୁଇଁ ଭଲ ଅଛେ ବୋଲି ତ ଆଜ୍ଞା ମୁଇଁ ଆଜି ଘରେ ଅଛେ, ବଜାର ଯାଏସି କପଡ଼ା ବିକି। ମାତ୍ର ଆଜି ପାଣିପାଗର ବର୍ଷାର ହିସାବ ଦେଖିକରି ମୁଇଁ କପଡ଼ା ବିକି ନେଇ ଯିବାର ଲାଗି ଆଜି ଘରେ ଅଛେ, ଫୋନଟା ଲଗେଇଛେ ସୁବିଧାରେ ଆଉ।
0: ଆଚ୍ଛା ଆଚ୍ଛା, ବର୍ଷା ପାଗେ ଘରେ ଅଛନ୍, ତାପରେ ଘରେ ଘରେ ତାହାକେ ବର୍ଷାର ମଜା ନଉଛନ୍ ନି? ଆଚ୍ଛା ଆଚ୍ଛା, ମାନେ ଏବେ କାବି ଆଜି ବି ବର୍ଷା ଚାଲିଛେ?

0: ଆମେ ଚାଷ ବାସ ଟାଇମ୍ ତ ବିହିଡ଼ା ବୁଡ଼ିଆ ଅଧା ପୋଟି ପର୍ଯ୍ୟନ୍ତ ବର୍ଷୁଲା ଯେନ୍ଟା ଟିକେ ବିହିଡ଼ୁନୁ ଆମେ ଚାଷୀ ବି ମୁଇଁ କପଡ଼ା ଦୋକାନୀଟାଏ କଳାକାରଟାଏ ଗୀତ ଫିତ ଗାଇ କରି ଅନେକ ପ୍ରକାର ମଜା ନେଇକରି ରହିଛେ ଭଗବାନଙ୍କର ଆଶୀର୍ବାଦରୁ ଆଉ।
1: ଯାହା ବି ହଉ, କଳାହାଣ୍ଡି ମାଟି ଏ କଳାକାରର ମାଟି ଏ। କଳାହାଣ୍ଡି ମାଟିରୁ ଜଣେ କଳାକାର କ୍ଷମାସାଗର ବାବୁଙ୍କ ସହ ଆମେ କଥାବାର୍ତ୍ତା ହଉଛୁ, ଏଇଟା ଗୋଟେ ଆମର ଲାଗି ବହୁତ ଖୁସିର କଥା ଏ। ଆଉ କିନ୍ କିସ୍ ଶୁଣମା ଆଜି ଆଜ୍ଞା?
0: ଆଜି ଦେଇଦେବେ ଦିଲ ହେ କି ମାନତା ନେହି,
1: ଆଚ୍ଛା
0: ଦି ଗୀତଟେ ବି ବଜେଇ ଦେବେ ଆଜ୍ଞା ଏଇଟା।
1: ଆଚ୍ଛା, ତ ଦିଲ ହେ କି ମାନତା ନେହି କଥାଚିତ୍ରରୁ ସେ ଟାଇଟିଲ ସଙ୍ଗ ହିଁ ଶୁଣିନି ମାନେ ଆଜ୍ଞା। ବିଲକୁଲ ବିଲକୁଲ, କହୁନ ଆପଣ ଏ ଗୀତ କେ କିନ୍ କିନ୍ ମାନଙ୍କୁ ଡେଡିକେଟ୍ କରବା ଲାଗି ଚାହୁଁଛନ୍? ଯାହା ବି ହଉ, ଏ ସବୁ ଶ୍ରୋତା ମାନଙ୍କୁ ଆପଣଙ୍କର ତରଫନୁ ଆଉ ଆମର ଆକାଶବାଣୀ ସମ୍ବଲପୁର କେନ୍ଦ୍ର ତରଫନୁ ବିଶେଷ କାର୍ଯ୍ୟକ୍ରମ ଆଜିର ଏ ହେଲୋ ଅନୁରୋଧ କାର୍ଯ୍ୟକ୍ରମ ମାଧ୍ୟମ ଥି ସେମାନଙ୍କ ମାନଙ୍କୁ ଏ ଗୀତଟାକେ ଆମେ ଡେଡିକେଟ୍ କରୁଛୁ। ତ ଚାଲୁନ୍ ଗୀତକେ ଶୁଣି ନେମା ଆପଣଙ୍କର ପସନ୍ଦର।
0: ଆଜ୍ଞା ଠିକ୍ ଅଛେ, ରହୁଛେ
1: ଆଜ୍ଞା, ନମସ୍କାର।

0: ଆମ ସହିତ କାର୍ଯ୍ୟକ୍ରମର ପରବର୍ତ୍ତୀ କଲରଟି ଯୋଡ଼ି ହେଇଛନ୍ତି। ହ୍ୟାଲୋ,
1: ହ୍ୟାଲୋ, ଭେରି ଗୁଡ୍ ମର୍ଣ୍ଣିଂ, ନମସ୍କାର, ଜୟ ଜଗନ୍ନାଥ। ପବିତ୍ର ରଥଯାତ୍ରା ଉପଲକ୍ଷେ ଆପଣଙ୍କୁ ଅନେକ ଅନେକ ଶୁଭେଚ୍ଛା।
0: ବହୁତ ବହୁତ ଶୁଭେଚ୍ଛା ଆପଣଙ୍କୁ ବି। ଭେରି ଗୁଡ୍ ମର୍ଣ୍ଣିଂ, ନମସ୍କାର ଆପଣଙ୍କୁ ବି। ଆମମାନଙ୍କର ତରଫରୁ, ସମସ୍ତଙ୍କ ତରଫରୁ ଜଗନ୍ନାଥଙ୍କର ଆଶୀର୍ବାଦ ଆପଣଙ୍କ ଉପରେ ରହିଥାଉ। କିଏ କହୁଥିଲେ, କେନ କହୁଥିଲେ?
1: ପାଟନା ଜଗନ୍ନାଥପୁର ଚିତ୍ର ସଂସବର କହୁଛି ଆଜ୍ଞା।
0: ଆଚ୍ଛା ଆଚ୍ଛା, ଜଗନ୍ନାଥପୁରରୁ କହୁଥିଲେ ନି?
1: ହଁ ଆଜ୍ଞା। ଆଉ କେମିତି ଅଛନ୍ତି ଆଜ୍ଞା?
0: ବହୁତ ବଢ଼ିଆ ଅଛି ମୁଁ। ଆପଣ କେମିତି
1: ଧନ୍ୟବାଦ ସାର।
0: ଅଛନ୍ତି? ଆପଣ କେମିତି ଅଛନ୍ତି?
1: ଆଜ୍ଞା ମୁଇଁ ବି ଏକଦମ ବଢ଼ିଆ ଅଛି ଆଜ୍ଞା, ଭଗବାନଙ୍କ କୃପାରୁ।
0: ଯାହା ବି ଜଗନ୍ନାଥପୁରରୁ କହୁଥିଲି, ପୁଣି ଜଗନ୍ନାଥଙ୍କର ରଥଯାତ୍ରାର ସମୟ ଏଇଟା ନାଇଁ ତ? ରଥଯାତ୍ରା କେମିତି ଆପଣଙ୍କର ସେଠି ସେଲିବ୍ରେଟ, କେମିତି ପାଳନ ହେଇଛି?
1: ହଁ ଆଜ୍ଞା, ଆମର ଭବାନୀପାଟଣାରେ ତ ଆଜ୍ଞା 2-3 ଜାଗାରେ ହଉଛି ଆଜ୍ଞା।
0: ଆଚ୍ଛା ଆଚ୍ଛା,
1: ହଁ ଆଜ୍ଞା।
0: ତ ଜଗନ୍ନାଥପୁରରେ ସ୍ପେଶିଆଲ କ'ଣ ଆପଣଙ୍କ ଗାଁରେ ବି ପାଳନ କରାଯାଏ କି?
1: ନାଇଁ ଆଜ୍ଞା, ଆମ ଗାଁରେ ହୁଏନି ଆଜ୍ଞା, ଭବାନୀପାଟଣା ଆଗା ଯାଉ ଆଜ୍ଞା, 3 କିଲୋମିଟର ଆମ ଗାଁରୁ।
0: ଆଚ୍ଛା ଆଚ୍ଛା, ତ ରଥଯାତ୍ରାରେ କେମିତି ଭିଡ଼ ଭାଡ଼ କେମିତି ଜମିଥିଲା ସେଠି?
1: ଭିଡ଼ ତ ବହୁତ ଆଜ୍ଞା,
0: ବର୍ଷା ବି ତ ବହୁତ ଚାଲିଥିବ ସେଦିନ?
1: ହଁ ବର୍ଷା ତ ଆଜ୍ଞା ଏଇନେ ଛାଡ଼ିଗଲା ଆଜ୍ଞା 4:30 ଯେ ଗହଳି ଟିକେ ହେଲେ ଆଜ୍ଞା, ଆଉ ତାପରେ ଫେର ଆଉ ବର୍ଷା ହେଇଗଲା ଆଜ୍ଞା।
0: ଯାହା ବି ହଉ, ଆଚ୍ଛା କୁହନ୍ତୁ, ଆଜି କାର୍ଯ୍ୟକ୍ରମରେ କୋଉ ଗୀତଟା ଆପଣଙ୍କ ମନ ପସନ୍ଦର ଗୀତ ଶୁଣିବ?
1: ସୂର୍ଯ୍ୟ ଫିଲ୍ମର ଟା ଶୁଣେଇ ଦେବେ ଆଜ୍ଞା।
0: ଆଚ୍ଛା କୋଉ ଗୀତ?
1: ପ୍ୟାର କା ହେ ବନାୟା ରାମ ନେ, କୋଇ ଆଏ ମେରା ଦିଲ ଧାମନେ, ଓ କୋଇ ଆଏ ମେରା ଦିଲ ଧାମନେ।
0: ଠିକ ଅଛି ଆଜ୍ଞା, ଆପଣଙ୍କ ମନ ପସନ୍ଦର ଗୀତଟା ଶୁଣି ନେବା। ଏ ଗୀତଟା କାହାକୁ ଡେଡିକେଟ୍ କରିବାକୁ ଚାହୁଁଛନ୍ତି ଆପଣ?
1: ପ୍ରଥମେ ତ ଆପଣଙ୍କୁ, ତାପରେ ଆମର
0: ଧନ୍ୟବାଦ।
1: ମନୋଜ ପଟେଲ, କ୍ଷମା ସାଗର ସାହୁ, ସେମାଞ୍ଚଳ ସବର, ପଙ୍କଜ ମିଶ୍ର, ମୁନା ପଣ୍ଡା, କରମ ସାନି ସାହୁ, ନାଗୁ ପାତ୍ର, ସବଲ କୁମାର ସାହୁ, ଜୟ ସୀତାରାମ, ମୁରଲୀ ମେହେର, ଆଉ ଆମର ଲୋକନାଥ ସାହୁ, ଲୋକନାଥ ପ୍ରଧାନ, ରାଧାକାନ୍ତ ଭୋଇ, ଆଉ ଆଉ ଅନେକ ଶ୍ରୋତାଙ୍କୁ ପଡ଼ୁନି ଆଜ୍ଞା, ସମସ୍ତଙ୍କୁ। ଆଉ
0: ଯାହା ବି ହଉ, ଏ ସବୁ ଶ୍ରୋତା ବନ୍ଧୁମାନଙ୍କୁ ଆପଣଙ୍କ ତରଫରୁ ଏ ଗୀତଟାଇ ଆମେମାନେ ଚଲେଇ ଦେଉଛୁ। ଠିକ ଅଛି,
1: ଧନ୍ୟବାଦ ଆଜ୍ଞା, ରହିଲି, ନମସ୍କାର, ଜୟ ଜଗନ୍ନାଥ।
0: ନମସ୍କାର।

0: ଏ ସୁନ୍ଦର ଗୀତ ସହିତ ଆସନ୍ତୁ, ପରବର୍ତ୍ତୀ କଲ୍ଟି ନେବା। ହ୍ୟାଲୋ,
1: ହ୍ୟାଲୋ ଆଜ୍ଞା ନମସ୍କାର।
0: ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ?
1: ମୁଁ ନାଗୁପାଦର କହୁଛି, ଗ୍ରାମ ସାନ୍ତଗୁରିଗୁଡ଼ା ଜିଲ୍ଲା କଳାହାଣ୍ଡିରୁ।
0: ଓହୋ, କଳାହାଣ୍ଡିରୁ କହୁଥିଲେ, କେମିତି ଅଛନ୍ତି ଆଜ୍ଞା?
1: ହଁ ମୁଁ ବଢ଼ିଆ ଅଛେ ଆଜ୍ଞା, ଆପଣମାନେ କେନ୍ତା ଅଛନ୍?
0: ଏକଦମ ବଢ଼ିଆ ଆଜ୍ଞା, ମା ସମଲେଇର ଆଶୀର୍ବାଦରେ, ମା ମାଣିକେଶ୍ୱରୀର ଆଶୀର୍ବାଦ ନୁ ବହୁତ ବଢ଼ିଆ ଅଛୁ। ଆଉ ରଥଯାତ୍ରା କେନ୍ତା କେନ୍ତା ଚାଲିଥିଲା ଆପଣଙ୍କର ଏଟା?
1: ରଥଯାତ୍ରା ତ ଚାଲିଥିଲା, ସବୁଆଡ଼େ ହଉଥିଲା, ଆମର ଚାରିଆଡ଼େ ଯେନ୍ ଆଡ଼େ ଦେଖିବେ ରଥଯାତ୍ରା ହଉଥିଲା। ହେଲେ ସବୁ ମେନ୍ ସବୁ କଥା ଠିକ ନହେଲେ ବର୍ଷାଟା ଘରୁ ବହରେଇ ନେଇ ଦେଲା।
0: ହଁ ହଁ, ବହୁତ ଜୋରଦାର ବର୍ଷା ହେଇଗଲା ନାଇଁ?

0: ପରବର୍ତ୍ତୀ କଲ୍ଟି ନେବା। ହ୍ୟାଲୋ।
1: ହ୍ୟାଲୋ।
0: ଆକାଶବାଣୀ ସମ୍ବଲପୁରରୁ ଆପଣ ଶୁଣନ୍ତି ହ୍ୟାଲୋ ଅନୁରୋଧ କାର୍ଯ୍ୟକ୍ରମ। କୁହନ୍ତୁ, କିଏ କହୁଥିଲେ, କୋଉଠି କହୁଥିଲେ? ଆଚ୍ଛା, ବଲାଙ୍ଗୀର କହୁଥିଲେ ନି। ଆଚ୍ଛା, କେମିତି ଅଛନ୍ତି ଆଜ୍ଞା? ହଁ, ଠିକ୍ ଠାକ୍। ଆଉ ଘରେ ସବୁ କିଏ କିଏ ଅଛନ୍ତି?
1: ଘରେ ବାପା ଅଛନ୍ ଆଜ୍ଞା, ବଡ଼ ଭାଇ, ଭାଉଜା, ଦୁଇଟା ପୁତୁରା ଅଛନ୍, ଆର୍ ମୋର ଗୋଟେ କୁନ୍ ଝିଅଟେ ଅଛି ଆଜ୍ଞା, ଆମର ପତ୍ନୀ।
0: ଆଚ୍ଛା, ବର୍ଷା କେମିତି ହେଉଛି ବଲାଙ୍ଗୀରେ?
1: ବର୍ଷା ଲଗାତାର ବର୍ଷା ଆଜ୍ଞା, ଆଜି ବି ବର୍ଷା ହେଉଛି ଏଇଟା।
0: ଆଚ୍ଛା,
1: ଲଗାତାର ବର୍ଷା ହେଉଛି। ମୁଁ ଏବେ କ୍ଷେତ ଅଛି ଆଜ୍ଞା, ଛତା ଉଡ଼ିଦିନ ଅବସ୍ଥା କରୁଛି କଥା ହେଉଛି।
0: ବର୍ଷା ଦିନିଆ ସମୟ, ଯେତେବେଳେ କ୍ଷେତକୁ ଯାଉଛନ୍ତି ଦେଖିକିରି ଯିବେ, ଏବେ ସବୁ ମାନେ ସାପ ଫାପ ଏମିତି ବାହାରିବାର ସମୟ, ଆଉ ବେଶୀ ବର୍ଷାରେ ବାହାରକୁ ଯିବା ସମୟରେ ଟିକେ ସତର୍କତା ଅବଲମ୍ବନ କରିବା ଦରକାର ନାଇଁ କି? ହିଡ଼ ହିଡ଼ ରାସ୍ତାରେ ଯେତେବେଳେ ଯାଉଛୁ, ହଁ, ବର୍ଷାରେ ଟିକେ ମାନେ ତାକୁ ମାନେ ହିଡ଼ ଗୁଡ଼ାକ ଭାଙ୍ଗିଯିବାର ସମ୍ଭାବନା ଥାଏ, ହଁ, ତ ଯେତେବେଳେ ଯିବା ଟିକେ ସତର୍କତା ଅବଲମ୍ବନ କରିବା ନାଇଁ। ଆଚ୍ଛା, ଆଜି କେଉଁ ଗୀତଟା ଶୁଣିବା କୁହନ୍ତୁ। ଠିକ ଅଛି, ତ ଏ ଗୀତ କାହାକୁ ଡେଡିକେଟ୍ କରିବାକୁ ଚାହୁଁଛନ୍ତି? ଏଇ ଗୀତ କାହାକୁ ଡେଡିକେଟ୍ କରିବେ?
1: ଗୀତଟା
0: ବିଲକୁଲ ଆପଣଙ୍କ ତରଫରୁ ସମସ୍ତ ଶ୍ରୋତାମାନଙ୍କ ସହିତ ଚାଲନ୍ତୁ ଶୁଣିନେବା ଏଇ ଗୀତଟି।

ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ଓଡ଼ିଆ ସିନେମା ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ଆରମ୍ଭରେ ଏ ଗୀତଟା ଶୁଣନ୍, ଗାଇଛନ୍ କୁଲଦୀପ ପଟ୍ଟନାୟକ ଆର୍ ଅସୀମା ପଣ୍ଡା। ସିନେମା ଶେଷ ରାତି, ସଙ୍ଗୀତ ସଜେଇଛନ୍ ଆସାଦ ନିଜାମ, ଗୀତିକାର ପୁଷ୍ପକ ପରିଡ଼ା।

0: ପବିତ୍ର ରଥଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାର ଆପଣଙ୍କୁ ଜଣାଉଛି ଅସୁମାରୀ ଶୁଭେଚ୍ଛା। ଏହି ଶୁଭ ଅବସରରେ ସୁଭଦ୍ରା ଶକ୍ତି ବଜାରରେ ଏସ୍ଏଚ୍ଜି ମା ମାନଙ୍କ ହାତ ତିଆରି ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ସହିତ ମିଲେଟ୍ରୁ ପ୍ରସ୍ତୁତ ବିଭିନ୍ନ ଜୈବିକ ସାମଗ୍ରୀର ଅପୂର୍ବ ସମ୍ଭାର। ପବିତ୍ର ଘୋଷଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାରରେ ବିଭିନ୍ନ କ୍ରୟ ଉପରେ ସ୍ୱତନ୍ତ୍ର ରିହାତି। ଆସନ୍ତୁ, ଆପଣଙ୍କ ଅପେକ୍ଷାରେ ସୁଭଦ୍ରା ଶକ୍ତି ବଜାର, ଏସ୍ଆଇଆର୍ଡି କ୍ୟାମ୍ପସ, ୟୁନିଟ୍ 8, ଭୁବନେଶ୍ୱର।
1: ଏ ଗୀତଟା ଗାଇଛନ୍ ହ୍ୟୁମାନ ସାଗର ଆର୍ ଦୀପ୍ତିରେଖା ପାଢ଼ୀ। ସିନେମା ତୋର୍ ମୋର୍ କଟି। ଗୀତ ଲେଖିଛନ୍ ଅରୁଣ ମନ୍ତ୍ରୀ। ସଙ୍ଗୀତ ସଜେଇଛନ୍ ପ୍ରେମ ଆନନ୍ଦ।

ଇନ ଶେଷ ହେଲା ଓଡ଼ିଆ ସିନେମା ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ଗୋଟେ ହିନ୍ଦୀ ସିନେମା ଗୀତର କାର୍ଯ୍ୟକ୍ରମ ଆଜି ଏଥିରେ ଶୁଣୁନ୍ ମନସୁନ ସିନେମାର କେତେଟା ଗୀତ ପହଲା ଗୀତକେ ଗାଇଛନ୍ ସୁଚିତ୍ରା କ୍ରିଷ୍ଣମୂର୍ତ୍ତି ଗୀତ ଲେଖିଛନ୍ ସୟେଦ ଗୁଲରିଜ ସଙ୍ଗୀତ ସଜେଇଛନ୍ ଲୁଇସ୍ ବ୍ୟାଙ୍କସ୍।

ଆପଣମାନେ ଶୁଣୁଛନ୍ ଗୋଟେ ହିନ୍ଦୀ ସିନେମା ଗୀତର କାର୍ଯ୍ୟକ୍ରମ। ଏଥିରେ ଶୁଣୁଛନ୍ ମନସୁନ ସିନେମାର କେତେଟା ଗୀତ। ଏ ଗୀତକେ ଗାଇଛନ୍ ହରିହରନ୍, କବିତା ପୋଡ଼ୱାଲ। ଗୀତ ଲେଖିଛନ୍ ସୟଦ ଗୁଲରିଜ, ସଙ୍ଗୀତ ସଜେଇଛନ୍ ଲୁଇସ୍ ବ୍ୟାଙ୍କସ।

ଆପଣମାନେ ଶୁଣୁଛନ୍ ଗୋଟେ ହିନ୍ଦୀ ସିନେମା ଗୀତର କାର୍ଯ୍ୟକ୍ରମ। ଏଥିରେ ଶୁଣୁଛନ୍ ମନସୁନ ସିନେମାର କେତେଟା ଗୀତ। ଏହି ଗୀତକେ ଗାଇଛନ୍ ପଙ୍କଜ ଉଦାସ। ଗୀତ ଲେଖିଛନ୍ ଜିଆ ଅମରୋହୀ। ସଙ୍ଗୀତ ସଜେଇଛନ୍ ଲୁଇସ୍ ବ୍ୟାଙ୍କସ୍।

0: ପବିତ୍ର ରଥଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାର ଆପଣଙ୍କୁ ଜଣାଉଛି ଅସୁମାରୀ ଶୁଭେଚ୍ଛା। ଏହି ଶୁଭ ଅବସରରେ ସୁଭଦ୍ରା ଶକ୍ତି ବଜାରରେ ଏସ୍ଏଚ୍ଜି ମା ମାନଙ୍କ ହାତ ତିଆରି ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀ ସହିତ ମିଲେଟ୍ରୁ ପ୍ରସ୍ତୁତ ବିଭିନ୍ନ ଜୈବିକ ସାମଗ୍ରୀର ଅପୂର୍ବ ସମ୍ଭାର। ପବିତ୍ର ଘୋଷଯାତ୍ରା ଉପଲକ୍ଷେ ସୁଭଦ୍ରା ଶକ୍ତି ବଜାରରେ ବିଭିନ୍ନ କ୍ରୟ ଉପରେ ସ୍ୱତନ୍ତ୍ର ରିହାତି। ଆସନ୍ତୁ, ଆପଣଙ୍କ ଅପେକ୍ଷାରେ ସୁଭଦ୍ରା ଶକ୍ତି ବଜାର, ଏସ୍ଆଇଆର୍ଡି କ୍ୟାମ୍ପସ, ୟୁନିଟ୍ 8, ଭୁବନେଶ୍ୱର।
1: ଏଥର ଶୁଣନ୍ ଏ ଗୀତଟା ଗାଇଛନ୍ ବିରଞ୍ଚି ନାରାୟଣ ନାୟକ, ପୁରାତନ ରଚନାନୁ।

କାର୍ଯ୍ୟକ୍ରମର ପହିଲା ଗୀତଟା ଶୁଣନ୍, ତେହଜିବ କଥାଚିତ୍ରନୁ ଗାଇଛନ୍ ଶାନ, ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ ଏ ଆର୍ ରେହମାନ୍।

0: ଅଭିଯୋଗ ଏବଂ ପ୍ରଶଂସା ଭରା ଚିଠିଗୁଡ଼ିକୁ ନେଇ ଏ ସପ୍ତାହର ଆପଣଙ୍କ ଚିଠି ପାଇଛୁ କାର୍ଯ୍ୟକ୍ରମକୁ ମୁଁ ସ୍ୱାଗତ କରୁଛି କୈବର୍ତ୍ତ ସାହୁ ଏବଂ ଆପଣମାନଙ୍କର ଚିଠିକୁ ନେଇ ଆମ ପାଖରେ ଅଛନ୍ତି ଅବିନାଶ ମହାପାତ୍ର।
1: ନମସ୍କାର।
0: ତାହେଲେ ଅବିନାଶ, ଦେଖିବା ଚିଠିଗୁଡ଼ିକୁ ସେମାନେ କ'ଣ କ'ଣ ପଠେଇଛନ୍ତି, କ'ଣ ଲେଖିଛନ୍ତି।
1: କାର୍ଯ୍ୟକ୍ରମର ପ୍ରଥମ ଚିଠିକୁ ଲେଖିଛନ୍ତି ଗ୍ରାମ ପୋଷ୍ଟ ଭଡିଗାଁ ଭାୟା ବରଡୁଲ ଜିଲ୍ଲା ବରଗଡ଼ରୁ କଲ୍ୟାଣୀ ମିହିର ଶଙ୍କର ମିହିର। ସେ ଲେଖିଛନ୍ତି ଯେ ଆମେ ଆପଣଙ୍କ କେନ୍ଦ୍ରର ନିୟମିତ ଶ୍ରୋତା। ଗତ 8 ତାରିଖ ବୁଧବାର ଦିନର କାର୍ଯ୍ୟକ୍ରମ ସବୁ ମନଛୁଆଁ ହୋଇଛି ତାଙ୍କର ଏବଂ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଓଡ଼ିଆ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଅନୁରୋଧର କାର୍ଯ୍ୟକ୍ରମ ଉପସ୍ଥାପକ ମାନସ ରଞ୍ଜନ ମିଶ୍ରଙ୍କୁ ବହୁତ ବହୁତ ଧନ୍ୟବାଦ ଦେଇଛନ୍ତି ତାଙ୍କ କଥାବାର୍ତ୍ତା ପାଇଁ। ପୁଣି ଲୋକଗୀତ କାର୍ଯ୍ୟକ୍ରମରେ ଉଦ୍ଧବ ପ୍ରଧାନ ଏବଂ ସାଥୀ ପ୍ରଚାର କରିଥିଲେ କୃଷ୍ଣଗୁରୁ ଭଜନ, ତାହା ମଧ୍ୟ ତାଙ୍କର ମନଛୁଆଁ ହୋଇପାରିଛି।
0: ଶଙ୍କର ମେହେର, କଲ୍ୟାଣୀ ମେହେର ଏମାନେ ଆମର ନିୟମିତ ଶ୍ରୋତା। ତ ଆପଣମାନେ ତ ଆମର ସମସ୍ତ କାର୍ଯ୍ୟକ୍ରମ ଶୁଣନ୍ତି ଏବଂ ଆମକୁ ଅନେକ ଦିନରୁ ଚିଠି ଦେଉଛନ୍ତି ଏବଂ କାର୍ଯ୍ୟକ୍ରମର ମାନ ସମ୍ପର୍କରେ ଆପଣମାନେ ଲେଖି ଆମକୁ ଉତ୍ସାହିତ କରୁଥାନ୍ତି। ଆପଣ ଲେଖିଛନ୍ତି ଯେ ଲାଇଭ୍ ଫୋନ୍

0: ଏବଂ କାର୍ଯ୍ୟକ୍ରମର ମାନ ସମ୍ପର୍କରେ ଆପଣ ପୁଣି ଆମକୁ ଚିଠି ଦେଇ ଉତ୍ସାହିତ କରନ୍ତୁ। ଧନ୍ୟବାଦ ଆପଣଙ୍କ ଚିଠି ପାଇଁ। ପରବର୍ତ୍ତୀ ଚିଠି
1: ଶଙ୍କର ମେହେର ଏବଂ କଲ୍ୟାଣୀ ମେହେରଙ୍କ ଆଉ ଏକ ଚିଠି ରହିଛି ସାର୍। ଗତ 4 ତାରିଖ ସକାଳ ବନ୍ଦନା କାର୍ଯ୍ୟକ୍ରମ, ଆଜିର ଭାବନା, ଶ୍ରୀମଦ୍ ଭାଗବତ, ସକାଳ 9ଟାରେ ହେଲୋ ଅନୁରୋଧ, ଏସବୁ କାର୍ଯ୍ୟକ୍ରମ ତାଙ୍କୁ ବହୁତ ଭଲ ଲାଗିଛି। ସକାଳ 10:05ରେ ଓଡ଼ିଆ କଥାଚିତ୍ର ଗୀତ ଏବଂ 10:30ରେ ହିନ୍ଦୀ କଥାଚିତ୍ର ଗୀତ, ଦିନ 11:05ରେ ସମ୍ବଲପୁରୀ ଗୀତ, 11:30ରେ ହିନ୍ଦୀ କଥାଚିତ୍ର ଗୀତ, ଦିନ 4ଟାରେ ହେଲୋ ଅନୁରୋଧ କାର୍ଯ୍ୟକ୍ରମର ପୁନଃ ପ୍ରସାରଣ, 5:02ରେ ଲୋକଗୀତ କାର୍ଯ୍ୟକ୍ରମରେ ସଂକୀର୍ତ୍ତନ, 5:30ରେ ଯୁବବାଣୀ କାର୍ଯ୍ୟକ୍ରମ ଖୁବ୍ ମନଛୁଆଁ ହୋଇପାରିଛି। କର୍ମକର୍ତ୍ତାଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଦେଇଛନ୍ତି।
0: ତ ମେହେର ବାବୁ ଆପଣ ଆହୁରି ଲେଖିଛନ୍ତି ଯେ 4 ତାରିଖ ସକାଳ ବନ୍ଦନା କାର୍ଯ୍ୟକ୍ରମ, ଆଜିର ଭାବନା, ଶ୍ରୀମଦ୍ ଭାଗବତ, ସକାଳ 9ଟାରେ ହେଲୋ ଅନୁରୋଧ କାର୍ଯ୍ୟକ୍ରମ, 10:05ରେ ଓଡ଼ିଆ କଥାଚିତ୍ର ଗୀତ, 10:30ରେ ହିନ୍ଦୀ କଥାଚିତ୍ର ଗୀତ, 11ଟାରେ ସମ୍ବଲପୁରୀ ଗୀତ, 11:05ରେ ସମ୍ବଲପୁରୀ ଗୀତ, 11:30ରେ ହିନ୍ଦୀ କଥାଚିତ୍ର ଗୀତ ଏବଂ 4ଟାରେ ହେଲୋ ଅନୁରୋଧର ପୁନଃ ପ୍ରସାରଣ ଏବଂ 5:02ରେ ସଂକୀର୍ତ୍ତନ ଏବଂ 5:30ରେ ଯୁବବାଣୀ କାର୍ଯ୍ୟକ୍ରମ ଆପଣଙ୍କୁ ବହୁତ ମନଛୁଆଁ ହୋଇଛି। ତ ଏଭଳି ଆପଣ ଅନେକ କାର୍ଯ୍ୟକ୍ରମ ଶୁଣିଛନ୍ତି ଏବଂ ଆପଣଙ୍କୁ ସେହି କାର୍ଯ୍ୟକ୍ରମଗୁଡ଼ିକ ମନଛୁଆଁ ହୋଇଛି, ଆପଣମାନଙ୍କର ମନକୁ ଛୁଇଁ ପାରିଛି, ତାହା ଜାଣି ଆମେ ଖୁସି ହେଲୁ। ଏଭଳି ଆମର କାର୍ଯ୍ୟକ୍ରମ ଆପଣ ଶୁଣୁଥାନ୍ତୁ ଏବଂ ଚିଠି ଦେଇ ଆମକୁ ଉତ୍ସାହିତ କରୁଥାନ୍ତୁ। ଧନ୍ୟବାଦ ଆପଣଙ୍କ ଚିଠି ପାଇଁ। ପରବର୍ତ୍ତୀ ଚିଠି
1: ଆମ ପାଖକୁ ଏ ସୁନ୍ଦର ଚିଠିଟିକୁ ଲେଖିଛନ୍ତି ମହିମା ମେହେର, ନମନ ମେହେର, ମାମୁନି ମେହେର, ଅଭି ମେହେର, ଓମ୍ ମେହେର ଏବଂ ସ୍ୱସ୍ତି ମେହେର। ଏ ଶ୍ରୋତାବନ୍ଧୁମାନେ ଲେଖିଛନ୍ତି, ଆପଣଙ୍କ ଚିଠି ପାଇଛୁ କାର୍ଯ୍ୟକ୍ରମର ଉପସ୍ଥାପକ ଓ ଉପସ୍ଥାପିକା ଆମର ନମସ୍କାର ନେବେ। ଭାଗବତ ହେଉଛି ମୁକ୍ତିର ପଥ, ସକାଳେ ପ୍ରଚାର କରୁଥିବା ଶ୍ରୀମଦ୍ ଭାଗବତ ସକାଳୁ ସକାଳୁ ଶୁଣିବାକୁ ପାଉଛୁ, ବହୁତ ଭଲ ଲାଗୁଛି। ଅନେକ ଦିନ ତଳେ ପ୍ରଚାର କରିଥିଲେ ବୁଦ୍ଧିରାମ ଗଡ୍ଡିଆ ଏବଂ ସାଥୀମାନଙ୍କ ଦ୍ୱାରା ଭାଗବତ ମେଳା, ଭକ୍ତି ଭାଗବତ ଶୁଣାଇ ଖୁସି କରାଇବେ ବୋଲି ଆମର ଆଶା। ପୁଣି ଲେଖିଛନ୍ତି, କିଛିଦିନ ତଳେ ଆମ କେନ୍ଦ୍ର ଦ୍ୱାରା ପ୍ରସାରିତ ହୋଇଥିବା କୃଷି ସଂସାର କାର୍ଯ୍ୟକ୍ରମରେ ସଙ୍ଗୀତ ରୂପକ ମେଲେରିଆ ଜ୍ୱର ସମ୍ପର୍କରେ ରହିଥିଲା, ଯାହା ତାଙ୍କର ଖୁବ୍ ମନଛୁଆଁ ହୋଇପାରିଥିଲା ଏବଂ ବର୍ତ୍ତମାନ ଜ୍ୱରର ସମୟ ଆସିଛି। ଏହି ସମୟରେ ଉକ୍ତ ରୂପକକୁ ପୁଣି ଥରେ ପ୍ରଚାର କଲେ ଶ୍ରୋତାବନ୍ଧୁମାନେ ଉପକୃତ ହୋଇପାରିବେ ବୋଲି ସେ ଲେଖିଛନ୍ତି।
0: ମହିମା ମେହେର, ମାମୁନି ମେହେର, ଓମ୍ ମେହେର, ନମନ ମେହେର, ଅଭି ମେହେର ଏବଂ ସ୍ୱସ୍ତିକ ମେହେର, ଏହି ଶ୍ରୋତାମାନେ ଯେଉଁ ଚିଠିଟି ଲେଖିଛନ୍ତି ସେଥିରେ ତାଙ୍କର ଠିକଣା ନାହିଁ। ଶ୍ରୋତାବନ୍ଧୁମାନଙ୍କୁ ଏଠି ଆମେ ଜଣାଇ ଦେଉଛୁ ଯେ ଯେଉଁମାନେ ଆପଣଙ୍କ ଚିଠି ପାଇଛୁ କାର୍ଯ୍ୟକ୍ରମକୁ ଚିଠି ଦେଉଛନ୍ତି, ହ୍ୱାଟ୍ସଆପ୍ ମାଧ୍ୟମରେ ହେଉ, ଡିଟି ରୁମ୍ ଏଆଇଆର୍ ଇମେଲ୍ ମାଧ୍ୟମରେ ହେଉ, କିମ୍ବା ଚିଠି ମାଧ୍ୟମରେ ହେଉ, ତ ସେମାନେ ଯଦି ପଠାଉଛନ୍ତି ତ ତାହେଲେ ଆପଣଙ୍କର ଉପଯୁକ୍ତ ଠିକଣା ଆପଣ ପ୍ରଦାନ କଲେ ଆପଣଙ୍କ ଚିଠି ପାଇଛୁ କାର୍ଯ୍ୟକ୍ରମରେ ସେହି ଠିକଣାକୁ ଆମେ ସାମିଲ କରିବୁ ଶ୍ରୋତାବନ୍ଧୁ। ଆଉ ଆପଣ ଯେଉଁ ଲେଖିଛନ୍ତି ଯେ ଭାଗବତ ଯେଉଁ ଶୁଣିଛନ୍ତି ସକାଳୁ ସକାଳୁ, ଶ୍ରୀମଦ୍ ଭାଗବତ କଥା ଯେଉଁ ଲେଖିଛନ୍ତି ଆପଣ, ତାହା ମନଛୁଆଁ ହୋଇଛି ଏବଂ ଅନେକ ଦିନ ତଳେ ଯେଉଁ ପ୍ରଚାର କରାଯାଇଥିଲା ବୁଧୁରାମ ଗଡ୍ଡିଆ ଏବଂ ପାର୍ଟି ବୁଧୁରାମ ଗଡ୍ଡିଆ ଏବଂ ସାଥୀଙ୍କ ଦ୍ୱାରା ପରିବେଷଣ ଭାଗବତ ମେଳା, ତ ତାହା ମନଛୁଆଁ ହୋଇପାରିଛି ଏବଂ ଆପଣ ଅନୁରୋଧ କରିଛନ୍ତି ଭକ୍ତି ଭାଗବତ ଶୁଣାଇବା ପାଇଁ। ଶ୍ରୋତାବନ୍ଧୁ, ଆକାଶବାଣୀରେ ଯେଉଁ ଭାଗବତ ଅଛି, ଭାଗବତ ମେଳା ଅଛି, ଶ୍ରୀମଦ୍ ଭାଗବତ ଅଛି, ତାହା ଆମେ ପ୍ରଚାର କରୁଛୁ ଏବଂ ଭକ୍ତି ଭାଗବତ ସମ୍ପର୍କରେ ପ୍ରଚାର କରିବା ଆମ ପାଖରେ ଏବେ ସମ୍ଭବପର ନୁହେଁ। ଆମର ଯେଉଁ କାର୍ଯ୍ୟକ୍ରମ ସାରଣୀ ଯେଉଁ ଦିଆଯାଇଛି, ଯେଉଁ ଜାଗାରେ ଯେଉଁଟା ବାଜିବା କଥା, ତ ସେଇଟା 6 ମାସ ପୂର୍ବରୁ ଆମ ଠିକ୍ କରାଯାଇଥାଏ, ତାହେଲେ ଆମେ ପରବର୍ତ୍ତୀ ସମୟରେ ଯଦି ସମୟ ସୁବିଧା ହେବ ଦେଖିବୁ ତ ସେଇଟା ବାଜିପାରିବ କି ନାହିଁ। ଏବଂ ଆହୁରି ଲେଖିଛନ୍ତି ଯେ ସଙ୍ଗୀତ ରୂପକ ଡୁଣିରାକ୍ସେନ୍ ଯେଉଁଟା ମ୍ୟାଲେରିଆ ସମ୍ପର୍କରେ ଅଛି, ତାହା ଆମେ ନିଶ୍ଚୟ ପରବର୍ତ୍ତୀ ସମୟରେ ପ୍ରଚାର କରିବୁ ଶ୍ରୋତାବନ୍ଧୁ। ଏଭଳି ଆମର ଆପଣ କାର୍ଯ୍ୟକ୍ରମ ଶୁଣୁଥାନ୍ତୁ ଏବଂ ଚିଠି ଦେଇ ଆମକୁ ଉତ୍ସାହିତ କରୁଥାନ୍ତୁ। ଧନ୍ୟବାଦ ଆପଣଙ୍କ ଚିଠି ପାଇଁ। ପରବର୍ତ୍ତୀ ଚିଠିଟିକୁ
1: ଲେଖିଛନ୍ତି ସତ୍ୟଭାମା ଏବଂ ଲିଙ୍ଗରାଜ ମେହେର, ରେମଣ୍ଡା, ବରଗଡ଼ ଜିଲ୍ଲାରୁ। ସେ ତାଙ୍କ ଚିଠିରେ ଲେଖିଛନ୍ତି, ମହାଶୟ, ସତୀତ୍ପର ସଂଜ୍ଞା ଓ ପରିଭାଷା ଶୁଣିବାରେ ମନକୁ ବ୍ୟତିବ୍ୟସ୍ତ କରିଦେଲା। ଗତ 8 ଜୁଲାଇ ରାତି 9:30ରେ ପ୍ରଚାରିତ ନାଟକ ସତୀ ଶୁଣିବା ପରେ କୁଶ ଓ ନୀର ଚରିତ୍ରକୁ ପ୍ରକୃତ ନ୍ୟାୟ ଦେଇଥିଲେ ସତ୍ୟରଞ୍ଜନ ବେହେରା ଓ ସାଧନା ବହିଦାର ଅତ୍ୟନ୍ତ ଭାବବିହ୍ୱଳ କରିଦେଇଥିଲା ନାଟକଟି। ଏଥିରେ ସମ୍ପୃକ୍ତ ପୁରା ଟିମ୍କୁ ସାଧୁବାଦ ଜଣାଇଦେବି। ପୁଣି ସେ ଲେଖିଛନ୍ତି, 13 ଜୁଲାଇରେ ମନୋରମାର ଅତିଥି ଥିଲେ ଲିଲିମା ହୋତା। ତାଙ୍କର କବିତାଗୁଡ଼ିକର ଶବ୍ଦ ବିନ୍ୟାସ

0: ଉଚ୍ଚକୋଟୀର ଥିଲା। 14 ଜୁଲାଇ କଳ୍ପନା ପୃଷ୍ଟିଙ୍କ ଉପସ୍ଥାପନାରେ ଏ ସପ୍ତାହର ସମ୍ବଳବାଣୀରୁ ଏ ଅଞ୍ଚଳର ଅନେକ ଘଟଣା ବିଷୟରେ ଅବଗତ ହେଲୁ। କିଶୋର ସଂସାର କାର୍ଯ୍ୟକ୍ରମରେ ରଥଯାତ୍ରା ଏବଂ ପ୍ରୀତିଧାରା ପରିଜାଙ୍କଠାରୁ ଗୋଲାପୀ ସହର ଜୟପୁର ଏବଂ ହାୱାମହଲ ସମ୍ପର୍କରେ ଜାଣିହେଲା। ତେଣୁ ଏ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି।
1: ମେହର ବାବୁ, ଆପଣ ତ ଆମର ଜଣେ ନିୟମିତ ଶ୍ରୋତା, ଆପଣ ଆମର ସମସ୍ତ କାର୍ଯ୍ୟକ୍ରମ ଶୁଣନ୍ତି। ଯେଉଁ ଲେଖିଛନ୍ତି ଯେ 8 ଜୁଲାଇ ରାତି 9:30 ପ୍ରଚାରିତ ନାଟକ ସତୀ ଆପଣଙ୍କୁ ବହୁତ ମନଛୁଆଁ ହୋଇଛି। ଆପଣ କାର୍ଯ୍ୟକ୍ରମ ମାଧ୍ୟମରେ ସତ୍ୟରଞ୍ଜନ ବେହେରା ଏବଂ ସାଧନା ବହିଦାନଙ୍କୁ ସାଧୁବାଦ ଜଣାଇଛନ୍ତି। କାର୍ଯ୍ୟକ୍ରମ ମାଧ୍ୟମରେ ଆମେ ମଧ୍ୟ ତାଙ୍କୁ ସାଧୁବାଦ ଜଣାଇ ଦେଉଛୁ। ଶ୍ରୋତାବନ୍ଧୁ ଆହୁରି ଲେଖିଛନ୍ତି, 13 ଜୁଲାଇ ମନୋରମାର ଅତିଥି ନୀଲିମା ତାଙ୍କର କବିତାଗୁଡ଼ିକର ଶବ୍ଦ ବିନ୍ୟାସ ଖୁବ୍ ଉଚ୍ଚକୋଟୀର ଥିଲା ବୋଲି ଯେଉଁ ଲେଖିଛନ୍ତି, କାର୍ଯ୍ୟକ୍ରମ ମାଧ୍ୟମରେ ତାଙ୍କୁ ମଧ୍ୟ ସାଧୁବାଦ ଯେଉଁ ଲେଖିଛନ୍ତି, ଆମେ ମଧ୍ୟ କାର୍ଯ୍ୟକ୍ରମ ମାଧ୍ୟମରେ ତାଙ୍କୁ ଜଣାଇ ଦେଉଛୁ। ଏବଂ କିଶୋର ସଂସାର କାର୍ଯ୍ୟକ୍ରମରେ ରଥଯାତ୍ରା ଏବଂ 14 ଜୁଲାଇରେ କଳ୍ପନା ପୃଷ୍ଟିଙ୍କ ଉପସ୍ଥାପନରେ ଏ ସପ୍ତାହର ସମ୍ବଲବାଣୀରୁ ଅନେକ ଘଟଣା ବିଷୟରେ ଅବଗତ ହେଲୁ ବୋଲି ଯେଉଁ ଲେଖିଛନ୍ତି, ଆମେ ମଧ୍ୟ କାର୍ଯ୍ୟକ୍ରମ ମାଧ୍ୟମରେ ତାଙ୍କୁ ସାଧୁବାଦ ଜଣାଉଛୁ। ଏବଂ କିଶୋର ସଂସାର କାର୍ଯ୍ୟକ୍ରମରେ ଯେଉଁ ରଥଯାତ୍ରା ଏବଂ ପ୍ରୀତିଧାରା ପରିଜାଙ୍କଠାରୁ ଗୋଲାପୀ ସହର ଜୟପୁର ଏବଂ ହାୱାମହଲ ସମ୍ପର୍କରେ ଯେଉଁ ଜାଣିଛନ୍ତି ଏବଂ ତାଙ୍କୁ ସାଧୁବାଦ ଜଣାଇଛନ୍ତି, କାର୍ଯ୍ୟକ୍ରମ ମାଧ୍ୟମରେ ଆମେ ତାଙ୍କୁ ସାଧୁବାଦ ଜଣାଇ ଦେଉଛୁ। ଶ୍ରୋତାବନ୍ଧୁ, ଆପଣ ଆମର ଅନେକ କାର୍ଯ୍ୟକ୍ରମ ଶୁଣିଛନ୍ତି, ଅନେକ କାର୍ଯ୍ୟକ୍ରମର ମାନ ସମ୍ପର୍କରେ ଆପଣ ନିଜର ମତାମତ ଲେଖିଛନ୍ତି, ସେଥିପାଇଁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ। ଏବଂ କାର୍ଯ୍ୟକ୍ରମ ଆହୁରି ଆପଣ ଶୁଣିବାକୁ ଅନୁରୋଧ କରୁଛୁ। ଶ୍ରୋତାବନ୍ଧୁ, ଧନ୍ୟବାଦ ଆପଣଙ୍କ ଚିଠି ପାଇଁ। ପରବର୍ତ୍ତୀ ଚିଠି,
0: କାର୍ଯ୍ୟକ୍ରମର ପରବର୍ତ୍ତୀ ଚିଠିକୁ ଲେଖିଛନ୍ତି ଚକ୍ରଧର ଦାନୀ, ଦାନୀପାଲି ପିନକା, ଜିଲ୍ଲା ସୁବର୍ଣ୍ଣପୁରରୁ। ସେ ତାଙ୍କ ଚିଠିରେ ଲେଖିଛନ୍ତି, ପ୍ରତି ସପ୍ତାହର ଶନିବାର ଏବଂ ରବିବାର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ, ଯାହାକି ହିନ୍ଦୀ କଥାଚିତ୍ର ଗୀତର ଅନୁରୋଧ କାର୍ଯ୍ୟକ୍ରମ ଅଟେ, ତାହା ତାଙ୍କୁ ଖୁବ୍ ଭଲ ଲାଗୁଛି। ଏବଂ ତା ସହିତ ପ୍ରତ୍ୟେକ ବୁଧବାର ଦିନ ସକାଳ 9:00-10:00 ପର୍ଯ୍ୟନ୍ତ ଓଡ଼ିଆ କଥାଚିତ୍ରର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲେ ଅନୁରୋଧ। ଏ କାର୍ଯ୍ୟକ୍ରମମାନେ ବହୁତ ମନଛୁଆଁ ହୋଇପାରିଛି ତାଙ୍କର। ତା ସହିତ ଜୁଲାଇ 15 ବୁଧବାର ରାତ୍ର 8 ଘଣ୍ଟା ସମୟରେ ପ୍ରଚାରିତ ହୋଇଥିବା ରଥଯାତ୍ରାର ପ୍ରସ୍ତୁତିକରଣର ସାକ୍ଷାତକାରଟି ତାଙ୍କୁ ଖୁବ୍ ଭଲ ଲାଗିଛି। ଏବଂ ତାପରେ ରାତି 8:15 ପ୍ରଚାରିତ ହୋଇଥିବା 3 ଭକ୍ତି ସଙ୍ଗୀତ, ଯାହାକି ଗୀତା ପଟ୍ଟନାୟକ ଗାଇଥିଲେ, ତାଙ୍କର ମନ ଛୁଆଁ ହୋଇଛି। ତେଣୁ ସେ ଆପଣଙ୍କ ଚିଠି ପାଇଛୁ କାର୍ଯ୍ୟକ୍ରମ ମାଧ୍ୟମରେ ଏ ସମସ୍ତଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜ୍ଞାପନ କରିଛନ୍ତି।
1: ଦାନୀ ବାବୁ, ଆପଣ ତ ଆମର ଜଣେ ନିୟମିତ ଶ୍ରୋତା, ଆପଣ ଆମର ସମସ୍ତ କାର୍ଯ୍ୟକ୍ରମ ଶୁଣନ୍ତି। ଆପଣଙ୍କୁ ଆମର ଶନିବାର ଦିନର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ, ଯେଉଁ ହିନ୍ଦୀ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଅନୁରୋଧ ଆପଣଙ୍କୁ ବହୁତ ଭଲ ଲାଗିଛି। ଏବଂ ବୁଧବାର ଦିନ ସକାଳେ 9:00-10:00 ପର୍ଯ୍ୟନ୍ତ ଓଡ଼ିଆ ହେଲୋ ଅନୁରୋଧ କାର୍ଯ୍ୟକ୍ରମ ଆପଣଙ୍କୁ ଆହୁରି ଭଲ ଲାଗୁଛି ବୋଲି ଲେଖିଛନ୍ତି। ତ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଆପଣ ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ର ଗୀତର ଅନୁରୋଧ କରିବା ସହିତ ସିଧାସଳଖ ଆପଣ ଆକାଶବାଣୀର ଉପସ୍ଥାପକ ଉପସ୍ଥାପିକାମାନଙ୍କ ସହିତ କଥା ହୋଇପାରୁଛନ୍ତି, ଆପଣଙ୍କୁ ବହୁତ ଖୁସି ଦେଉଛି, ତାହା ଜାଣି ଆମେ ଖୁସି ହେଲୁ। ଆହୁରି ଲେଖିଛନ୍ତି ଯେ ଜୁଲାଇ 15 ବୁଧବାର ରାତ୍ରି 8 ଘଣ୍ଟା ସମୟରେ ରଥଯାତ୍ରା ସମ୍ପର୍କରେ, ପୁରୀର ରଥଯାତ୍ରା ସମ୍ପର୍କରେ ଯେଉଁ କାର୍ଯ୍ୟକ୍ରମ ପ୍ରଚାରିତ ହୋଇଥିଲା, ତାହା ଆପଣଙ୍କୁ ବହୁତ ଖୁସି ଲାଗିଛି। ଏବଂ 8:15 ସମୟରେ ପ୍ରଚାରିତ 3 ଯେଉଁ ଭକ୍ତି ସଙ୍ଗୀତ ଆପଣଙ୍କୁ ଆହୁରି ମନଛୁଆଁ ହେଉଛି, ତାହା ଜାଣି ଆମେ ଖୁସି ହେଲୁ। ଏବଂ ଆପଣ ଏଭଳି ଅନେକ କାର୍ଯ୍ୟକ୍ରମ ଶୁଣିଛନ୍ତି ଏବଂ ଚିଠି ଆପଣ ଲେଖିଛନ୍ତି, ଆହୁରି ଚିଠି ପାଇଛ କାର୍ଯ୍ୟକ୍ରମ ମାଧ୍ୟମରେ ଆପଣ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି, ଆମେ ମଧ୍ୟ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସେମାନଙ୍କୁ ଧନ୍ୟବାଦ ଜଣାଇ ଦେଉଛୁ। ଶ୍ରୋତାବନ୍ଧୁ,
0: କାର୍ଯ୍ୟକ୍ରମ ଶେଷରେ ମୋ ହାତରେ ଏବେ ଗୋଟିଏ ପ୍ରଶଂସା ଭରା ଚିଠି। ଚିଠିଟିକୁ ଲେଖିଛନ୍ତି ସେବାରାମ ମେହେର, ପଡ଼ା ବିଜେପୁର ବରଗଡ଼ ଜିଲ୍ଲାରୁ। ସେ ଲେଖିଛନ୍ତି, ସର୍ବପ୍ରଥମେ ସେ ସମସ୍ତଙ୍କୁ ନମସ୍କାର ଜଣାଇଛନ୍ତି ଏବଂ 11/7 ଶନିବାର ଦିନ ସାପ୍ତାହିକ ସାହିତ୍ୟ ପତ୍ରିକା ସୃଜନିକାରୀ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ଦ୍ୱାରା ପ୍ରଚାର ହୋଇଥିଲା ସୃଷ୍ଟିଶ୍ରୀ ନାୟକଙ୍କ ଗଳ୍ପ ଏବଂ ତାଙ୍କ ସହିତ ସାକ୍ଷାତକାର। ଏଥିରୁ ତାଙ୍କର ଜୀବନୀ ବିଷୟରେ ଅନେକ କିଛି ଜାଣିହୋଇଛି, ତେଣୁ ତାଙ୍କୁ ଅନେକ ଅନେକ ଧନ୍ୟବାଦ ଦେଇଛନ୍ତି। ପୁଣି ସେ ଲେଖିଛନ୍ତି, ମହାପ୍ରଭୁ ଜଗନ୍ନାଥ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ଘୋଷଯାତ୍ରା ଉପରେ ଆଧାରିତ କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ମାଧୁରୀ ବହୁତ ମନଛୁଆଁ ଲାଗୁଛି ଏବଂ ଏଥିରୁ ମହାପ୍ରଭୁଙ୍କ

0: ଓ ନୀତିକାନ୍ତି ବିଷୟରେ ଅନେକ କିଛି ଜାଣି ହେଉଛି।
1: ସେବାରାମ ବାବୁ, ଆପଣ ତ ଜଣେ ଆମର ନିୟମିତ ଶ୍ରୋତା, ଆପଣ ଆମର ସମସ୍ତ କାର୍ଯ୍ୟକ୍ରମ ଶୁଣନ୍ତି। ଆପଣ ଯେଉଁ ଲେଖିଛନ୍ତି ଯେ ଜୁଲାଇ 11 ତାରିଖ ଶନିବାର ଦିନ ସାପ୍ତାହିକ ସାହିତ୍ୟ ପତ୍ରିକା ସୃଜନିକାରେ ପ୍ରଚାର କରାଯାଇଥିବା ସୃଷ୍ଟି ଶ୍ରୀ ନାୟକଙ୍କ ଗଳ୍ପ ଏବଂ ତାଙ୍କ ସହିତ ସାକ୍ଷାତକାର ଏବଂ ତାଙ୍କ ଜୀବନୀ ବିଷୟରେ ଅନେକ କିଛି ଜାଣିହେଲା ବୋଲି ଲେଖିଛନ୍ତି, ତେଣୁ ତାଙ୍କୁ ଅଶେଷ ଧନ୍ୟବାଦ ଦେଇଛନ୍ତି। କାର୍ଯ୍ୟକ୍ରମ ମାଧ୍ୟମରେ ଆମେ ମଧ୍ୟ ତାଙ୍କୁ ଧନ୍ୟବାଦ ଜଣାଇଦେଉଛୁ। ଶ୍ରୋତାବନ୍ଧୁ, ଆହୁରି ଆପଣ ଲେଖିଛନ୍ତି ଯେ ଜଗନ୍ନାଥ ବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କ ଘୋଷଯାତ୍ରା ଉପରେ ଆଧାରିତ କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ମାଧୁରୀ ବହୁତ ମନଛୁଆ ଲାଗୁଛି। ତ ଏହି ଶ୍ରୀକ୍ଷେତ୍ର ମାଧୁରୀ କାର୍ଯ୍ୟକ୍ରମ ଆମେ ଆକାଶବାଣୀ କଟକ କେନ୍ଦ୍ରରୁ ରିଲେ କରି ପ୍ରସାର କରିଥାଉ। ଶ୍ରୋତାବନ୍ଧୁ, ଶ୍ରୀକ୍ଷେତ୍ର ମାଧୁରୀ ଦେବସ୍ନାନ ପୂର୍ଣ୍ଣିମା ଠାରୁ ଆରମ୍ଭ ହୋଇ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଆମେ ପ୍ରଚାର କରିଥାଉ। ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଅନେକ ନୀତିକାନ୍ତି, ଏ ସମ୍ପର୍କରେ ଆପଣ ବିଶେଷ ତଥ୍ୟ ଶୁଣିପାରୁଛନ୍ତି, ତାହା ଜାଣି ଆମେ ଖୁସି ହେଲୁ। ରାତି 10ଟାରେ ବିଶେଷ ନାଟକ କାର୍ଯ୍ୟକ୍ରମ ଆମେ ପ୍ରଚାର କରୁଛୁ ଶ୍ରୋତାବନ୍ଧୁ, ତାହା ମଧ୍ୟ ଆପଣ ଶୁଣନ୍ତୁ। ଆପଣ ଏଭଳି ଆମକୁ ଚିଠି ଦେଇ ଉତ୍ସାହିତ କରୁଥାନ୍ତୁ। ତାହେଲେ ଚିଠିଗୁଡ଼ିକ ତ ସରିଗଲାଣି, ଆପଣ ଆମର ଚିଠି ପାଇଛୁ କାର୍ଯ୍ୟକ୍ରମର ଠିକଣାଟି କହିଦିଅନ୍ତୁ।
0: ଆମକୁ ଚିଠି ପଠାଇବାର ଠିକଣା ହେଲା, ଆପଣଙ୍କ ଚିଠି ପାଇଛୁ କାର୍ଯ୍ୟକ୍ରମ ମାର୍ଫତ କାର୍ଯ୍ୟକ୍ରମ ମୁଖ୍ୟ ଆକାଶବାଣୀ ସମ୍ବଲପୁର, ପିନ୍ 7680001। ହ୍ୱାଟ୍ସଆପ୍ ମାଧ୍ୟମରେ ମଧ୍ୟ ପ୍ରତ୍ୟେକ ବୁଧବାର ଦିନ ହ୍ୱାଟ୍ସଆପ୍ କରିପାରିବେ। ଆମ ହ୍ୱାଟ୍ସଆପ୍ ନମ୍ବରଟି ହେଲା 9437171571 ଏବଂ ଆପଣଙ୍କ ମତାମତ ଇମେଲ ଯୋଗେ ମଧ୍ୟ ଦେଇପାରିବେ। ଆମ ଇମେଲ ଠିକଣା ହେଲା dutyroomair@gmail.com।
1: ତାହେଲେ ଆଗାମୀ ସପ୍ତାହ ପାଇଁ ଅନେକ ଚିଠିକୁ ଆଶା ନେଇ ଆପଣଙ୍କ ଚିଠି ପାଇଛୁ କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ନମସ୍କାର।
2: ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ବାତାୟନ।

କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ, କଣ୍ଠଶିଳ୍ପୀ ଲତା ମଙ୍ଗେସ୍କର, କଥାଚିତ୍ର ଦ ଟ୍ରେନ୍, ଗୀତ ରଚନା ଆନନ୍ଦ ବକ୍ସି, ସଙ୍ଗୀତ ନିର୍ଦ୍ଦେଶନା ଆର୍ ଡି ବର୍ମନ୍।

ଶ୍ରୋତା ବନ୍ଧୁ, ଆଜି ହେଉଛି ଜୁଲାଇ ମାସ 18 ତାରିଖ, ଆନ୍ତର୍ଜାତୀୟ ନେଲସନ୍ ମଣ୍ଡେଲା ଦିବସ। ଏହା କେବଳ ନେଲସନ୍ ମଣ୍ଡେଲାଙ୍କ ଭଳି ମହାନ ବ୍ୟକ୍ତିତ୍ୱଙ୍କ ଜନ୍ମଦିବସ ନୁହେଁ, ବରଂ ମାନବତା, ନ୍ୟାୟ, ସମାନତା ଓ ସେବାର ଆଦର୍ଶକୁ ସ୍ମରଣ କରିବାର ଏକ ପବିତ୍ର ଅବସର। 2009 ୟୁନାଇଟେଡ୍ ନେସନ୍ସ ଏହି ଦିବସଟିକୁ ଘୋଷଣା କରିଥିଲା। ଏହି ଦିନର ବାର୍ତ୍ତା ହେଉଛି, ପ୍ରତ୍ୟେକ ବ୍ୟକ୍ତି ନିଜ ସମାଜରେ ସକାରାତ୍ମକ ପରିବର୍ତ୍ତନ ଆଣିପାରନ୍ତି। ଦକ୍ଷିଣ ଆଫ୍ରିକାର ପୂର୍ବତନ ରାଷ୍ଟ୍ରପତି ନେଲସନ୍ ମଣ୍ଡେଲା ଜାତିଭେଦ ବିରୋଧୀ ସଂଗ୍ରାମର ଜଣେ ଅଦମ୍ୟ ଯୋଦ୍ଧା ଥିଲେ। ଦୀର୍ଘ 27 ବର୍ଷ କାଳ କାରାବାସରେ ରହି ମଧ୍ୟ ସେ କ୍ଷମା, ସହନଶୀଳତା ଏବଂ ମାନବିକତାକୁ ଆପଣାଇ ସମଗ୍ର ବିଶ୍ୱ ପାଇଁ ଏକ ପ୍ରେରଣା ପାଲଟିଛନ୍ତି। ତାଙ୍କ ଜୀବନ ଆମକୁ ଶିଖାଏ ଯେ ଘୃଣା ନୁହେଁ ପ୍ରେମ, ବିଭେଦ ନୁହେଁ ଏକତା, ପ୍ରତିଶୋଧ ନୁହେଁ କ୍ଷମା ହିଁ ସମାଜକୁ ସୁନ୍ଦର ଏବଂ ଶାନ୍ତିମୟ କରିପାରେ। ଏଥର ଶୁଣନ୍ତୁ କିଶୋର କୁମାର ଗାଇଥିବା ଏହି ଗୀତଟି, କଥାଚିତ୍ର 3 ଦେବିଆ, ଗୀତ ରଚନା ମଜରୁ, ସଙ୍ଗୀତ ନିର୍ଦ୍ଦେଶନା SD ବର୍ମନ।

ଏଥର ଶୁଣନ୍ତୁ ବେଟା କଥାଚିତ୍ରର ଏହି ଗୀତଟି ଗାଇଛନ୍ତି ଅନୁରାଧା ପୋଡ଼ୱାଲ। ଗୀତ ରଚନା କରିଛନ୍ତି ସମୀର, ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଆନନ୍ଦ ମିଲନ୍ଦ।

ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ଅନୁରୋଧରେ ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଥମ ଗୀତଟିକୁ ଶୁଣିବା ପାଇଁ ଅନୁରୋଧ କରିଛନ୍ତି ସୁବଲ କୁମାର ସାହୁ, ଚୈତନ୍ୟ ପଟେଲ ଏବଂ ସୌରଭ କୁମାର ସାହୁ, ବିଜେପୁର ପହଣ୍ଡି ବରଗଡ଼ ଜିଲ୍ଲାରୁ। ଗୀତଟିକୁ ଗାଇଛନ୍ତି ପଦ୍ମିନୀ ଦୋରା, ରଚନା କରିଛନ୍ତି ରତନ କୁମାର ପୂଜାହାରୀ।

ପରବର୍ତ୍ତୀ ଗୀତଟିର କଣ୍ଠଶିଳ୍ପୀ ରସିକ ଭୋଇ, ଗୀତ ରଚନା ହରିହର ପୋଳ। ଗୀତଟିକୁ ଶୁଣିବା ପାଇଁ ଅନୁରୋଧ କରିଛନ୍ତି ଲକ୍ଷ୍ମୀ ନାରାୟଣ ବାଗ, ଶୈରେନ୍ଦ୍ରୀ ବାଗ, କରିଶ୍ମା ବାଗ, ପୂଜା ବାଗ, ରୋଜା ବାଗ, ଓମ୍ ପ୍ରକାଶ ବାଗ, ପ୍ରତ୍ୟୁଷ ବାଗ, ପୁଷ୍ପରଞ୍ଜନ ବାଗ ଏବଂ କ୍ରିସ୍ ସିଣ୍ଡ୍ରୋଲ, ଉପରପଡ଼ା ଚାରଭଟା, ତର୍ଭା, ସୁବର୍ଣ୍ଣପୁର ଜିଲ୍ଲାରୁ।

ପରବର୍ତ୍ତୀ ଗୀତଟିକୁ ଶୁଣିବାକୁ ଅନୁରୋଧ କରିଛନ୍ତି ବିଟିଏମ୍ ଝାରସୁଗୁଡ଼ା ଜିଲ୍ଲାରୁ ବିଜୟ ବାଗ୍ ଏବଂ ସବିତା ବାଗ୍। ଗୀତଟିକୁ ଦ୍ୱୈତକଣ୍ଠରେ ଗାଇଛନ୍ତି ଜିତେନ୍ଦ୍ରିୟ ହରିପାଲ ଏବଂ କ୍ରିଷ୍ଣା ପଟେଲ। ଗୀତ ରଚନା କରିଛନ୍ତି ମିତ୍ର ଭାନୁ ଗୌନ୍ତିଆ।

ପୂର୍ଣ୍ଣିମା ନନ୍ଦ ଏବଂ ଗୋପାଳ ସାହୁଙ୍କ ଦ୍ୱୈତ କଣ୍ଠରେ ଶୁଣନ୍ତୁ ପରବର୍ତ୍ତୀ ଗୀତ। ରଚନା କରିଛନ୍ତି ଚକ୍ରଧର ମେହେର। ଗୀତଟିକୁ ଶୁଣିବାକୁ ଅନୁରୋଧ କରିଛନ୍ତି ଜଗଦୀଶ ମେହେର, ହେମନ୍ତ ମେହେର, ଶ୍ରୀକାନ୍ତ ମେହେର, ଓମକାର ନାଥ ମେହେର ଏବଂ କେଦାରନାଥ ମେହେର, ମହଲକଣ୍ଟା ଉପରପଡ଼ା ବରଗଡ଼ ଜିଲ୍ଲାରୁ।

ପରବର୍ତ୍ତୀ ଗୀତଟି ଶୁଣନ୍ତୁ। ପୁରାତନ ରଚନାରୁ ଗାଇଛନ୍ତି ମୋହନ ସେଠ। ଅନୁରୋଧକାରୀ ଶ୍ରୋତା ହେଲେ ଭାଗିପାଲି ଲୟଡାରୁ ତରଣୀ ସେନ ନାୟକ, ବିଞ୍ଜିପାଲି ମହଦାରୁ ରାଇସ୍ ପଟେଲ ଏବଂ ସାଥୀ।

ଏହି ଗୀତଟିକୁ ଶିବଶଙ୍କର ପ୍ରଧାନଙ୍କ ରଚନାରୁ ଗାଇଛନ୍ତି ବିଭୂତି ଭୂଷଣ ପଟ୍ଟନାୟକ। ଗୀତଟିକୁ ଶୁଣିବାକୁ ଅନୁରୋଧ କରିଛନ୍ତି ଲୋକନାଥ ସାହୁ, ସୁବଳ କୁମାର ସାହୁ, ରାଧାକାନ୍ତ ଭୋଇ, ଗୋବିନ୍ଦ ମେହେର ଏବଂ ଲିଗୁନ ସାହୁ, ବିଜେପୁର ବରଗଡ଼ ଜିଲ୍ଲାରୁ।

ଏଇଠି ଶେଷ ହେଲା ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ। ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ ଘର ସଂସାର କାର୍ଯ୍ୟକ୍ରମ।

ଘର ସଂସାର କାର୍ଯ୍ୟକ୍ରମର ବିବିଧାକ୍ରମକୁ ସ୍ୱାଗତ କରୁଛି ମୁଁ ଶିବାନୀ ଲାଲ। ଶ୍ରୋତାବନ୍ଧୁ, ରଥଯାତ୍ରା କେବଳ ଏକ ଧାର୍ମିକ ଉତ୍ସବ ନୁହେଁ, ଏହା ଓଡ଼ିଆ ଜାତିର ଭାବ, ଭକ୍ତି ଏବଂ ସଂସ୍କୃତିର ଜୀବନ୍ତ ପରମ୍ପରା। ଏହି ରଥଯାତ୍ରା ସହ ଜଡ଼ିତ ଅନେକ ନୀତି ମଧ୍ୟରୁ ହେରାପଞ୍ଚମୀ ଏକ ଅତ୍ୟନ୍ତ ଆକର୍ଷଣୀୟ ଏବଂ ତାତ୍ପର୍ଯ୍ୟପୂର୍ଣ୍ଣ ନୀତି। ରଥଯାତ୍ରାର ପଞ୍ଚମ ଦିନରେ ଏହି ନୀତି ପାଳନ କରାଯାଇଥାଏ। ଶ୍ରୀଜଗନ୍ନାଥ, ବଳଭଦ୍ର ଏବଂ ସୁଭଦ୍ରା ଶ୍ରୀଗୁଣ୍ଡିଚା ମନ୍ଦିରରେ ଥିବାବେଳେ ମହାଲକ୍ଷ୍ମୀ ଠାକୁରାଣୀ ପ୍ରଭୁଙ୍କୁ ଦେଖିବା ପାଇଁ ପାଲିଙ୍କିରେ ଗୁଣ୍ଡିଚା ମନ୍ଦିରକୁ ଯାଆନ୍ତି। ଏହି ଦେଖିବା ବା ହେରିବାରୁ ଏହାର ନାମ ହେରାପଞ୍ଚମୀ। ଲୋକକଥା ଅନୁସାରେ ମହାଲକ୍ଷ୍ମୀ ଜାଣିବାକୁ ଚାହାନ୍ତି ଯେ ପ୍ରଭୁ ତାଙ୍କୁ ସାଙ୍ଗରେ ନ ନେଇ କାହିଁକି ଗୁଣ୍ଡିଚା ଯାତ୍ରା କଲେ। ପ୍ରଭୁଙ୍କ ସହ ସାକ୍ଷାତ ହୋଇ ନ ପାରିବାରୁ ସେ ଅଭିମାନରେ ନନ୍ଦିଘୋଷ ରଥର ଏକ ଅଂଶକୁ ଭାଙ୍ଗିଦେଇ ପୁଣି ଶ୍ରୀମନ୍ଦିରକୁ ଫେରିଆସନ୍ତି। ଏହି ଲୀଳା ଦାମ୍ପତ୍ୟ ଜୀବନର ମଧୁର ଅଭିମାନ ଏବଂ ସ୍ନେହର ପ୍ରତୀକ। ଏଥିରୁ ଜଣାପଡ଼େ ପ୍ରେମରେ ଅଭିମାନ ଥାଇପାରେ, କିନ୍ତୁ ମୂଳରେ ରହିଥାଏ ଆତ୍ମୀୟତା ଏବଂ ଅନନ୍ତ ସ୍ନେହ। ଏହି ପରମ୍ପରା ଓଡ଼ିଶାର ଲୋକସଂସ୍କୃତି, ଭକ୍ତି ଏବଂ ପାରିବାରିକ ମୂଲ୍ୟବୋଧର ଏକ ଅଦ୍ଭୁତ ପ୍ରତିଫଳନ ଅଟେ। ଆଜି ହେଉଛି ଜୁଲାଇ ମାସ 18 ତାରିଖ, ଆନ୍ତର୍ଜାତୀୟ ନେଲସନ୍ ମଣ୍ଡେଲା ଦିବସ। ଏହା କେବଳ ନେଲସନ୍ ମଣ୍ଡେଲାଙ୍କ ଭଳି ମହାନ ବ୍ୟକ୍ତିତ୍ୱଙ୍କ ଜନ୍ମଦିବସ ନୁହେଁ, ବରଂ ମାନବତା, ନ୍ୟାୟ, ସମାନତା ଏବଂ ସେବାର ଆଦର୍ଶକୁ ସ୍ମରଣ କରିବାର ଏକ ପବିତ୍ର ଅବସର। 2009 ୟୁନାଇଟେଡ୍ ନେସନ୍ସ ଏହି ଦିବସଟିକୁ ଘୋଷଣା କରିଥିଲା। ଏହି ଦିନର ବାର୍ତ୍ତା ହେଉଛି ପ୍ରତ୍ୟେକ ବ୍ୟକ୍ତି ନିଜ ସମାଜରେ ସକାରାତ୍ମକ ପରିବର୍ତ୍ତନ ଆଣିପାରନ୍ତି। ଦକ୍ଷିଣ ଆଫ୍ରିକାର ପୂର୍ବତନ ରାଷ୍ଟ୍ରପତି ନେଲସନ୍ ମଣ୍ଡେଲା ଜାତିଭେଦ ବିରୋଧୀ ସଂଗ୍ରାମର ଜଣେ ଅଦମ୍ୟ ଯୋଦ୍ଧା ଥିଲେ। ଦୀର୍ଘ 27 ବର୍ଷ କାଳ କାରାବାସରେ ରହି ମଧ୍ୟ ସେ କ୍ଷମା, ସହନଶୀଳତା ଏବଂ ମାନବିକତାକୁ ଆପଣାଇ ସମଗ୍ର ବିଶ୍ୱ ପାଇଁ ଏକ ପ୍ରେରଣା ପାଲଟିଛନ୍ତି। ସେ ତାଙ୍କ ଜୀବନର 67 ବର୍ଷ ପାଇଁ ଲୋକସେବାରେ ଉତ୍ସର୍ଗ କରିଥିବାରୁ ଲୋକମାନଙ୍କୁ ଅତିକମ୍ରେ 67 ମିନିଟ୍ ପାଇଁ ସମାଜସେବା କରିବାକୁ ଏହି ଦିନ ଆହ୍ୱାନ କରାଯାଇଥାଏ। ବୃକ୍ଷରୋପଣ, ରକ୍ତଦାନ, ଅସହାୟଙ୍କୁ ସହାୟତା, ପରିବେଶ ସଫା ଏବଂ ଶିକ୍ଷାଦାନ ପରି କାର୍ଯ୍ୟ ଏହି ଦିନକୁ ସାର୍ଥକ କରିଥାଏ। ନେଲସନ୍ ମଣ୍ଡେଲାଙ୍କ ଜୀବନ ଆମକୁ ଶିଖାଏ ଯେ ଘୃଣା ନୁହେଁ ପ୍ରେମ, ବିଭେଦ ନୁହେଁ ଏକତା, ପ୍ରତିଶୋଧ ନୁହେଁ କ୍ଷମା ହିଁ ସମାଜକୁ ସୁନ୍ଦର ଏବଂ ଶାନ୍ତିମୟ କରିପାରେ। ବିବିଧା କ୍ରମରେ ଆଜିର ବିଷୟ ହେଲା ମେଘ ବାଦଲ। ନୀଳ ଆକାଶର ବିସ୍ତୃତ ବକ୍ଷରେ ଯେତେବେଳେ କଳା ମେଘର ଆଗମନ ହୁଏ, ସେତେବେଳେ ପ୍ରକୃତି ନୂଆ ରୂପରେ ସଜେଇ ହୋଇଥାଏ। ଶୁଖିଲା ମାଟିରେ ପ୍ରଥମ ବର୍ଷା ବୁନ୍ଦା ପଡ଼ିବା ମାତ୍ରେ ସେ ସୁଗନ୍ଧ ଚାରିଆଡ଼େ ବ୍ୟାପିଯାଏ। ସେହି ସୁଗନ୍ଧ କେବଳ ମାଟିର ନୁହେଁ, ସେ ହେଉଛି ଆଶାର, ଆନନ୍ଦର, ନବଜୀବନର। ଏଥର ଶୁଣନ୍ତୁ, ଏହି ଗୀତଟି ଗାଇଛନ୍ତି ଏସ୍ ଜାନକୀ, କଥାଚିତ୍ର ବଳିଦାନ, ଗୀତ ରଚନା ଏବଂ ସଙ୍ଗୀତ ନିର୍ଦ୍ଦେଶନା ପ୍ରଫୁଲ୍ଲ କର।

ଆକାଶରେ କଳା ମେଘର ସମାଗମ, ମାଟିର ସୁଗନ୍ଧ, ଶୀତଳ ପବନର ସ୍ପର୍ଶ ଏବଂ ବର୍ଷାର ଟୁପୁରୁ ଟାପୁରୁ ଶବ୍ଦ, ପ୍ରକୃତିର ଏହି ଅନନ୍ୟ ସୌନ୍ଦର୍ଯ୍ୟ ଆମ ମନକୁ ନୂତନ ଉଲ୍ଲାସରେ ଭରି ଦେଇଥାଏ। ମେଘ କେବଳ ବର୍ଷାର ବାହକ ନୁହେଁ, ଏହା ହେଉଛି ଆଶା ଏବଂ ସୃଜନର ପ୍ରତୀକ। ଏଥର ଶୁଣନ୍ତୁ ଅଭିମାନ କଥାଚିତ୍ରର ଏହି ଗୀତଟି। ଗାଇଛନ୍ତି ଅକ୍ଷୟ ମହାନ୍ତି ଏବଂ ସାଥୀ। ଗୀତ ରଚନା କରିଛନ୍ତି ଶିବବ୍ରତ ଦାସ। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ରାଧାକୃଷ୍ଣ ସୁରୋଜ କୁମାର।

ମେଘ କେବଳ ଜଳଭଣ୍ଡାର ନୁହେଁ, ସେ କବିଙ୍କ କଳ୍ପନା, ଚାଷୀର ଭରସା, ମୟୂରର ନୃତ୍ୟ, ଶିଶୁର ହସ ଏବଂ ପ୍ରକୃତିର ସଙ୍ଗୀତ। ମେଘ ଆସିଲେ ଧରିତ୍ରୀ ନବମଧୁ ପରି ସାଜି ଉଠେ, ନଦୀ ନୂଆ ପ୍ରାଣ ପାଏ ଏବଂ କ୍ଷେତ ସବୁଜିମାରେ ଭରିଯାଏ। ଏଥର ଶୁଣନ୍ତୁ ବଧୁ ନୁହେଁ ମୁଁ ବନ୍ଧୁ କଥାଚିତ୍ରର ଏହି ଗୀତଟି, କଣ୍ଠଶିଳ୍ପୀ ଶ୍ରୀଚରଣ ଏବଂ ଅରୂପା ଦାସ, ଗୀତ ରଚନା ଏବଂ ସଙ୍ଗୀତ ନିର୍ଦ୍ଦେଶନା ମନ୍ମଥ ମିଶ୍ର।

ଆକାଶର ବିସ୍ତୃତ ନୀଳ ପୃଷ୍ଠଭୂମିରେ ଯେତେବେଳେ ମେଘର ମୃଦୁମେଳା ଭାସି ଆସେ, ପ୍ରକୃତି ଯେପରି ଏକ ନୂଆ କବିତା ଲେଖିବା ଆରମ୍ଭ କରେ। କଳା ମେଘର ଗମ୍ଭୀରତା, ବିଜୁଳିର ଚମକ, ବର୍ଷାବୁନ୍ଦାର ସଙ୍ଗୀତ ଓ ଭିଜା ମାଟିର ସୁଗନ୍ଧ, ଏସବୁ ମିଶି ସୃଷ୍ଟି କରେ ଏକ ଅପୂର୍ବ ଅନୁଭୂତି। ଏଥର ଶୁଣନ୍ତୁ ବସୁଧା କଥାଚିତ୍ରର ଏହି ଗୀତଟି। ଗାଇଛନ୍ତି ନନ୍ଦିତା ଭଞ୍ଜ ଏବଂ ଶକ୍ତି ମିଶ୍ର। ଗୀତ ରଚନା କରିଛନ୍ତି ନିଜାମ। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅମରେନ୍ଦ୍ର ମହାନ୍ତି।

ମହାକବି କାଳିଦାସ ମେଘଦୂତମ୍ କାବ୍ୟରେ ମେଘକୁ ବିରହୀ ଯକ୍ଷର ଦୂତ ଭାବେ କଳ୍ପନା କରିଛନ୍ତି। ମେଘ ବହନ କରିଛି ପ୍ରେମ, ସ୍ତୁତି ଏବଂ ଆଶାର ସନ୍ଦେଶ। ଏଥର ଶୁଣନ୍ତୁ ପାଗଳ କରିଛି ପାଉଁଜି ତୋର କଥାଚିତ୍ରର ଏହି ଗୀତଟି। ଗାଇଛନ୍ତି ନିବେଦିତା। ଗୀତ ରଚନା କରିଛନ୍ତି ଶ୍ରୀକାନ୍ତ ଗୌତମ। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମ ଆନନ୍ଦ।

ଓଡ଼ିଆ ସାହିତ୍ୟରେ ଉପେନ୍ଦ୍ର ଭଞ୍ଜ, ଗଙ୍ଗାଧର ମେହେର, ରାଧାନାଥ ରାୟ ଏବଂ ଅନ୍ୟାନ୍ୟ କବିମାନେ ବର୍ଷା, ମେଘ ଏବଂ ବାଦଲର ସୌନ୍ଦର୍ଯ୍ୟକୁ ତାଙ୍କ ସୃଜନରେ ଅମର କରିଯାଇଛନ୍ତି। ଏଥର ଶୁଣନ୍ତୁ ମୋ ସୁନାପୁଅ କଥାଚିତ୍ରର ଏହି ଗୀତଟି। ଗାଇଛନ୍ତି ଅରବିନ୍ଦ ଏବଂ ପମି। ଗୀତ ରଚନା ଅରୁଣ ମନ୍ତ୍ରୀ, ସଙ୍ଗୀତ ନିର୍ଦ୍ଦେଶନା ଅଭିଜିତ ମଜୁମଦାର।

ଶ୍ରୋତା ବନ୍ଧୁ, ଆଜିର କାର୍ଯ୍ୟକ୍ରମଟି ନିଶ୍ଚିତ ଭାବରେ ଆପଣମାନଙ୍କୁ ଭଲ ଲାଗିଥିବ ବୋଲି ଆଶା କରୁଛୁ। ଆଜି ତ ସମୟ ହୋଇଯାଇଛି, କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ଶୁଣୁଥିଲେ ଘର ସଂସାର କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ସମୟ ଦିନ 1:50 ହେବାକୁ ଯାଉଛି। ପ୍ରଥମେ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ, ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ପରେ ପରେ ଶୁଣିବେ ଇଂରାଜୀରେ ଓ ହିନ୍ଦୀରେ ସମ୍ବାଦ, ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

0: आकाशवाणी संवाद पढ़ुछंती आदित्य नारायण दास। मुख्य संवाद कक्षपथरे सफलतार सह अवस्थापित हला भारतर प्रथम घरोई महाकाश जान विक्रम वन, शुभेच्छा जणाइले प्रधानमंत्री। देशरे प्रतिरक्षा उत्पादन को अधिक त्वरान्वित करिबा लक्ष्य नहीं नूतन अधिग्रहण प्रक्रिया कार्यकारी करिबे सरकार। संसदर आगामी मौसुमी अधिवेशन परिप्रेक्षीरे आसंताकाली बसिब सर्वदलीय बैठक। जापान ओपन बैडमिंटन प्रतियोगितार फाइनल रे पीवी सिंधु एवं फिफा विश्वकप फुटबल प्रतियोगितार तृतीय स्थान पर आज फ्रांस और इंग्लैंड मध्यरे हेबो मैच। विस्तृत संवाद घरोई भावे विकसित भारतर प्रथम महाकाश जान विक्रम वन सफलतार सह कक्षपथरे अवस्थापित होईछि। मिशन आगमन अधीन आंध्रप्रदेश श्रीहरिकोटा स्थित सतीश धवन महाकाश केन्द्र अपराह्न 12:05 यार उत्क्षेपण करा सफलता सह निजस्व कक्षपथ प्रक्षेपण क्षमता हासिल करिवारे भारत विश्वर तृतीय राष्ट्र होईछि। एही महाकाशजान को हैदराबाद भित्तिक एरोस्पेस स्टार्टअप स्कायरूट द्वारा प्रस्तुत करा जाइछि। भारतीय महाकाश कार्यक्रमर जनक डॉक्टर विक्रम साराभाई नामरे नामित एही विक्रम वन महाकाशजान पृथ्वीर निम्न कक्ष मंडल अवस्थापित हेबारे सक्षम होईछि। प्रधानमंत्री नरेन्द्र मोदी एही सफलता पई स्कायरूट एरोस्पेस संस्था को शुभेच्छा जणाइछन्ति। एथिसह संश्लिष्ट कर्मकर्ता सह श्री मोदी टेलीफोन माध्यम रे आलोचना करिछंती। श्री मोदी कहिछंती एही सफलता युववर्ग को प्रोत्साहन एवं नवसृजन क्षेत्र में प्रेरणा प्रदान करिवो। श्री मोदी कहिछंती स्कायरूट रो एही दल रे अधिकांश वृत्तिगत युवगोष्ठी सामिल अछंती। विक्रम वन सह जड़ित कर्मकर्ता भेटिबा को श्री मोदी आमंत्रण करिछंती। केन्द्र विज्ञान और प्रजुक्ति विद्या मंत्री डॉक्टर जितेन्द्र सिंह मध्य विक्रम वन रो सफलता पई शुभेच्छा जणाइछंती। प्रतिरक्षा मंत्री राजनाथ सिंह कहिछंती आतंकवाद विरोध रे भारतर शून्य सहनशील नीति केवल एक बिबृति नुहे बरं मत आधार रे दृढ़ भाव पदक्षेप ग्रहण करुछि। नुआ दिल्ली रे आज फोर्स फास्ट सम्मेलन को संबोधन कर मंत्री श्री सिंह कहिछंती केवल देशर सीमा भितर नुहे आवश्यक स्थले सीमा आरपटे आतंकवादी शिविरगुड़ी आक्रमण करने को भारत पश्चात्पद होना। ऑपरेशन सिंदूर समय भारत यह नीति को प्रतिपादन कर सारी से कहते प्रजुक्ति विद्या हेउछि युद्धर एक बड़ आवश्यकता। आकाश तीर आकाश क्षेपणास्त्र प्रणाली एवं ब्रह्मोस समेत अनेक अत्याधुनिक प्रतिरक्षा उपकरण ऑपरेशन सिंदूर में व्यवहृत हो उल्लेखनीय सब्यस्त हो।
1: आतंकवाद के खिलाफ भी हमारी गवर्नमेंट ने पूरी दुनिया के सामने अपने बदले हुए नजरिए को स्पष्ट किया है। आतंकवाद के विरुद्ध जीरो टॉलरेंस हमारे लिए केवल एक स्टेटमेंट नहीं है बल्कि लाइन ऑफ एक्शन है। आतंकवाद के खिलाफ हम दरवाजे पर नहीं बल्कि घर में घुसकर मारेंगे। ऑपरेशन सिंदूर के दौरान सारी दुनिया ने यह देख भी लिया हमारी सेनाओं का पराक्रम तो हमेशा ही अद्भुत रहा।
0: प्रधानमंत्री नरेन्द्र मोदी नेतृत्व में केन्द्र सरकार गत 12 वर्ष मध्य देशर प्रतिरक्षा क्षेत्र को सुदृढ़ करने को प्राथमिकता दे आसुछंती। प्रतिरक्षा आवश्यकता पूरण लक्ष्य नहीं सरकार आमदानी उपरे निर्भरशीलता ह्रास करने को संकल्प नहींछंती। सशस्त्र बाहिनीर आधुनिकीकरण पाई बराद होइथिबा बजेट्र 75% भारतीय शिल्पोद्योग गुड़िकरु क्रय संरक्षित रखा मंत्री श्री सिंह कहिछंती। देशरे प्रतिरक्षा उत्पादन को अधिक त्वरान्वित करिबा लक्ष्य नहीं चलित वर्ष सरकार एक नूतन अधिग्रहण प्रक्रिया कार्यकारी करिबे बोली श्री सिंह सूचना देइछंती। देशर प्रतिरक्षा उत्पादन 2014 मसिहारे 40,000 कोटी टंका रहिथिबा बेले एबे एहा रेकर्ड परिमाण 178,000 कोटी टंका रे पहुंचिछि। ଆପଣ ମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ସଂସଦର ଆଗାମୀ ମୌସୁମୀ ଅଧିବେଶନ ପୂର୍ବରୁ ଆସନ୍ତାକାଲି ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବ। ସରକାରଙ୍କ ପକ୍ଷରୁ ଆହୁତ ଏହି ବୈଠକରେ ସଂସଦର ଉଭୟ ସଦନରେ ସୁଗମ କାର୍ଯ୍ୟକାରିତାକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ରାଜନୈତିକ ଦଳଗୁଡ଼ିକଠାରୁ ସହଯୋଗ ଲୋଡ଼ାଯିବ। ଆସନ୍ତା ସୋମବାରଠାରୁ ଆରମ୍ଭ ହେଉଥିବା ମୌସୁମୀ ଅଧିବେଶନ ଆସନ୍ତା ମାସ 13 ତାରିଖ ପର୍ଯ୍ୟନ୍ତ ଚାଲିବ। ଅଧିବେଶନ କାଳରେ କେତେକ ଗୁରୁତ୍ୱପୂର୍ଣ୍ଣ ବିଲ୍ ଆଗତ ସହ ଏହାକୁ ପାରିତ କରିବା ନେଇ ସରକାର ଲକ୍ଷ୍ୟ ରଖିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲିଠାରୁ ମାଲଡୋଭା, ଉତ୍ତର ମାସିଡୋନିଆ ଏବଂ ରୋମାନିଆ ଗସ୍ତରେ ଯିବେ। ନୂଆଦିଲ୍ଲୀରେ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ପଶ୍ଚିମ ଭାଗ ସଚିବ ସିବି ଜର୍ଜ କହିଛନ୍ତି, ଆସନ୍ତା 25 ତାରିଖ ପର୍ଯ୍ୟନ୍ତ ରାଷ୍ଟ୍ରପତି ବିଭିନ୍ନ ପର୍ଯ୍ୟାୟରେ ଏହି ଦେଶଗୁଡ଼ିକୁ ଗସ୍ତ କରିବେ। ସେହି ଦେଶଗୁଡ଼ିକର ଶୀର୍ଷ ନେତୃତ୍ୱଙ୍କ ନିମନ୍ତ୍ରଣ କ୍ରମେ ରାଷ୍ଟ୍ରପତି ମୁର୍ମୁ ଏହି ଗସ୍ତରେ ଯାଉଛନ୍ତି। ମାଲଡୋଭା ଗଣରାଜ୍ୟ ଏବଂ ଉତ୍ତର ମ୍ୟାସିଡୋନିଆକୁ କୌଣସି ଭାରତୀୟ ରାଷ୍ଟ୍ରପତିଙ୍କର ଏହା ହେବ ପ୍ରଥମ ଦ୍ୱିପାକ୍ଷିକ ଗସ୍ତ। ଶ୍ରୀ ଜର୍ଜ କହିଛନ୍ତି, 3 ଦଶନ୍ଧିରୁ ଅଧିକ ସମୟ ପରେ ଭାରତୀୟ ରାଷ୍ଟ୍ରପତି ପ୍ରଥମଥର ପାଇଁ ରୋମାନିଆ ଗସ୍ତରେ ଯିବେ। ରାଷ୍ଟ୍ରପତିଙ୍କର ଏହି ଗସ୍ତ କେନ୍ଦ୍ରୀୟ ତଥା ପୂର୍ବ ୟୁରୋପ ସହିତ ଭାରତର ବର୍ଦ୍ଧିତ ସମ୍ପର୍କକୁ ପ୍ରତିପାଦନ କରୁଛି। ନୂଆଦିଲ୍ଲୀରେ ଅଖିଳ ଭାରତୀୟ ଆୟୁର୍ବେଦ ସଂସ୍ଥାନ ଦ୍ୱାରା ଆୟୋଜିତ 3-ଦିନିଆ ଆନ୍ତର୍ଜାତିକ ସମ୍ମିଳନୀ ସୁଶ୍ରୁତମ 2026 ଗତକାଲି ଉଦ୍ଯାପିତ ହୋଇଯାଇଛି। ଏଥିରେ ଭାରତ ସମେତ ଥାଇଲାଣ୍ଡ, ଇସ୍ରାଏଲ, ଅଷ୍ଟ୍ରେଲିଆ, ବ୍ରିଟେନ୍, ଶ୍ରୀଲଙ୍କା, ଇଣ୍ଡୋନେସିଆ, ନେପାଳ ଏବଂ ଗ୍ରୀସ୍ ଆଦି ରାଷ୍ଟ୍ରଗୁଡ଼ିକର ଆୟୁର୍ବେଦ କ୍ଷେତ୍ରର ଶିକ୍ଷାବିତ୍, ସ୍ୱାସ୍ଥ୍ୟସେବା ବିଶେଷଜ୍ଞ ପ୍ରମୁଖ ଅଂଶଗ୍ରହଣ କରିଥିଲେ। ଆୟୁଷ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ, ଅଂଶଗ୍ରହଣକାରୀ ଆୟୁର୍ବେଦ ଆଧାରିତ ଶଲ୍ୟ ଚିକିତ୍ସା ଏବଂ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ସେମାନଙ୍କର ଅଭିଜ୍ଞତା ନେଇ ମତ ବିନିମୟ କରିଛନ୍ତି। ଅଖିଳ ଭାରତୀୟ ଆୟୁର୍ବେଦ ସଂସ୍ଥାନ, ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ, ଜୟପୁରସ୍ଥିତ ଜାତୀୟ ଆୟୁର୍ବେଦ ପ୍ରତିଷ୍ଠାନ, ଜାମନଗରସ୍ଥିତ ଆୟୁର୍ବେଦ ଶିକ୍ଷା ଓ ପ୍ରତିଷ୍ଠାନ ଆଦିର ବିଶେଷଜ୍ଞ ଏବଂ ଅଧ୍ୟାପକ ପ୍ରମୁଖ ଏଥିରେ ଯୋଗ ଦେଇଥିଲେ। ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ୍ଙ୍କୁ ଜରୁରୀ ଚିକିତ୍ସା ପ୍ରଦାନ କରିବା ଲକ୍ଷ୍ୟ ନେଇ ସରକାରୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ନୂଆଦିଲ୍ଲୀର ଉପ ପୁଲିସ କମିଶନର ସଚିନ ଶର୍ମା ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଶ୍ରୀ ୱାଙ୍ଗଚୁକ୍ଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ିବାରୁ ବିଶେଷଜ୍ଞ ଡାକ୍ତରୀ ପରାମର୍ଶ ପାଇଁ ତାଙ୍କୁ ସ୍ଥାନାନ୍ତର କରାଯାଇଛି। ଗତ କିଛିଦିନ ଧରି ଶ୍ରୀ ୱାଙ୍ଗଚୁକ୍ ଯନ୍ତରମନ୍ତରରେ ଅନଶନ କରୁଛନ୍ତି। ସଫଦରଜଙ୍ଗ ମେଡିକାଲ ହସ୍ପିଟାଲର ଅଧୀକ୍ଷକ ଡାକ୍ତର ଚାରୁ ବାମ୍ବା କହିଛନ୍ତି, ଶ୍ରୀ ୱାଙ୍ଗଚୁକ୍ ନିରନ୍ତର ଡାକ୍ତରୀ ନିରୀକ୍ଷଣରେ ରହି ଚିକିତ୍ସା ପାଉଛନ୍ତି। ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଆଜି ପୁଣେଠାରେ 16,700 କୋଟିରୁ ଅଧିକ ଟଙ୍କାର 3 ପ୍ରମୁଖ ଜାତୀୟ ରାଜପଥ ପ୍ରକଳ୍ପର ଶିଳାନ୍ୟାସ କରିବେ। ଏହି ପ୍ରକଳ୍ପଗୁଡ଼ିକ ସଡ଼କ ଯୋଗାଯୋଗ କ୍ଷେତ୍ରକୁ ଅଧିକ ବ୍ୟାପକ କରିବା ସହ ଯାତ୍ରା ସମୟ ତଥା ଟ୍ରାଫିକ୍ ଭିଡ଼ ହ୍ରାସ କରିବାରେ ସହାୟକ ହେବ। ଜାପାନ ଓପନ୍ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାର ଫାଇନାଲ୍ ପର୍ଯ୍ୟାୟକୁ ଭାରତର ପିଭି ସିନ୍ଧୁ ଉନ୍ନୀତ ହୋଇଛନ୍ତି। ମହିଳା ଏକକ ବର୍ଗରେ ଟୋକିଓଠାରେ ଖେଳାଯାଇଥିବା ସେମିଫାଇନାଲ୍ ମ୍ୟାଚ୍ରେ ସିନ୍ଧୁ ଚୀନ୍ର ଚେ ୟୁଫେଇଙ୍କୁ ଭେଟିଥିଲେ, ତେବେ ଖେଳ ମଝିରେ ଚୀନ୍ର ପ୍ରତିଯୋଗୀ ଆହତ କାରଣରୁ ଓହରି ଯାଇଥିଲେ। ଫାଇନାଲ୍ ପର୍ଯ୍ୟାୟରେ ସିନ୍ଧୁ ଜାପାନର ଅକାନେ ୟାମାଗୁଚିଙ୍କୁ ଭେଟିବେ। ଆସନ୍ତାକାଲି ଫାଇନାଲ୍ ମ୍ୟାଚ୍ ଖେଳାଯିବ। ଫିଫା ବିଶ୍ୱକପ୍ରେ ତୃତୀୟ ସ୍ଥାନ ଲାଗି ଆଜି ମିଆମି ଷ୍ଟାଡିୟମ୍ରେ ଫ୍ରାନ୍ସ ଓ ଇଂଲଣ୍ଡ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଭାରତୀୟ ସମୟ ରାତି 2:30 ମ୍ୟାଚ୍ ଆରମ୍ଭ ହେବ। ସ୍ପେନ୍ ସେମିଫାଇନାଲ୍ରେ ଫ୍ରାନ୍ସକୁ ପରାସ୍ତ କରିଥିବା ବେଳେ ଆର୍ଜେଣ୍ଟିନା ଇଂଲଣ୍ଡକୁ ପରାସ୍ତ କରିଥିଲା। ଆସନ୍ତାକାଲି ଭାରତୀୟ ସମୟ ରାତି 12:30 ନ୍ୟୁୟର୍କର ନ୍ୟୁଜର୍ସି ଷ୍ଟାଡିୟମ୍ରେ ଆର୍ଜେଣ୍ଟିନା ଏବଂ ସ୍ପେନ୍ ମଧ୍ୟରେ ଫିଫା ବିଶ୍ୱକପ୍ ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। କକ୍ଷପଥରେ ସଫଳତାର ସହ ଅବସ୍ଥାପିତ ହେଲା ଭାରତର ପ୍ରଥମ ଘରୋଇ ମହାକାଶଯାନ ବିକ୍ରମ 1, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ। ଦେଶରେ ପ୍ରତିରକ୍ଷା ଉତ୍ପାଦନକୁ ଅଧିକ ତ୍ୱରାନ୍ୱିତ କରିବା ଲକ୍ଷ୍ୟ ନେଇ ନୂତନ ଅଧିଗ୍ରହଣ ପ୍ରକ୍ରିୟା କାର୍ଯ୍ୟକାରୀ କରିବେ ସରକାର। ସଂସଦର ଆଗାମୀ ମୌସୁମୀ ଅଧିବେଶନ ପରିପ୍ରେକ୍ଷୀରେ ଆସନ୍ତାକାଲି ବସିବ ସର୍ବଦଳୀୟ ବୈଠକ। ଜାପାନ ଓପନ୍ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାର ଫାଇନାଲ୍ରେ ପିଭି ସିନ୍ଧୁ ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ତୃତୀୟ ସ୍ଥାନ ପାଇଁ ଆଜି ଫ୍ରାନ୍ସ ଓ ଇଂଲଣ୍ଡ ମଧ୍ୟରେ ହେବ ମ୍ୟାଚ୍। ସମ୍ବାଦ ପ୍ରସାରଣ ଏତିକିରେ ଶେଷ ହେଲା।
2: ଗୁଡ୍ ଆଫ୍ଟରନୁନ୍, ଦିସ୍ ଇଜ୍ ଆକାଶବାଣୀ ଆଣ୍ଡ ଆଇ ଆମ୍ ଶଗୁନ୍ ଚୋପ୍ରା ୱିଥ୍ ଦ ମିଡ୍ ଡେ ନ୍ୟୁଜ୍। the headlines. India's first privately developed orbital rocket Vikram 1 launched successfully from Satish Dhawan Space Center at Sriharikota. Prime Minister Narendra Modi congratulates the Skyroot Aerospace team, calls it a defining moment in India's space journey. Defence Minister Rajnath Singh says India's zero tolerance against terrorism is not merely a statement but a firm line of action. Red colour warning issued for very heavy rainfall over sub-Himalayan West Bengal and Sikkim till tomorrow. And in badminton, PV Sindhu storms into women's singles final of Japan Open in Tokyo. And now the news in detail. India's first privately developed orbital rocket Vikram 1 under Mission Agaman has successfully reached orbit after completing its final burn and injecting payloads into a 450-kilometer orbit. The liftoff took place at 12.05 p.m. from the Satish Dhawan Space Center at Sriharikota in Andhra Pradesh.
3: 2-1-0.
4: And we have liftoff of Vikram 1, India's first private orbital launch
5: lift
4: vehicle.
5: Off, normal.
4: Vikram 1 ne apni udan bhari pratham charan ka prajwalan.
2: Our correspondent reports that the milestone makes India the third country in the world to achieve private orbital launch capability. Developed under Mission Agaman, the rocket is intended to provide cost-effective and flexible launch services for small satellites. Named after Dr. Vikram Sarabhai, the father of the Indian space program, Vikram 1 features three solid propellant stages and a liquid-fueled Raman engine in its orbital adjustment module for precise orbital insertion and maneuvers. It is capable of placing payloads into low Earth orbit, a report.
6: Mission Agaman marks the first successful launch of an orbital class rocket, fully designed, developed and launched by an Indian private company from Indian soil. Mr. Pawan Kumar thanked the Prime Minister for his leadership and said the government's space sector reforms, along with the support of ISRO and InSpace, had made the achievement possible. The mission is expected to strengthen India's position in the global small satellite launch market while advancing the objectives of making India and Atmanirbhar Bharat. Allu Murli, Akashwani News, Vijayawada.
2: Prime Minister Narendra Modi congratulated the Skyroot Aerospace team over a telephone call after India's first privately developed orbital rocket Vikram 1 successfully reached orbit. Mr. Modi said successful launch of Vikram 1 under Mission Agaman is a major milestone in India's journey towards self-reliance in the space sector. Mr. Modi also expressed happiness that the Skyroot team comprises mostly young professionals. The Prime Minister also invited team Vikram 1 to meet him. The Prime Minister said the historic achievement will inspire the youth of the country to come forward and contribute to innovation.
7: और मुझे ये सफलता के लिए तो आनंद होना ही होना था लेकिन आप लोगों ने जिस कमिटमेंट के साथ मेहनत की मैं आपको आपकी पूरी टीम को इस महत्वपूर्ण निर्णय के लिए और महत्वपूर्ण सफलता के लिए मैं बहुत-बहुत बधाई देता हूं.
2: Union Science and Technology Minister Dr. Jitendra Singh congratulated Team Skyroot on the successful launch of India's first privately developed orbital launch vehicle Vikram 1. In a social media post, the minister said the mission marks a major milestone for India's expanding private space sector. He added, this reflects the nation's growing capabilities in space.

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ଆଜି ଅନୁଷ୍ଠିତ ହେଉଛି ଆଡ଼ପ ମଣ୍ଡପ ବିଜେ ନୀତି। ଆସନ୍ତାକାଲିଠାରୁ ଜନ୍ମବେଦୀରେ ଶ୍ରଦ୍ଧାଳୁଙ୍କୁ ଦେବେ ଦର୍ଶନ। ଶ୍ରୀହରିକୋଟାରୁ ଘରୋଇ ଭାବେ ବିକଶିତ ଦେଶର ପ୍ରଥମ ମହାକାଶ ପ୍ରକ୍ଷେପଣ ଯାନ ବିକ୍ରମ ଏକର ସଫଳ ପରୀକ୍ଷଣ, ଏହି ସଫଳତା ଯୁବବର୍ଗଙ୍କୁ ପ୍ରୋତ୍ସାହନ ଯୋଗାଇବ, ଶୁଭେଚ୍ଛାରେ କହିଲେ ପ୍ରଧାନମନ୍ତ୍ରୀ। ସ୍ନାତକ ଶ୍ରେଣୀରେ ନାମ ଲେଖାଇବା ପାଇଁ ଆସନ୍ତା ସୋମବାର ପ୍ରକାଶ ପାଇବ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା। ଏବଂ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା। ପୁରୀ ଜିଲ୍ଲା ସତ୍ୟବାଦୀରେ ସର୍ବାଧିକ 105 ମିଲିମିଟର ବର୍ଷା ରେକର୍ଡ। ପୁରୀ ଶ୍ରୀକ୍ଷେତ୍ରରେ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ଆଜି ଆଡ଼ପ ମଣ୍ଡପ ବିଜେ ନୀତି ଅନୁଷ୍ଠିତ ହେଉଛି। ସନ୍ଧ୍ୟାରେ ଶ୍ରୀଜୀଉମାନେ ଆଡ଼ପ ମଣ୍ଡପକୁ ବିଜେ କରିବେ। ରଥ ଉପରେ ମହାପ୍ରଭୁଙ୍କ ସନ୍ଧ୍ୟାଧୂପ ନୀତି ଶେଷ ହେବା ପରେ ପହଣ୍ଡି ବିଜେ ଆରମ୍ଭ ହେବ। ମଙ୍ଗଳ ଆଳତୀ ସମ୍ପୂର୍ଣ୍ଣ ହେବା ପରେ ମୈଲମ, ତଡ଼ପଲାଗି, ଅବକାଶ, ଗୋପାଳ ବଲ୍ଲଭ, ସକାଳ ଧୂପ ଓ ମଧ୍ୟାହ୍ନ ଧୂପ ନୀତି ଶେଷ କରାଯିବ। ଅପରାହ୍ନରେ ମହାପ୍ରଭୁଙ୍କ ସନ୍ଧ୍ୟାଧୂପ ଓ ଆଳତୀ ପରେ ରଥରେ ଚାରମାଳ ବନ୍ଧାଯିବ। ବନ୍ଦାପନା କରାଯିବା ପରେ ଗୋଟି ପହଣ୍ଡି ଅନୁଷ୍ଠିତ ହେବ। ଆଡ଼ପ ବିଜେ ଶେଷ ହେବା ପରେ ଆସନ୍ତାକାଲିଠାରୁ ଜନ୍ମବେଦୀରେ ଶ୍ରଦ୍ଧାଳୁମାନଙ୍କୁ ଶ୍ରୀଜୀଉ ଦର୍ଶନ ଦେବେ। ପରେ ଶ୍ରୀଗୁଣ୍ଡିଚା ମନ୍ଦିରରେ ଆଡ଼ପ ଅବଢ଼ା ଉପଲବ୍ଧ ହେବ। ଶ୍ରୀଜୀଉମାନଙ୍କୁ ଦର୍ଶନ ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁ ପୁରୀ ଗସ୍ତ କରୁଛନ୍ତି। ସୁରକ୍ଷିତ ଓ ଶୃଙ୍ଖଳିତ ଦର୍ଶନ ସରକାରଙ୍କ ପ୍ରାଥମିକତା ବୋଲି ଅତିରିକ୍ତ ପୁଲିସ୍ ମହାନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି। ଭିଡ଼ ନିୟନ୍ତ୍ରଣ କରିବା ପାଇଁ ଟ୍ରାଫିକ୍କୁ ନିୟନ୍ତ୍ରିତ ଢଙ୍ଗରେ ଛଡ଼ାଯାଉଛି। ବିଭିନ୍ନ ସ୍ଥାନରେ ଡାଇଭରସନ୍ ସୃଷ୍ଟି କରାଯାଇ ଭିଡ଼କୁ ନିୟନ୍ତ୍ରଣ କରାଯାଉଛି। ପୁଲିସ୍ ବିଭାଗ ପକ୍ଷରୁ ଦିଆଯାଉଥିବା ପରାମର୍ଶକୁ ଅନୁସରଣ କରିବା ପାଇଁ ଶ୍ରୀ ପ୍ରିୟଦର୍ଶୀ ଶ୍ରଦ୍ଧାଳୁଙ୍କୁ ନିବେଦନ କରିଛନ୍ତି। ପୁରୀ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଏଏସ୍ଆଇର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ବୈଠକରେ ଅଧ୍ୟକ୍ଷତା କରି ଗର୍ଭଗୃହ, ନାଟମଣ୍ଡପ ଓ ଭୋଗମଣ୍ଡପର ମରାମତି କାର୍ଯ୍ୟ ନେଇ ବିସ୍ତୃତ ଆଲୋଚନା କରିଛନ୍ତି। ଘରୋଇ ଭାବେ ବିକଶିତ ଭାରତର ପ୍ରଥମ ମହାକାଶ ପ୍ରକ୍ଷେପଣ ଯାନ ବିକ୍ରମ 1 ସଫଳତାର ସହ କକ୍ଷପଥରେ ଅବସ୍ଥାପିତ ହୋଇଛି। ମିଶନ ଆଗମନ ଅଧୀନରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଅପରାହ୍ନ 12:05ରେ ଏହାର ଉତ୍କ୍ଷେପଣ କରାଯାଇଥିଲା। ଏହି ସଫଳତା ସହ ନିଜସ୍ୱ କକ୍ଷପଥ ପ୍ରକ୍ଷେପଣ କ୍ଷମତା ହାସଲ କରିବାରେ ଭାରତ ବିଶ୍ୱର ତୃତୀୟ ରାଷ୍ଟ୍ର ହୋଇଛି। ଏହି ମହାକାଶ ଯାନକୁ ହାଇଦ୍ରାବାଦ ଭିତ୍ତିକ ଏରୋସ୍ପେସ୍ ଷ୍ଟାର୍ଟଅପ୍ ସ୍କାଇରୁଟ୍ ଦ୍ୱାରା ପ୍ରସ୍ତୁତ କରାଯାଇଛି। ଭାରତୀୟ ମହାକାଶ କାର୍ଯ୍ୟକ୍ରମର ଜନକ ଡକ୍ଟର ବିକ୍ରମ ସାରାଭାଇଙ୍କ ନାମରେ ନାମିତ ଏହି ବିକ୍ରମ 1 ମହାକାଶ ଯାନ ପୃଥିବୀର ନିମ୍ନ କକ୍ଷମଣ୍ଡଳରେ ଅବସ୍ଥାପିତ ହେବାରେ ସକ୍ଷମ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସଫଳତା ପାଇଁ ସ୍କାଇରୁଟ୍ ଏରୋସ୍ପେସ୍ ସଂସ୍ଥାକୁ ଶୁଭେଚ୍ଛା ଜଣାଇଛନ୍ତି। ଏଥିସହ ଜଡ଼ିତ କର୍ମକର୍ତ୍ତାଙ୍କ ସହ ଶ୍ରୀ ମୋଦି ଟେଲିଫୋନ୍ ମାଧ୍ୟମରେ ଆଲୋଚନା କରିଛନ୍ତି। ଶ୍ରୀ ମୋଦି କହିଛନ୍ତି ଏହି ସଫଳତା ଯୁବବର୍ଗଙ୍କୁ ପ୍ରୋତ୍ସାହନ ଏବଂ ନବସୃଜନ କ୍ଷେତ୍ରରେ ପ୍ରେରଣା ଯୋଗାଇବ। ଭୁବନେଶ୍ୱରସ୍ଥିତ ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନ ଏମ୍ସର ଷଷ୍ଠ ସମାବର୍ତ୍ତନ ଉତ୍ସବ ପାଳିତ ହୋଇଯାଇଛି। ଏଥିରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ ମୁଖ୍ୟ ଅତିଥି ଭାବରେ ଯୋଗଦେଇ 684 ଜଣ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରିଛନ୍ତି। ଶ୍ରେଷ୍ଠ ଶିକ୍ଷାଗତ ପ୍ରଦର୍ଶନ ପାଇଁ 32 ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ 61 ସ୍ୱର୍ଣ୍ଣପଦକ ପ୍ରଦାନ କରାଯାଇଛି। ଏମ୍ସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡକ୍ଟର ଆଶୁତୋଷ ବିଶ୍ୱାସ କହିଛନ୍ତି ଉନ୍ନତ ରୋଗୀ ସେବା ପ୍ରତି ଏହାର ପ୍ରତିବଦ୍ଧତାକୁ ଆହୁରି ସୁଦୃଢ଼ କରି ସମ୍ପ୍ରତି ଶିଶୁ ଶଲ୍ୟ ଚିକିତ୍ସା ବିଭାଗ ଅଧୀନରେ ଏକ ଉତ୍ସର୍ଗୀକୃତ ନବଜାତ ଶଲ୍ୟ ଚିକିତ୍ସା ୟୁନିଟ୍ ଆଇସିୟୁ ପ୍ରତିଷ୍ଠା କରାଯିବ। କାର୍ଯ୍ୟକ୍ରମରେ ରାଜ୍ୟ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଯୋଗ ଦେଇଥିଲେ। ଏହି ଅବସରରେ ଏମ୍ସ ଭୁବନେଶ୍ୱର ପରିସରରେ ଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କୁ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟରେ ଥିବା ସ୍ନାତକ ମହାବିଦ୍ୟାଳୟଗୁଡ଼ିକରେ ନାମଲେଖା ଲାଗି ଆସନ୍ତା ସୋମବାର ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ମୋଟ 1055 ସ୍ନାତକ ମହାବିଦ୍ୟାଳୟରେ କଳା, ବିଜ୍ଞାନ, ବାଣିଜ୍ୟ, ସେଲ୍ଫ ଫାଇନାନ୍ସିଂ ଏବଂ ସଂସ୍କୃତ ପାଠ୍ୟକ୍ରମରେ 287,519 ଆସନ ଥିବାବେଳେ ପ୍ରଥମ ପର୍ଯ୍ୟାୟରେ 84,384 ଆସନରେ ନାମଲେଖା ଶେଷ ହୋଇଛି।
ଉଚ୍ଚଶିକ୍ଷା ବିଭାଗ ପରିଚାଳିତ ସାମ୍ସ ପୋର୍ଟାଲରୁ ମିଳିଥିବା ତଥ୍ୟ ଅନୁଯାୟୀ ସ୍ନାତକ କଳା ଶ୍ରେଣୀରେ 106,880 ଆସନ ଫାଙ୍କା ରହିଥିବା ବେଳେ ବିଜ୍ଞାନ ଶ୍ରେଣୀରେ 60,828, ବାଣିଜ୍ୟରେ 24,288, ସେଲ୍ ଫାଇନାନ୍ସିଂରେ 4,172 ଏବଂ ସଂସ୍କୃତ ପାଠ୍ୟକ୍ରମରେ 6,757 ଆସନରେ ନାମଲେଖା ହେବ। ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବା ପରେ ଆସନ୍ତା 21-23 ତାରିଖ ମଧ୍ୟରେ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀମାନେ ଶିକ୍ଷାନୁଷ୍ଠାନକୁ ଯାଇ ନାମ ଲେଖାଇ ପାରିବେ। ଚଳିତ ମାସ 29 ତାରିଖରେ ତୃତୀୟ ତଥା ଚୂଡ଼ାନ୍ତ ମେଧା ତାଲିକା ପ୍ରକାଶ ପାଇବ। ଚଳିତ ମାସ 27 ତାରିଖରୁ ସ୍ନାତକ ଶ୍ରେଣୀରେ ପାଠପଢ଼ା ଆରମ୍ଭ ହେବା ସହ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ଆୟୋଜିତ ଇନ୍ଷ୍ଟାଣ୍ଟ ପରୀକ୍ଷା ଫଳ ପ୍ରକାଶନ ପରେ ଦ୍ୱିତୀୟ ପର୍ଯ୍ୟାୟ ନାମ ଲେଖା ଲାଗି ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଜଣାପଡ଼ିଛି। ରାଜ୍ୟରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ନିମନ୍ତେ କାର୍ଯ୍ୟ କରୁଥିବା ସ୍ୱତନ୍ତ୍ର ବିଦ୍ୟାଳୟଗୁଡ଼ିକର ପରିଚାଳନା ବ୍ୟବସ୍ଥା ସୁସଂହତ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ବିଭିନ୍ନ ସ୍ୱେଚ୍ଛାସେବୀ ସଂସ୍ଥା ଦ୍ୱାରା ପରିଚାଳିତ ସ୍ୱତନ୍ତ୍ର ବିଦ୍ୟାଳୟଗୁଡ଼ିକର ସର୍ଭେ କରିବା ଲାଗି ସରକାର ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ଏନେଇ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ଅତିରିକ୍ତ ଶାସନ ସଚିବ ଭାସ୍କର ରହିତ ସମସ୍ତ ଜିଲ୍ଲା ସମାଜ ସୁରକ୍ଷା ଅଧିକାରୀଙ୍କୁ ପତ୍ର ମାଧ୍ୟମରେ ନିର୍ଦ୍ଦେଶ ଦେଇଛନ୍ତି। ବିଭାଗୀୟ ଅନୁମତି କିମ୍ବା ସ୍ୱୀକୃତି ନଥାଇ ଯଦି କୌଣସି ସ୍ୱତନ୍ତ୍ର ବିଦ୍ୟାଳୟ ପରିଚାଳିତ ହେଉଥିବ ସେଗୁଡ଼ିକୁ ଚିହ୍ନଟ କରାଯିବା ପରେ ପଦକ୍ଷେପ ଗ୍ରହଣ କରାଯିବ। ସୂଚନା ଅନୁଯାୟୀ ସମ୍ପୃକ୍ତ ବିଦ୍ୟାଳୟ କିମ୍ବା ବିଦ୍ୟାଳୟ ପରିଚାଳନା କରୁଥିବା ସ୍ୱେଚ୍ଛାସେବୀ ସଂସ୍ଥାଗୁଡ଼ିକୁ ସରକାରୀ ନିର୍ଦ୍ଦେଶାବଳୀ ଓ ଦିବ୍ୟାଙ୍ଗ ଅଧିକାର ଆଇନ 2016 ଅନୁଯାୟୀ ଅନୁମତି ଓ ସ୍ୱୀକୃତି ଲାଗି ଆବେଦନ କରିବାକୁ କୁହାଯିବ। ଜିଲ୍ଲା ସମାଜ ସୁରକ୍ଷା ଅଧିକାରୀମାନେ ଜିଲ୍ଲାରେ ଥିବା ସ୍ୱତନ୍ତ୍ର ବିଦ୍ୟାଳୟର ନାମ ଠିକଣା ପରିଚାଳନାକାରୀ ସ୍ୱେଚ୍ଛାସେବୀ ସଂସ୍ଥା ଓ ଅନୁମତି ଏବଂ ସ୍ୱୀକୃତିପତ୍ର ସମ୍ପର୍କିତ ରିପୋର୍ଟ ଦାଖଲ କରିବେ। ରାଜ୍ୟରେ 35% ସ୍ୱତନ୍ତ୍ର ବିଦ୍ୟାଳୟ କୌଣସି ପଞ୍ଜୀକରଣ ନଥାଇ ପରିଚାଳିତ ହେଉଥିବା ଗତବର୍ଷ ନିୟନ୍ତ୍ରକ ଓ ମହାଲେଖା ପରୀକ୍ଷକ ସିଏଜି ତାଙ୍କ ରିପୋର୍ଟରେ ଦର୍ଶାଇଥିଲେ। ଏବେ ରାଜ୍ୟରେ 108 ସ୍ୱତନ୍ତ୍ର ବିଦ୍ୟାଳୟ ରହିଥିବା ବେଳେ ସମସ୍ତଙ୍କ ପାଇଁ ପଞ୍ଜୀକରଣ ଏବଂ ଆବଶ୍ୟକୀୟ ନିୟମାବଳୀ ପାଳନ ବାଧ୍ୟତାମୂଳକ କରାଯାଇଛି। କେନ୍ଦ୍ର ଗୃହ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଅମୃତ 2.0 ଯୋଜନା ଅଧୀନରେ ସହରାଞ୍ଚଳରେ ବର୍ଷା ଜଳ ସଂରକ୍ଷଣ, ଭୂତଳ ଜଳ ପୁନର୍ଭରଣ, ଜଳାଶୟ ପୁନରୁଦ୍ଧାର ଏବଂ ସ୍ଥାୟୀ ଜଳ ପରିଚାଳନା କ୍ଷେତ୍ରରେ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି।

0: ସୁରକ୍ଷା ସୁନିଶ୍ଚିତ କରିବା ଏବଂ ଜଳବାୟୁ ପରିବର୍ତ୍ତନ ପରିସ୍ଥିତିର ମୁକାବିଲା କରିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ। ଅଭିଯାନ ଅଧୀନରେ ଦେଶର 27 ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ପ୍ରାୟ 900 ସହରାଞ୍ଚଳ ସ୍ଥାନୀୟ ସଂସ୍ଥା ସକ୍ରିୟ ଭାବେ ସାମିଲ ହୋଇଛନ୍ତି। ବର୍ଷା ଜଳ ସଂରକ୍ଷଣ, ଭୂତଳ ଜଳସ୍ତର ବୃଦ୍ଧିକୁ ପ୍ରୋତ୍ସାହନ ଦେବା ଦିଗରେ ଏଥିରେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଜଳାଶୟ ପୁନରୁଦ୍ଧାର କାର୍ଯ୍ୟକ୍ରମ ଅଧୀନରେ ପ୍ରାୟ 121,000 ଏକର ଅଞ୍ଚଳ ଜଳାଶୟଗୁଡ଼ିକର ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଛି। ଏଥିସହିତ ଦେଶବ୍ୟାପୀ 18,000 ଏକରରୁ ଉର୍ଦ୍ଧ୍ୱ ଅଞ୍ଚଳରେ ସବୁଜ ବଳୟ ବିକାଶ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି। ଏହି ପ୍ରକଳ୍ପଗୁଡ଼ିକ ସହରାଞ୍ଚଳରେ ଉତ୍ତାପ ହ୍ରାସ ଏବଂ ନାଗରିକଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିବାରେ ସହାୟକ ହେବ। ଭବିଷ୍ୟତ ପିଢ଼ିଙ୍କ ପାଇଁ ଜଳ ସୁରକ୍ଷା ନିଶ୍ଚିତ କରିବା କ୍ୟାଚ୍ ଦ ରେନ୍ ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ। ମାଲକାନଗିରି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ବାଲ୍ୟ ବିବାହ ନିଷେଧ ସମ୍ପର୍କିତ ଜିଲ୍ଲାସ୍ତରୀୟ ସ୍ୱତନ୍ତ୍ର କାର୍ଯ୍ୟାନ୍ୱୟନ ତାଲିମ କାର୍ଯ୍ୟକ୍ରମ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ ଯୋଗଦେଇ କହିଛନ୍ତି, ବାଲ୍ୟ ବିବାହ ଆଇନଗତ ଅପରାଧ ସହିତ ଏହା ଶିଶୁ ସୁରକ୍ଷା, ମାନବିକ ଅଧିକାର ଓ ସମାଜର ପ୍ରଗତି ପଥରେ ଏକ ବଡ଼ ପ୍ରତିବନ୍ଧକ। ଜିଲ୍ଲାକୁ ଏକ ପ୍ରଗତିଶୀଳ ଓ ବାଲ୍ୟ ବିବାହ ମୁକ୍ତ କରିବା ପ୍ରଶାସନର ପ୍ରାଥମିକ ସଂକଳ୍ପ। ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନ୍ଏସି ଅଞ୍ଚଳରେ ପ୍ରାୟ 10 କୋଟି ଟଙ୍କା ବ୍ୟୟରେ ନିର୍ମିତ ବିଭିନ୍ନ ବିକାଶମୂଳକ ଭିତ୍ତିଭୂମି ପ୍ରକଳ୍ପକୁ ସାଂସଦ ଡକ୍ଟର ସମ୍ବିତ ପାତ୍ର ଲୋକାର୍ପଣ କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ଅଞ୍ଚଳର ସାମଗ୍ରିକ ବିକାଶକୁ ତ୍ୱରାନ୍ୱିତ କରିବା ସହ ସ୍ଥାନୀୟ ଲୋକଙ୍କ ଜୀବନଧାରଣ ମାନକୁ ଅଧିକ ସହଜ, ସୁବିଧାଜନକ ଓ ସମୃଦ୍ଧ କରିବ ବୋଲି ସେ କହିଛନ୍ତି। ପାଣିପାଗ। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରେ ସକ୍ରିୟ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଆସନ୍ତା 24 ଘଣ୍ଟା ମଧ୍ୟରେ 6 ଜିଲ୍ଲାରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି। ଏ ସମ୍ପର୍କରେ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ଡକ୍ଟର ମନୋରମା ମହାନ୍ତି କହିଛନ୍ତି,
1: ଅଧିକାଂଶ ସ୍ଥାନରେ ବର୍ଷା ରେକର୍ଡ କରାଯାଇଛି। ତା ସହିତ ପ୍ରବଳ ଅତି ପ୍ରବଳ ବର୍ଷା, ଏଦିନ ଅତ୍ୟନ୍ତ ପ୍ରବଳ ବର୍ଷା ଗୋଟେ ଜାଗାରେ ରେକର୍ଡ କରାଯାଇଛି। ଅତି ପ୍ରବଳ ବର୍ଷା 9 ସ୍ଥାନରେ ରେକର୍ଡ କରାଯାଇଛି ଏବଂ ପ୍ରବଳ ବର୍ଷା 48 ସ୍ଥାନରେ ରେକର୍ଡ କରାଯାଇଛି। 21 22 23 ରାଜ୍ୟରେ କିଛି କିଛି ସ୍ଥାନରେ ମଧ୍ୟ ବର୍ଷା ରହିବ, ପ୍ରବଳ ବର୍ଷା ହେବାର ବିଶେଷ ସମ୍ଭାବନା ନାହିଁ। ଆଗାମୀ 24 ଘଣ୍ଟା ପର୍ଯ୍ୟନ୍ତ ମତ୍ସ୍ୟଜୀବୀ ମାନଙ୍କ ପାଇଁ ୱାର୍ଣ୍ଣିଂ ଜାରି କରାଯାଇଛି।
0: ଗତ 24 ଘଣ୍ଟା ମଧ୍ୟରେ ପୁରୀ ଜିଲ୍ଲା ସତ୍ୟବାଦୀରେ ସର୍ବାଧିକ 105 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଅନ୍ୟପକ୍ଷରେ ଆଠଗଡ଼ର ବିଭିନ୍ନ ବନ୍ୟାଞ୍ଚଳକୁ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେ ଗସ୍ତ କରି ସାମ୍ପ୍ରତିକ ପରିସ୍ଥିତି ଉପରେ ଅବଗତ ହୋଇଛନ୍ତି। ତୁରନ୍ତ କ୍ଷୟକ୍ଷତିର ଆକଳନ କରି ରିପୋର୍ଟ ପ୍ରଦାନ କରିବାକୁ ଶ୍ରୀ ସିନ୍ଧେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ସମ୍ବାଦ ପୁଣିଥରେ। ରଥାରୂଢ଼ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଆଜି ଅନୁଷ୍ଠିତ ହେଉଛି ଆଡ଼ପ ମଣ୍ଡପ ବିଜେ ନୀତି। ଆସନ୍ତାକାଲିଠାରୁ ଜନ୍ମବେଦୀରେ ଶ୍ରଦ୍ଧାଳୁଙ୍କୁ ଦେବେ ଦର୍ଶନ। ଶ୍ରୀହରିକୋଟାରୁ ଘରୋଇ ଭାବେ ବିକଶିତ ଦେଶର ପ୍ରଥମ ମହାକାଶ ପ୍ରକ୍ଷେପଣ ଯାନ ବିକ୍ରମ 1ର ସଫଳ ପରୀକ୍ଷଣ। ସ୍ନାତକରେ ନାମ ଲେଖାଇବା ପାଇଁ ଆସନ୍ତା ସୋମବାର ପ୍ରକାଶ ପାଇବ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ଏବଂ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା। ପୁରୀ ଜିଲ୍ଲା ସତ୍ୟବାଦୀରେ ସର୍ବାଧିକ 105 ମିଲିମିଟର ବର୍ଷା ରେକର୍ଡ। ବର୍ତ୍ତମାନ ପାଇଁ ଆଞ୍ଚଳିକ ସମ୍ବାଦ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ

বন্ডা এবং কোয়াঙ্ক যায়। সবরি ভাষারে কেবল আকাশবাণী।

ଶୁଣୁଥିଲେ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଏଥିରେ ଶୁଣନ୍ତୁ ହନିମୁନ୍ କଥାଚିତ୍ରର କେତୋଟି ଗୀତ। ଗୀତଗୁଡ଼ିକୁ ରଚନା କରିଛନ୍ତି ଜାଭେଦ ଅଖ୍ତର, ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବିଶାଲ ଶେଖର। କାର୍ଯ୍ୟକ୍ରମର ପ୍ରଥମ ଗୀତଟିର କଣ୍ଠଶିଳ୍ପୀ ନିରଜ ଶ୍ରୀଧର।

ଆପଣମାନେ ଶୁଣୁଛନ୍ତି ହନିମୁନ୍ କଥାଚିତ୍ରର ଗୀତ। ଗୀତ ରଚନା କରିଛନ୍ତି ଜାଭେଦ ଅଖତର, ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବିଶାଲ ଶେଖର। ଏହି ଗୀତଟିର କଣ୍ଠଶିଳ୍ପୀ ଶାନ୍ ଏବଂ ଶ୍ରେୟା ଘୋଷାଲ।

ଏଇଠି ଶେଷ ହେଲା ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଏଥିରେ ଶୁଣିଲେ ହନିମୁନ୍ କଥାଚିତ୍ରର କେତୋଟି ଗୀତ। ଗୀତଗୁଡ଼ିକୁ ରଚନା କରିଥିଲେ ଜାଭେଦ ଅଖ୍ତର, ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବିଶାଲ ଶେଖର। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ କିଷାନ ସମ୍ପ୍ରଦାୟର ସାଂସ୍କୃତିକ ଏବଂ ସାମାଜିକ ଜୀବନଧାରା ଆଧାରିତ କାର୍ଯ୍ୟକ୍ରମ ମାକ୍କା ପୁପୁ ଝକ୍କା ଝକ୍କା।

0: ମକା ପୁପୁ ଝକା ଝକା କାର୍ଯ୍ୟକ୍ରମ ମେନୁ ଯେତେ ଶ୍ରୋତା ଭାଇ ଭଉଣୀ ଗୁଠିଆରିନ୍ ଜୁହାର। ଅଣ୍ଟା କଥା ନାମ ମେଞ୍ଜକା ଦାତ ଯେ ଇଚ୍ଛା ଯଦି ଆତିଲି ହେଲେ ନାମେ ଜିଆନୁ ଏକାଧି ଅସମ୍ଭବ ବୋଲିକିରି ହନ୍ୟା ମାଲ୍ଲା ଦିନ ନାମ ଯାହା ଚାହତ ତାହା କାମା ଆଙ୍ଗତ ହେଲେ ଇଚ୍ଛା ରାନା କଥାଦୁ ଆଉ ନାମେ ଜିଆନୁ ଏକାବଦ ମାନ୍ନାର ଆଦତ୍ତ ମାନ ହିଁ ମାନ ହେଲେ ଏକାଦ ମାନ୍ନାର ଆଦତ୍ ମାନ ବୋଲିକି ଯଦି ନାମ ନିଜର କର୍ତ୍ତବ୍ୟ ଭବନ ମା କାମ ଥାଲେ ଏକାଧି ଏକାସ୍ତି ଆକାସ୍ତି ଛିଡ଼ରି ଆରୁ ମା ଖାତ୍ରି ସଫଳତାଗେ ଲାଗାନ ଅଣ୍ଟା ନାମାଗେ କିଛି କାମାଗେ ହିଁ ଖାତ୍ରି ହେଲେ ଭାବଚକୁନ୍ ମାଲ ମାନି ନାଲଖୁବି କାମା ଖାତ୍ରି ଆଉ ଆଦ୍ଗେ ଲାଗାନ ଆ ସଫଳତା ବନ ନାମ ଯଦି ହାଖାଗେ ଲାଗାନ ଯଦି ନାଲଖୁ କାମ ଥାଲେ ଆଦ ସହଜେ ଭିଲ ମା ବାରି ଆଦ୍ଗେ ଲାଗାନ ସଂଘର୍ଷ କାମା ଖାତ୍ରି ଆଉ ଆ ସଂଘର୍ଷ ଭିତରେ ଯଦି ନାମ ହାରତ କଥାଲେ ନାମେ ଜିଆଦି ହାର କରୁ ଆ ଏକାବନ ନାମେ ହାଖନା କଥା ପଲଦାଦ ବି ହାଖା ହେଲେ ନାମ ଯଦି ସଂକଳ୍ପ ଅଚକାରତ ମାଲ୍ଲା ଏଙ୍ଘେ ଜିଆନୁ ଏନ୍ ଇଦାନ କାମନ ବତାରୁ ଆନେ ନାଲଖୁ ହିଁ କାମ ଥିଲେ ଇନ୍ନା ମାଲ୍ଲା ହେଲେ ନେଲା ଆବଦ ନାମେ ହେଡ଼ୁଗେ କିଆ ବାର ଜୋଡ଼ୁର ବାର ଇଚ୍ଛା ଶକ୍ତି ମାନ୍ନା କଥା ଆରୁ ନାମେ ମାନେ ସଂଘର୍ଷ କାମନାଗେ ଅଣ୍ଟା ମନୁ ଭାବନା ରାନା କଥା ଆରୁ ନାଲଖୁ ବି କାମନା କଥା ତା ହନେ ଅଣ୍ଟା ବୁହଣୀ ଘାର ତମେ ଜିଆନୁ ଏକା ନେକିରି ଅଣ୍ଟା ସଂକଳ୍ପ ଚକାଚାର ଯେ ଏଙ୍ଘେ ଜିଆନୁ ଏନ୍ ଇ ନାଲଖୁ କାମନ ଆରୁ ନିଜର ଲାଗାନ ନିଜର ପରିବାରଗେ ଲାଗାନ ନିଜର ସମାଜ ଲାଗାନ ଅଣ୍ଟା ଉଦାହରଣ ମାନନ ଭାବଚାର ଆରୁ ଏକା ନେକିରି ନାଲଖୁ ନାଞ୍ଜାର ଆ ବୁହଣୀ ଘାର ଇନ୍ନା ଆତଲନାର ହେଲେ ଏକା ନାଲଖୁ ନାଞ୍ଜାର ଏକା ନେକିରି ତାଙ୍କ ସଂଘର୍ଷ ନାଞ୍ଜାର ଆର୍ ବୁହଣୀ ଘାର ନେ ଦୁ ତାମାନ ମେହନତ ଆରୁ ତମେ ମୁହିଁତି ତମେ ପରିଚୟ ବନ ଆରୁ ତମେ ଏକା ନେକିରି ତମେ ଜିଆନୁ ଧୀରେ ଧୀରେ ଛୋଟିନ୍ତି ବଡ଼କା ମଞ୍ଜାର ଆରୁ ଅଣ୍ଟା ସଫଳତାଗେ ଅଣ୍ଟା ଶୀର୍ଷନୁ ଆକୁନ୍ ଆଡ଼ସ୍କାନାର ଆଉ ଏକାନେ ସମାଜରୁ ସୁନ୍ଦର ଭାବେ ତମେ ଜୀବନଯାପନ କାମାନାର ଆ କଥାନ୍ତେ ଙ୍ଗର ତା ବାରା ତାମାନ ମେହନତ ଜୁହାର
1: ଜୁହାର
0: ପହିଲା ତ ନିମେ ପରିଚୟ ବନ ଟିକେ ନିମ୍ ତେଙ୍ଗର ଯେ ନିମେ ନାମେ ଏନ୍ଦିର ଏକାସ୍ତାର ନିମ୍ ନିମେ ଜନ୍ମଆଡ଼ପା ଏକାସାନ ନିମେ ଶାଶ ଶ୍ୱଶୁର ଆଡ଼ପା ଏକାସାନ ଆରୁ ଏକା ନେକାନିକିରି ନିମ୍ ଛୋଟେ ବାକେନ୍ତା ନିମେ ପରିବେଶ ରାଚା ଏକାନିକିରି ନିମ୍ ବାଢ଼କାର ଆରୁ ପାଠ ଏକାନିକିରି ପାଠକାର ଓ କଥା ମନ୍ ଟିକେ ତେଙ୍ଗର ଆରୁ ପାଠ ପଢ଼ିକିରି ଏକାନେ ନିମଟା ସଫଳତା ହାଖରା ଆ କଥା ଟିକେ ତେଙ୍ଗର
1: ଏଙ୍ଗେ ନାମେ ଶ୍ରୀମତୀ କମଲା ବାଗ ଆରୁ ଏଙ୍ଗେ ମା ଆଡ଼ପା ସାଲେ ଭାଡ଼ି ଆରୁ ଏଙ୍ଗେ ଶ୍ୱଶୁର ଆଡ଼ପା ଜୁନା ଡିହି ତ ଏମ୍ଭେ ବ୍ଲକ ମାଞ୍ଜା ଜମନକିରା ଆରୁ ସମ୍ବଲପୁର ଡିଷ୍ଟ୍ରିକ୍ଟଟା ତ ଏମ୍ ପରିବାରଟା ମାନେ ବଡ଼ ପରିବାର ରାଜକାମ ଏମ୍ଭେ ସାତ ଭାଇ ଭଉଣୀ ଆକୁନ୍ ଭି ଆତଲଦାମ ଆଉ ମା ବୁଆର ଏମ୍ଭେ ବହୁତ ଗରିବ ରାଚାର ତ ଏତେ ତମାଗେ ହାତ ଦୁ ବଚର ଗିନ୍ ପାଳତମ ମୃତମ ବୋଲିକିରି ତମେ ଅଣ୍ଟା ବହୁତ ଚିନ୍ତା ରାଚାର ଆଉ ଏନ୍ଦିର ହିତା ଅନା ମହାଗେ ଏମ୍ଭେ ମାଲାରୁ ଏଡ଼ପା ପାଲି ଖାଲି ଟିକେ ଝୁପଡ଼ି କୁଡ଼ିଆ ଅଣ୍ଟା ରାଚା ଏମ୍ଭେ ମା ବୁଆର ତମେ ବାସସ୍ଥାନ ବୋଧ ସୁନ୍ଦରଗଡ଼ ଜିଲ୍ଲାନୁ ରାଚା ତା ତାମିସାନ ବାରଚାର ଆଉ ମାନେ ଜଙ୍ଗଲ ଜଙ୍ଗଲ ଟିକେ କଟି କୁଟା କଟେଇ କାମଚାର ଆଉ ଝୁପଡ଼ି ଆଡ଼ପା କାମଚାର ରାଚାର
0: ବୋଲେ ଏକା ପଦାନ ହୋଇଛନ୍ ରାଚାର
1: ସାଲେ ଭାଡ଼ି
0: ସାଲେ ଭାଡ଼ି ଚାହାନୁ ଏନ୍ଦିର ଏନ୍ଦିର ପଦା ଆତିଲି କା
1: ସାଲେ ଭାଡ଼ି ଚାହାନୁ ଛତା ବରତଲି ଜମନ କିରା ଆତଲି ୟା ପାଖା
0: ଇ ସମ୍ବଲପୁର ଜିଲ୍ଲା
1: ସମ୍ବଲପୁର ଜିଲ୍ଲା ସାର ରାଚାର ବାକି ଏ ଭାଦୁ ପଚମ ସାତେଟା ହେଲେ କହା କହା ରେଘାନ୍ତି ନାହାଟା ରାଚାର ଏନ୍ ପାଞ୍ଚ ନମ୍ବର ତ ପଢ଼ାଗେ ଲାଗାନ ବହୁତ ଇଚ୍ଛା ସାଫା ହାତାର ଘି ଇଚ୍ଛା ରାଚା
0: ଆଚ୍ଛା
1: କିନ୍ତୁ ପଢ଼ତାଗେ ତା ସମର୍ଥ ମାରିଲା ଦିନେ ହେ ତ ଅର୍ଥ ମାରିଲା ବୁଆ ସେ ଅଣ୍ଟା ଗାଁତିଆ ରାଚାର ସାଲେ ଭାଡ଼ିନୁ ଆପଣାର ହି କୁଣାର ତ ଗୁପ୍ତି ରାଚାସ ଯେ ତାଙ୍ଗାଗେ ଭୁତି ମାରିଲା ଚୋର ଖାଲି ଅନାଗେ ଚିଆଲ ଗାର ଏଙ୍ଘେ ମା ନିଜେ ଭୁତି କଟା କାମାର ଏମାନେ ପସାଲଗା ତ ଦିନୁ ଦିନୁ ବଡ଼କା ବଡ଼କା ମଞ୍ଜି କାମ ବାକେନ୍ ମଜୁରି ହାଜରି ଅନେକଟା ଧନ୍ଦା କାମ ଆଉ ପାର୍ଟସ କାମ ମାନେ

0: ଚାରଣା ଆଜ୍ଞା ତା ମଜୁରୀ ବାକେନ କାମେ କାମେ କରି ତାଙ୍ଗାନ ଯେତେବେଳେ ପାର୍ତା ଚାରମାନ ଛୋଟେ ଛୋଟେ ରିନ୍ ନିମେନ୍ଦର ପାଢ଼ର ହେଇ ଉଠାର ଏନେ ମଜୁରୀ ବୁତା କାମାରୁ ଚାଲରତ ବୋଲିକରି ତେଙ୍ଗାଲ ଗାର ମାଲା ଏନ୍ ତା ମାଲା ଏନ୍ ପାଢ଼ନ ଯେନ୍ତା ହେଲେ ପାଢ଼ନ ଆର୍ ଏଙ୍ଗାନ ଯଦି ମା ପାଶ୍ଚାତ କରାହେଲେ ଏନ୍ ମାଣ୍ଡିଆଡ଼ ହେଇ ମାହନ ଏନ୍ ବାଚା ହେଲେ ଯାର ଛଅ କ୍ଲାସ ତକ ସାତ କ୍ଲାସ ତକ ତା ଖର୍ଚ୍ଚା ମାରିଲାରୁ ମାନେ ହୁଙ୍ଗେନ କମ୍ କମ୍ ଚାରଣା ଆଠଣାତି ଚାଲରା ଅଲଗା ତାପରେ ହାଇସ୍କୁଲ କେରକୁ ତା ଖର୍ଚ୍ଚା ତେଲି ବାକି ବୟସ ବାଚା ହେଇଛି ହେଇ ଆରୁ ଏନ୍ଦିରକେ ପାଢ଼ ହେ ହତ୍କୋ ନିହାତା ଅକ୍ଷର ଗୁଠିନ କାନିନ୍ ତା ପାଢ଼ା ଲେଖା କିନି ଆରୁ ଏନ୍ଦିରକେ ଆରୁ ପାଢ଼ ଆମ୍ବୁ ପାଢ଼ା ବାଚା ବାକେନ୍ ମାରିଲା ଏନ୍ ପାଢ଼ନ୍ ଯେନ୍ତା ହେଲେ ପାଢ଼ନ୍ ଆରୁ ଏନ୍ ମଜୁରୀ ବୁତା ହେଲେ କାମ ନାଉ ପାଢ଼ନ୍ ହେଲେ ଛୁଟି ଛୁଟି ଉଠି ମାନି ସ୍କୁଲ କାମ ଆଉ ଏନେ ଖରା ଛୁଟି ମାନି ଆଉ ଏନେ ଦଶହରା ଛୁଟି ହେନେ ଛୁଟି ଉଠିନୁ ଏହା ସାଲେ ଭାଡ଼ି ପାଦାନଟା ଲାଟ କମ୍ପାନୀ ସନ୍ଟା କ୍ରେସର ମେସିନ୍ ଅକ୍ତାତକା ଚାଷ ଗେଟି ଚାବା ଅଲଗା ବାକେନ୍ ହୁନୁ କାଲ କାମ ବହୁତ ସାଫା ଭୁଣୀ ଗୁଠିଆଠି ନାଲଖୁ କାମାଲ କାମ ତ ସାତ ପାଢ଼ା ମୁଞ୍ଜାନ ଆଉ ଆଠ ପାଢ଼ନ ବାଚା ନାଙ୍ଗେନ୍ ମାରିଲା ଏକା ସାନ୍ ପାଢ଼ତନ ହେଇ ପଇସା ତା ମାରିଲା ଦିନ ମାରିଲା ଏନ୍ ପାଢ଼ନ୍ ତା ଏନ୍ ମଜୁରୀ କାମା କାଲେନ୍ ଏତକ ପଇସା ତ ନେଘା ସାର୍ଟିଫିକେଟ୍ ଅନ୍ଦର ଆରୁ ଲେଖତ ଏକିନ୍ ସାନ୍ ହେଲେ ସାଙ୍ଗେ ସୁନ୍ଦରଗଡ଼ ଜିଲ୍ଲାନ୍ତା ଭେଡ଼ା ଭାଲ ଗାର୍ଲ ହାଇସ୍କୁଲ ନୁ
1: ଆଚ୍ଛା
0: ଆଶା ଉଚ୍ଚାଶାରୁ ବୁଆ ସାଙ୍ଗେ ନାମେନ୍ ଲେଖତା ଚାଇ ଚାଷ ଯାହା ବି ହଉ ଉଦ୍ଧାର ବାଡ଼ କରି ବୁଆ ଶାସାନ ଲେଖତା ଚାଷାରୁ ମାସକେ ମାସ ଆସାନ ହିଁ ତିହିଲା ହୁଆ ଚାଲ ଗାଛ ଏନେ ତାନି ମଜୁରୀ ବୁତା କାମାରା ଆସାନ ହଷ୍ଟେଲ ରାଚା ହଷ୍ଟେଲ ରାଚା ଲେକିନ୍ ଆସାନ ଏନେ ରାନ୍ଧନି ଆଣ୍ଟ ଇ କାଜ କାମ ଏନେ ମିନ୍ ଆର୍ ଇନ୍ ଇ କାଜ କାମ ଏମ୍ହା ଅନାମ ହାଲ୍କା ଆର୍ ବିତା ଚାଲ୍ଗା ଆସାନ ରାଲକାମ ଆଉ ବର୍ଷେ ଅସାନ ପାର୍ଚାନ୍
1: ଆଚ୍ଛା
0: ଉଦାହରଣ ମାନା କାଲି 1978 ମସିହା ତା କଥା ହେଲେ ହୁସ୍ତି ପାସ୍ ମାନଜାନ ଆଉ ବାରଚାନ୍ ଖରା ଛୁଟିକେ ଅକେନ୍ ବୁଆସ ପାଚା ହେଇଛି ମାରିଲା ଆକୁନାରୁ ଆମ୍ବୁ ପାଢ଼ୁ ହାଇ ହେଲେ ମାଛ ବାଛା ଯେ ତାହା ତା ମୋ ନାତିଲି ପାଢ଼ାକେ ପାଢ଼ତ ଯେନ୍ତା ସେନ୍ତା ହେଲେ ଆରୁ ଭଉଣୀ ଗୁଠିଆ ମଜୁରୀ ହାଜିରୀ କାବାଲନା ଟାଣେ ଦେଣା ଚୋର ବାଛା ମାନିଲା ଏକା ସାନାରୁ ମାନ ମାଁବତ ପାଢ଼ା ବାଛା ଠିକ୍ ଅଲି ମା ପାଢ଼ତା ଯା ହେଲେ ମାଣ୍ଡି ଆଢ଼ା ମା ଅନେ ହେଲେ ଠିକ୍ ଏନେ ଜାମ୍ମୁ ପାନି ଜୁନ୍ ଜୁନ୍ ବା
1: ଜୁନ୍ ଜୁଲାଇ
0: ହେଲେ ଛୁଟି ମାଞ୍ଜିକି ଚା ହେଲେ ମଜୁରୀ ହେନେ ଲାଟ କମ୍ପାନୀକି ହଉ ଘାନି କାଲଗାନ ହେଲେ ଜବ ତକ୍ ଏହା ନାମେ ଲେଖତର କାଇଁ ପାଢ଼ତମ ହଁ ବର ହେଲେ ଯାଇକିରି ମାଣ୍ଡି ଅନ ନହେଲେ ହେଲେ ମୁଲେଇ ମାଣ୍ଡି ମାନେ ବାଚାନ ଆଉ ପୁରା ସାତ ଦିନ ମାନେ ଅନଶନ କାମ ଚାନବା ହେଲେ ମାନୁନାରଗନ୍ ଆର୍ ଅନ୍ଥାଡ଼ି ଜାମୁନ୍ ଚହନ୍ ଆନୁ ବେକୁ ଟିକେ ଚନ୍ ମାର୍ତି ଟିକେ ମହନ୍ ଚନ୍ ଆର୍ ଫେର୍ ନାଲଖୁ କାମା କନ୍ ଏହା ଦେଇ ଉଠେ ଆର୍ ଅଲା ଅଲାହା କିରି ଏଙ୍ଗାନ୍ ଓଆଇ ମାଣ୍ଡି ଯୋଡ଼େ ଅନୁଚି ଏତକ ନାଲଖୁ କାମାଲ ଦି ନିହା ଖୁର୍ ଦେଶକେ ମାନାଲକିର ମାରିଲା ତାଙ୍ଗାନ ପାଢ଼ତର ହେଲେ ଅନନ୍ ମାରିଲା ହେଲେ ମା ହନେନ୍ ବାଲଗାନ ଆଜ୍ଞା ତ ବହୁତ ଦୁଃଖ ଲଗା ଲଗା
1: କିନ୍ତୁ ପଢ଼ାକେ ଇଚ୍ଛା ରାଚା
0: ବହୁତ ଇଚ୍ଛା ରାଚା ପଢ଼ାକେ ଯେନେ ଏନେ ଗରିବ ଏଡ଼ପାନ୍ତା ହାତ ଦେନଟା ଏସ୍କିନ୍ ହେଲେ ବି ଅନ୍ଟା ଏନ୍ ଅଣ୍ଟା ନାଲ ଖଣ୍ଟା କାମନ୍ ଆରୁ ଏନ୍ ଯେନ୍ତା ହେଲେ ନା ଆମେ ଇଅନ୍ ବାଛା ନାଉ ଆଦା ମେଘା ମନେ ନଉ ସଚା ନାଉ ହେନେ ବାଛା ନାଙ୍ଗେ ବାଛା ହେଇଛି ହାଇ ହେନେ ହେଲେ ନିନ୍ ଯା ମା ଅନାଲଦି ମାନ୍ଦି ଆଢ଼ା ହେଲେ ନିନ୍ ପାଢ଼ତନ୍ ହେଲେ ଅନୁ ଏନ୍ ଉଦ୍ଧାର ଉଧିରାଲି ଅନ୍ଦର ଅନାର ପାଢ଼ତନ୍ ଆଉ ଠିକ୍ ଅତେଲି ହେନେ ହେଲେ ଏନ୍ ମଜୁରୀ କାମାଲେନ୍ ଚାର ହପ୍ତା କାମଚାନ୍ ହେଲେ ଏତକ ପଇସା ମାନ ହେଲେ ନିନ୍ ଏଘା ସାର୍ଟିଫିକେଟ୍ ଅନ୍ଦରା ପାରା ଆରୁ ଇସାନ୍ ହେଲେ ଜମନକେରା ହାଇସ୍କୁଲନୁ ଲେଖତ ହେଇଛି ବାଚା ନାଙ୍ଗେ ଏହି ବୟସ ଜମନକେରା ହାଇସ୍କୁଲନୁ ଲେଖତା ହେଇଛି ଚାଷ ଆର ସାନ୍ ପାଢ଼ଛାନ୍ ମେଟ୍ରିକ୍ କ୍ଲାସ୍ 1980-81 ନୁ ଚିଚାନ୍ ଆଜ୍ଞା ତ 11 ମେଟ୍ରିକ୍ ରାଚାନ ତାର୍ପରେ ଏହା ପାଢ଼ାକେ ଇଚ୍ଛା ରାଚା କଲେଜ ଭି କେର୍କି ରନ୍ନେ କିନ୍ତୁ ଦାଦା ସାଙ୍ଗେ ଏନ୍ ଯେତେବେଲେ ଭେଡ଼ା ବାହାଲ ଗାର୍ଲସ ହାଇସ୍କୁଲନୁ ପାଢ଼ାଲ ଗାନ୍ ଏହା କହା ଦାଦା GM କଲେଜ ସମ୍ବଲପୁରନୁ ପାଢ଼ାଲ ଗାଁ
1: ଆଚ୍ଛା ଆଚ୍ଛା ହଁ
0: ହେଲେ GM କଲେଜ ନୁ ପାଢ଼ାଲଗା ସବୁ ତାନ୍ ବାଚା ବାବୁ ଦାଦା ହେଇଛି ହେଇତ ପାଢ଼ାକେ ବେଦାଲି ଆରୁ ତାଙ୍ଗା ଯେନ୍ତା ହେଲେ ପାଢ଼ତ হাইস্কুল নহে নামে লেখা বাচ্চা চার সানে পান্তি কালা পারান যেমন কেরা আর সালে ভাড়ি বাচ্চা।

0: ନେନ୍ ମାନେ ଏଡ଼ପାନୁର ଆଚା ଚାଷବାସ କାମାଲଗା ଏଖେନ୍ ସାଙ୍ଗେ ଟିକେ ଚେ କହତବାସ କାମାଙ୍ଗେ ନାଦନ ତାନ ଏଙ୍ଗାନ ଚେ ଚାଷ ଆରଟା ଏମ୍ହେ ସାଙ୍ଗେ ସେଠି କାମାଲଗା ଆଦିକି ବି ଝାରବନ୍ଦ ବ୍ଲକ ମାନକେ ଚାବାକେନ୍ ଆ ତାମ ଦୁଇ ଭଉଣୀ ଦୁଇ ଭାଇ ଭଉଣୀ ଆଉ ଏମ୍ ଭି ଦୁଇ ଭାଇ ଭଉଣୀ କେରକା ଆଉ ଏନେ ମା ବାକେନ୍ ସାନ୍ ଏନେ ରାଜା
1: ଯେ ଘରକୁ କାଏ ଅଣ୍ଟା ଦୁସରା ପଦାକେ କାଇକିରି ନକରି ନାନା ହୁ ବାକେନ୍ ଏକାନେ ରାଜା
0: ହୁ ବାକେନ୍ ବହୁତ ମାନେ ଅଣ୍ଟା ଏମେ ତ ଚାକିରି ହି ଲାଗାନ ଅଣ୍ଟା ମାନେ ଇଚ୍ଛା ରାଜା ଆଉ ଯେତେ ଇଚ୍ଛା ହେଲେ ହି କମ୍ ବୁଲିକିରି ଏମେ ଅଣ୍ଟା ସାହସ ରାଜା ଯେ ମାନଲା ଯାହା ବି ମାନ ଦେନ୍ ପାରନ୍ ଆଉ ଏ ମାନେ ଚାକିରି କାମନ୍ ବୁଲିକରି ତ ଆକୁନ୍ଦନ କାହିଁ ହୁରମୁଖିଆ ମାଲା କୁରା କେନ୍ତା ନେ ହୁରମୁଖିଆ କାମର ବୁଙ୍କା ଭାବି ମାଲା ଏମ୍ ଇଆ ପୋଷ୍ଟିଂ ବନ୍ ବାଧଲମ୍ କେନ୍ ଇ କଥା ମାନଲା ଭାବନା ଆରୁ ଏଲ୍ଚକା ହି ଲଗା ଲଗା ଯେ କୁକା ଦୁନ୍ଟା ସେ କନ୍ ହତ୍କ ଗେଛା ଲାଗି ଆଙ୍ଗେନ୍ ସାଙ୍ଗେ ତାମାନେ ତ ଚାନର କେର୍କି ଚାନ୍ ହେ ଦାଦା ସାନ୍ଟା ଆଉ ଆସାନ୍କେ ଯେତେବେଲେ ଏମ୍ ପହେଲା କେର୍କା ହୁଁ ବାକେନ୍ ଏନେ କୁକା ହେଦେର ଗୁଠେଇ ହି ଚାକିରି ବହୁତ କମ୍
1: ରାଜ
0: ବହୁତ କମ୍ ରାଜ ତ ଆସାନ୍ ଯେନ୍ କେର୍କା ମ ବଢ଼ିଆ ଜାଗା ନୁଣ୍ଟେ ପୋଷ୍ଟିଂ ମାନିକି ଚାଜେ ଆ ପାଦାନ୍ତ ଆଲାର ବହୁତ ଏଙ୍ଗାନ୍ ପୁରା ଆ ଯେନ୍ତା ଭଗବାନ ସିନ୍ ମାନାଲଗାର ହନ୍ୟ ମାନାଲଗାର ଏଙ୍ଗାନ୍ ଆଉ ବହୁତ ପ୍ରଶଂସା ବି କାମାଲଗାର ଆଉ ବହୁତ ମିଳାମିଶା କାମାଲଗାର ନିଜର ହାତ ଲେଖା ବି କାଚାର ଏଟା ମୂଷା ବାଲକାମ ପାଚକିଶନ୍ଟା ତାହାର ପାନୁ ରାଜକାମ ଯେ ଧୀରେ ଧୀରେ ଆଲ ଏତକ ମିଶ୍ରକାଚାର ଯେ ଆକୁନ୍ ଯାକର ବି ଏଙ୍ଗେଡ ପାଖେ ବାରାଲ ନାର୍ତା
1: ନିଶ୍ଚୟ ନିଶ୍ଚୟ ଏନେକା ମାଷ୍ଟର ଅଣ୍ଟା ବାଛମଣ୍ଟା ସମାଜ ନୁ ଅଲଗା ତାନା ଲାଗା ଅଣ୍ଟା ସମ୍ମାନ ଆଥିଲି ଆରୁ ନିମ୍ ଯେନ୍ ସମିଆନୁ ନାଲକୁ ନାଞ୍ଚକାର ଅଣ୍ଟା କୁକା ହିସାବ ନୁ ଆର୍ ଟିକେ ସମ୍ମାନ ହାକନା ବୋଧ ମାନେ ଅଣ୍ଟା ସ୍ୱାଭାବିକ ତୁ ଭଲ ସମ୍ମାନ ଚିଚକାର ବଢ଼ିଆ ହିସାବ ନୁ ଅଣ୍ଟା ଇ କାରଣ ନିମାନ ହିଂସାନି ହେଲେ ଅଣ୍ଟା କଥା ତେଙ୍ଗା ଯେ ନିମ୍ ଯେତେବେଳେ ପଢ଼ାର କାର ଆଉ ନିମ୍ ହି ଆହାଲକାର ଯେ ନିମେ ବାପା ନିମେ ମା ବୁଆ ଘାର ହେତ୍କି ଷ୍ଟାଣ୍ଡାର୍ଡ଼ ମାଲାରୁ ଟିକେ ଗରିବ ରାଚାର ଏକାନେ ପଇସା ଝିଅର ଯେନ୍ ପଢ଼ନ୍ ହୁଦାନ ବି ହାଲକାର ଫିର୍ ଭି ନିମେ ମନୁ ପଢ଼ମ୍ ବୁଡ଼ିକିରି ଯେନ୍ ତେଙ୍ଗାଲକାର ଯେ ଏନ୍ ଯଦି ହନେ ହଟ୍ କାମନ୍ ହେଲେ ଏମେ ମା ବୁଆର ଏଙ୍ଗାନ ଏନ୍ଦିର ବର ହନେ ଏକଲା ହି ମାଲା ଲାଗୁ
0: ଏନ୍ଦିର ବର ହନେ ମାଲା ଲାଗୁ କିନ୍ତୁ ଏମେ ନିଜର ଚେଷ୍ଟା ନୁହେଁ ନିଜର ମାନେ ଖର୍ଚ୍ଚାତି ମାନେ ଏହେ ବୁଆ ଯାହା ଚିଅସ୍ ମା ଚିଅସ୍ ନିଜର ଖର୍ଚ୍ଚାତି ଏମ୍ ପାଢ଼ମ୍ ବୋଲିକି ଏମେ ସାହସ ଅଣ୍ଟା ରାଜ ଆରୁ ନେମ୍ ଯେ ଏସ୍କି ମାନେ ଏତକ ପାର୍ଚ୍ଛକା ଦାମ ଯେ ଇ ନାଲଖନ୍ ଆମୋଦ କାମା ବୋଲିକିରି ଏମେ ମନ୍ ନୁ ମାନେ ଅଣ୍ଟା ଘୃଣ ମାରିଲା ରହୁଛି ଏମ୍ ଯେନ୍ତା ହେଲେ ବି ଅଣ୍ଟା ଆଗଲି କମ୍ ଆଉ ଇ ନାଲଖୁ ଛୋଟେକା ବାଡ଼କା ଇ ଭାବନା ମାରିଲା
1: ରହୁଛି
0: ନିଜର ଘୁରିକିନା ନେଖେ ମାଞ୍ଜ ମାରୁ ଭି ପଇସା ରୋଜଗାର ଏମେ କାମନା ହିଁ ଲକ୍ଷ୍ୟ ରାଜା ଯେ ଏମ୍ ଆଗଲି ଏସ୍କେ ପାଢ଼ମ୍ ଆର୍ ଏସ୍କେ ନିଜର ନିଜର ହେଡ଼ୁ ନୁ ଏସ୍କେ ନେମ୍ ଇଲ ଇ ଦିହି ଚିନ୍ତା ନୁ ନେମ୍ ରାଜକାମ ଆରୁ ଛୋଟ ବଡ଼କା ନାଲକୁ ହି ଆମେ ଚିନ୍ତା
1: ମାରିଲାରୁ
0: ଲାଜେ ହି ମାରିଲା କାମନା
1: ହଁ ହଁ ହଁ ଆଏ କଥା ଆଉ ନାଲକୁ କାମନା ଲାଜେ ହି ମାରିଲା ଦିନ ଆର୍ ନିମ୍ ବଢ଼େଇଟେ କଥା ତେଙ୍କାର ଯେ ନିଜର ଲଗାନ ଯଦି ନାମ କିଛି କାମଲ ଦାତ ହେଲେ ଆଦତ ବଡ଼ିଟେ କଥା ହେଲେ ଇନେ ଘାଗା ଏରା ଖାତରା ଲି ଯେ ମାରିଲା ଏଙ୍ଘେ ବୁଆସ ପଇସା ମାଚି ଚାହେ ଏନ୍ ପଢ଼ା ପୁଲକାନ ଆ ଏଙ୍ଘେ ମା ଦିନ ବେମାର ଖାତା କରା ଯେ ଏନ୍ ପଢ଼ା ପୁଲକାନ ହେତ୍କି ଅଭାବ ଅସୁବିଧା ରାଜା ତାର ସତ୍ତ୍ୱେ ଅଣ୍ଟା ପାର୍ଚକାର ଇଦା ଦଣ୍ଡା ବଢ଼େଇଟେ କଥା ତ ଆକୁନ୍ ତା ଜମାନା ନୁ ଯେନ୍ ନାମ ଏର ଥିଲେ ଆଗଲିନ୍ ତା ହିସାବ ନୁ ଆକୁନ୍ କେତେ ନି କେତେ ମା ବୁଆ ହିସାବ ନୁ ନାମ ହାତୁ ପଚାରିକି କେତେ ନି କେତେ ସୁବିଧା କମାଲ ଦାତ
0: ହେଲେ ବହୁତ ବହୁତ ସୁବିଧା
1: କମାଲ ଦାତ ହେଲେ ଏରା ଖାତରା ଲି ଯେ ନା ଯେତ୍କି ଆର୍ ଉନ୍ନତି କାମନା କଥା କି ଯେନ୍ ଭେଲ୍ୟୁ ଅଣ୍ଟା ରାଜା ଯେନ୍ ଆମେ ସମାଜ ନୁ ଆମେ ପରିବାର ନୁ ଯେ ବାପା ମା ଗେ କଥା ବୁଝରାଲ କାତ ଆକୁନ୍ ତ ହାତୁ ବଚୋର ମାଲା ଏଙ୍ଗେ ଏତକି ଲାଗ ଇନେ ଯେନ୍ ବାଲନାର ତ ଧୀରେ ଧୀରେ ମାଲା ଲାଗୁ କାଇଁ ଯେ ଆମେ ପରିବାର ନ ମୂଲ୍ୟବୋଧ ଅଣ୍ଟା ରାଜା ଧୀରେ ଧୀରେ କମରା କାଲି ବୋଲି
0: ହଁ ଆଉ ତାକୁ ମାନାଲି ବହୁତ ମାନେ ଆକୁନ୍ ଏରାଲ ନା ଆକୁ ପଇସା ଅତକା ମାଞ୍ଜା ଆରୁ ଆଲାର ଗି ଭାବନାବୋଧ ମାନେ ହାନି ମାଞ୍ଜା କରା ଯେ ଯେନ୍ତା ହେଲେ ହି ଚିଅସ୍ ହଁ ବୁଆ ସାନ୍ ପଇସା ଥିଲେ ହଁ ମା ସାନ୍ ପଇସା ଥିଲେ ଏନ୍ ଏତକ ତାଙ୍କୁ ନେନେ ଚିଅର୍ ବୋଲିକରି କିନ୍ତୁ ହେତ୍କି ବାକି ଏନେ ତ ପଇସା ନା କାଉଡ଼ି ମାରିଲା ବୁଆ ମାରେ ନଟ୍ ମାରିଲା କାମନା ଯେନ୍ତା ବି ମାନାଲ ନିଜେ ବି ଭରଣ ପୋଷଣ ଲାଗିନ ବି କାମାଲ କାମ ଆଉ ଆଗଲି ଏସ୍କେ ଏନେ ଖାଲି ଇବନ୍ ଭାବାଲ କାମ ଯେ ଏମ୍ ଏସ୍କେ ମା ବୁଆର ଘି ନାମେ ଇଅମ୍ ଆରୁ ଏମ୍ହା ମା ବୁଆର ଯେନ୍ ଗରିବ ବୋଲିକିରି ତମା ଭାବନା ଥିଲେ ଆପଣ ତ ଏଦମ୍ ବୋଲିକିରି ଏମ୍ ହେଣ୍ଟା ଦୃଢ଼ ମନୋଭାବ ରାଜା ଇଚ୍ଛା ରାଜା ଯେ ଏମ୍ସ୍କେ ଅଣ୍ଟା ପାରଦମ ଆଉ ଯେତ୍କି ଭଉଣୀ ଭାଇ ପାର୍ଚକାମ ଭି ଚାରି ଭଉଣୀ ଭାଇ ଏମ୍ ପାର୍ଚକାମ ଚାରି ଜଣ ଚାକିରି କାମ ଚିକାଦମ ଆରୁ ତିନି ଭଉଣୀ ମାର୍ଲା ପାଢ଼ୁର ବୋଲିକରି ତା ଚାକିରି ମାର୍ଲା ହେଲେ ଛାଫାର କାମ କାର
1: ନିଜର ନିଶ୍ଚୟ ଭାବରେ ଚେଷ୍ଟା ରାଚା ହେଲେ ଯେତେବେଳେ ମା ବୁଆର ତେଙ୍ଗାଲିଆର ଯେ ମା ଘର ତ ତେଙ୍ଗାଲିଆର ଯେ ପାଢ଼ ପାଢ଼ ବାଲି ବାକେନ ପାଢ଼ତ ବୋଲିକରି ତେଙ୍ଗାଲିଆର କିନ୍ତୁ ବାପା ଘର ଟିକେ ମନା କାମ ଇତକି ଲାଗନ ଯେ ଆର୍ଥିକ ପରିସ୍ଥିତି ହେତକି ଭଲ ମାର୍ଲାରୁ ହେଲେ ନିମ ଯେତେବେଳେ ଚାକିରି ବାକିରି ନାଞ୍ଜକାର ଆଉ ପଇସା ଦରମା ହାକ୍କାର ମା ବୁଆର କାନେ ଖୁସି ମାଞ୍ଜାର
0: ରାଲଗା ଯେତେ ତାହା ହାଦୁ ବଚନ ଯେତେ ଚାକିରି କାମ ତାହା ତାର ମାର୍ଲାକୁ ଏ ଦାଦା ସେ ଭୁବନେଶ୍ୱର ନୁ ଆଙ୍ଗେ ରାଜସ୍ ବ୍ୟାଙ୍କ ନୁ ହେଲେ ଫେର ଏଙ୍ଗେ ମାଦ ମାର୍ଲାକୁ ଏଙ୍ଗେ ମାଦ ଏଙ୍ଗେ ସାଙ୍ଗେ ଅଲଗା ଆଉ ଏଙ୍ଗେ ବାପା ମଝି ମଝି ନୁ ବୁଆଗାର କାଲଗାର ଏ ରାଗେ ଆରୁ ତାନ ବହୁତ ଖୁସି ମାନଲଗା ଯେ ଯାହା ବି ହଉ ଏନ୍ ମାନାକା ମାଲକାନ ଏଙ୍ଗା ହାତୁନ ଆମ୍ବୁ ପାଢ଼ୁ ବାଲକାନ ହେଲେ ହି ତାହା ଜିଦ୍ ନୁ ତାନ ମାନେ ପାଢ଼ଚା ଦଉ ଆକୁନ୍ ଅଣ୍ଟା ଯାହା ହେଲେ ବି ଅଣ୍ଟା ନିଜର ହେଡ଼ୁନୁ ଉଜାତ ଆଉ ତାମାଗି ଲାଗାନ ବି ଏନ୍ ଖୁସି କାମାଗି ସବୁ ପାଖେନ୍ ଚିଢ଼ା ପଟା ପୁନା ପୁନା ନୂଆଖାଇ ମଞ୍ଜା ଦଶହରା ମଞ୍ଜା ଏଙ୍ଗାକେ ପଛେ ମଲା ହେଇଁଦୁନ୍ କିନ୍ତୁ ଏଙ୍ଗେ ମା ବୁଆର ଖୁସି ମାନର ଯାମ ଏଙ୍ଗାକେ ଚିଢ଼ା ପଟାଗେ ଅଭାବ ରାଚା ଅନାମହାଗେ ଅଭାବ ରାଚା ତାକୁ ସବୁ ଲେଖା ପୁରଣ କାମନ ବୋଲିକିରି ଏନ୍ ବହୁତ ମାନେ ମା ବୁଆରକେ ଖୁସି ଘି ଲାଗାନ ସଫା ଲେଖା କାମା ଲଗାନ ଆଉ ଏଙ୍ଗେ ମା ଏଙ୍ଗେ ବେଞ୍ଜା ତକର ଏଙ୍ଗେ ହାଦୁ ପହିଲା ହାଦୁ ମାନା ଯାକର ଏଙ୍ଗେ ଗାନେ ରାଜା ଏଙ୍ଗେ ଭଉଣୀ ଗାନେ ବି ରାଜା ଆରୁ ଏଙ୍ଗେ ଗାନେ ପହିଲା ଆମେ ରାଜା ଏଙ୍ଗେ ହାଦୁ ବଛ ବାଡ଼କା ମଞ୍ଜା ଯେତେବେଳେ ଏନ୍ ପାଦାଗେ ମାନେ ଟ୍ରାନ୍ସଫର ବାଡ଼ଚାନ୍ ଆଉ ଇଆ ବଙ୍ଗନ ବାଡ଼ଚାନ୍ ଆଙ୍ଗେନ୍ତି ଏଙ୍ଗେ ମା ଫେର୍ ଏଙ୍ଗେ ଭଉଣୀ ଗାନେ ରାଜା ଏମେ ଦୁଇ ଭଉଣୀ ସାନ୍ ବେଶୀ ଅଲଗା ଆଉ ଭାଇ ଗୁଠିଆର ତାମ ବାହାରି ଗେଛା ଗେଛାନୁ ଅଲଗା ମାର୍ଲାକୁର
1: ଚାକିରି ବାକିରି ତାର ଅଞ୍ଜିକାର ଫେର୍ ଏକାନିକରି ବେଞ୍ଜା ଆଗେ ପ୍ରସ୍ତାବ ବାର୍ଚା ଏକାନିକରି
0: ଆମେ ଏଙ୍ଗେ ତା ପହେଲା ପୋଷ୍ଟିଂ ମଞ୍ଜା କେରା ତାପରେ ଏହା ବେଞ୍ଜା ବୋଧ ପାଛଲି ମଞ୍ଜା ତ ଏମେ ନିଜର ଦୁଇ ଭଉଣୀ ରାଜକାମ ମାନେ ଅଣ୍ଟାଡ଼ ପାନ ଏଙ୍ଗେ କୁହା ଦେଇ ଚିଜକାମ ହେଲେ ଚାରି ଭଉଣୀ ଭିତରେ ଅଣ୍ଟା ବନ୍ତା ଡୁଙ୍ଗା ଜୋର ଆମେ ନିଜର ମାମୁଁ ସେ ତାଙ୍କ ଦାସକେ ଚିଜକାମ ତାପରେ ଏଙ୍ଗେ ଦେଇ ବୋଧ ଆମେ ଇଶାନ ଯେନ୍ ଜୁନାଟି ହେଇକି ଚିଜକାମ ଆମେ ଦୁଇ ଭଉଣୀ ଅଣ୍ଟାଡ଼ ପାନୁ ହେଲେ ଏମେ ଦାୟିତ୍ୱ ବାଚା ଯେ ଏହି ତା ଆର୍ଖ ସଣ୍ଟାଲ ଦାସ ଆଉ ତାନ ହିଁ ଏମେ ଆଜ୍ଞା ଆର୍ ହି ପଢ଼ାଲଗାର ଆଜ୍ଞା ତାନ ବି ଏ ପାଠ ସ୍କାନାର ଗ୍ରାଜୁଏସନ୍ କାମ ସ୍କାନାର ହେଲେ ଆରୁ ଏକାତରା ଭାନିଦା ଏରାକତ ଆଉ ଦୁଇ ଭଉଣୀ ଦଣ୍ଟାଡ଼ ପାନୁ ବିହା ଚୁରା କାମ ବୋଲିକିରି ଫେର୍ ତାନ ଏଙ୍ଗାନ ଅଚ୍ୟାଦ ଆଉ ଆସାନ ବେଞ୍ଜା ବେଟା
1: ମାଞ୍ଜିକି
0: ପରିବାର ତିନ ଭାଇ ଆତଲା ରେମେ ଶ୍ୱଶୁର ଗାରି ହାତ ମୁଣ୍ଡା ଖାଲି ଆର ଭଉଣୀ ମାଲକାରି ସାଫାର ଆକୁନ ନେମ ଅଣ୍ଟା ନୁ ନାତଲା ଆକୁଞ୍ଜ କର ବି ଭିନେ ବଟକା ମଲା ମାନ
1: ବଢିଆ ବଢିଆ
0: ହାତ ବଚର ହି ଜାମାର ମାନେ ବେଞ୍ଜା କୁହାର ମୁଞ୍ଜେ ଚାରି ଆର ଏଙ୍ଗେ ଅଣ୍ଟା ହାତ ବେଞ୍ଜିକିଛି ଆର ଅଣ୍ଟା ତାଲି ଏଙ୍ଗେ ଯୋଡ଼େ ନନି ଆର ଛୋଟେ ଘି ନାହାଟା ମୁଣ୍ଡା କୁ ଅଣ୍ଟା କୁ ସାଫାର ଅଣ୍ଟା ନଥିଲା ଆକୁଞ୍ଜ କର ବି ଏମେ ହାଲୁ ଗଡ୍ଡା କିଆର ପାପାଲି ଭାଗବଟା ମାରିଲା ମାନ
1: ଇଦା ବଢିଟି କଥା ଯେ ନିମ ଗୁଟି ପାର୍ଚକାର ବୋଲିକିରି ପାଠ କେ ମହତ୍ଵ ମନ ବୁଝିକାର ବୋଲିକିରି ଇ ସମ୍ପର୍କ ବୋଧ ଏନ୍ଦେ ଦୁ ହାଦୁ ବଚୋ ଇ ଯେନ୍ ଭାଇ ଭଉଣୀ ଡେଡ ଶ୍ୱଶୁର ଶାଶ ଶ୍ୱଶୁର ବୋଧ ଏନ୍ଦେ ଦୁ ବୁଝିକାର ବୋଲିକିରି ଭଲ ଅଣ୍ଟା ନୁ ଆତଲଦାର ତ ଇସନ୍ ବଢିଟି କଥା ଯେ ପାଠ ନାମ ଯଦି ପାଠ ପାର୍ଚକାତ ବୋଲିକିରି ନିଜର ମନ ଭିତରେ ହେଜିକାତ ଭାବଚିକାତ ଆରୁ ଏକାବୋଧ ଭଲ ଏକାବୋଧ ମନ୍ଦ ବୁଝରାଲ ଦାଦ ବୋଲିକିରି ଇ ଯେତେରୁ ବୋଧ ଅଣ୍ଟା ହେଇକିରି ଆତଲଦାର ଆରୁ ଆରୁଣ୍ଟା ବଢିଟି କଥା ଯେ ଅଣ୍ଟା କୁକାଇଧି ଖାଲି ବୁଝରି ମା ବୁଆର୍ଗେ କଥା ନିମ୍ ଯେନ୍ ତେଙ୍ଗାଲକାର ଯେ ଚାକିରି ବାକିରି ନାଞ୍ଜାନ ହେଲେ ବି ମା ବୁଆର୍ଗେନ୍ କପଡ଼ା ଲତା ଆଇଦାନ ଆଦାନ ସବୁ ହେନ୍ଦା ଚାଲିଆନ୍ ବୋଲିକିରି ଯେନ୍ ତେଙ୍ଗାଲକାର ଅଣ୍ଟା କୁକାଇଧି ନାଦାନ କାମାଙ୍ଗି ଆରୁଣ୍ଟା କଥା ତେଙ୍ଗା ଖାତିର କିଛି ଯେ ଓଡ଼ିଆନୁ ଯେନ୍ତା ତେଙ୍ଗନାର ଯେ ମା ହେଲେ ପାଠୋଇ ମାନେ ଦେଶ ଯିବ ଆଗେଇ ବାଗିର ତାହା ନିମ୍ ପାଠୋଇ ମାଞ୍ଜିକାର ପାଠ ପାଠକାର ବୋଲିକିରି ଯେତେ ହିସାବ ନୁ ଠିକ ହିସାବ ନୁ ଚାଲ ହେଲେ ନିମେ ହାଦୁ ବଚରକେ ଏକାନେ ଇଏ ଇଏ ପଢ଼ାନାର ଏକାନେ କିରି ତମେ ପଢ଼ାକେ ଲାଗାନ ବ୍ୟବସ୍ଥା କାମଲଦାର
0: ହଁ ଏ ହାଦୁ ବଚର ଏନ୍ତା ପଢ଼ତାକେ ମାନେ ବହୁତ ହାନି କାମିକିଛେନ୍ ଆଉ ଅଣ୍ଟା ତା ପ୍ଲସ୍ ଥ୍ରୀ କାମଚାଦ ଆଉ ନର୍ସିଂ କାମିକିଛି ଆର୍ ତାଙ୍କ ବେଞ୍ଜା କାମଚି କାମଚିକା କୁହାବନ୍ ଆରୁ ଛୋଟେ ବୋଧ ଡିଗ୍ରୀ କାମିକିଛି ଡିଗ୍ରୀ ଇଞ୍ଜିନିୟର ଆଉ ତା ଭୁବନେଶ୍ୱର ନୁ ପାଠଚାଦାରୁ ଆଉ କ'ଣ ଚେଷ୍ଟା ଚାଲା ବାଜ କିଛି ତାନ ନକରି ଚାକିରି ହେଲାଗାନ ଇଣ୍ଟରଭ୍ୟୁ ଫିଣ୍ଟରଭ୍ୟୁ ବେଶ କମାଲି ଆରୁ ଏଙ୍ଗେ ପଇସା କାଉଡ଼ି ତି ଏନ୍ ଏଙ୍ଗେ ମା ବୁଆର ଗେଡ଼ ପାଗେ ମାରିଲା ଚିନା ଯେତେ ହେବେ ଖର୍ଚ୍ଚା କାଙ୍କେ ନା ଶ୍ୱଶୁର ଗାଡ଼ି ହେଡ଼ ପାନୁ ଏହା ପୁତରା ଝିଆରି ବଡ଼ୁ ବାଡ଼ାରି ଗୁଠି ଆସିକି ଆଗଲି ପାରଦର ହେଲେ ତାମା ଏଡ଼ୁନୁ ତା ମିଲର ହେଲେ ଏମାଗେ ତିଆଗେ ମା ଖାତର ଖର୍ଚ୍ଚା ଚିଆ ମା ଖାତର ବୋଲିକିରି ତାମାନ ପାଠତା ଚାନ୍ ସବୁ ମାନେ ଖର୍ଚ୍ଚା ବର୍ଚ୍ଚା ଏମେ କୁହାର ଘି ବାବୁସନଟା କୁହାବସ୍ ଆସିନ୍ ପାଠତାଗି ଲଗାନ୍ ବହୁତ ଖର୍ଚ୍ଚା ତାନ୍ ଇଞ୍ଜିନିୟର ପାଠଚା ତାଙ୍ଗାନ ହିଁ ଡିଗ୍ରୀ କାମତାସ କାମ ଭୁବନେଶ୍ୱରନୁ ଆଜିକି ଲଗାନ୍ ବହୁତ ଖର୍ଚ୍ଚା ମାନିକିଚା କିନ୍ତୁ ଏନ୍ ଆକୁ ଯକର ବି ଏନ୍ ଏତକ ଏତକ ଖର୍ଚ୍ଚା କମଚାନ ନିମାନ ପାଠତାଜ କିଛନ୍ ବୋଲିକିରି ମା ତେଙ୍ଗେନ୍ ତା ନିଜେ ଆହର ଯେ ଏମା ନେର୍ ଖର୍ଚ୍ଚା କମଚାନ ପାଠତାଜ କାନ ନେର୍ ଚିଚାର ମା ଚିଚାର ଆବଡ଼ା କଥା ତା ଆହର ନିଜେ ବୋଲି ଏନ୍ ଏମାନେ ନିମା ଏତକ ଚିଚ କିଚେନ୍ ବୋଲିକିରି କେବେ ମା ତେଙ୍ଗେ
1: ଆଜି ଆଜି ଆଜି ମାନେ ଅଣ୍ଟା ସେବା ମନୋବୃତ୍ତି ଯେ ନିମ୍ ନିମେ କର୍ତ୍ତବ୍ୟ ଏବଂ ନିମ୍ କାମ କରେ ଯେହେତୁ ନିମ୍ ନିମେ ଜିଆନୁ ନିମ୍ ହେ ଆକାଦାର ଯେ ଅଭାବ ଅସୁବିଧା ଏନ୍ଦି ଦୁ ଅର୍ତୁ ଯଦି ପାଢ଼ସ ଆଜି ଯଦି ସୁଯୋଗ ମା ହାକ୍ରା ହେଲେ ଏକାନେ ଲାଗି ଆଜିକି ଲେଖା ନିମ୍ ହି ଭାବାଲଦାର ଯେ ନିଜର ପରିବାର ତା ଏକା ବି ହାଦୁ ବଚର ମାନେ ପଢ଼ାନ୍ତି ମାନେ ବଞ୍ଚିତ ମା ମାନନା କଥା ତାଙ୍କ ସୁଯୋଗ ସୃଷ୍ଟି କାମନା କଥା ନିଜର ଦ୍ୱାରା ଯାହା ମନାଲି ସାହାଯ୍ୟ ସହଯୋଗ କାମନା କଥା ଆଜିକି ଲେଖା ନିମ୍ କାମଲଦାର ଆଉ ମା ବାଗି ରାତଲଦାର ତମେ ହାଦୁ ବଚରକେ କାମଲଦାର
0: କମ୍ ପାଠ କିଚେନ୍ ମେଟ୍ରିକ ଯକର ମେଟ୍ରିକ ସିଟି କାମ କିଚେନ୍ କିନ୍ତୁ ଏହା ଜୀବନରୁ ଖୁବ୍ ଏତକେ ବି ଏହା ଆଶା ଯେତିକି ରାତ ତା ପୂରଣ ମାନ କିଛି
1: ନିଶ୍ଚିତ ଭାବେ ନିମ୍ ପାଠ ବନ୍ ମେଟ୍ରିକ ସିନେ ବାଲଦାର କମ୍ ସିନେ ବାଲଦାର କିନ୍ତୁ ଜୀବନ ପାଠ ହଁ ଜୀବନ ପାଠ ବୋଧ ନିମେ ବହୁତ ଆତ୍ମ ଆଉ ଅଦାଧି ବଢ଼େଇଟି କଥା ଅଣ୍ଟା ଆଲାର୍ଗେ ଲଗାନ ବହି ପାଠ ପଢ଼ନା ଆର ଜୀବନକେ ପାଠ ପଢ଼ନା ବହୁତ ଫରକ ଆସିଲି ନିମ୍ ଜିଆ ଦେନ୍ଦେ ଆଜିକି ପାଠ ପାଠକାଦାର ବୋଲିକିରି ନା ସଫଳତା ହାକାଦାର ହେଲେ ଏତକି ମାନନା ସତ୍ତ୍ୱେ ଆର୍ ଅନ୍ୟ କିଛି ଇଚ୍ଛା ଆସିଲି ଗାଁ ନିମେ ଜିଆନୁ
0: ଆଉ ଏନ୍ଦେ ଅନ୍ୟତା ଇଚ୍ଛା ଆରୁ ଏନ୍ଦେ ହି ମାନଲା ଦିନ ଖାଲି ଏଘେ ଅଣ୍ଟା ଇଚ୍ଛା ଆସିଲି ଯେ ହେ ହାତ ଦଣ୍ଟା ଚାକିରି ଚୁକରା କାମ ଦେଲେ ହାଏ ଶୁଖେଇକିରି ତାଙ୍କ କିସାନକେ ଅଣ୍ଟା ଆଣତେ ଜଡ଼େ କାମ ଚିକୁନ୍ ଚିକୁନ୍ ଏମ୍ ଦୁଇ ବୁଢ଼ା ବୁଢ଼ୀ ଆର ଏନ୍ଦେ କାମ ଆସିଲି ଆସାନ ର ମାଲା ହେଲେ ହାତ ଦେଉଛ ରହ 2023 ନୁ ତା ଏଘେ ଚାକିରି ମୁଞ୍ଜରା କରିକିଛି ଆଉ ରିଟାୟାରମେଣ୍ଟ ଜାଣି ଆଉ ଏକନ୍ ପେନ୍ସନ୍ ବି ହାକ୍ଷେ ଆଣି
1: ସ୍ୱାସ୍ଥ୍ୟ ନିମ୍ ମେଣ୍ଟେନ୍ କମାଲଦାର ଏକାନ୍ ଏକାନ୍ ନିମେ ରହନ ସହନ ବଦ ଠିକ ଆସିଲି ଯେ
0: ମାନେ ଅସଲ କଥା ମାନାଲି ନିଜର ମନ ଯଦି ଚିନ୍ତା କି ଅନେକ ପ୍ରକାର ଟେନସନ୍ ରାଜକୁନ ଆର୍ ହି ଚେହେରା ଡାଉନ୍ ମାନ ଆର୍ ହି ମାନେ ସ୍ୱାସ୍ଥ୍ୟ ହି ହାନି ମାନ ଲେକିନ୍ ଏମେ ଟେନସନ୍ ରାଜକୁନ ବି ଏ ନାଦାନ ମାଇନର ଧରାଲେନ୍ କେବେ ବି ମାନେ ଗୁରୁତର ନେଇକିରି ଏନେ ଭାବନା ବାଲା ଦିନ କେନ୍ଟା ଏନେ ଏନେ ମଞ୍ଚାକରା କେନ୍ ହାନି ମଞ୍ଚାକରା ଇ ସବୁ ଏମେ ଭାବନା ବାଲା ଦିନ ଯାହା ବି ମାନ ଭଗବାନକେ ଆଶୀର୍ବାଦ ଖୁସି ନୁରତ ଖୁସି ନୁ ଅଣତ ମହତ ଆଉ ଯେନ୍ଟା ବି ମାନ ଚାଲତ ଆଉ ନାଲ୍କୁ ପୁତା ଆକୁନ୍ ଯକର ବି ଏନ୍ କ୍ଷେତ ଦାଲ ମାଲ ଯାହା ଥିଲି ଚାଷବାସ ନୁ ଲଡ଼ସ କିଚେନ୍ ଏନ୍ କେବେ ବି ପାନୁ ଅକାରୁ ମାରେ ନିମେ ଇ ସିଲେଇ ପତର ଠାନୁ ଧରିକିରି ନିମେ ହାତଦାର ଘି ପେଣ୍ଟ କୁର୍ତ୍ତା ସିଲାବାନା ଥାନୁ ନିମେ ବାଡ଼କାର ଘି ସାୟା ବ୍ଲାଉଜ ନିମେ ସ୍ୱିଟର ମଫଲର ଅନେକଟା ପିଟ୍ରି ଚାଲକିନୁ ସଫା ଜିନିଷ କିଚେନ୍ ଏକାଧି ଅଭାବ ମଲା କାମନାକା ଏକା ଇଚ୍ଛା ଏଘେ ଜମାନୁ ଏନ୍ ଏକା ମାନେ ଏରିଆନ୍ ଚାନ୍ ଟିକେ ହେଲେ ଆଦାନ ନେନ୍ କାମନ ହିଁ କାମନ
1: ଆଗ୍ରହ ଆସିଲି ଇଚ୍ଛା ଆସିଲି ବୋଲିକି ଯେତେ ବହୁତ ସମ୍ଭବ ମନାଲି ତ ହନ୍ୟ ଆଗ୍ରହ କା ଇଚ୍ଛା ଯେତେ ଟିକେ ମାନନା କଥା ହେଲେ ନିମେ କଥା ଯଦି ଏନେ କାଚ ନେଖରା ବେନ୍ଦ ଥିଲେ ତା ଆ ସାମିଆ ଧି ମୁଞ୍ଜର ଆରୁ ଇ କଥା ତ ମାଲ ମୁଞ୍ଜରି ହେଲେ ନାମେ ସାନ୍ତା ସାମିଆ କମ୍ ଆସିଲି ଅଣ୍ଟା କଥା ଶେଷ ମେହନତ ଯେ ନିମ୍ ତା ନିଜର ଇଚ୍ଛା ରାଚା ବୋଲିକିରି ପାଠ ପାଠକାର ଆରୁ ନିଜର ହେଡ଼ୁନୁ ନିଜେ ନିମ୍ ଜିକାର ଆରୁ ସମାଜ ବନେକାର ଆରୁ ଅଣ୍ଟା ଆକୁନ୍ ସୁସ୍ଥ ସୁନ୍ଦର ଜିଆ ନିମେ ପରିବାରନୁ ନିମେ କଟରାଲି ସମାଜନୁ ଠିକ୍ ହିସାବ ନାତଲଦାର ହେଲେ ନାମେ ଏରା ଖତରାଲି ଯେ ନାମେ କୌଣ ସମ୍ପ୍ରଦାୟର ବିଶେଷ କରି ନେ ପଦାନ ଗୁଠି ରାଲନାର ନାମେ ଇ କୁକା ହାତଦାରିନ୍ ପାଢ଼ ଜେନ୍ଦିର କାମ ଇନ୍ନା ନାମେ ସେନ୍ ପାଠ ଚାଲି ତା ଆ ତାହି ଶାଶୁ ଶ୍ୱଶୁର ତାରାକ ଆରୁ ଖାଟ ଆରୁ ଆସାନି ତାର ଏନ୍ଦିର କି ବେଶୀ ପାଢ଼ ଇ ପ୍ରକାରଟା ମନୋବୃତ୍ତି ଆଗଲିନ୍ତି ରାଚାର ଧୀରେ ଧୀରେ ନାମେ ଆକୁନ୍ ତକ ବି ମୂଲପୁଚ୍ ଆର୍ଗି ମାନା ମାନେ ବି ମାନସିକତା ଆତିଲିନି ପଦାନି ଗୁଠି ତା ହନ୍ୟ ଆଲାର୍ଗି ଲଗାନ ନିମ୍ ଏନ୍ଦିର ତେଙ୍ଗର ପଦେ ଅଧେ
0: ଏନ୍ ଆବଡ଼ାର୍ଗି ଲଗାନ ତେଙ୍ଗାଲେନ୍ ଯେ କୁକା ହାଦୁ ଆର କୁକ ହାଦୁନୁ କିଛି ଫରକ ମାନଲା ଦିନ ଭାବର ହେଲେ କୁକର୍ତି କୁକା ବେଶୀ ମାନେ ଦୁହିତା ଦୁହି କୂଳ କୁହିତା ମାନେ ଦୁହି ମାଆ ବୁଆରିନ୍ ହେଇ ଏରିତ ଆଉ ଶାଶ ଶ୍ୱଶୁରାର ପାନ୍ ହେଇ ଏରିତ ତ କୁକା ହାଦୁବନ୍ ଯେତ୍କି ଆଘଲି ପାହାଡ଼ ଯେତ୍କି ତାଙ୍କର ଶିକ୍ଷିତ କାମର ପରିବାର ବୋଧ ଆତ୍କି ଶିକ୍ଷିତ ମାନତ ଆଉ ପରିବାର ବୋଧ ଭଲ ସେ ଚାଲାବ ସମାଜ ଏସ୍କେ ଆଉ ଏହି ବନ୍ଧୁବାନ୍ଧବ ଏସ୍କେ ବାର ଖାତର ଆବନ୍ ସାଫାନ୍ ମା ଧୋଇ ପାଠିକି ରହିଲେ ଆଉ ସବୁ ଭଲ ମାନ
1: ତାର ନାମ ଆଶା କାମତ ଯେ ଯେତ୍କି ବି ଆମେ ଭାଇ ଭଉଣୀର ମେନାଲନାର ଆଦାନ ତାମ ଭାବର ନିମେ କଥାବନ୍ ଆର ନିମ ଯେନ୍ତା ତେଙ୍କାର ନିମେ କଥା ନିବନ୍ କଥା ନି ବତ ବାତ ଯେ କୁକା ହାଦୁନଟା ହେଇକିରି ଏକା ନେଇକିରି ନିମ ପାର୍ଚକାର ଆରୁ ଏ ସମାଜ ନ କୁନ ପ୍ରତିଷ୍ଠିତ ହେଇକିରି ଆତଲଦାର ଯେତିର ତମେ କୁକାଏ ଗେହି ସୁଯୋଗ ଚିଅର ନାମେ ସମାଜ ନୁହେଁ କୁକୁସି ଯେତିକି ଅଧିକାର ଥିଲି କୁକା ଗେହି ଏତିକି ଅଧିକାର ଥିଲି କୁକାଏ ବିନା ପରିବାର ଅଧୁରା ଦୁ ତ ନାମ କୁକା ହାଦାରି ନେକା ନେଇକିରି ପାଠତ ଆଉ ନାମେ ସମାଜ ନୁ ତାଙ୍କରଟା ସମ୍ମାନ ଚିଅତ ଆ କଥା ମାନ ଭାବନା କଥା ଆର ନିମେସ୍ତି ଅନେକ କଥା ପ୍ରେରଣା ମାନେ ତାମାନ ହାକର ବୋଲିକିରି ଆଶାଲ କାମଲ ଦାମ ଆର ନିମ ଇନ୍ନା ବାର୍ଷକାର ନିମେ ଜିଆନ୍ତା ଦୁଇପଦ କଥା ହେଇନା ତେଙ୍କାର ନିମାନ ଆକାଶବାଣୀ ତାର୍ତି ଅଶେଷ ଧନ୍ୟବାଦ ଜୁହାର
0: ଜୁହାର
2: ଜୁହାର ଇନ୍ନାନ୍ତା ମକ୍କାପୁପୁ ଝକାଝକା କାର୍ଯ୍ୟକ୍ରମ ବନ୍ ଇଶାନିୟତ ଫିର୍ ଘାଏ ଚେତିରିନ୍ ଜୁହାର।
3: ଶୁଣୁଥିଲେ କିଷାନ ସମ୍ପ୍ରଦାୟର ସାଂସ୍କୃତିକ ଏବଂ ସାମାଜିକ ଜୀବନଧାରା ଆଧାରିତ କାର୍ଯ୍ୟକ୍ରମ ମାକ୍କା ପୋପୋ ଝକା ଝକା ଆକାଶବାଣୀ ସମ୍ବଲପୁର। ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଥମ ଗୀତଟିର କଣ୍ଠଶିଳ୍ପୀ ମହମ୍ମଦ ରଫି, କଥାଚିତ୍ର ତିସ୍ରୀ ମଞ୍ଜିଲ, ଗୀତ ରଚନା ମଜରୁ, ସଙ୍ଗୀତ ନିର୍ଦ୍ଦେଶନା ଆର୍ ଡି ବର୍ମନ।

ଏଥର ଶୁଣନ୍ତୁ ହାଓଡ଼ା ବ୍ରିଜ୍ କଥାଚିତ୍ରର ଏହି ଗୀତଟି, କଣ୍ଠଶିଳ୍ପୀ ଆଶା ଭୋସଲେ, ଗୀତ ରଚନା କମାର ଜଲାଲାବାଦୀ, ସଙ୍ଗୀତ ନିର୍ଦ୍ଦେଶନା ଓପି ନାୟର।

ପରବର୍ତ୍ତୀ ଗୀତଟିର କଣ୍ଠଶିଳ୍ପୀ କିଶୋର କୁମାର। କଥାଚିତ୍ର କଟିପତଙ୍ଗ, ଗୀତରଚନା ଆନନ୍ଦ ବକ୍ସି, ସଙ୍ଗୀତ ନିର୍ଦ୍ଦେଶନା ଆର୍ ଡି ବର୍ମନ।

ଏଥର ଶୁଣନ୍ତୁ ଜୁଏଲ୍ ଥିଫ୍ କଥାଚିତ୍ରର ଏହି ଗୀତଟି ଗାଇଛନ୍ତି କିଶୋର କୁମାର। ଗୀତ ରଚନା କରିଛନ୍ତି ମଜରୁ, ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଏସ୍ ଡି ବର୍ମନ।

ଏଇଠି ଶେଷ ହେଲା ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ ହିନ୍ଦୀ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଅନୁରୋଧର ପୁନଃ ପ୍ରସାରଣ। ପୁଣି ଥରେ ହେଲୋ ଅନୁରୋଧ।

0: ବହୁତ ସୁନ୍ଦର ବହୁତ ସୁନ୍ଦର ବହୁତ ସୁନ୍ଦର ଗାଉଛନ୍ତି ଆପଣ ନାରାୟଣ ବାବୁ, ଆପଣ ବହୁତ ସୁନ୍ଦର ଗୀତ ମଧ୍ୟ ଗାଉଛନ୍ତି ଏବଂ ଏ ସୁନ୍ଦର ଗୀତଟି ଶୁଣିବା, ଏ ଗୀତକୁ କାହାକୁ ଡେଡିକେଟ୍ କରିବ?
1: ଡେଡିକେଟ୍ କରିବ ଆପଣଙ୍କୁ, ମୋର ବରଗଡ଼ର ବହୁତ ଶ୍ରୋତା ଅଛନ୍ତି, ଉପେନ୍ଦ୍ର ସୁନା, ହରେଶ ପରୁଆ, ଶିବରାମ ମେହେର, ଲୋକନାଥ ସାହୁ, ଲୋକନାଥ ପ୍ରଧାନ, ସୁବଳ ସାହୁ, ସୁବଳ ଭୋଇ ଆଉ ସୁଦାମ ସାହୁ, ତାପରେ ଆମର ଆକାଶବାଣୀ କଟକ ଶ୍ରୋତା ପରିଷଦର ଅଛନ୍ତି ଆମର ଗୀତା, ମମିନା, ଡଲି, ସବିତା ଆଉ ଆମର ସମୀର ପଣ୍ଡା ବାବୁ ଆଉ ଆକାଶବାଣୀ ସମ୍ବଲପୁର ସୁନ୍ଦର ସମସ୍ତ ଶ୍ରୋତା ବନ୍ଧୁମାନଙ୍କୁ।
0: ଯାହା ବି ହଉ ବହୁତ ସୁନ୍ଦର, ଆପଣ କାର୍ଯ୍ୟକ୍ରମର ପ୍ରଥମ କଲର ଏବଂ ପ୍ରଥମରେ କଥା ଲାଗିକରି ବହୁତ ସୁନ୍ଦର ଲାଗିଲା, ଆପଣଙ୍କୁ ବି ସୁନ୍ଦର ଲାଗିଥିବ ନିଶ୍ଚିତ ଭାବରେ। ଚାଲନ୍ତୁ ଏସ୍ପି ବାଲା ସୁବ୍ରହ୍ମଣ୍ୟମଙ୍କ କଣ୍ଠରେ ଏ ଗୀତଟି ଶୁଣିନେବା, ଆପଣଙ୍କ ପସନ୍ଦର ଗୀତଟି।
1: ନମସ୍କାର
0: ନମସ୍କାର।

0: ଲୋକକଳା ଗ୍ରାମ ଏ ସେଥିରେ ଫେର୍ ଗୋଟେ ଲୋକ ସଂସ୍କୃତି ଯୋଡ଼ି ହେଇକିରି ଅଛି। ଫେର୍ ଜଗନ୍ନାଥ ପର୍ବରେ ଜଗନ୍ନାଥ ରଥଯାତ୍ରାରେ ଶିବଙ୍କର ବି ବଳରାମଙ୍କର ରଥରେ ବସବାରଟା ଏଟା ଗୋଟେ ନିଆରା ପରମ୍ପରା ଯେନ୍ତା ଭାବେ ନି କେଁ। ହ୍ୟାଲୋ, ତ ତାହେଲେ କେନ୍ ଗୀତଟା ଶୁନମା ଜି? ଓହୋ, ମାନେ ବର୍ଷା ଦିନେ ବି ଆପଣ ଚନ୍ଦ୍ର ଟୁକୁଡ଼ା ଦେଖବାର୍ ଲାଗି ଚାହୁଁଛନ୍? ଆଚ୍ଛା, ଗୀତ କେ କାହାକେ ଡେଡିକେଟ୍ କରମା ଆମେ? ନିଶ୍ଚିତ ଭାବେ, ନିଶ୍ଚିତ ଭାବେ। ଆଚ୍ଛା, ନିଶ୍ଚିତ ଭାବେ। ଯାହା ବି ହଉ, ଆପଣ ଆପଣଙ୍କର ପସନ୍ଦର ଗୀତ କେ ଯେନ୍ମାନଙ୍କୁ ବି କହିଛନ୍, ନାଁ ମାନେ ନେଇଛନ୍, ସେମାନଙ୍କୁ ମାନଙ୍କୁ ଡେଡିକେଟ୍ କରୁଛୁ ଆମେ ମାନେ। ଆଉ ଲୋକବେଳା ଗାଁ କୁମାରୀ କହିଲେ କାହିଁ ସୁରେନ୍ଦ୍ର ସାଏଙ୍କ ନାଟକ ନୁ ଆରମ୍ଭ କରିକିରି କୃଷ୍ଣଲୀଳା ରାମଲୀଳା ଠାରୁ ଆରମ୍ଭ କରିକିରି ଗୋଟେ ଲୋକ ସଂସ୍କୃତିର ଗାଁ ଭାବେ ବୁଝାସି। ଆଉ ସେ ଗାଁ ଆପଣମାନେ କହିଛନ୍, ଆପଣ କଲ୍ କରିଛନ୍, ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ। ତ ଚାଲୁନ୍ ଆପଣଙ୍କର ମନ ପସନ୍ଦର ଏଇ ଗୀତଟା ଶୁଣିନେମା।
1: ନମସ୍କାର ଆଜ୍ଞା,
0: ନମସ୍କାର।

0: ଏ ସୁନ୍ଦର ଗୀତ ସହିତ ଚାଲନ୍ତୁ ପରବର୍ତ୍ତୀ କଲ୍ଟି ନେବା। ହ୍ୟାଲୋ,
1: ଆଜ୍ଞା ନମସ୍କାର।
0: ନମସ୍କାର,
1: ଜିଲ୍ଲା କଳାହାଣ୍ଡି ପୋଷ୍ଟ ମୁଡିଂ ପଡ଼ା ନା କ୍ଷମାସାଗର ସାହୁ।
0: ଆଚ୍ଛା, କ୍ଷମାସାଗର ଆଜ୍ଞା କହୁଥିଲେ ନି?
1: ହଁ ଆଜ୍ଞା,
0: କଳାହାଣ୍ଡିରୁ କହୁଥିଲେ।
1: ହଁ, କଳାହାଣ୍ଡି ପାକେଲପଡ଼ାରୁ।
0: ପାଚେନପଡ଼ାରୁ କେନ୍ତା ଅଛନ୍ ଆଜ୍ଞା?
1: ଆଜ୍ଞା
0: କେନ୍ତା ଅଛନ୍?
1: ପୁରା ଭଗବାନଙ୍କ ଦୟାରୁ ମୁଇଁ ଭଲ ଅଛେ ବୋଲି ତ ଆଜ୍ଞା ମୁଇଁ ଆଜି ଘରେ ଅଛେ, ବଜାର ଯାଏସି କପଡ଼ା ବିକି। ମାତ୍ର ଆଜି ପାଣିପାଗର ବର୍ଷାର ହିସାବ ଦେଖିକରି ମୁଇଁ କପଡ଼ା ବିକି ନେଇ ଯିବାର ଲାଗି ଆଜି ଘରେ ଅଛେ, ଫୋନ୍ଟା ଲଗେଇଛେ ସୁବିଧାରେ ଆଉ।
0: ଆଚ୍ଛା ଆଚ୍ଛା, ବର୍ଷା ପାଗେ ଘରେ ଅଛନ୍, ତାପରେ ଘରେ ଘରେ ତାହାକେ ବର୍ଷାର ମଜା ନଉଛନ୍ ନି? ଆଚ୍ଛା ଆଚ୍ଛା, ମାନେ ଏବେ କାବି ଆଜି ବି ବର୍ଷା ଚାଲିଛେ? ଯାହା ବି ହଉ, କଳାହାଣ୍ଡି ମାଟି ଏ କଳାକାରର ମାଟି ଏ। କଳାହାଣ୍ଡି ମାଟିରୁ ଜଣେ କଳାକାର କ୍ଷମାସାଗର ବାବୁଙ୍କ ସହ ଆମେ କଥାବାର୍ତ୍ତା ହଉଛୁ, ଏଟା ଗୋଟେ ଆମର ଲାଗି ବହୁତ ଖୁସିର କଥା ହେ। ଆଉ କିନ୍ କିସ୍ ଶୁଣମା ଆଜି ଆଜ୍ଞା? ଆଚ୍ଛା, ତ ଦିଲ୍ ହେ କି ମାନତା ନାହିଁ କଥା ଚିତ୍ରରୁ ସେ ଟାଇଟିଲ୍ ସଙ୍ଗ ହିଁ ଶୁଣିନି ମାନେ ଆଜ୍ଞା? ବିଲକୁଲ ବିଲକୁଲ, କହୁନ୍ ଆପଣ ଏ ଗୀତ କେ କିନ୍ କିନ୍ ମାନଙ୍କୁ ଡେଡିକେଟ୍ କରବା ଲାଗି ଚାହୁଁଛନ୍? ଯାହା ବି ହଉ, ଏ ସବୁ ଶ୍ରୋତା ମାନଙ୍କୁ ଆପଣଙ୍କ ତରଫନୁ ଆଉ ଆମର ଆକାଶବାଣୀ ସମ୍ବଲପୁର କେନ୍ଦ୍ର ତରଫନୁ ବିଶେଷ କାର୍ଯ୍ୟକ୍ରମ ଆଜିର ଏ ହେଲୋ ଅନୁରୋଧ କାର୍ଯ୍ୟକ୍ରମ ମାଧ୍ୟମ ଥି ସେମାନଙ୍କ ମାନଙ୍କୁ ଏ ଗୀତଟାକେ ଆମେ ଡେଡିକେଟ୍ କରୁଛୁ। ତ ଚାଲୁନ୍ ଗୀତକେ ଶୁଣିନେମା ଆପଣଙ୍କର ପସନ୍ଦର।
1: ଆଜ୍ଞା ଠିକ୍ ଅଛେ, ରହୁଛେ।
0: ଆଜ୍ଞା ନମସ୍କାର।

0: ଶ୍ରୋତା ବନ୍ଧୁ, ଆମ ସାଙ୍ଗରେ ଆଉ ଏକ ଶ୍ରୋତା ଯୋଡ଼ି ହୋଇଛନ୍ତି, ଚାଲନ୍ତୁ କଥା ହେଇଯିବା। ହ୍ୟାଲୋ,
1: ହଁ ହ୍ୟାଲୋ ଆଜ୍ଞା ନମସ୍କାର।
0: ନମସ୍କାର, କିଏ
1: ମୋ
0: କହୁଥିଲେ?
1: ନାଁ
0: କୋଉଠୁ
1: ହଉଛି
0: କହୁଥିଲେ?
1: ରଞ୍ଜନ ଡିଲା, ପାଇକମାଲ ବ୍ଲକ କ୍ରେମଲା ପାହାଲ ଗାଁରୁ କହୁଛି।
0: କିଏ କହୁଥିଲେ ଆଜ୍ଞା?
1: ମୋ ନାଁ ଅଛି ରଞ୍ଜନ ଡିଲା।
0: ଆଚ୍ଛା, ରଞ୍ଜନ ଆଜ୍ଞା କହୁଥିଲେ ନି, ପାଇକମାଲ ବ୍ଲକରୁ?
1: ଆଜ୍ଞା।
0: ଆଚ୍ଛା, କେନ୍ତା ଅଛନ୍ ଆଜ୍ଞା?
1: ଆଜ୍ଞା ମୁଁ ଭଲ ଅଛେ।
0: ଭଲ ଅଛନ୍? ଆଉ କାଣା କରୁଛନ୍ ଆପଣ?
1: ମୁଁ ଜଣେ କାର୍ପେଣ୍ଟର ଆଜ୍ଞା।
0: ଓହୋ, କାର୍ପେଣ୍ଟର ଅଛନ୍ ନି?
1: ହଁ।
0: କାମ ଧାମ କେମିତି କେନ୍ତା ଚାଲିଛି ଆଜ୍ଞା?
1: କାମ ଧାମ ଠିକ ଚାଲିଛି ନା?
0: ଆଚ୍ଛା, ଆପଣ ଆମର ଆକାଶବାଣୀ ଜଣେ ନିୟମିତ ଶ୍ରୋତା ନ ଲାଗୁଛି?
1: ହଁ ଆଜ୍ଞା, ମୁଁ ନିୟମିତ ଶ୍ରୋତା, 2008 ଶୁଣିଛେ।
0: ଆମର ଏ କାର୍ଯ୍ୟକ୍ରମ କେନ୍ତା କେନ୍ତା ଲାଗୁଛି ଆଜ୍ଞା ଆପଣଙ୍କୁ?
1: କାର୍ଯ୍ୟକ୍ରମ ତ ବହୁତ ଭଲ ଲାଗୁଛି ଆଜ୍ଞା।
0: ତ ଲାଇଭ ଫୋନ ଇନ୍ ମାଧ୍ୟମରେ ଆପଣମାନେ ଡାଇରେକ୍ଟ କଥା ହେଇପାରୁଛନ୍, ନିଜର ମନପସନ୍ଦର ଗୀତ ଡାଇରେକ୍ଟ ଶୁଣିପାରୁଛନ୍, ନିଜର ଯେନ୍ ଯେନ୍ ମାନଙ୍କୁ ଡେଡିକେଟ୍ କରିବାର ଲାଗି ଚାହୁଁଛନ୍ କରିପାରୁଛନ୍, ଏସବୁ ଜିନିଷ କେନ୍ତା ଲାଗୁଛି ଆପଣଙ୍କୁ?
1: ଭଲ ଲାଗୁଛି। ହେଲେ ଗୋଟେ କଥା ଆଜ୍ଞା, ଏ ମିଡିୟମ ୱେଭରେ ଆମେ ଯେତେବେଳେ ରେଡିଓ ମାଧ୍ୟମରେ ଶୁଣୁଛୁ, କେତେବେଳେ ସାଉଣ୍ଡ ଟିକେ କମ୍ ଆସୁଛି ଆମର ରେଡିଓରେ ଭଲ୍ୟୁମଟା। ସେ ପ୍ରତି ଟିକେ ଆପଣଙ୍କର ଯେ ଯାନ୍ତ୍ରିକ ବିଭାଗ ସେମାନଙ୍କୁ ଟିକେ ଜଣାବେ।
0: ଆଜ୍ଞା, କାଣା ହେସି କିନି ଆମର ଇନୁ ତ ଟେକ୍ନିକାଲି ଏଟାକେ ଜଣେଇ ଦେମୁ ବା ସେନ୍ତା ବି ହେସି, କିନ୍ତୁ ଆପଣ ଆମେ ଯେନ୍ ରେଡିଓ ବ୍ୟବହାର କରସୁଁ ସେନର୍ ବି ଯଦି ପ୍ରୋବ୍ଲେମ୍ ହେବା, ମାନେ ସାଉଣ୍ଡର ଯଦି ମାନେ ପ୍ରୋବ୍ଲେମ୍ ହେବା ବେଲେ, ମାନେ ଅପରେଟିଂରେ ପ୍ରୋବ୍ଲେମ୍ ହେବା ବେଲେ ବି ଟିକେ ଏନ୍ତା ଶୁଭସି, ଆପଣ ଟିକେ ତାହାକେ ଭଲସେ ଟିକେ ଯଦି ନାଇଁ ଚଲବାର ବେଲେ, ରେଡିଓକେ ଯଦି ବେଶୀ ସାଉଣ୍ଡ ସିଷ୍ଟମ୍ ଖରାପ ହେଉଛେ ବେଲେ ମେ ବି ଆପଣଙ୍କର ରେଡିଓରେ ଏକା ପ୍ରୋବ୍ଲେମ୍ ଥାଇପାରେ, ଆପଣ ଟିକେ ଦେଖାବେ। ହେସି, ଆଉ ବର୍ଷା କେନ୍ତା ହେଉଛି? ଆଚ୍ଛା, ତ ଆଜି କାର୍ଯ୍ୟକ୍ରମରୁ କିନ୍ ଗୀତ

0: ଆମ ସହିତ କାର୍ଯ୍ୟକ୍ରମର ପରବର୍ତ୍ତୀ କଲରଟି ଯୋଡ଼ି ହେଇଛନ୍ତି। ହ୍ୟାଲୋ
1: ହ୍ୟାଲୋ, ଭେରି ଗୁଡ୍ ମର୍ଣ୍ଣିଂ, ନମସ୍କାର, ଜୟ ଜଗନ୍ନାଥ। ପବିତ୍ର ରଥଯାତ୍ରା ଉପଲକ୍ଷେ ଆପଣଙ୍କୁ ଅନେକ ଅନେକ ଶୁଭେଚ୍ଛା।
0: ବହୁତ ବହୁତ ଶୁଭେଚ୍ଛା ଆପଣଙ୍କୁ ବି। ଭେରି ଗୁଡ୍ ମର୍ଣ୍ଣିଂ, ନମସ୍କାର ଆପଣଙ୍କୁ ବି। ଆମମାନଙ୍କର ତରଫରୁ, ସମସ୍ତଙ୍କର ତରଫରୁ ଜଗନ୍ନାଥଙ୍କର ଆଶୀର୍ବାଦ ଆପଣଙ୍କ ଉପରେ ରହିଥାଉ। କିଏ କହୁଥିଲେ, କେନ କହୁଥିଲେ?
1: ଜଗନ୍ନାଥପୁରରୁ ଚିତ୍ରସନ ସବର କହୁଛି ଆଜ୍ଞା।
0: ଆଚ୍ଛା ଆଚ୍ଛା, ଜଗନ୍ନାଥପୁରରୁ କହୁଥିଲେ ନି? ବହୁତ ବଢିଆ ଅଛି ମୁଁ। ଆପଣ କେମିତି ଅଛନ୍ତି? ଆପଣ କେମିତି ଅଛନ୍ତି?
1: ଆଜ୍ଞା, ମୁଁ ବି ଏକଦମ ବଢିଆ ଅଛି ଆଜ୍ଞା, ଭଗବାନଙ୍କ କୃପାରୁ।
0: ଯାହା ବି, ଜଗନ୍ନାଥପୁରରୁ କହୁଥିଲି, ପୁଣି ଜଗନ୍ନାଥଙ୍କର ରଥଯାତ୍ରାର ସମୟ ଏଇଟା ନାଇଁ ତ? ରଥଯାତ୍ରା କେମିତି ଆପଣଙ୍କର ସେଠି ସେଲିବ୍ରେଟ, କେମିତି ପାଳନ ହେଇଛି?
1: ହଁ ଆଜ୍ଞା, ଆମର ଭବାନୀପାଟଣାରେ ତ ଆଜ୍ଞା ଦୁଇ ତିନିଟା ଜାଗାରେ ହଉଛି ଆଜ୍ଞା।
0: ଆଚ୍ଛା ଆଚ୍ଛା,
1: ହଁ ଆଜ୍ଞା।
0: ତ ଜଗନ୍ନାଥପୁରରେ ସ୍ପେଶିଆଲ କ'ଣ ଆପଣଙ୍କ ଗାଁରେ ବି ପାଳନ କରାଯାଏ କି?
1: ନାଇଁ ଆଜ୍ଞା, ଆମ ଗାଁରେ ହୁଏନି ଆଜ୍ଞା, ଭବାନୀପାଟଣା ଆଗା ଯାଉ ଆଜ୍ଞା, 3 କିଲୋମିଟର ଆମ ଗାଁରୁ।
0: ଆଚ୍ଛା ଆଚ୍ଛା, ତ ରଥଯାତ୍ରାରେ କେମିତି ଭିଡ଼ ଭାଡ଼ କେମିତି ଜମିଥିଲା ସେଠି?
1: ଭିଡ଼ ତ ବହୁତ ଆଜ୍ଞା,
0: ବର୍ଷା ବି ତ ବହୁତ ଚାଲିଥିବ ସେଦିନ?
1: ହଁ ବର୍ଷା ତ ଆଜ୍ଞା ଏଇନେ ଛାଡ଼ିଗଲା ଆଜ୍ଞା 4:30 ଯେ ଗହଳି ଟିକେ ହେଲେ ଆଜ୍ଞା, ଆଉ ତାପରେ ଫେର ଆଉ ବର୍ଷା ହେଇଗଲା ଆଜ୍ଞା।
0: ଯାହା ବି ହଉ, ଆଚ୍ଛା କୁହନ୍ତୁ, ଆଜି କାର୍ଯ୍ୟକ୍ରମରେ କୋଉ ଗୀତଟା ଆପଣଙ୍କ ମନ ପସନ୍ଦର ଗୀତ ଶୁଣିବ?
1: ସୂର୍ୟା ଫିଲ୍ମର ଟା ଶୁଣେଇ ଦେବେ ଆଜ୍ଞା।
0: ଆଚ୍ଛା, କୋଉ ଗୀତ?
1: ପ୍ୟାର କା ହେ ବନାୟା ରାମ ନେ, କୋଇ ଆଏ ମେରା ଦିଲ ଧାମ ନେ, ଓ କୋଇ ଆଏ ମେରା ଦିଲ ଧାମ ନେ।
0: ଠିକ ଅଛି ଆଜ୍ଞା, ଆପଣଙ୍କ ମନ ପସନ୍ଦର ଏ ଗୀତଟା ଶୁଣି ନେବା। ଏ ଗୀତଟା କାହାକୁ ଡେଡିକେଟ୍ କରିବାକୁ ଚାହୁଁଛନ୍ତି ଆପଣ?
1: ପ୍ରଥମେ ତ ଆପଣଙ୍କୁ, ତାପରେ ଆମର ମନୋଜ ପଟେଲ, କ୍ଷମା ସାଗର ସାହୁ, ସେମାଞ୍ଚଳ ସବର, ପଙ୍କଜ ମିଶ୍ର, ମୁନା ପଣ୍ଡା, କରମ ସାନି ସାହୁ, ନାଗୁ ପାତ୍ର, ସବଲ କୁମାର ସାହୁ, ଜୟ ସୀତାରାମ, ମୁରଲୀ ମେହର, ଆଉ ଆମର ଲୋକନାଥ ସାହୁ, ଲୋକନାଥ ପ୍ରଧାନ, ରାଧାକାନ୍ତ ଭୋଇ, ଆଉ ଆମର ଅନେକ ଶ୍ରୋତାଙ୍କୁ ପଡ଼ୁନି ଆଜ୍ଞା, ସମସ୍ତଙ୍କୁ। ଆଉ
0: ଯାହା ବି ହଉ, ଏ ସବୁ ଶ୍ରୋତା ବନ୍ଧୁମାନଙ୍କୁ ଆପଣଙ୍କ ତରଫରୁ ଏ ଗୀତଟାଇ ଆମେମାନେ ଚଲେଇ ଦେବୁ। ଠିକ ଅଛି,
1: ଧନ୍ୟବାଦ ଆଜ୍ଞା, ରହିଲି, ନମସ୍କାର, ଜୟ ଜଗନ୍ନାଥ,
0: ନମସ୍କାର।

0: ଏ ସୁନ୍ଦର ଗୀତ ସହିତ ଆସନ୍ତୁ, ପରବର୍ତ୍ତୀ କଲ୍ଟି ନେବା। ହ୍ୟାଲୋ,
1: ଆଜ୍ଞା ନମସ୍କାର।
0: ନମସ୍କାର, କିଏ କହୁଥିଲେ, କୋଉଠୁ କହୁଥିଲେ?
1: ନାଗୁପାତର କହୁଛି, ଗ୍ରାମ ସାନ୍ତଗରିଗୁଡ଼ା ଜିଲ୍ଲା କଳାହାଣ୍ଡିରୁ।
0: ଓହୋ, କଳାହାଣ୍ଡିରୁ କହୁଥିଲେ, କେମିତି ଅଛନ୍ତି ଆଜ୍ଞା?
1: ହଁ, ମୁଁ ତ ବଢିଆ ଅଛେ ଆଜ୍ଞା, ଆପଣ ମତେ କେନ୍ତା ଅଛନ୍?
0: ଏକଦମ ବଢିଆ ଆଜ୍ଞା, ମା ସମଲେଇର ଆଶୀର୍ବାଦରେ, ମା ମାଣିକେଶ୍ୱରୀର ଆଶୀର୍ବାଦ ନୁ ବହୁତ ବଢିଆ ଅଛୁ। ଆଉ ରଥଯାତ୍ରା କେନ୍ତା କେନ୍ତା ଚାଲିଥିଲା ଆପଣଙ୍କର ଏଟା?
1: ରଥଯାତ୍ରା ତ ଚାଲିଥିଲା, ସବୁଆଡେ ହଉଥିଲା, ଆମର ଚାରିଆଡେ ଯେନ ଆଡେ ଦେଖବେ ରଥଯାତ୍ରା ହଉଥିଲା। ହେଲେ ସବୁ ମେନ୍ ସବୁ କଥା ଠିକ ନହେଲେ ବର୍ଷାଟା ଘରୁ ବହରେ ନେଇ ଦେଲା।
0: ହଁ ହଁ, ବହୁତ ଜୋରଦାର ବର୍ଷା ହେଇଗଲା ନି?
1: ହଁ, ଏନ୍ତା ବର୍ଷା ହେଲା ଯେ ସକାଳୁ ବର୍ଷା ହେଲା ଯେ ଛାଡ଼ବାର ନାଁ ନେଇ ଧରଲା, ଖାଲି 3-4 ବଜେ ଟିକେ ଛାଡ଼ଲା, ବାକି ଫେର ପଲେଇ ଆସଲା, 5:30 କେ ଫେର ବର୍ଷା ପଲେଇ ଆସଲା।
0: ତ ପୁରା ରଥଯାତ୍ରାଟା ପୁରା ମାଡ଼ି ହେଇଗଲା ବୁନୁନ୍?
1: ହଁ, ପୁରା ଏଇଟା ଘଣ୍ଟା କରିଦେଲା, ବାକି ଯାତ୍ରା ବି ବହୁତ ଭିଡ଼ ହେଇଥିଲେ, ତେରସିଙ୍ଗା ଯାଇଥିଲୁ ଯେ ବହୁତ ଭିଡ଼ ଥିଲେ ଯାତ୍ରାରେ।
0: ମାନେ ସେନ ତିନିଟା ରଥ ଆସି ଗୋଟେ ରଥ ନୁ ଏକା ତିନି ବିଗ୍ରହ ଚାଷନ?
1: ନାଇଁ ନାଇଁ, ଗୋଟେ ରଥ ଆମର କର୍ଲା ମୁଣ୍ଡାରେ ତିନିଟା ରଥ ଆସି,
0: କର୍ଲା ମୁଣ୍ଡା ଦେଶି ନି? ଆଉ ଘରେ ସବୁ କିଏ କିଏ ଅଛନ୍?
1: ଆଉ ଆମର ଏଟା ଏଇ ସୁଭଦ୍ରା ରଥକେ ଲେଡିସ୍ ମାନେ ତାକେ ରଥ ଟାନସନ୍।
0: ଓହୋ, ଖାଲି ମାନେ ମହିଳାମାନେ ସୁଭଦ୍ରାଙ୍କ ରଥ ଟାନସନ୍, ବହୁତ ସୁନ୍ଦର କଥା ଏଟା। ଆଚ୍ଛା, ଆଉ ଘରେ କିଏ କିଏ ଅଛନ୍ ଆଜ୍ଞା?
1: ଘରେ ଅଛନ୍ ବାପା, ବାପା ଅଛନ୍, ତାପରେ ଆମର 2 ଛୁଆ ଅଛନ୍, ଆଉ ଆମର ମେସେଜ ଅଛନ୍। ଆଉ
0: ଆଚ୍ଛା, ଆଜି କିନ୍ ଗୀତଟା ଶୁଣମା?
1: ଆଜି ଗୀତ ଶୁଣମା ଆଇ ମିଲନ କେ ରାତ ଫିଲ୍ମର ସାବନ କା ମହିନା।
0: ସାବନ କା ମହିନା, ଚାଲୁନ ଏ ଗୀତ କେ
1: ଗୀତ ଡେଡିକେଟ ଗୀତ ଟିକେ ଡେଡିକେଟ କରମା ଆଜ୍ଞା।
0: ବିଲକୁଲ କହୁନ, ତାଙ୍କର ନାଁ ମାନେ କାହାକେ ଡେଡିକେଟ କରବେ? ଲେ
1: ପ୍ରଥମେ ତ ଆପଣଙ୍କୁ
0: ଆଜ୍ଞା ଧନ୍ୟବାଦ।
1: ଆମର ଶ୍ରୋତା ମନେ ହେଲେ ଗୀତରସେନ ସବର, ସୀମାଞ୍ଚଳ ସବର, ମନୋଜ ପଟେଲ, କ୍ଷମା ସାଗର ସାହୁ, ନୀଲାକାର ରମଣା, ଭୂର୍ଷଭ ଗହୀର, କରମ ସାନି ସାହୁ, ସୁବଲ ସାହୁ, ଲୋକନାଥ ସାହୁ, ଲୋକନାଥ ପ୍ରଧାନ, ରାଧାକାନ୍ତ ଭୋଇ, ଗୋବିନ୍ଦ ମେହେର, ରବୀନ୍ଦ୍ର ମେହେର, ନାରାୟଣ ମେହେର, ମୁରଲୀ ମେହେର, ତାପରେ ଆମର ହେଲେ ଆନନ୍ଦ ମେହେର, ଯଶବନ୍ତ ପାଇକ, ହରେଶ ବରୁଆ, ଧର ଗୋବିନ୍ଦ ମିଶ୍ର, ପରମାନନ୍ଦ କିଷାନ, ପଞ୍ଚାନନ ପଞ୍ଚବିହାର, ଆଉ ଯେତେ ବି ଆମର ରେଡ଼ିଓ
0: ଯାହା ବି ହଉ, ଏସବୁ ଶ୍ରୋତା ବନ୍ଧୁମାନଙ୍କୁ ନେଇକରି ଚାଲନ୍, ଆପଣଙ୍କର ମନ ପସନ୍ଦର ଗୀତଟା ଶୁଣମା।
1: ଠିକ୍ ଅଛି ଆଜ୍ଞା, ରହୁଛେ, ନମସ୍କାର।
0: ନମସ୍କାର।

ଏହି ସୁନ୍ଦର ଗୀତ ସହିତ ଏଇଠି ଶେଷ କରୁଛୁ ହିନ୍ଦୀ କଥା ଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଅନୁରୋଧ। ଆଜି କାର୍ଯ୍ୟକ୍ରମ ଉପସ୍ଥାପନ ଦାୟିତ୍ୱରେ ଥିଲି ମୁଁ ଅବିନାଶ ମହାପାତ୍ର। ବୈଷୟିକ ସହାୟତା ସତ୍ୟରଞ୍ଜନ ପଣ୍ଡା ଏବଂ ଅଶୋକ କୁମାର ପଣ୍ଡା।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଶ୍ରୋତାବନ୍ଧୁ, ସମୟ ସନ୍ଧ୍ୟା 5ଟା ହେବାକୁ ଯାଉଛି। କିଛି ସମୟ ମଧ୍ୟରେ ଶୁଣିପାରିବେ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ମୁଖିଆ ଖବର ସଙ୍ଗେ ମୁଇଁ ସମ୍ପା ରାୟ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଇବା କାଲିଠାନୁ ଯିବେ ମାଲଡୋଭା, ଉତ୍ତର ମାସିଡୋନିଆ ଆଉ ରୋମାନିଆ। ନୂଆଦିଲ୍ଲୀଠାରେ ଅଖିଳ ଭାରତୀୟ ଆୟୁର୍ବେଦ ସଂସ୍ଥାନ ତରଫରୁ ଆୟୋଜିତ ତିନିଦିନିଆ ଆନ୍ତର୍ଜାତିକ ସମ୍ମିଳନୀ ସୁଶ୍ରୁତମ 2026 ଗବେଷଣା ଆଉ ନବସୃଜନ ସହଯୋଗକେ ଅତକା ବରକସ କରବା ଲକ୍ଷ୍ୟଥି ଅଖିଳ ଭାରତୀୟ ଆୟୁର୍ବେଦ ସଂସ୍ଥାନ ଆଉ ଆଇଆଇଟି ଦିଲ୍ଲୀ ଭିତରେ ବୁଝାମଣା ପତ୍ରକେ 5 ବର୍ଷ ଲାଗି କରାଯାଇଛେ ନବୀକରଣ। ସଂସଦର ଆଇବା ମୌସୁମୀ ଅଧିବେଶନ ଆଗନୁ ଆଇବାକାଲି ଅନୁଷ୍ଠିତ ହେବାକେ ଯାଉଛେ ସର୍ବଦଳୀୟ ବୈଠକ। ଆନ୍ଧ୍ରପ୍ରଦେଶର ଶ୍ରୀହରି କୋଟାନୁ ଘରୋଇ ଭାବେ ବିକଶିତ ଦେଶର ପହିଲା ମହାକାଶ ପ୍ରକ୍ଷେପଣ ଯାନ ବିକ୍ରମ 1ର ହେଲା ସଫଲ ପରୀକ୍ଷଣ। ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଜଣାଲେ ଶୁଭେଚ୍ଛା। ଶ୍ରୀକ୍ଷେତ୍ର ପୁରୀଠାରେ ରଥେ ବସିଥିବାର ଚତୁର୍ଦ୍ଧା ମୂର୍ତ୍ତିଙ୍କର ଆଜି ଅନୁଷ୍ଠିତ ହେବାକେ ଯାଉଛି ଆଡ଼ପ ମଣ୍ଡପ ବିଜେନୀତି। ଆଇବାକାଲିଠାନୁ ଜନମବେଦିତି ଭକ୍ତମାନଙ୍କୁ ମହାପ୍ରଭୁମାନେ ଦେବେ ଦର୍ଶନ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଣିଙ୍କର ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ଗର୍ଭଗୃହ ନାଟ ମଣ୍ଡପ ଭୋଗ ମଣ୍ଡପର ସଂରକ୍ଷଣ ଆଉ ମରାମତି କାମ ବାବଦେ ଗୁରୁତ୍ୱପୂର୍ଣ୍ଣ ବୈଠକଟି ହେଲା ଆଲୋଚନା। ରାଜ୍ୟରେ ଥିବାର ସ୍ନାତକ ମହାବିଦ୍ୟାଳୟମାନଙ୍କେ ନାଁ ଲେଖା ଲାଗି ଆଇବା 20 ତାରିଖ ସୋମବାର ଦିନ ବାହାରିବା 2 ନମ୍ବର ଖେପ ମେଧା ତାଲିକା। ଚଳିତ ମାସ 29 ତାରିଖ ବାହାରିବା 3 ନମ୍ବର ଆଉ ଶେଷ ଖେପ ମେଧା ତାଲିକା। ରାଜ୍ୟର ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କ ଲାଗି କାମ କରୁଥିବା ସ୍ୱତନ୍ତ୍ର ବିଦ୍ୟାଳୟମାନଙ୍କର ସୁପରିଚାଳନା ଲାଗି ରାଜ୍ୟ ସରକାର ଭିନ୍ ଭିନ୍ ସ୍ୱେଚ୍ଛାସେବୀ ସଂସ୍ଥା ତରଫରୁ ପରିଚାଳିତ ବିଦ୍ୟାଳୟମାନଙ୍କର ସର୍ଭେ କରବାର ଲାଗି ଦେଇଛନ୍ ନିର୍ଦ୍ଦେଶ। ନୂଆପଡ଼ା ଜିଲ୍ଲା ପୁଲିସ୍ ତରଫରୁ ମିଶନ ଫିଟ୍ ନୂଆପଡ଼ା ସୁସ୍ଥ ଆଉ ନିଶାମୁକ୍ତ ସମାଜ ଗଠନ ଲାଗି ୱାକାଥନ୍ ଆଜି ହେଲା ଆୟୋଜିତ। ଜାପାନ ଓପନ୍ ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ଚୀନ୍ର ଚେ ୟୁଫେଇଙ୍କୁ ହରେଇକରି ଫାଇନାଲ ପର୍ଯ୍ୟାୟକେ ପହଞ୍ଚିଲେ ପିଭି ସିନ୍ଧୁ। ଆଇବାକାଲି ଫାଇନାଲ ମ୍ୟାଚ୍ଟି ପିଭି ସିନ୍ଧୁ ଭେଟିବେ ଜାପାନର ଅକାନେ ୟାମାରୁଚିଙ୍କୁ। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆଇବା 24 ଘଣ୍ଟା ଭିତରେ 6ଟା ଜିଲ୍ଲାନ ଜବର ବର୍ଷା ହେବାର ସତର୍କ ସୂଚନା ଜାରି। ଏସିନିର ମୁଖ୍ୟ ଖବର ଶେଷ ହେଲା। ଇତାର ପରର ମୁଖ୍ୟ ଖବର ଶୁଣିପାରିବେ ସଞ୍ଜର 6:05।
0: ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ଲୋକଗୀତର କାର୍ଯ୍ୟକ୍ରମ। ଆଜି ଏଥିରେ ଶୁଣନ୍ତୁ ଭାଗବତ ମେଳା, ପରିବେଷଣ କରିଛନ୍ତି ବୁଦ୍ଧୁରାମ ଗଡ୍ଡିଆ ଓ ତାଙ୍କ ସାଥୀ।

ଲୋକଗୀତା କାର୍ଯ୍ୟକ୍ରମରେ ଶୁଣିଲେ ଭାଗବତ ମେଳା ପରିବେଷଣ କଲେ ବୋଧରାମ ଗଡ୍ଡିଆ ଓ ସାଥୀ। ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛି ଯୁବବର୍ଗଙ୍କ ପାଇଁ କାର୍ଯ୍ୟକ୍ରମ ଯୁବବାଣୀ।

ପରମ୍ପରା ଆମକୁ ସମାନତାର ଶିକ୍ଷା ଦିଏ। ଏଠାରେ ରାଜା, ସାଧାରଣ ଲୋକ, ଧନୀ ଓ ଦରିଦ୍ର ସମସ୍ତେ ଏକାଠି ବସି ପ୍ରସାଦ ଗ୍ରହଣ କରନ୍ତି। ଏହା କେବଳ ଖାଦ୍ୟ ନୁହେଁ, ଏହା ଭାଇଚାରା, ଐକ୍ୟ ଓ ମାନବତାର ପ୍ରତୀକ। ଆଜିର ଯୁବପିଢ଼ି ପାଇଁ କାଳିଆ ଠାକୁରଙ୍କ ଶିକ୍ଷା ଅତ୍ୟନ୍ତ ପ୍ରାସଙ୍ଗିକ। ଜୀବନର ସଫଳତା ସହ ନମ୍ରତା, ଜ୍ଞାନ ସହ ମାନବିକତା ଏବଂ ଧର୍ମ ସହ ସହିଷ୍ଣୁତାର ସମନ୍ୱୟ ହିଁ ପ୍ରକୃତ ଜୀବନର ପରିଚୟ। ଯଦି ଆମେ ଏହି ମୂଲ୍ୟବୋଧକୁ ଆପଣେଇବା, ତେବେ ଆମ ସମାଜ ଅଧିକ ସୁନ୍ଦର, ସୁସ୍ଥ ଓ ସମୃଦ୍ଧ ହେବ। ତାହେଲେ ଶ୍ରୋତାବନ୍ଧୁ, ଆସନ୍ତୁ ଆଉ ଏକ ଗୀତ ଶୁଣିବା। କଣ୍ଠ ଦେଇଛନ୍ତି କୁଲଦୀପ ପଟ୍ଟନାୟକ, ଗୀତ ରଚନା କରିଛନ୍ତି ଭକ୍ତ ଶାଳବେଗ।

0: ସ୍ୱାଇଁ ଆୟୁଷ୍ମାନ ଭାରତ କାର୍ଡ଼ରେ ମିଳିବା କ୍ୟାନ୍ସର ଚିକିତ୍ସା ସୁବିଧା ଆଉ କ୍ୟାନ୍ସର ଚିକିତ୍ସା ବାବଦ ଖର୍ଚ୍ଚା ରାଜ୍ୟ ପାଣ୍ଠିନୁ ବହନ କରାଯିବା ସୂଚନା ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ସୁବର୍ଣ୍ଣପୁରଠାରେ କେନ୍ଦ୍ର ସରକାରଙ୍କର 12 ବର୍ଷର ପୂର୍ତ୍ତି ଆଉ ରାଜ୍ୟ ସରକାରଙ୍କର 2 ବର୍ଷର ଉପଲବ୍ଧି ଅବସରରେ ଗୋଟିଏ ସମ୍ବର୍ଦ୍ଧନା ସମାରୋହ ହୋଇଛି ଅନୁଷ୍ଠିତ। ବୌଦ୍ଧ ଜିଲ୍ଲାପାଳଙ୍କର ସଦ୍ଭାବନା ସଭାଗୃହଠାରେ ସହକାରୀ ନିର୍ବାଚନ ପଞ୍ଜୀକରଣ ଅଧିକାରୀ ସହାୟକ ଅଧିକାରୀ ଆଉ ବୈଷୟିକ କର୍ମଚାରୀମାନଙ୍କର ପୋଷ୍ଟ ଡ୍ରାଫ୍ଟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ହୋଇଛି ଆୟୋଜିତ। ଏସିନିର ମୁଖ୍ୟ ଖବର ଶେଷ ହେଲା, ଇତାର ପରର ମୁଖ୍ୟ ଖବର ଶୁଣିପାରିବେ ରାତି 8 ବଜେ।
1: ଶ୍ରୋତାବନ୍ଧୁ ଶୁଣୁଥିଲେ ସମ୍ବଲପୁରୀ ମୁଖ୍ୟ ସମ୍ବାଦ ଆକାଶବାଣୀ ସମ୍ବଲପୁର। ଏଥର ଶୁଣନ୍ତୁ ଚଳିତ ଅଧିବେଶନରେ ଆଗକୁ ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କୀୟ ସୂଚନା।

ସନ୍ଧ୍ୟା 6:10ରେ ଶୁଣିପାରିବେ ବେତାର ଧାରାବାହିକ ଉଲଗୁଲାନ୍‌ର ଦ୍ୱିତୀୟ ଭାଗ। ଆଲେଖ୍ୟ ଡକ୍ଟର ଦ୍ୱାରିକାନାଥ ନାୟକ, ନିର୍ଦ୍ଦେଶନା ପଞ୍ଚାନନ ମିଶ୍ର, ପ୍ରଯୋଜନା ପଦ୍ମଲୋଚନ ଦାସ, ସଙ୍ଗୀତ ପ୍ରଫୁଲ୍ଲ କୁମାର ମିତ୍ର। ରାତି 7:02ରେ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ, ଜିଲ୍ଲା ହାଲଚାଲ। ରାତି 7:25 ସମୟରେ ରାତି 7:30ରେ ପ୍ରାୟୋଜିତ କାର୍ଯ୍ୟକ୍ରମ ବନାନୀ ରିଲେ କରି ପ୍ରସାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 8:02 ସମୟରେ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ, କଣ୍ଠଶିଳ୍ପୀ ବିରାଜଲକ୍ଷ୍ମୀ ପଣ୍ଡା, ସଂଗ୍ରାମ କେଶରୀପତି ଓ ରାଜଲକ୍ଷ୍ମୀ କବି। ରାତି 8:15ରେ ଆପଣଙ୍କ ଚିଠି ପାଇଛୁ କାର୍ଯ୍ୟକ୍ରମର ପୁନଃ ପ୍ରସାରଣ। ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ ରାତି 8:30 ସମୟରେ, ଏଥିରେ ଶୁଣିପାରିବେ ବୀଣା ବାଦନ, ପରିବେଷଣ ଆର୍.କେ. ସୂର୍ଯ୍ୟନାରାୟଣ। ସ୍ପଟ୍ଲାଇଟ୍ ରାତି 9:15 ସମୟରେ, ରାତି 9:30ରେ ଅଖିଳ ଭାରତୀୟ ହିନ୍ଦୀ କଥା ଚଳଚ୍ଚିତ୍ର ପତ୍ରିକା କାର୍ଯ୍ୟକ୍ରମ, ଉଭୟ କାର୍ଯ୍ୟକ୍ରମ ରିଲେ କରି ପ୍ରସାର କରିବ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଶୁଣିପାରିବେ ଗୀତିନାଟ୍ୟ ବାଲି ରଥେ ବିଜେ ଶ୍ରୀଜଗନ୍ନାଥ ରାତି 10:00 ସମୟରେ, ରଚନା ଶରତ ଚନ୍ଦ୍ର ମଳିଆ, ପ୍ରଯୋଜନା ସୁମିତ୍ର ମହାପାତ୍ର, ସଙ୍ଗୀତ ପ୍ରଫୁଲ୍ଲ ଚନ୍ଦ୍ର ବେହେରା।

ଶ୍ରୋତାବନ୍ଧୁ ଶୁଣୁଥିଲେ କାର୍ଯ୍ୟକ୍ରମ ସୂଚନା ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ ବେତାର ଧାରାବାହିକ ଓଲଗୁଲନର ଦ୍ୱିତୀୟ ଭାଗ ଆଲେଖ୍ୟ ଡକ୍ଟର ଦ୍ୱାରିକାନାଥ ନାୟକ ନିର୍ଦ୍ଦେଶନା ପଞ୍ଚାନନ ମିଶ୍ର ପ୍ରଯୋଜନା ପଦ୍ମଲୋଚନ ଦାସ ସଙ୍ଗୀତ ପ୍ରଫୁଲ୍ଲ କୁମାର ମିତ୍ର

0: ଏବଂ ଦଳବଳ ସହିତ ରାମପୁର ଆକ୍ରମଣ କରିଥିଲେ। ଭ୍ରାତା ଉଦନ୍ତ ସାଏ ଏବଂ ପିତୃବ୍ୟ ବଳରାମ ସିଂ ଏହି ଆକ୍ରମଣର ନେତୃତ୍ୱ ନେଇଥିଲେ। ଏଭଳି ବିଦ୍ରୋହାତ୍ମକ କାର୍ଯ୍ୟ ପାଇଁ ଉଦନ୍ତ ସାଏ ଏବଂ ବଳରାମ ସିଂଙ୍କ ସହିତ ସୁରେନ୍ଦ୍ର ସାଏଙ୍କୁ ମଧ୍ୟ ବନ୍ଦୀ କରାଯାଇ ହଜାରିବାଗ ଜେଲ୍ ପଠାଇ ଦିଆଗଲା। ସମ୍ବଲପୁରର ଆଦିବାସୀ ତଥା ଗଣ୍ଡ ସମ୍ପ୍ରଦାୟଙ୍କର ବିପୁଳ ସମର୍ଥନ ହାସଲ କରିପାରିଥିବା ସୁରେନ୍ଦ୍ର ସାଏଙ୍କ ଲୋକପ୍ରିୟତାକୁ ଭୟ କରି ନାରାୟଣ ସିଂଙ୍କ ଅଭିଯୋଗ କ୍ରମେ ତିନିଜଣ ବିପ୍ଳବୀଙ୍କ କାରାବାସର ମିଆଦ ଅନ୍ୟାୟ ଭାବରେ ଆଜୀବନ ଦଣ୍ଡରେ ପରିଣତ କରାଯାଇଥିଲା। ହଜାରିବାଗ ଜେଲ୍ରେ ସାରା ଦେଶର ବହୁ ବନ୍ଦୀ ସ୍ୱାଧୀନତା ସଂଗ୍ରାମୀମାନଙ୍କ ସଂସ୍ପର୍ଶରେ ଆସିବା ପରେ ସୁରେନ୍ଦ୍ର ସାଏଙ୍କ ମନ ମଧ୍ୟରେ ଦେଶଭକ୍ତି ଜାଗ୍ରତ ହେଲା। ସେ କାରାଗାରରୁ ମୁକ୍ତିର ସ୍ୱପ୍ନ ଦେଖିଥିଲେ। ମାତୃଭୂମି ସମ୍ବଲପୁରକୁ ଫେରି ପୁନରାୟ ଇଂରେଜମାନଙ୍କ ବିରୁଦ୍ଧରେ ସଂଗ୍ରାମ କରିବାର ଅଦମ୍ୟ ଇଚ୍ଛା ଜାଗ୍ରତ ହୋଇଥିଲା ତାଙ୍କର। ରକ୍ତେ ରକ୍ତେ ବହୁଥିଲା ବିପ୍ଳବର ଉଷ୍ମତା, କର୍ଣ୍ଣେ କର୍ଣ୍ଣେ ଶୁଭୁଥିଲା ରଣଦୁନ୍ଦୁଭୀର ନେନାଦ। 1840-1857 ଦୀର୍ଘ 17 ବର୍ଷ କାଳ କାରାଦଣ୍ଡ ଭୋଗ କରି ସେହି ବର୍ଷ ଜୁଲାଇ 31 ତାରିଖରେ ସିପାହୀ ବିଦ୍ରୋହରେ ଯୋଗଦେଇ ହଜାରିବାଗ ଜେଲ୍ ପ୍ରାଚୀର ଭାଙ୍ଗି ବିଦ୍ରୋହୀମାନଙ୍କୁ ମୁକ୍ତ କଲା ବେଳକୁ ଅବଶ୍ୟ ପିତୃବ୍ୟ ବଳରାମ ସିଂଙ୍କର ଦେହାନ୍ତ ଘଟିସାରିଥିଲା। ବଳରାମ ସିଂଙ୍କର ଦେହାନ୍ତ ଘଟଣା ସୁରେନ୍ଦ୍ର ସାଏଙ୍କୁ ଏଭଳି ବ୍ୟଥିତ କରିଥିଲା ଯେ ଯାହା ହଜାରିବାଗ ଜେଲ୍ରୁ ମୁକ୍ତି ପାଇବାର ସମସ୍ତ ଉନ୍ମାଦନାକୁ ଭାଙ୍ଗି ଚୋରବାର କରିଦେଇଥିଲା।
1: ଉଦନ୍ତ
2: ଦାଦା,
1: ହଜାରିବାଗ ଜେଲ୍ ପ୍ରାଚୀର ଭାଙ୍ଗିଗଲା, ବିଦ୍ରୋହୀମାନଙ୍କ ସହିତ ଆମେ ବି ମୁକୁଳି ଗଲେ। ହେଲେ ବଳରାମ କାକା ଅସମୟରେ ଆମକୁ ଛାଡ଼ି ଚାଲିଗଲେ। ମୁଁ ତ ଭାବିପାରୁନାହିଁ ଉଦନ୍ତ, ଏବେ ଆମେ କରିବା କ'ଣ, କୋଉଠିକି ଯିବା?
2: ହଁ କାକା ଥିଲେ, ସଂଗ୍ରାମକୁ ଜୋରଦାର କରିବାର ପ୍ରେରଣା ମିଳୁଥିଲା ତାଙ୍କଠାରୁ। ଶତ୍ରୁପକ୍ଷଙ୍କୁ ଅତର୍କିତ ଆକ୍ରମଣ କରିବାର ଉପାୟ ମିଳିଥିଲା, ବୁଦ୍ଧି ମିଳୁଥିଲା। କିଏ ଛାଡ଼ିଥିଲା କାରାଦଣ୍ଡ ଭୋଗ ଭୋଗ ସେ ଆମକୁ ଛାଡ଼ି ଚାଲିଯିବେ ବୋଲି?
1: ମୁଁ ତ ଚିନ୍ତା କରିପାରୁନାହିଁ, ବଳରାମ କାକାଙ୍କ ଅନୁପସ୍ଥିତିରେ ଆମେ ଦୁର୍ଦ୍ଦର୍ଶ ଇଂରେଜ ବାହିନୀଙ୍କ ସହିତ ଲଢ଼ି ପାରିବା ନା ନାହିଁ। ବଳରାମ କାକା ତ ଖାଲି ଆମର ପିତୃବ୍ୟ ନଥିଲେ, ସେ ଥିଲେ ଆମ ଉଲଗୁଲାନର ଉତ୍ସ। ଉଦନ୍ତ
2: ଦାଦା,
1: ମୋର ଛାତି ଫାଟି ଯାଉଛି ରେ ଭାଇ। ତାଙ୍କ ସ୍ୱର୍ଗବାସ ହେବା ଅଘଟଣକୁ କେଜାଣି କାହିଁକି ମୁଁ ମୋଟେ ବରଦାସ୍ତ କରିପାରୁନି। କିଛି ଦୋଷ ନଥିଲା ତାଙ୍କର, ରାମପୁର ଆକ୍ରମଣ ବେଳେ ସେ ତ ଆମ ସହିତ ଯାଇ ହିଁ ନଥିଲେ। ହତ୍ୟା ଲୁଣ୍ଠନ ଆଦି ମିଥ୍ୟା ଦୋଷାରୋପ କରି ତାଙ୍କୁ ଆଜୀବନ କାରାଦଣ୍ଡ ଆଦେଶ ହୋଇଗଲା।
2: ହଁ, ନାରାୟଣ ସିଂ କଣ ସତରେ ସମ୍ବଲପୁରର ରାଜା? ସେ ଇଂରେଜ ସରକାରର ହାତ ବାରିଶି ସାଜିଛି। ସେ ଉଠ କହିଲେ ଉଠୁଛି, ଆଉ ବସ କହିଲେ ବସୁଛି। କ୍ଷମତା, କେବଳ କ୍ଷମତାକୁ ଜାବୁଡ଼ି ଧରିବା ପାଇଁ ଆମକୁ ଚିରଦିନ ପାଇଁ ତା ପଥରୁ ପରିଷ୍କାର କରିଦେବା ଥିଲା ତା ଚକ୍ରାନ୍ତ। ଆଉ ସେ ଚକ୍ରାନ୍ତର ପ୍ରଥମ ଶିକାର ହୋଇଗଲେ ବଳରାମ କାକା।
1: ଶୁଣୁଛି ଧ୍ରୁବ ଆଉ ବାକି ଭାଇମାନଙ୍କୁ ମଧ୍ୟ ବନ୍ଦୀ କରିବାର ଷଡ଼ଯନ୍ତ୍ର କରୁଥିଲା। ସମ୍ବଲପୁର ରାଜସିଂହାସନ ଅଧିକାର କରିବାର ଯାହାର କ୍ଷମତା ନାହିଁ, ବଳ ନାହିଁ, ରାଜକୀୟ ଠାଣି ନାହିଁ, ନିଜ ବୁଦ୍ଧିରେ ଯେ ନିଜକୁ ପରିଚାଳିତ କରିପାରେ ନାହିଁ, ତାକୁ ପୁଣି ମୁଁ ରାଜା ବୋଲି ମାନିଥାନ୍ତି କିପରି? ତୁ ହେଲେ କହ ଭାଇ, ବ୍ରିଟିଶ ସରକାରର ଗୋଟିଏ କ୍ରୀଡ଼ପୁତ୍ତଳିକା ତା ସହିତ ମୁଁ କ'ଣ ସାଲିସ କରିଥାନ୍ତି? ଲୋକେ ମୋତେ ଧିକ୍କାର କରିନଥାନ୍ତେ?
2: ଦୀର୍ଘ 17 ବର୍ଷ ହୋଇଗଲା ଦାଦା, ମା ମାଟିର କୌଣସି ସମ୍ବାଦ ମିଳିପାରିଲା ନାହିଁ। ଲୋକଙ୍କ ମୁହଁରୁ ଯାହା ଶୁଣିବାକୁ ମିଳୁଛି, ନାରାୟଣ ସିଂର ମୃତ୍ୟୁ ହୋଇଗଲା ପରେ ଇଂରେଜ ସରକାର ସମ୍ପୂର୍ଣ୍ଣ ଭାବରେ ସମ୍ବଲପୁରକୁ ନିଜ ଦଖଲକୁ ନେଇସାରିଲାଣି। ନାରାୟଣ ସିଂ ରାଜା ଥିଲାବେଳେ ସମ୍ବଲପୁରର ଶାସନ ହୋଗୁଳା ହୋଇଯିବାରୁ ସମଗ୍ର ଅଞ୍ଚଳରେ ଗଣ୍ମାରୁ ବିଦ୍ରୋହ ବ୍ୟାପି ଯାଇଥିଲା। ଆମର ଅନୁପସ୍ଥିତିର ସୁଯୋଗ ନେଇ ଆମରି ନାଁରେ ଚୋର ଡକାୟତ ଦଳ ଗାଁ ଗାଁ ଲୁଟ୍ପାଟ କରିନେଇଥିଲେ। ସମଗ୍ର ସମ୍ବଲପୁର ରାଜ୍ୟରେ ଅରାଜକତା ବ୍ୟାପି ଯାଇଥିଲା। ଇଂରେଜ ସମ୍ବଲପୁରକୁ ସମ୍ପୂର୍ଣ୍ଣ ଦଖଲ କଲାପରେ ଗଣ୍ମାରୁମାନଙ୍କୁ ଜବତ କରିନେଇଛି। ଆଉ ଆମେ ଯେହେତୁ ଯାବଜ୍ଜୀବନ କାରାଗାର ଭୋଗୁଥିଲୁ, ସେହି ସୁଯୋଗରେ ସେହି ଲୋକମାନେ ଯେଉଁମାନେ ଆମକୁ ସମର୍ଥନ କରୁଥିଲେ ସମସ୍ତେ ଭୟଭୀତ ହୋଇଯାଇଥିଲେ।
1: ଏଥିପାଇଁ ଦାୟୀ କେବଳ ନାରାୟଣ ସିଂ। ହଁ ଉଦନ୍ତ, ଏଇ ନାରାୟଣ ସିଂ। ରାଜା ଯେଉଁଠି ଦୁର୍ବଳ, ସେଠି ପ୍ରଜାଏ ସୁଖରେ ରହିବେ।

ସମ୍ବଲପୁର ମହାରାଜା ନାରାୟଣ ସିଂ ନିଜ ଆସନକୁ ସୁଦୃଢ଼ କରିବା ପାଇଁ ବରପାଲି ଜମିଦାର ଏବଂ ଅନ୍ୟ କେତେକ ଜମିଦାର ତଥା ଗୌନ୍ତିଆଙ୍କ ମାଧ୍ୟମରେ ସୁରେନ୍ଦ୍ର ସାଏଙ୍କ ସହିତ ଯୋଗସୂତ୍ର ରଖିବାର ପ୍ରୟାସ କରିଥିଲେ ହେଁ ପ୍ରଚଣ୍ଡ ଲୋକପ୍ରିୟତାର ଅଧିକାରୀ ସୁରେନ୍ଦ୍ର ସାଏ ମହାରାଜାଙ୍କ ସମସ୍ତ ଉଦ୍ୟମକୁ ଅସ୍ୱୀକାର କରିଥିଲେ।

0: କିପରି, ସବୁ ଶେଷ ହେଇଗଲା। ମୋର ଅତି ପ୍ରିୟ ମାତୃଭୂମି କେତେ ସହଜରେ ତାର ମେରୁଦଣ୍ଡ ଦୁର୍ବଳ ହେଇଗଲା କହତ, ଛିନ୍ନ ଛତ୍ର ହେଇଗଲା ମୋର ସ୍ୱପ୍ନ। ଏବେ ଯଦି ମୋର ସମ୍ବଲପୁରକୁ ମୁଁ ପ୍ରତ୍ୟାବର୍ତ୍ତନ କରେ, ମୋ ଲୋକେ ପୁଣି ଏକ ଉଲଗୁଲାନ ପାଇଁ ପ୍ରସ୍ତୁତ ହୋଇପାରିବେ ତ? ବ୍ରିଟିଶ ସରକାରର ଶାସନରେ ଥାଇ ସେମାନେ ସନ୍ତୁଷ୍ଟ କି ନା ଆମକୁ ପ୍ରଥମେ ଜାଣିବାକୁ ପଡ଼ିବ। ସେମାନଙ୍କର ମାନସିକତାକୁ ଆମେ ଲକ୍ଷ୍ୟ କରିବାକୁ ପଡ଼ିବ। ଇଂରେଜମାନଙ୍କ ଦୃଷ୍ଟିରେ ମୁଁ ତ ଜଣେ ପଳାତକ ବନ୍ଦୀ, ମୋତେ ସରକାର ଜଣେ ବିଦ୍ରୋହୀ ଭାବରେ ଘୋଷଣା କରିସାରିଛି।
1: ହଁ, ଆଉ ଆମକୁ ଧରିବା ପାଇଁ ଆମ ନାଁରେ 250 ଟଙ୍କାର ପୁରସ୍କାର ଘୋଷଣା କରାଯାଇଛି। କାଳେ ଆମେ ପୁଣି ଥିଲେ ଆମ ସମର୍ଥକମାନଙ୍କୁ ଏକତ୍ରିତ କରି ସରକାର ବିରୁଦ୍ଧରେ ଲଢ଼େଇ କରିବୁ, ସେଇଥିପାଇଁ ବାହାର ରାଜ୍ୟରୁ ଆହୁରି ଅଧିକ ସିପାହୀ ମଗାଯାଇଛି।
0: ହଁ, ଗୁପ୍ତଚରମାନଙ୍କ ଦ୍ୱାରା ଆମର ଗତିବିଧି ଉପରେ ସରକାର ନିଶ୍ଚୟ କଡ଼ା ନଜର ରଖିଥିବ। ତେଣୁ ଆଉ ଏକ ନୂତନ ବିପ୍ଳବର ଅୟମାରମ୍ଭ ପୂର୍ବରୁ ପରିସ୍ଥିତିକୁ ସମ୍ପୂର୍ଣ୍ଣ ଭାବରେ ବୁଝିବାକୁ ପଡ଼ିବ। ଛୋଟନାଗପୁର, ସିଂଭୂମ, ଗାଙ୍ଗପୁର ଦେଇ ଏହି ଘୋର ଜଙ୍ଗଲ ରାସ୍ତା, ପୁଣି ପ୍ରଚଣ୍ଡ ବର୍ଷାର ମାଡ଼, ଏହି ବର୍ଷା ମାଡ଼ ଖାଇ ଖାଇ ମୁଁ ତ ଅସୁସ୍ଥ ହୋଇପଡ଼ିଲିନି ରେ ବାବୁ।
1: ହଁ ଦାଦା, ତୁମେ ସୁସ୍ଥ ହେଲେ ଯାଇ ପୁଣି ଯାତ୍ରା ଆରମ୍ଭ କରିବା। ଏବେ ତୁମେ ବିଶ୍ରାମ ନେଇଯାଅ, ଆଉ ଏହି ସମୟ ମଧ୍ୟରେ ଲୋକ ସଂଗ୍ରହ କରି ପ୍ରଥମେ ଆମେ ସମ୍ବଲପୁରର ବର୍ତ୍ତମାନ ପରିସ୍ଥିତି ସମ୍ପର୍କରେ କିଛି ତଥ୍ୟ ଜାଣିବାର ଚେଷ୍ଟା କରିବା।
0: ଉଦନ୍ତ
1: ଦାଦା,
0: ଏବେ ମଧ୍ୟ ପ୍ରତିଶୋଧର ବର୍ଣ୍ଣି ମୋର ସମଗ୍ର ଶରୀରକୁ ଜାଳି ପକାଉଛି। ମା ସମରେଶ୍ୱରୀଙ୍କ ମାଟିରେ ଗୋରା ଫୌଜର ପତାକା ଉଡୁଛି। ମୁଁ ବଞ୍ଚି ଥାଉ ଥାଉ ବ୍ରିଟିଶ ସରକାର ସୈନ୍ୟବାହିନୀ ସମ୍ବଲପୁରକୁ ପ୍ରବେଶ କରିପାରୁଛି। ଏସବୁ ମୁଁ ବରଦାସ୍ତ କରିବି କେମିତି? ଲଢ଼େଇ ହେବ, ପୁଣି ଆରମ୍ଭ ହେବ ମା ମାଟିକୁ ସ୍ୱାଧୀନ କରିବାର ସଂଗ୍ରାମ। ସାରା ଦେଶ ଏବେ ମୁକ୍ତିର ଚିତ୍କାରରେ ପ୍ରକମ୍ପିତ। ସମ୍ବଲପୁର ବା ଚୁପ୍ ରହିବ କେମିତି? ବିଶ୍ରାମ ନେବାର ଆଉ ବେଳ ନାହିଁ ଉଦନ୍ତ। ଚାଲ, ଗାଙ୍ଗପୁର ଆଉ ଝାରସୁଗୁଡ଼ାରେ ଥିବା ମୋ ସମର୍ଥକମାନଙ୍କୁ ପୁଣି ଏକତ୍ରିତ କରି ସମ୍ବଲପୁର ଅଭିମୁଖେ ଯାତ୍ରା କରିବା। କିନ୍ତୁ ସାବଧାନ ବାବୁ, କେହି ଯେପରି ଆମର ଗତିବିଧି ସମ୍ପର୍କରେ କୌଣସି ସୁରାଗ ନ ପାଆନ୍ତି।
1: ଧନ୍ୟ ଧନ୍ୟ ତୁମେ ସୁରେନ୍ଦ୍ର ସାଏ, ଜନ୍ମ ମାଟି ପାଇଁ ତୁମର ହୃଦୟର ନୀରବ ଆର୍ତ୍ତନାଦ ଶୁଣି ମୋ ରକ୍ତ ବି ତାତି ଉଠୁଛି। ହଁ, ଆମେ ଲଢ଼େଇ କରିବା ଦାଦା, ନିଶ୍ଚୟ ଲଢ଼େଇ କରିବା। ମା ମାଟିର ମୁକ୍ତି ପାଇଁ ଆମ ଜୀବନର ଶେଷ ରକ୍ତ ବିନ୍ଦୁଥିବା ପର୍ଯ୍ୟନ୍ତ ଆମେ ଲଢ଼ିବା। ହଁ ହଁ, ନିଶ୍ଚୟ ଲଢ଼ିବା।
0: ଏଭଳି ପରିସ୍ଥିତିରେ ଆଗକୁ ଆଉ ବଢ଼ିବା ଉଚିତ ହେବ ନାହିଁ, ବରଂ ଗାଙ୍ଗପୁରଠାରେ କିଛି କାଳ ଅବସ୍ଥାନ କରି ବର୍ଷା ଋତୁ ଅତିକ୍ରାନ୍ତ ହୋଇଗଲେ ପୁଣି ଯାତ୍ରା ଆରମ୍ଭ କରିବା। ତା ସହିତ ସେଠାରେ ଆମେ ଆଉ କିଛି ସମର୍ଥକ ମଧ୍ୟ ସଂଗ୍ରହ କରିବା।
1: ହଁ ଦାଦା,

0: ତାର ଦମନମୂଳକ କାର୍ଯ୍ୟାନୁଷ୍ଠାନରେ ତାଙ୍କ ମେରୁଦଣ୍ଡ ଦୋହଲି ଯାଇଥିବ। ହେଲେ ଆଜିର ଏ ସମାବେଶ ଦେଖି ମୁଁ ଅନୁଭବ କରୁଛି, ଲଢ଼େଇ କରିବା ପାଇଁ ମୋ ଅଞ୍ଚଳର ଅଧିବାସୀ କେବେ ପଛଘୁଞ୍ଚା ଦିଅନ୍ତି ନାହିଁ। ଗୋରା ସରକାରକୁ ଉଚିତ ଜବାବ ଦେବା ପାଇଁ ସେମାନେ ସଦାସର୍ବଦା ପ୍ରସ୍ତୁତ। ଏଇ ଗୋରା ସରକାରର ଦଲାଲମାନେ ମୋତେ ଡକେଇ ପ୍ରବର୍ତ୍ତାଉଥିଲେ, ତମେ କଟକ ଚାଲିଯାଅ, ସେଇଠି ରୁହ, ତୁମର ଦଣ୍ଡାଦେଶକୁ କୋହଳ କରିଦେବୁ। ସମ୍ବଲପୁରର ରହଣି କାଳରେ ମାନ୍ଦ୍ରାଜ କଟକ ରାୟପୁରରୁ ସୈନ୍ୟ ମଗେଇ ଆମର ଉଲଗୁଲାନକୁ ଦମନ କରିବାର ବନ୍ଦୋବସ୍ତ କରିଦେଲେ। ସମ୍ବଲପୁରଠାରେ ମୋତେ ନଜରବନ୍ଦ କରି ରଖିଲେ। କ୍ୟାପ୍ଟେନ ଲେ, ଗୋରା ସରକାରର ଦରମାଖିଆ ଚାକର, ମୋତେ ପୁଣି ଆଦେଶ ଦେଲା, ଉପରୁ ଆଦେଶ ନ ଆସିବା ପର୍ଯ୍ୟନ୍ତ ସମ୍ବଲପୁର ନଗରରେ ରହିଥିବା ପାଇଁ। ମୋତେ ଆଦେଶ ଦେବା ପାଇଁ ସେ ପୁଣି କିଏ? ରାତାରାତି ମୋ ସମର୍ଥକମାନଙ୍କ ସହିତ ମୁଁ ଚାଲି ଆସିଛି ତମମାନଙ୍କ ପାଖକୁ, ଆସିଛି ଏଇଥିପାଇଁ, ଏଇଥିପାଇଁ ଯେ ଆମେ ଲଢ଼େଇ କରିବା, ଜୋରଦାର ଲଢ଼େଇ କରିବା, ମା ମାଟି ପାଇଁ ଆବଶ୍ୟକ ପଡ଼ିଲେ ଜୀବନ ଢାଳିଦେବା। ଆଜି ଏଇ ବିରାଟ ସମାବେଶରେ ମୁଁ ମା ସମଲେଶ୍ୱରୀଙ୍କ ନାମ ଧରି ପ୍ରତିଜ୍ଞା କରୁଛି, ମୋ ସମ୍ବଲପୁର ମାଟି ଖାଲି ନୁହେଁ, ସାରା ଭାରତର ମୁକ୍ତି ପାଇଁ ଆମେ ସଂଗ୍ରାମ କରିବା, ଗାଁ ଗାଁରେ ମେଳି କରିବା। ଗୋରା ସରକାରଙ୍କ ପଦରୋହଣ କରୁଥିବା ବିଶ୍ୱାସଘାତକମାନଙ୍କୁ ଉଚିତ ଶିକ୍ଷା ଦେବା। ବିଭିନ୍ନ ପାହାଡ଼ରେ ଆମର ଘାଟି ସ୍ଥାପନ ହେବ, ପ୍ରତ୍ୟେକ ଘାଟିରେ ଜଣେ ଜଣେ ଯୋଦ୍ଧା ପାଇକମାନଙ୍କ ନେତୃତ୍ୱ ନେବେ, ଚତୁର୍ଦ୍ଦିଗରୁ ଗୋରା ପଲଟନକୁ ଆକ୍ରମଣ କରି ତାକୁ ଧୂଳିସାତ କରିଦେବା। ଆମର ଲକ୍ଷ୍ୟ ସମ୍ବଲପୁରର ରାଜସିଂହାସନ ନୁହେଁ, ମୁକ୍ତି, ବିଦେଶୀ ଗୁଲାମରୁ ମୁକ୍ତି। ମୋର ପ୍ରିୟ ସମର୍ଥକମାନଙ୍କୁ ଏହା ହିଁ ମୋର ଆହ୍ୱାନ, ଆସନ୍ତୁ ବ୍ରିଟିଶ ସରକାର ବିରୁଦ୍ଧରେ ଲଢ଼େଇ କରିବାରେ ମୋର ଏଇ ଉଲଗୁଲାନରେ ଖୋଲା ମନରେ ଯୋଗ ଦିଅନ୍ତୁ। ସମସ୍ତେ ଏକଜୁଟ ହେଲେ ଆମେ ନିଶ୍ଚୟ ବିଜୟୀ ହେବା। ମା ସମଲେଶ୍ୱରୀ ଆମ୍ଭମାନଙ୍କୁ ଶକ୍ତି ପ୍ରଦାନ କରନ୍ତୁ, ମୋ ସହିତ କଣ୍ଠ ମିଳି ସମସ୍ତେ ଏକ ସ୍ୱରରେ କୁହନ୍ତୁ, ମା ସମଲେଶ୍ୱରୀ କି
1: ଜୟ,
0: ମା ସମଲେଶ୍ୱରୀ କି
1: ଜୟ,
0: ମା ସମଲେଶ୍ୱରୀ କି
1: ଜୟ।
2: ସୁରେନ୍ଦ୍ର ସାଏ
3: ଜିନ୍ଦାବାଦ,
2: ସୁରେନ୍ଦ୍ର ସାଏ
3: ଜିନ୍ଦାବାଦ।

0: ଖାଇବାକୁ ଆଣିଦେଉଛି।
1: ଗୋଟିଏ ରାତି ପାଇଁ ଆସିଛି, ବଡି ଭୋରରୁ ପୁଣି ଯାତ୍ରା ଆରମ୍ଭ
0: ଚାଲିଯିବ।
1: ଗୋରା ଫୌଜ ମୋତେ ଖୋଜି ବୁଲୁଛନ୍ତି, ଗାଁ ଗାଁରେ ଗୁପ୍ତଚର ସେମାନେ ନିଯୁକ୍ତ କରିଛନ୍ତି। ରାତି ରାତି ସମ୍ବଲପୁରରୁ ପଳାୟନ କରି ଆସିଛି ତ?
0: ପଳାତକ ହେଇଛ?
1: ହଁ, ସାରା ଜୀବନ ପଳାତକ ହିଁ ହେବାକୁ ପଡ଼ିବ। ମୋତେ ଲଢ଼େଇ କରିବାର ଅଛି, ଗାଁ ଗାଁରେ ମେଳି ବାନ୍ଧିବାର ଅଛି, ଅସ୍ତ୍ରଶସ୍ତ୍ର ସଂଗ୍ରହ କରିବାର ଅଛି। ଗୋରା ଫୌଜ ହାତରେ ଗୋଳା ବାରୁଦ ଅଛି, ତୋପ ଅଛି, ବନ୍ଧୁକ ଅଛି। ତାର ମୁକାବିଲା କରିବା ପାଇଁ ଆମକୁ ମଧ୍ୟ ପ୍ରସ୍ତୁତ ହେବା ପାଇଁ ପଡ଼ିବ।
0: ପୁଣି କେବେ ଆସିବ?
1: କେମିତି କହିବି, ତାରିଖ, ମାସ, ବର୍ଷ କିଛି କହିପାରିବି ନାହିଁ। ଜଣେ ପଳାତକ ଉଲଗୁଲାନିର କଣ ଠିକଣା ଥାଏ? ଅଞ୍ଜନା କେମିତି ଅଛି?
0: ସେମିତି, ବେଶି କଥା କହୁନାହାନ୍ତି, ହେଲେ ମୁହଁକୁ ଦେଖିଲେ ଜଣାପଡ଼େ କିଛି ଗୋଟେ ଅଭାବ ବୋଧ ତାଙ୍କୁ ସବୁବେଳେ ଗ୍ରାସ କରୁଛି।
1: ଜାଣୁଛି, ସବୁ ଜାଣୁଛି, ହେଲେ କଣ କରିବି? ମୁଁ ବିଚାରି ଅବିହାଡ଼ି ରହିଗଲା।
0: ତମେ ସତ କହୁଛ, ଭୋରୁ ଚାଲିଯିବ?
1: ହଁ, ଶୁଣ, କ୍ୟାପ୍ଟେନ ଲେ ଫୌଜ ପଠେଇଛି ଝରଘାଟିକୁ, ସେଠାକୁ ଯିବେ ଉଦନ୍ତ ଆଉ ତାର ସୈନ୍ୟ ଦଳ। କୋଲାବିରା ଜମିଦାର କରୁଣାକର ମଧ୍ୟ ତାକୁ ସାହାଯ୍ୟ କରୁଛି, ହେଲେ ଗୋରାଙ୍କ ଆକ୍ରମଣରେ ସମଗ୍ର କୋଲାବିରା ଜନଶୂନ୍ୟ ହୋଇପଡ଼ିଛି। ଶୁଣିଛି କୋଲାବିରା ପରେ ଆମ ଖିଣ୍ଡାକୁ ସେମାନେ ଅତର୍କିତ ଆକ୍ରମଣ କରିବେ, ସତର୍କ ହୋଇ ରହିଥିବ। ସୁନା, ମନେ ରଖ, କେତେବେଳେ ଯେ କ'ଣ ଘଟିଯିବ।
0: ମୁଁ ବି ତ କ୍ଷତ୍ରିୟ ଝିଅ, ତମେ ମୋଟେ ଚିନ୍ତା କରିବନି, ଆମ ସୁରକ୍ଷା ଆମେ ନିଜେ କରିବୁ, ଆବଶ୍ୟକ ପଡ଼ିଲେ ତରବାରେ ଉଠେଇ ଲଢ଼େଇ ମଧ୍ୟ କରିବୁ।
1: ଧନ୍ୟ ହେବି ସୁନା, ତୁମର ଏଭଳି ଦମ୍ଭୋକ୍ତି ମୋର ଆତ୍ମବିଶ୍ୱାସକୁ ଦ୍ୱିଗୁଣିତ କରୁଛି।
0: ଆସ, ଖାଇବ, ଆସ,
1: ଚାଲ।

0: ଶୁଣୁଥିଲେ ବେତାର ଧାରାବାହିକ ଉଲଗୁଲନର ଦ୍ୱିତୀୟ ଭାଗ। ଆଲେଖ୍ୟ ଡକ୍ଟର ଦ୍ୱାରିକାନାଥ ନାୟକ, ନିର୍ଦ୍ଦେଶନା ପଞ୍ଚାନନ ମିଶ୍ର, ପ୍ରଯୋଜନା ପଦ୍ମଲୋଚନ ଦାସ, ବର୍ଣ୍ଣନା ଅଜୟ କୁମାରନାଥ, ବିଷୟବସ୍ତୁ ବିଶେଷଜ୍ଞ ଡକ୍ଟର ଚିତ୍ତରଞ୍ଜନ ମିଶ୍ର। ବିଭିନ୍ନ ଭୂମିକାରେ ଥିଲେ ମାନଭଞ୍ଜନ ହୋତା, ପ୍ରଦୀପ କୁମାର ପଣ୍ଡା, କରୁଣାକର ଶତପଥୀ, ସତ୍ୟନାରାୟଣ ବେହେରା, ଅଶୋକ କୁମାର ମିଶ୍ର, ପ୍ରଫୁଲ୍ଲ କୁମାର ନାଥ, ବୃନ୍ଦାବନ ମିଶ୍ର, ନୁପୁର ଘୋଷ ଓ ପ୍ରଦ୍ୟୁମ୍ନ କୁମାର ଦାସ। ସଙ୍ଗୀତ ପ୍ରଭୁଦତ୍ତ ପ୍ରଧାନ, ବୀରେନ୍ଦ୍ର ପ୍ରସାଦ ଦାସ ଓ ନରେନ୍ଦ୍ର ନାୟକ। ଆକାଶବାଣୀ ସମ୍ବଲପୁର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ କିଛି ସମୟ ମଧ୍ୟରେ ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ।
1: ଆକାଶବାଣୀ କଟକ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ସମୟ ପରେ।
2: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
3: ଗାଁରୁ ସହର ଯାଏ ସବୁ ସ୍ଥାନରେ
2: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
3: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
2: କେବଳ ଆକାଶ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ଶ୍ରୀକ୍ଷେତ୍ରରେ ଚାଲିଛି ଶ୍ରୀଜୀଉଙ୍କ ଆଡ଼ପ ମଣ୍ଡପ ବିଜେନୀତି। ଆସନ୍ତାକାଲିଠାରୁ ଜନ୍ମବେଦୀରେ ଶ୍ରଦ୍ଧାଳୁଙ୍କୁ ଦେବେ ଦର୍ଶନ। ଜନଜାତିଙ୍କ ବିକାଶକୁ ତ୍ୱରାନ୍ୱିତ କରିବାକୁ ସରକାର ସ୍ୱତନ୍ତ୍ର ପଦକ୍ଷେପ ନେଉଛନ୍ତି କହିଲେ ମୁଖ୍ୟମନ୍ତ୍ରୀ। ନୂଆଦିଲ୍ଲୀରେ ଆସନ୍ତା ମାସରେ ଆୟୋଜିତ ହେବ ଇନ୍ଭେଷ୍ଟର୍ସ ରୋଡ୍ ଶୋ। 2024 ବର୍ଷ ପାଇଁ 72ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା। ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ଲହରୀ ମନୋନୀତ। ଏବଂ ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ନେଇ 11ଟି ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ପୁରୀ ଶ୍ରୀକ୍ଷେତ୍ରରେ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ରଥାରୂଢ଼ ଚତୁର୍ଦ୍ଧା ମୂର୍ତ୍ତିଙ୍କ ସନ୍ଧ୍ୟାଧୂପ ନୀତି ପରେ ଭୋଇ ସେବକମାନଙ୍କ ଦ୍ୱାରା ଚାରମାଳ ବନ୍ଧା କାର୍ଯ୍ୟ ଜାରି ରହିଛି। ଏହାପରେ ମହାପ୍ରଭୁଙ୍କ ପୁଷ୍ପାଞ୍ଜଳି ଓ ମଙ୍ଗଳାର୍ପଣ କରାଯାଇ ଗୋଟି ପହଣ୍ଡିରେ ଆଡ଼ପ ମଣ୍ଡପକୁ ବିଜେ କରାଯିବ। ଆଡ଼ପ ବିଜେ ଶେଷ ହେବା ପରେ ଆସନ୍ତାକାଲିଠାରୁ ଜନ୍ମବେଦୀରେ ଶ୍ରଦ୍ଧାଳୁ ଶ୍ରୀଜୀଉମାନଙ୍କୁ ଦର୍ଶନ କରିବେ। ପରେ ଶ୍ରୀଗୁଣ୍ଡିଚା ମନ୍ଦିରରେ ଆଡ଼ପ ଅଭଡ଼ା ଉପଲବ୍ଧ ହେବ। ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଶ୍ରଦ୍ଧାଳୁଙ୍କୁ ନିବେଦନ କରିଛନ୍ତି।
1: ଆଡ଼ପ ମଣ୍ଡପ ପହଣ୍ଡିରେ ମହାପ୍ରଭୁ ଏବଂ ସମସ୍ତ ରଥତ୍ରୟରେ ଅବସ୍ଥାପିତ ଶ୍ରୀବିଗ୍ରହମାନେ ଆଡ଼ପ ମଣ୍ଡପକୁ ଯିବେ। ତେଣୁ ଆସନ୍ତାକାଲି ଯେହେତୁ ଆଡ଼ପ ମଣ୍ଡପ ବିଜେ କଲା ପରେ ଆଡ଼ପ ଅଭଡ଼ା ବାହାରିବ, ତେଣୁ ବହୁତ ସଂଖ୍ୟାରେ ଶ୍ରଦ୍ଧାଳୁ ଭକ୍ତମାନେ ମଧ୍ୟ ଆସିବା, ତେଣୁ ଆମେ ଆଶା କରିବୁ ସମସ୍ତଙ୍କ ସହଯୋଗରେ ଯେଉଁ ବି ଶ୍ରଦ୍ଧାଳୁ ଭକ୍ତ ଆସିବେ ଗୋଟେ ସୁଖଦ ଅନୁଭୂତି ନେଇ ଶ୍ରୀଗୁଣ୍ଡିଚା ମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ଦର୍ଶନ କରିବେ। ବିଗତ ଦିନର ବୈଠକ ପରେ ଆଜି ଆମେ ତାର ଜଏଣ୍ଟ କୋଅର୍ଡିନେସନ ମିଟିଂ କରିଛୁ, କିନ୍ତୁ ପ୍ରସ୍ତୁତିକରଣ ସରିଛି। ତେଣୁ ସେହି ବୈଷୟିକ ଦଳ ଏବେ ଯାଇକି ତାର ଅନୁଧ୍ୟାନ କରିବେ। ଜଗମୋହନ ନାଟମଣ୍ଡପ ଭୋଗମଣ୍ଡପର ଯାହାର ବି ସଂରକ୍ଷଣ କାର୍ଯ୍ୟ ଅଛି ତା ଉପରେ ଆମେ ଆଗତରା ଆଲୋଚନା କରିକି ତାର ପ୍ରସ୍ତୁତିକରଣ କରିଛୁ, ସେହି କାର୍ଯ୍ୟ ସେମାନେ ତୁରନ୍ତ ଆରମ୍ଭ କରିବେ।
0: ସମାଜର ସମସ୍ତ ବର୍ଗ ବିଶେଷକରି ଜନଜାତିଙ୍କ ବିକାଶ ପାଇଁ ସ୍ୱତନ୍ତ୍ର ଭାବେ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ନବନିଯୁକ୍ତ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷଙ୍କ ସହ ଆଲୋଚନା କରି ମୁଖ୍ୟମନ୍ତ୍ରୀ ଜନଜାତିଙ୍କ ବିକାଶକୁ ତ୍ୱରାନ୍ୱିତ କରିବାକୁ ପରାମର୍ଶ ଦେଇଛନ୍ତି। ଜନଜାତିଙ୍କ ବିକାଶ ପାଇଁ ସରକାର ବୈଷୟିକ ଶିକ୍ଷାରେ ସମାନୁପାତିକ ସଂରକ୍ଷଣ, ଶହୀଦ ମାଧୋ ସିଂ ହାତଖର୍ଚ୍ଚ ଯୋଜନା, ପ୍ରି ମାଟ୍ରିକ୍ ଛାତ୍ରବୃତ୍ତି ବୃଦ୍ଧି, ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନରେ ଅଣୁ ଉଦ୍ୟୋଗ ପ୍ରତିଷ୍ଠା ପାଇଁ ସହାୟତା ପ୍ରଦାନ କରାଯାଉଛି। ସେହିପରି କେନ୍ଦ୍ର ସରକାରଙ୍କ ଆଦି କର୍ମଯୋଗୀ, ଧର୍ତ୍ତିଆ ବା ଜନଭାଗିଦାରୀ ଆଦି ଅଭିଯାନ କାର୍ଯ୍ୟକାରୀ କରାଯାଉଛି। ଅନ୍ତୋଦୟର ମୂଲ୍ୟବୋଧରେ ସମାଜର ଅନ୍ତିମ ଧାଡ଼ି ପର୍ଯ୍ୟନ୍ତ ପହଞ୍ଚି ଜନସାଧାରଣଙ୍କ ନିମନ୍ତେ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ନୂଆଦିଲ୍ଲୀରେ ଆସନ୍ତା ମାସରେ ଇନ୍ଭେଷ୍ଟର୍ସ ରୋଡ୍ ଶୋ ଆୟୋଜିତ ହେବ ବୋଲି ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରୋଡ୍ ଶୋରେ ଓଡ଼ିଶା ଦଳର ନେତୃତ୍ୱ ନେବେ। ଏଥିରେ ମୁଖ୍ୟତଃ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ର ଉପରେ ଅଧିକ ଧ୍ୟାନ କେନ୍ଦ୍ରିତ କରାଯିବ। ଗତ 2 ବର୍ଷ ମଧ୍ୟରେ ରାଜ୍ୟରେ ଅଧିକ ପୁଞ୍ଜିନିବେଶ ହେବା ସହିତ ଶିଳ୍ପାୟନ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି। ନିୟମିତ ପୁଞ୍ଜିନିବେଶ, ଶିଳ୍ପ ପ୍ରତିଷ୍ଠା ଓ ନିଯୁକ୍ତି ଉପରେ ସରକାର ଗୁରୁତ୍ୱ ଦେବା ସହିତ ସମୀକ୍ଷା କରୁଛନ୍ତି। ରାଜ୍ୟର ଯୁବପିଢ଼ିଙ୍କୁ ଶିଳ୍ପାନୁକୂଳ ଦକ୍ଷତା ପ୍ରଦାନ ପାଇଁ ପ୍ରଚେଷ୍ଟା ଜାରି ରହିଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି। ଭୁବନେଶ୍ୱର ଲୋକଭବନସ୍ଥିତ ଅଭିଷେକ ହଲ୍ରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ଶ୍ରବଣ ଶକ୍ତି ବାଧିତ ବାଳିକାମାନଙ୍କ ସହିତ ଭାବ ବିନିମୟ କରିଛନ୍ତି। ଏହି ଅବସରରେ ରାଜ୍ୟପାଳ ଶ୍ରବଣ ଶକ୍ତି ବାଧିତ ବାଳିକାଙ୍କ ନିମନ୍ତେ ଦକ୍ଷତା ବିକାଶ ଓ ରୋଜଗାର ସୃଷ୍ଟି ଉପରେ ଗୁରୁତ୍ୱାରୋପ କରିଥିଲେ। ରାଜ୍ୟର ଶିଳ୍ପ କ୍ଷେତ୍ର ସହ ସେମାନଙ୍କୁ ଯୋଡ଼ିବା ପାଇଁ ଆଗାମୀ ଦିନରେ ପ୍ରୟାସ କରାଯିବ। ଏହାଦ୍ୱାରା ସେମାନେ ଆର୍ଥିକ ସ୍ୱାବଲମ୍ବୀ ହୋଇ ସମ୍ମାନଜନକ ଜୀବନଯାପନ କରିପାରିବେ ବୋଲି ରାଜ୍ୟପାଳ ମତବ୍ୟକ୍ତ କରିଛନ୍ତି। ଭୁବନେଶ୍ୱରସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ଏମ୍ସ ଆଜି ତା'ର ଷଷ୍ଠ ସମାବର୍ତ୍ତନ ଉତ୍ସବ ପାଳନ କରିଛି। କାର୍ଯ୍ୟକ୍ରମରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ ଯୋଗ ନିର୍ବାହ କରିବା ପାଇଁ ସ୍ନାତକ ଡାକ୍ତରମାନଙ୍କୁ ଶ୍ରୀମତୀ ପଟେଲ ପରାମର୍ଶ ଦେଇଛନ୍ତି।
2: देश का भविष्य है। हम सभी एक स्वस्थ भारत के जरिए एक विकसित भारत एट 2047 बनाने की दिशा में अग्रसर हैं और मैं यही उम्मीद करती हूं कि ये सभी बच्चे जब अपनी प्रैक्टिस प्रारंभ करें तो देश के हर नागरिक के प्रति मन में सेवा भाव के साथ काम करें।
0: କେନ୍ଦ୍ର ସରକାର ଏମ୍ସରେ ବିଶ୍ୱସ୍ତରୀୟ ଭିତ୍ତିଭୂମି, ଉନ୍ନତ ଚିକିତ୍ସା ଓ ଗବେଷଣା ସୁଯୋଗ ପ୍ରଦାନ କରୁଛନ୍ତି। ସୁଲଭ ସ୍ୱାସ୍ଥ୍ୟସେବା ପ୍ରତି କେନ୍ଦ୍ର ସରକାରଙ୍କ ପଦକ୍ଷେପ ଉପରେ ମତବ୍ୟକ୍ତ କରି ଶ୍ରୀମତୀ ପଟେଲ କହିଛନ୍ତି, ଡିଜିଟାଲ ସ୍ୱାସ୍ଥ୍ୟ ପଦକ୍ଷେପ ମାଧ୍ୟମରେ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ବର୍ତ୍ତମାନ ଦେଶରେ 820 ମେଡିକାଲ କଲେଜ, ପ୍ରାୟ 1,29,000 ମେଡିକାଲ ସିଟ୍ ଏବଂ 85,000 ସ୍ନାତକୋତ୍ତର ସିଟ୍ ରହିଛି। କୃତକାର୍ଯ୍ୟ ସମସ୍ତ ଛାତ୍ରଛାତ୍ରୀଙ୍କୁ ଦେଶର ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ଆଗକୁ ବଢ଼ାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ଶ୍ରୀମତୀ ପଟେଲ ପରାମର୍ଶ ଦେଇଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ 2024 ବର୍ଷ ପାଇଁ ଆଜି 72ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି। କାର୍ତ୍ତିକ ଆର୍ୟନ ଓ ମାମୁଟିଙ୍କୁ ଶ୍ରେଷ୍ଠ ଚଳଚ୍ଚିତ୍ର ଅଭିନେତା ଭାବେ ଚୟନ କରାଯାଇଛି। ଅମର୍ତ୍ୟ ଭଟ୍ଟାଚାର୍ଯ୍ୟ ନିର୍ଦ୍ଦେଶିତ ଲହରୀ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ମନୋନୀତ ହୋଇଛି। ରାଜକୁମାର ରାଓଙ୍କ ଅଭିନୀତ ଶ୍ରୀକାନ୍ତକୁ ଶ୍ରେଷ୍ଠ ହିନ୍ଦୀ ସିନେମା ଭାବେ ଚୟନ କରାଯାଇଛି। ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ କର୍କଟ ରୋଗର ଚିକିତ୍ସା ସୁବିଧା ପ୍ରଦାନ କରାଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ କହିଛନ୍ତି। ଚଳିତ ବର୍ଷ ବଜେଟ୍ରେ ମୁଖ୍ୟମନ୍ତ୍ରୀ କର୍କଟ ଆରୋଗ୍ୟ ଯୋଜନା ସାମିଲ ହୋଇଛି। ଏଥିସହିତ 121 ପ୍ୟାକେଜ୍କୁ ଗୋପବନ୍ଧୁ ଆରୋଗ୍ୟ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି। କର୍କଟ ରୋଗର ଚିକିତ୍ସା ବାବଦ ସମସ୍ତ ଖର୍ଚ୍ଚ ରାଜ୍ୟ ପାଣ୍ଠିରୁ ବହନ କରାଯିବ ବୋଲି ମନ୍ତ୍ରୀ ମହାଲିଙ୍ଗ ସୂଚନା ଦେଇଛନ୍ତି। ନୟାଗଡ଼ ଜିଲ୍ଲା ରଣପୁରର ଶ୍ରୀଜଗନ୍ନାଥ ମନ୍ଦିର ବାହ୍ୟ ସୌନ୍ଦର୍ଯ୍ୟକରଣ କାର୍ଯ୍ୟକ୍ରମକୁ ବିଧାନସଭା ବାଚସ୍କତି ତଥା ରଣପୁର ବିଧାୟିକା ସୁରମା ପାଢ଼ୀ ଏବଂ ପୁରୀ ଲୋକସଭା ସାଂସଦ ଡକ୍ଟର ସମ୍ବିତ ପାତ୍ର ଶୁଭାରମ୍ଭ କରିଛନ୍ତି। ରଣପୁର ଅଞ୍ଚଳରେ ସଂସ୍କୃତି ଓ ବିକାଶର ଧାରା ନିରନ୍ତର ଆଗକୁ ବଢ଼ିବା ସହ ପର୍ଯ୍ୟଟକମାନଙ୍କ ପାଇଁ ଏକ ଆକର୍ଷଣୀୟ କ୍ଷେତ୍ର ହେବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। କେନ୍ଦ୍ର ସରକାରଙ୍କ 12 ବର୍ଷ ପୂର୍ତ୍ତି ଏବଂ ରାଜ୍ୟ ସରକାରଙ୍କ 2 ବର୍ଷର ଉପଲବ୍ଧିକୁ ନେଇ ଲୋକସଭା ସାଂସଦ ସଙ୍ଗୀତା କୁମାରୀ ସିଂହଦେଓଙ୍କ ଦ୍ୱାରା ପ୍ରତିଭା ସମ୍ବର୍ଦ୍ଧନା ସମାରୋହ ସୁବର୍ଣ୍ଣପୁରରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର କଳା ସାହିତ୍ୟ ସଂସ୍କୃତି ଓ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା 58 ଜଣଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ନୂଆପଡ଼ା ପୁଲିସ୍ ପକ୍ଷରୁ ସୁସ୍ଥ ଶରୀର ସୁଦୃଢ଼ ମନ ଓ ନିଶାମୁକ୍ତ ସମାଜ ଗଠନ ବାର୍ତ୍ତା ନେଇ ମିଶନ୍ ଫିଟ୍

0: ଆପଡ଼ା ୱାକାଥନ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ମଧୁସୂଦନ ଦାସ ଏବଂ ଆରକ୍ଷୀ ଅଧୀକ୍ଷକ ଅମ୍ରିତପାଳ ସିଂହଙ୍କ ସହ ଜିଲ୍ଲା ଦୌରାଜଜ୍ ତଥା ଜିଲ୍ଲା ବିଧିସେବା ପ୍ରାଧିକରଣର ଅଧ୍ୟକ୍ଷା ଅଜନ୍ତା ଷଡ଼ଙ୍ଗୀଙ୍କ ତତ୍ତ୍ୱାବଧାନରେ ଏକ ସ୍ୱତନ୍ତ୍ର ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଅଦାଲତରେ 80 ମାମଲା ଚିହ୍ନଟ କରାଯାଇ ସେଥିମଧ୍ୟରୁ 13 ମାମଲାର ଆପୋଷ ସମାଧାନ କରାଯାଇଥିଲା। ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ କାର୍ଯ୍ୟାଳୟରେ ଦ୍ୱାଦଶ ପଞ୍ଚାୟତ ସମିତି ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଅଧ୍ୟକ୍ଷା ଉପମା ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ ଯୋଗଦେଇ ଅଞ୍ଚଳର ଉନ୍ନୟନମୂଳକ କାର୍ଯ୍ୟ ଉପରେ ଗୁରୁତ୍ୱ ଆରୋପ କରିଥିଲେ। ନବରଙ୍ଗପୁର ବାପୁଜୀ ପବ୍ଲିକ ବିଦ୍ୟାଳୟଠାରେ ଚାଇଲ୍ଡ ହେଲ୍ପଲାଇନ୍ କର୍ମଚାରୀଙ୍କ ଦ୍ୱାରା ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଶିଶୁ ସୁରକ୍ଷା ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗରେ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରାଯାଇଥିଲା। ସ୍ୱଚ୍ଛତା ହିଁ ସେବା ଅଭିଯାନର ଆଭିମୁଖ୍ୟକୁ ଆଧାର କରି ପୁରୀ ରଥଯାତ୍ରାରେ ସାମିଲ ହେଉଥିବା ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସ୍ୱାଗତ ପାଇଁ ଏକ ବୃହତ ନାଗରିକ ସେବା ଅଭିଯାନ ଜାରି ରହିଛି। ସହରକୁ ନିର୍ମଳ ରଖିବା ପାଇଁ ନିରନ୍ତର ଶ୍ରମଦାନ କରୁଥିବା ହଜାର ହଜାର ସଂଖ୍ୟକ ଉତ୍ସର୍ଗୀକୃତ ସଫେଇ କର୍ମଚାରୀ ଏହି ଅଭିଯାନର କର୍ଣ୍ଣଧାର ସାଜିଛନ୍ତି। ମୌସୁମୀ ବର୍ଷା ପରିସ୍ଥିତି ସତ୍ତ୍ୱେ ବର୍ତ୍ତମାନ ପରିବେଶକୁ ସ୍ୱଚ୍ଛ ସୁରକ୍ଷିତ ଓ ଆରାମଦାୟକ ଅନୁଭୂତି ପ୍ରଦାନ କରିବା ନିମନ୍ତେ ପୁରୀ ମହାନଗର ନିଗମ ପକ୍ଷରୁ ଏକ ବୃହତ ନାଗରିକ ସେବା ଯୋଜନା ଆରମ୍ଭ କରାଯାଇଛି। ଏହି ଅଭିଯାନରେ 1451 ଜଣ ସଫେଇ କର୍ମଚାରୀ 570 ଆବର୍ଜନା ସଂଗ୍ରହ ଗାଡ଼ି 15 ସେସ୍ପୁଲ୍ ଗାଡ଼ି ଏବଂ 3 ମେକାନିକାଲ୍ ରୋଡ୍ ସୁଇପିଂ ମେସିନ୍ ନିୟୋଜିତ କରାଯାଇଛି। ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ବିଭିନ୍ନ ଅଞ୍ଚଳରେ ପ୍ରାୟ 1600 ଅସ୍ଥାୟୀ ଶୌଚାଳୟର ବ୍ୟବସ୍ଥା କରାଯାଇଛି। 3000 ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଆଲୋକୀକରଣର ମଧ୍ୟ ବ୍ୟବସ୍ଥା କରାଯାଇଛି। ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରେ ସକ୍ରିୟ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ନେଇ 11 ଜିଲ୍ଲାକୁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆଗାମୀ 3 ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମୟ ମଧ୍ୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି। ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବର୍ତ୍ତମାନ 610.21 ଫୁଟ ରହିଛି। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ 84,767 ଘନଫୁଟ ଜଳ ପ୍ରବେଶ କରୁଥିବାବେଳେ 32,608 ଘନଫୁଟ ଜଳ ନିଷ୍କାସିତ ହେଉଛି। ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଭଦ୍ରକ ଜିଲ୍ଲାର ତଳିଆ ଅଞ୍ଚଳ ଜଳମଗ୍ନ ହୋଇଛି। ଜିଲ୍ଲାର ବୈତରଣୀ ନଦୀ ଆଖୁଆପଦାଠାରେ ଜଳସ୍ତର ବିପଦ ସଂକେତ ତଳେ ଥିବାବେଳେ ଶାଖା ନଦୀ ଗେଙ୍ଗୁଟି କୋଚିଳା ରେବ କପାଳି କଣ୍ଡିଆରେ ବନ୍ୟା ଜଳ ପ୍ରବେଶ କରିଛି। ଜିଲ୍ଲାର 7 ବ୍ଲକର ବିଭିନ୍ନ ପଞ୍ଚାୟତରେ ବହୁ ଚାଷଜମି ଜଳମଗ୍ନ ହୋଇଥିବା ଜଣାପଡ଼ିଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଶ୍ରୀକ୍ଷେତ୍ରରେ ଚାଲିଛି ଶ୍ରୀଜୀଉଙ୍କ ଆଡ଼ପ ମଣ୍ଡପ ବିଜେନୀତି। ଆସନ୍ତାକାଲିଠାରୁ ଜନ୍ମବେଦୀରେ ଶ୍ରଦ୍ଧାଳୁଙ୍କୁ ଦେବେ ଦର୍ଶନ। ଜନଜାତିଙ୍କ ବିକାଶକୁ ତ୍ୱରାନ୍ୱିତ କରିବାକୁ ସରକାର ସ୍ୱତନ୍ତ୍ର ପଦକ୍ଷେପ ନେଉଛନ୍ତି କହିଲେ ମୁଖ୍ୟମନ୍ତ୍ରୀ। ନୂଆଦିଲ୍ଲୀରେ ଆସନ୍ତା ମାସରେ ଆୟୋଜିତ ହେବ ଇନ୍ଭେଷ୍ଟର୍ସ ରୋଡ୍ ଶୋ। 2024 ବର୍ଷ ପାଇଁ 72ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା। ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ଲହରୀ ମନୋନୀତ। ଏବଂ ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ନେଇ 11 ଜିଲ୍ଲାକୁ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆଜିର ପ୍ରସଙ୍ଗ ଭାରତର ମହାକାଶ କ୍ଷେତ୍ରରେ ସଂସ୍କାର ଏବଂ ଉତ୍ଥାନର ପ୍ରତିଫଳନ ମହାକାଶ ପ୍ରକ୍ଷେପଣ ଯାନ ବିକ୍ରମ 1। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନା ମହେନ୍ଦ୍ର କୁମାର ମାଝୀ। କେନ୍ଦ୍ର ସରକାରଙ୍କ ଭବିଷ୍ୟମୁଖୀ ସଂସ୍କାର ମାଧ୍ୟମରେ ଭାରତର ମହାକାଶ କ୍ଷେତ୍ର ଏକ ଐତିହାସିକ ପରିବର୍ତ୍ତନ ଦେଇ ଗତି କରୁଛି। ଘରୋଇ ଭାବେ ବିକଶିତ ପ୍ରଥମ ମହାକାଶ ପ୍ରକ୍ଷେପଣ ଯାନ ବିକ୍ରମ 1 ସଫଳତାର ସହ କକ୍ଷପଥରେ ପହଞ୍ଚିଛି। ଆଗମନ ମିଶନ ଅଂଶସ୍ୱରୂପ ଏହି ଯାନ ପୃଥିବୀ ପୃଷ୍ଠରୁ 450 କିଲୋମିଟର ଉର୍ଦ୍ଧ୍ୱରେ ଏକ ପେଲୋଡ୍କୁ ସଫଳତାର ସହ କକ୍ଷପଥରେ ସ୍ଥାପନ କରିଛି। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସତୀଶ ଧାବନ ମହାକାଶ କେନ୍ଦ୍ରରୁ ଆଜି ଅପରାହ୍ନ 12:05 ଏହାର ଉତ୍କ୍ଷେପଣ କରାଯାଇଥିଲା। ଘରୋଇ ଷ୍ଟାର୍ଟଅପ୍ କମ୍ପାନୀ ସ୍କାଏରୁଟ୍ ଏରୋସ୍ପେସ୍ ଏହି ଯାନକୁ ବିକଶିତ କରିଛି। ମହାକାଶକୁ ଏକ ପେଲୋଡ୍ ଉତ୍କ୍ଷେପଣ କ୍ଷମତା ହାସଲ କରିବାରେ ଭାରତ ବିଶ୍ୱର ତୃତୀୟ ରାଷ୍ଟ୍ର ହୋଇଛି। ଏହି ସଫଳତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍କାଏରୁଟ୍ ଏରୋସ୍ପେସ୍କୁ ଅଭିନନ୍ଦନ ଜଣାଇଛନ୍ତି। ଟେଲିଫୋନ୍ ମାଧ୍ୟମରେ ଶ୍ରୀ ମୋଦି ସେମାନଙ୍କ ସହିତ କଥାବାର୍ତ୍ତା ହେବା ସହ ଏହି ଯାନ ସହ ଜଡ଼ିତ ଅଂଶୀଦାରଙ୍କୁ ଭେଟିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ସେଥିପାଇଁ ଶ୍ରୀ ମୋଦି ସେମାନଙ୍କୁ ନିମନ୍ତ୍ରଣ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ସଫଳତା ଯୁବବର୍ଗଙ୍କୁ ପ୍ରୋତ୍ସାହନ ଏବଂ ନବସୃଜନ କ୍ଷେତ୍ର

କ୍ଷେତ୍ରରେ ପ୍ରେରଣା ପ୍ରଦାନ କରିବ। ଅନ୍ୟମାନଙ୍କ ମଧ୍ୟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଏବଂ କେନ୍ଦ୍ର ମନ୍ତ୍ରିମଣ୍ଡଳର ବହୁ ସଦସ୍ୟ ଏହି ଷ୍ଟାର୍ଟଅପ୍ ସଂସ୍ଥା ସ୍କାଏରୁଟ୍ ଏରୋସ୍ପେସ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଦେଶର ବର୍ଦ୍ଧିତ ଘରୋଇ ମହାକାଶ ଇକୋସିଷ୍ଟମ୍କୁ ଏହା ପ୍ରତିଫଳନ କରୁଛି। 2023 ସରକାର କାର୍ଯ୍ୟକାରୀ କରିଥିବା ଭାରତୀୟ ମହାକାଶ ନୀତି ଦେଶରେ ଘରୋଇ କ୍ଷେତ୍ର ପାଇଁ ମହାକାଶ କ୍ଷେତ୍ରକୁ ଉନ୍ମୁକ୍ତ କରିଛି। ନବସୃଜନ, ନିବେଶ ଏବଂ ଏ କ୍ଷେତ୍ରର ଘରୋଇ ଉଦ୍ୟୋଗ ଏହାଦ୍ୱାରା ପ୍ରୋତ୍ସାହିତ ହେଉଛନ୍ତି। ସାଟେଲାଇଟ୍ ନିର୍ମାଣ ସହ ପ୍ରକ୍ଷେପଣ ସେବା, ମହାକାଶ ପ୍ରୟୋଗ ଏବଂ ଡାଉନ୍ ଷ୍ଟ୍ରିମ୍ ବ୍ୟବସ୍ଥାରେ ଦେଶର ଶିଳ୍ପକ୍ଷେତ୍ର ଅଂଶଗ୍ରହଣ କରୁଛି। 2014 ଦେଶରେ ମହାକାଶ କ୍ଷେତ୍ର ପାଇଁ ଗୋଟିଏ ଷ୍ଟାର୍ଟଅପ୍ ରହିଥିବା ବେଳେ 2026 ଏହା 400କୁ ବୃଦ୍ଧି ପାଇଛି। ମହାକାଶ କ୍ଷେତ୍ରରେ ବର୍ଦ୍ଧିତ ଘରୋଇ ଅଂଶଗ୍ରହଣକୁ ଏହା ପ୍ରମାଣ କରିବା ସହ ନବସୃଜନର ଦ୍ରୁତ ପ୍ରସାରକୁ ପ୍ରତିଫଳନ କରୁଛି। ସରକାରୀ କ୍ଷେତ୍ରରେ ଗ୍ରହଣ କରାଯାଇଥିବା ସଂସ୍କାର ଦେଶର ମହାକାଶ ଅର୍ଥନୀତିକୁ ଅଭିବୃଦ୍ଧି ପ୍ରଦାନ କରୁଛି। ଦେଶର ମହାକାଶ କ୍ଷେତ୍ର ଏବେ ପ୍ରାୟ 8.4 ବିଲିୟନ୍ ଆମେରିକୀୟ ଡଲାର ରହିଥିବା ବେଳେ ଆସନ୍ତା 2030 ସୁଦ୍ଧା ପାଖାପାଖି 40-45 ବିଲିୟନ୍ ଡଲାରରେ ପହଞ୍ଚିବ ବୋଲି ଅନୁମାନ କରାଯାଉଛି। 2040 ସୁଦ୍ଧା ଏହାକୁ 100 ବିଲିୟନ୍ ଆମେରିକୀୟ ଡଲାରରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି। ଜାତୀୟ ମହାକାଶ ପ୍ରୋତ୍ସାହନ ଏବଂ ପ୍ରାଧିକରଣ କେନ୍ଦ୍ର ଇନ୍ ସ୍ପେସ୍ ସରକାରୀ ପ୍ରତିଷ୍ଠାନ ଏବଂ ବେସରକାରୀ ସହଯୋଗ ମାଧ୍ୟମରେ ମହାକାଶ କ୍ଷେତ୍ର ପାଇଁ ଏକ ସ୍ୱୟଂଚାଳିତ ସିଙ୍ଗିଲ୍ ୱିଣ୍ଡୋ ସଂସ୍ଥା ଭାବେ କାର୍ଯ୍ୟ କରୁଛି। ଗତ ଜୁନ୍ ମାସ ସୁଦ୍ଧା ଏହି କେନ୍ଦ୍ର ଅଧୀନରେ 4,500ରୁ ଅଧିକ ସଂଗଠନ ପଞ୍ଜୀକୃତ ହୋଇଛନ୍ତି। ଏହି କେନ୍ଦ୍ର ଫେବୃଆରୀ ସୁଦ୍ଧା 150 ନିୟୁତ ଆମେରିକୀୟ ଡଲାର ନିବେଶକୁ ସୁଗମ କରିପାରିଛି। ମହାକାଶ ଷ୍ଟାର୍ଟଅପ୍ ଏବଂ ଅଣୁ ଓ କ୍ଷୁଦ୍ର ଉଦ୍ୟୋଗଗୁଡ଼ିକୁ ଇନ୍ ସ୍ପେସ୍ ଭିତ୍ତିଭୂମି ପାଣ୍ଠି ଯୋଜନା ଅଧୀନରେ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। ଏଥିପାଇଁ 1,000 କୋଟି ଟଙ୍କାର ଏକ ଭେଞ୍ଚର କ୍ୟାପିଟାଲ ପାଣ୍ଠି ପ୍ରସ୍ତୁତ କରାଯାଇଛି। ଗତ ଆର୍ଥିକ ବର୍ଷରୁ ଆରମ୍ଭ ହୋଇଥିବା ଏହି ପାଣ୍ଠି ଆସନ୍ତା 2029-30 ଆର୍ଥିକ ବର୍ଷ ଅର୍ଥାତ୍ 5 ବର୍ଷ ପାଇଁ ଜାରି ରହିବ। ପାଣ୍ଠି ଅଧୀନରେ ବାର୍ଷିକ ନିବେଶ 100 କୋଟିରୁ 250 କୋଟି ଟଙ୍କା ପର୍ଯ୍ୟନ୍ତ ରଖାଯାଇଛି। ପ୍ରାଧିକରଣ କେନ୍ଦ୍ର ଇନ୍ ସ୍ପେସ୍ ଅଧୀନରେ 500 କୋଟି ଟଙ୍କାର ପ୍ରଯୁକ୍ତିବିଦ୍ୟା ଗ୍ରହଣୀୟ ପାଣ୍ଠି ପ୍ରଚଳନ କରାଯାଇଛି। ମହାକାଶ କ୍ଷେତ୍ର ପାଇଁ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ ନୀତିକୁ ଅଧିକ ନିବେଶକ ଅନୁକୂଳ କରିବା ପାଇଁ ସରକାର ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହା ମାଧ୍ୟମରେ ସାଟେଲାଇଟ୍ ଉତ୍ପାଦନ ଏବଂ ପରିଚାଳନାରେ ସ୍ୱୟଂଚାଳିତ ଭାବେ 74% ପର୍ଯ୍ୟନ୍ତ ବିଦେଶୀ ନିବେଶର ସୁବିଧା ରହିଛି। ସେହିପରି ପ୍ରକ୍ଷେପଣ ଯାନ ଏବଂ ମହାକାଶ କେନ୍ଦ୍ର ପାଇଁ 49% ଏବଂ ସାଟେଲାଇଟ୍ ଉତ୍ପାଦନ ଓ ଉପପ୍ରଣାଳୀ ନିର୍ମାଣରେ 100% ପର୍ଯ୍ୟନ୍ତ ବିଦେଶୀ ନିବେଶ ପାଇଁ ମାର୍ଗ ଉନ୍ମୁକ୍ତ ରହିଛି। ଏଭଳି ସଂସ୍କାରମୂଳକ ପଦକ୍ଷେପ ଦେଶର ମହାକାଶ କ୍ଷେତ୍ରରେ ବ୍ୟବସାୟ କରିବା ସହଜତାକୁ ଅଧିକ ତ୍ୱରାନ୍ୱିତ କରିବା ଆଶା କରାଯାଉଛି। ଅନ୍ୟ ପ୍ରକାରେ କହିଲେ ଭାରତର ମହାକାଶ କ୍ଷେତ୍ର ଏକ ନୂତନ ଯୁଗର ଦ୍ୱାର ଦେଶରେ ଠିଆ ହୋଇଛି। ଏ କ୍ଷେତ୍ରରେ ଗ୍ରହଣ କରାଯାଇଥିବା ସଂସ୍କାରମୂଳକ ପଦକ୍ଷେପ, ବିଶ୍ୱ ମହାକାଶ ଶକ୍ତି ଏବଂ ଏ କ୍ଷେତ୍ରର ଭବିଷ୍ୟତ ଅର୍ଥନୀତିରେ ଭାରତକୁ ଏକ ପ୍ରମୁଖ ରାଷ୍ଟ୍ର ଭାବେ ଉପସ୍ଥାପନ କରିବ।

0: ଆଜିର ପ୍ରସଙ୍ଗରେ ଶୁଣିଲେ ଭାରତର ମହାକାଶ କ୍ଷେତ୍ରରେ ସଂସ୍କାର ଏବଂ ଉତ୍ଥାନର ପ୍ରତିଫଳନ, ମହାକାଶ ପ୍ରକ୍ଷେପଣ ଯାନ ବିକ୍ରମ-1, ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନା ମହେନ୍ଦ୍ର କୁମାର ମାଛି।
1: ଏତେବେଳେ ଯାଏଁ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ସମ୍ବଲପୁର କିଛି ସମୟ ମଧ୍ୟରେ ଶୁଣିପାରିବେ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ। ତା ପୂର୍ବରୁ ଶୁଣନ୍ତୁ ଏହି ସୂଚନା।

ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସମ୍ପା ରାୟ ଜୁହାର। ପହିଲା ମୁଖ୍ୟ ଖବର। ଶ୍ରୀକ୍ଷେତ୍ର ପୁରୀନ ଆଉ କିଛି ସମୟ ଆଉତରୁ ଆଡ଼ପ ମଣ୍ଡପକେ ବିଜେ କରିବେ ଚତୁର୍ଦ୍ଧା ମୂର୍ତ୍ତି। ଆଇବା କାଲିଠାନୁ ଗୁଣ୍ଡିଚା ମନ୍ଦିର ନ ମିଳିବା ଆଡ଼ପ ବଭଡ଼ା। ରାଜ୍ୟ ନୂଆକରି ନିଯୁକ୍ତ ହୋଇଥିବା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଆଉ ଉପାଧ୍ୟକ୍ଷଙ୍କ ସାଙ୍ଗେ ଭିନ୍ ଭିନ୍ ବିଷୟ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ। ଭୁବନେଶ୍ୱର ଏମ୍ସର ସମାବର୍ତ୍ତନ ଉତ୍ସବ ଥି ଛାତ୍ରଛାତ୍ରୀମାନଙ୍କୁ ଡିଗ୍ରୀ ପ୍ରଦାନ କଲେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ। ଆଉର୍ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ତରଫ ଘୋଷଣା ହେଲା ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଲହରୀ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର। ଶ୍ରୀକ୍ଷେତ୍ର ପୁରୀନ ଗୁଣ୍ଡିଚା ମନ୍ଦିର ଆଗାଡ଼େ ରଥଥି ଭକ୍ତମାନଙ୍କୁ ଦର୍ଶନ ଦେଉଥିବାର ଚତୁର୍ଦ୍ଧା ମୂର୍ତ୍ତି ଆଉ କିଛି ସମୟ ଆଉତରୁ ଆଡ଼ପ ମଣ୍ଡପକେ ବିଜେ କରିବେ। ପହିଲା ମଦନମୋହନ ରାମ ଆଉ କୃଷ୍ଣ ବିଜେ କରିବାର ଉତରୁ ସୁଦର୍ଶନ ମହାପୁରୁ ଆଡ଼ପ ମଣ୍ଡପକେ ଯିବେ। ଇତାର ଉତରୁ ଗୋଟି ପହଣ୍ଡିଥି ଶ୍ରୀବଳଭଦ୍ର ଦେବୀ ସୁଭଦ୍ରା ଆଉ ଶେଷେ ମହାପ୍ରଭୁ ଶ୍ରୀଜଗନ୍ନାଥ ଆଡ଼ପ ମଣ୍ଡପକେ ବିଜେ କରିବେ। ଏଥିଲାଗି ତିନି ରଥନ ଚାରମାଳ ବନ୍ଧା ସରିଲାନ। ଆଜି ସକାଳର 7:30 ମଙ୍ଗଳ ଆଳତୀ ହୋଇଥିଲା। ଇତାର ଉତରୁ ମୈଲମ ତଡ଼ପ ଲାଗି ଅବକାଶ ବେଶଶେଷ ଗୋପାଳ ବଲ୍ଲଭ ସକାଳ ଧୂପ ଆଉ ମଧ୍ୟାହ୍ନ ଧୂପ ନୀତି କରାଯାଇଥିଲା। ତିନି ରଥଥି ଦିନର 2:15 ଥି ସନ୍ଧ୍ୟା ଆଳତୀ ସରିଥିବାର ବେଳେ 3:15 ଥି ସନ୍ଧ୍ୟା ଧୂପ ପୂଜା ଶେଷ ହୋଇଛେ। ସିଆଡ଼େ ଆଇବା କାଲିଠାନୁ ଆଡ଼ପ ମଣ୍ଡପନ ମହାପ୍ରଭୁମାନଙ୍କୁ ଭକ୍ତମାନେ ଦର୍ଶନ କରିବା ସହିତ ଆଡ଼ପ ଅଭଡ଼ା ପାଇବାର ସୁଯୋଗ ପାଇବେ। ଭକ୍ତମାନଙ୍କର ଶୃଙ୍ଖଳିତ ଦର୍ଶନ ଲାଗି ପୁଲିସ ପ୍ରଶାସନ ତରଫରୁ ସବୁ ପ୍ରକାରର ବ୍ୟବସ୍ଥା କରାଯାଇଛି। ରାଜ୍ୟର ସ୍ୱତନ୍ତ୍ର ଉନ୍ନୟନ ପରିଷଦର ନୂଆକରି ନିଯୁକ୍ତ ହୋଇଥିବାର ଅଧ୍ୟକ୍ଷ ଆଉ ଉପାଧ୍ୟକ୍ଷଙ୍କ ସହିତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଲୋକସେବା ଭବନ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍। ଏଥି ରାଜ୍ୟର ଭିନ୍ ଭିନ୍ ଜିଲ୍ଲାର 23 ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଆଉ ଉପାଧ୍ୟକ୍ଷମାନେ ଯୋଗ ଦେଇଥିଲେ। ଏ ଅବସରରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଥିବାର ଅଧ୍ୟକ୍ଷ ଆଉ ଉପାଧ୍ୟକ୍ଷମାନଙ୍କୁ ପରାମର୍ଶ ଦେଇକରି କହିଛନ୍, ତାଙ୍କର ସରକାର ଆସିବା ଋତୁରୁ ସମାଜର ସବୁ ବର୍ଗର ଉନ୍ନତି ଲାଗି ପଦକ୍ଷେପ ନିଆଯିବାର ସହିତ ଆଦିବାସୀମାନଙ୍କର ବିକାଶ ଲାଗି ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଛି। ତାଙ୍କର ଲାଗି ରାଜନୀତି କ୍ଷମତା ଭୋଗ କରିବାର ମାଧ୍ୟମ ନୁହେଁ, ଶେଷ ଧାଡ଼ିତି ଥିବାର ଗରିବ ଲୋକର ସେବା କରିବାର ମାଧ୍ୟମ ଆଏ। ସେଥିର୍ଲାଗି ଶେଷ ଧାଡ଼ି ତକ୍ ପହଞ୍ଚିକରି ଲୋକର କାମ କରିବା ଲାଗି ମୁଖ୍ୟମନ୍ତ୍ରୀ ସମକୁ ପରାମର୍ଶ ଦେଇଛନ୍। ସେନ୍ତା କେନ୍ଦ୍ର ସରକାରଙ୍କର ମୁଖ୍ୟମନ୍ତ୍ରୀ ଆଦି କର୍ମଯୋଗୀ ଅଭିଯାନ, ଧରତୀ ଆବା ଜନଭାଗିଦାରୀ ଅଭିଯାନ, ପିଏମ୍ ଜନମନ ବାଗିର ଯୋଜନା ବାବଦେ ସୂଚନା ଦେଇଥିଲେ। ବୈଠକଟି ଅନୁସୂଚିତ ଜନଜାତି ଆଉ ଜାତି ଉନ୍ନୟନ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଆଉ ଉନ୍ନୟନ କମିଶନର ଦେବରଞ୍ଜନ କୁମାର ସିଂ ଉପସ୍ଥିତ ଥିଲେ। ଭୁବନେଶ୍ୱର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ଏମ୍ସ 6 ସମାବର୍ତ୍ତନ ଉତ୍ସବ ପାଳିତ ହୋଇଯାଇଛି। ଏଥି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି 684 ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରିଛନ୍। ଶ୍ରେଷ୍ଠ ଶିକ୍ଷାଗତ ପ୍ରଦର୍ଶନ ଲାଗି 32 ମେଧାବୀ ଛାତ୍ରଛାତ୍ରୀଙ୍କୁ 61 ସ୍ୱର୍ଣ୍ଣପଦକ ପ୍ରଦାନ କରାଯାଇଛି। ଏହି ଅବସରରେ ମନ୍ତ୍ରୀ ଶ୍ରୀମତୀ ପଟେଲ ପାସ୍ ହୋଇଥିବାର ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇକରି କହିଛନ୍, ଧଳାକୋଟ ବିଶ୍ୱାସ, ଦାୟିତ୍ୱ, ପ୍ରତିବଦ୍ଧତା ଆଉ ଅପାର ସୁବିଧାର ପ୍ରତୀକ। ଏଟାକି ଆତ୍ମବିଶ୍ୱାସ ଆଉ କରୁଣା ସହିତ ସଭେ ପିନ୍ଧିବାର ଦରକାର। ଭାରତର ସ୍ୱାସ୍ଥ୍ୟସେବା କ୍ଷେତ୍ରର ବିକାଶ ଓ ପରିବର୍ତ୍ତନ ବାବଦେ ମନ୍ତ୍ରୀ କହିଛନ୍, ଦେଶେ ଆଘନୁ ଏମ୍ସ 7 ଥିବାର ବେଳେ ଏସ୍ଏନ୍ 23 ଥି ପହଞ୍ଚିଛେ, ଯେନ୍ଟାକି ସାରା ଦେଶେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଆଉ ଚିକିତ୍ସା ଶିକ୍ଷାର ପ୍ରବେଶକେ ବରକସ କରୁଛେ। ଏମ୍ସନୁ ସ୍ନାତକ ହୋଇଥିବା ଡାକ୍ତରମାନଙ୍କର ଗୋଟିଏ ସ୍ୱତନ୍ତ୍ର ପରିଚୟ ରହିଛେ। ସେମାନଙ୍କୁ ଡକ୍ଟର ପ୍ଲସ୍ ଭାବେ ମନ୍ତ୍ରୀ ଶ୍ରୀମତୀ ପଟେଲ ତାଙ୍କର ଉଦ୍ବୋଧନୀ ବର୍ଣ୍ଣନା କରିଥିଲେ। ଏମ୍ସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡକ୍ଟର ଆଶୁତୋଷ ବିଶ୍ୱାସ କହିଛନ୍, ଉନ୍ନତ ରୋଗୀ ସେବା ଲାଗି ଇତାର ପ୍ରତିବଦ୍ଧତାକେ ଆହୁରି ବରକସ କରିକରି ସମ୍ପ୍ରତି ଶିଶୁ ଶଲ୍ୟ ଚିକିତ୍ସା ବିଭାଗଥି ଗୋଟିଏ ଉତ୍ସର୍ଗୀକୃତ ନବଜାତ ଶଲ୍ୟ ଚିକିତ୍ସା ୟୁନିଟ୍ ଆଇସିୟୁ ପ୍ରତିଷ୍ଠା କରାଯିବା କାର୍ଯ୍ୟକ୍ରମଟି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଯୋଗ ଦେଇଥିଲେ। ଏହି ଅବସରରେ ଏମ୍ସ ଭୁବନେଶ୍ୱର ପରିସର ନଥିବାର ଆଘୋର ପ୍ରଧାନମନ୍ତ୍ରୀ ଆଉ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ରାଜ୍ୟ ଥିବାର ସ୍ନାତକ ମହାବିଦ୍ୟାଳୟମାନଙ୍କେ ନାଁ ଲେଖା ଲାଗି ଆଇବା ସୋମବାର 2 ଖେପ୍ ମେଧା ତାଲିକା ବାହାରିବା। ମୋଟ 1055 ସ୍ନାତକ ମହାବିଦ୍ୟାଳୟଥି କଳା, ବିଜ୍ଞାନ, ବାଣିଜ୍ୟ, ସେଲ୍ଫ ଫାଇନାନ୍ସିଂ ଆଉ ସଂସ୍କୃତ ପାଠ୍ୟକ୍ରମଟି 2,87,519 ଆସନ ଥିବାର ବେଳେ ପହିଲା ଖେପେ 84,384 ଆସନରେ ନାଁ ଲେଖା ଶେଷ ହୋଇଛି। ଉଚ୍ଚଶିକ୍ଷା ବିଭାଗ ପରିଚାଳିତ ସାମ୍ସ ପୋର୍ଟାଲ୍ରୁ ମିଳିଥିବା ତଥ୍ୟ ଅନୁସାରେ ସ୍ନାତକ କଳା ଶ୍ରେଣୀ

0: ଆକାଶବାଣୀର ବିକଳ୍ପ ନାହିଁ, ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡ଼ିବା ପାଇଁ।
1: ଆକାଶବାଣୀ ସମ୍ବଲପୁର କିଛି ସମୟ ମଧ୍ୟରେ ଶୁଣିପାରିବେ ଓଡ଼ିଆରେ ସମ୍ବାଦ, ପରେ ପରେ ପ୍ରାୟୋଜିତ କାର୍ଯ୍ୟକ୍ରମ ବନାନୀ ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ।
2: ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ମାଲଡୋଭା, ଉତ୍ତର ମାସିଡୋନିଆ ଏବଂ ରୋମାନିଆକୁ ଆସନ୍ତାକାଲିଠାରୁ ଗସ୍ତରେ ଯିବେ ରାଷ୍ଟ୍ରପତି। ଭୁବନେଶ୍ୱର ଏମ୍ସର ଷଷ୍ଠ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ। ପ୍ରତିଷ୍ଠାନର ଉତ୍କର୍ଷତା ଦେଶର ସ୍ୱାସ୍ଥ୍ୟସେବା ଯାତ୍ରାରେ ଏକ ଅଧ୍ୟାୟ ଯୋଡ଼ିଛି, କହିଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ। 72ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷିତ, ଆର୍ଟିକିଲ୍ 370 ଶ୍ରେଷ୍ଠ ଫିଚର ଫିଲ୍ମ ଭାବେ ମନୋନୀତ। ଗୁଜରାଟର ଅହମ୍ମଦାବାଦସ୍ଥିତ ଏକ ବାଣ ପ୍ରସ୍ତୁତି କାରଖାନାରେ ଅଗ୍ନିକାଣ୍ଡ ଯୋଗୁଁ 8 ଜଣଙ୍କର ମୃତ୍ୟୁ ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାର ତୃତୀୟ ସ୍ଥାନ ପାଇଁ ଆଜି ପରସ୍ପରକୁ ଭେଟିବେ ଫ୍ରାନ୍ସ ଓ ଇଂଲଣ୍ଡ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲିଠାରୁ ମାଲଡୋଭା, ଉତ୍ତର ମାସିଡୋନିଆ ଏବଂ ରୋମାନିଆ ଗସ୍ତରେ ଯିବେ। ନୂଆଦିଲ୍ଲୀରେ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ପଶ୍ଚିମ ଭାଗ ସଚିବ ସିବି ଜର୍ଜ କହିଛନ୍ତି, ଆସନ୍ତା 25 ତାରିଖ ପର୍ଯ୍ୟନ୍ତ ରାଷ୍ଟ୍ରପତି ବିଭିନ୍ନ ପର୍ଯ୍ୟାୟରେ ଏହି ଦେଶଗୁଡ଼ିକୁ ଗସ୍ତ କରିବେ। ସେହି ଦେଶଗୁଡ଼ିକର ଶୀର୍ଷ ନେତୃତ୍ୱଙ୍କ ନିମନ୍ତ୍ରଣ କ୍ରମେ ରାଷ୍ଟ୍ରପତି ମୁର୍ମୁ ଏହି ଗସ୍ତରେ ଯାଉଛନ୍ତି। ମାଲଡୋଭା ଗଣରାଜ୍ୟ ଏବଂ ଉତ୍ତର ମାସିଡୋନିଆକୁ କୌଣସି ଭାରତୀୟ ରାଷ୍ଟ୍ରପତିଙ୍କର ଏହା ହେବ ପ୍ରଥମ ଦ୍ୱିପାକ୍ଷିକ ଗସ୍ତ। ଶ୍ରୀ ଜର୍ଜ କହିଛନ୍ତି, 3 ଦଶନ୍ଧିରୁ ଅଧିକ ସମୟ ପରେ ଭାରତୀୟ ରାଷ୍ଟ୍ରପତି ପ୍ରଥମ ଥର ପାଇଁ ରୋମାନିଆ ଗସ୍ତରେ ଯିବେ। ରାଷ୍ଟ୍ରପତିଙ୍କ ଏହି ଗସ୍ତ କେନ୍ଦ୍ରୀୟ ତଥା ପୂର୍ବ ୟୁରୋପ ସହିତ ଭାରତର ବର୍ଦ୍ଧିତ ସମ୍ପର୍କକୁ ପ୍ରତିପାଦନ କରୁଛି। ସଂସଦର ଆଗାମୀ ମୌସୁମୀ ଅଧିବେଶନ ପୂର୍ବରୁ ଆସନ୍ତାକାଲି ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବ। ସରକାରଙ୍କ ପକ୍ଷରୁ ଆହୁତ ଏହି ବୈଠକରେ ସଂସଦର ଉଭୟ ସଦନରେ ସୁଗମ କାର୍ଯ୍ୟକାରିତାକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ରାଜନୈତିକ ଦଳଗୁଡ଼ିକଠାରୁ ସହଯୋଗ ଲୋଡ଼ାଯିବ। ଆସନ୍ତା ସୋମବାରଠାରୁ ଆରମ୍ଭ ହେଉଥିବା ମୌସୁମୀ ଅଧିବେଶନ ଆସନ୍ତା ମାସ 13 ତାରିଖ ପର୍ଯ୍ୟନ୍ତ ଚାଲିବ। ଅଧିବେଶନ କାଳରେ କେତେକ ଗୁରୁତ୍ୱପୂର୍ଣ୍ଣ ବିଲ୍ ଆଗତ ସହ ଏହାକୁ ପାରିତ କରିବା ନେଇ ସରକାର ଲକ୍ଷ୍ୟ ରଖିଛନ୍ତି। ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ଏମ୍ସରୁ ଉତ୍ତୀର୍ଣ୍ଣ ହେଉଥିବା ଡାକ୍ତର ସମାଜରେ ଏକ ସ୍ୱତନ୍ତ୍ର ପରିଚୟ ବହନ କରନ୍ତି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ କହିଛନ୍ତି। ଭୁବନେଶ୍ୱର ଏମ୍ସର ଷଷ୍ଠ ସମାବର୍ତ୍ତନ ସମାରୋହରେ ଯୋଗଦେଇ ମନ୍ତ୍ରୀ ଶ୍ରୀମତୀ ପଟେଲ କହିଛନ୍ତି, ଚିକିତ୍ସା, ଶିକ୍ଷା ଓ ଗବେଷଣା, ନବସୃଜନ ଏବଂ ସ୍ୱାସ୍ଥ୍ୟସେବା ପ୍ରଦାନ କ୍ଷେତ୍ରରେ ଏହି ଅନୁଷ୍ଠାନର ଉତ୍କର୍ଷତା ଦେଶର ଯାତ୍ରାରେ ଆଉ ଏକ ଅଧ୍ୟାୟ ଯୋଡ଼ିଛି। ଦେଶର ସ୍ୱାସ୍ଥ୍ୟସେବା କ୍ଷେତ୍ରର ଅଭିବୃଦ୍ଧି ଉପରେ ଆଲୋକପାତ କରି ମନ୍ତ୍ରୀ କହିଛନ୍ତି, ଏବେ ଦେଶରେ ଏମ୍ସ ସଂଖ୍ୟା 23କୁ ବୃଦ୍ଧି ପାଇଛି। ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଏବଂ ଚିକିତ୍ସା ଶିକ୍ଷାର କ୍ଷେତ୍ରକୁ ଏହା ଅଧିକ ସୁଦୃଢ଼ କରୁଛି। ବିଶ୍ୱସ୍ତରୀୟ ଭିତ୍ତିଭୂମି ତଥା ଅନ୍ୟାନ୍ୟ ସୁବିଧା ସୁଯୋଗ ଓ ତାଲିମ ମାଧ୍ୟମରେ ଏମ୍ସରୁ ଉତ୍ତୀର୍ଣ୍ଣ ହେଉଥିବା ଡାକ୍ତରୀ ସ୍ନାତକ ସମାଜରେ ସ୍ୱତନ୍ତ୍ର ଭାବେ ପରିଗଣିତ ହୁଅନ୍ତି, ଏପରିକି ତାଙ୍କୁ ଡାକ୍ତର ପ୍ଲସ୍ ଭାବେ ମାନ୍ୟତା ମିଳିଥାଏ। ସୁଲଭ ସ୍ୱାସ୍ଥ୍ୟସେବା କ୍ଷେତ୍ର ଉପରେ ଆଲୋକପାତ କରି ରାଷ୍ଟ୍ରମନ୍ତ୍ରୀ ଶ୍ରୀମତୀ ପଟେଲ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନାର ସୁଫଳ ସମ୍ପର୍କରେ ବର୍ଷ୍ଣନା କରିଛନ୍ତି। ଦେଶବ୍ୟାପୀ 1,84,000 ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପ୍ରତିଷ୍ଠା କରାଯାଇଛି। ଦେଶରେ ସ୍ୱାସ୍ଥ୍ୟସେବା ଇକୋସିଷ୍ଟମକୁ ଅଧିକ ସୁବ୍ୟବସ୍ଥିତ ତଥା ସଶକ୍ତ କରିବାରେ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନର ଭୂମିକା ଉପରେ ରାଷ୍ଟ୍ରପତି ରାଷ୍ଟ୍ରମନ୍ତ୍ରୀ ଶ୍ରୀମତୀ ପଟେଲ ଆଲୋକପାତ କରିଛନ୍ତି। ସେ କହିଛନ୍ତି, ଏବେ ଦେଶରେ 820 ମେଡିକାଲ କଲେଜ, ପ୍ରାୟ 1,29,000 ଡାକ୍ତରୀ ସିଟ୍ ଏବଂ ପ୍ରାୟ 85,000 ସ୍ନାତକୋତ୍ତର ଡାକ୍ତରୀ ସିଟ୍ ଉପଲବ୍ଧ ରହିଛି। ସ୍ୱାସ୍ଥ୍ୟସେବା ବୃତ୍ତିଗତଙ୍କ ପାଇଁ ଏଭଳି ଭିତ୍ତିଭୂମି ଅଧିକ ସୁଯୋଗ ପ୍ରଦାନ କରିପାରିଛି ବୋଲି ରାଷ୍ଟ୍ରମନ୍ତ୍ରୀ କହିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି, ଏକ ସୁସ୍ଥ ସମାଜ ହେଉଛି ଶକ୍ତିଶାଳୀ ରାଷ୍ଟ୍ରର ମୂଳଦୁଆ। ନୂଆଦିଲ୍ଲୀରେ ଆଜି ଭାରତୀୟ ଡାକ୍ତରୀ ସଂଘ ପୁରସ୍କାର ସମାରୋହରେ ଯୋଗଦେଇ ଶ୍ରୀ ସିଂ କହିଛନ୍ତି, ଚିକିତ୍ସା ବୃତ୍ତିଗତ ସ୍ୱାସ୍ଥ୍ୟସେବା ପ୍ରଦାନ ସହିତ ଦେଶର ବିକାଶ ଯାତ୍ରାକୁ ମଧ୍ୟ ସଶକ୍ତ କରିଛନ୍ତି। ସମର୍ପଣ ଏବଂ ସେବା ମାଧ୍ୟମରେ ଡାକ୍ତରମାନେ ରାଷ୍ଟ୍ର ନିର୍ମାଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରନ୍ତି ବୋଲି ଶ୍ରୀ ସିଂ କହିଛନ୍ତି। ଡାକ୍ତରଙ୍କୁ ସମ୍ମାନିତ କରିବା ହେଉଛି ରାଷ୍ଟ୍ର ସେବା ଏବଂ ରାଷ୍ଟ୍ର ନିର୍ମାଣର ମନୋଭାବକୁ ସମ୍ମାନିତ କରିବା ବୋଲି ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସିଂ ଉଲ୍ଲେଖ କରିଛନ୍ତି। ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା ଏବଂ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ଆଧାରିତ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଏକ ଦୁଇଦିନିଆ ଜାତୀୟ ସମୀକ୍ଷା ବୈଠକ ଆଜି ଉଦ୍ଯାପିତ ହୋଇଛି। ବୈଠକରେ ଏହି ଦୁଇଟିଯାକ କାର୍ଯ୍ୟକ୍ରମର ପ୍ରଗତି ନେଇ ସମୀକ୍ଷା କରାଯିବା ସହ କାର୍ଯ୍ୟାନ୍ୱୟନ ଉପରେ ପ୍ରାଥମିକତା ପ୍ରଦାନ କରାଯାଇ ଆଲୋଚନା ହୋଇଛି। ସବୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ସ୍ୱାସ୍ଥ୍ୟସେବାର ପ୍ରଗତି ସମ୍ପର୍କରେ ମଧ୍ୟ ବୈଠକରେ ମତ ବିନିମୟ ହେବା ସହ ସ୍ୱାସ୍ଥ୍ୟକ୍ଷେତ୍ରରେ ଭବିଷ୍ୟତ ସଂସ୍କାର ନେଇ ଏକ ରୂପରେଖ ପ୍ରସ୍ତୁତ କରାଯାଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସଚିବ ପୁଣ୍ୟ ସଲୀଳା ଶ୍ରୀବାସ୍ତବ କହିଛନ୍ତି, ଏହି ଦୁଇଟିଯାକ କାର୍ଯ୍ୟକ୍ରମ ଦେଶର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅବିଚ୍ଛେଦ୍ୟ ଅଂଶ ଭାବେ ପରିଗଣିତ ହୋଇଛି। ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ବୈଠକ ଅବସରରେ ପୁରସ୍କାର ପ୍ରଦାନ କରାଯାଇଛି। ବିଭିନ୍ନ କ୍ଷେତ୍ରରେ 15 ପୁରସ୍କାର ପ୍ରଦାନ କରାଯାଇଥିବା ସଚିବ ଶ୍ରୀବାସ୍ତବ କହିଛନ୍ତି। ବାସ୍ତରିତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଆଜି ଘୋଷଣା କରାଯାଇଛି। ସଞ୍ଜୀବ ଶ୍ରୀବାସ୍ତବଙ୍କୁ ଶ୍ରେଷ୍ଠ ଚଳଚ୍ଚିତ୍ର ସମାଲୋଚକ ଭାବେ ମନୋନୀତ କରାଯାଇଥିବା ବେଳେ ସର୍ବୋତ୍ତମ ଚଳଚ୍ଚିତ୍ର ଲେଖା ପାଇଁ ପ୍ରଦୀପ କୁମାର ସେଟ୍ଟିଙ୍କୁ ଚୟନ କରାଯାଇଛି। ଆର୍ଟିକଲ 370 ଶ୍ରେଷ୍ଠ ଫିଚର ଫିଲ୍ମ ଏବଂ ଶ୍ରୀକାନ୍ତ ଶ୍ରେଷ୍ଠ ହିନ୍ଦୀ ଫିଚର ଫିଲ୍ମ ଭାବେ ବିବେଚିତ ହୋଇଛି। ୟାମି ଗୌତମ ଶ୍ରେଷ୍ଠ ଅଭିନେତ୍ରୀ ଏବଂ ମାମୁଟି ଓ କାର୍ତ୍ତିକ ଆର୍ୟନ ଶ୍ରେଷ୍ଠ ଅଭିନେତା ଭାବେ ପୁରସ୍କାର ପାଇବେ। ଷ୍ଟାଚ୍ୟୁ ଅଫ୍ ୟୁନିଟି ଏକତାକା ପ୍ରତୀକ ପାଇଁ ଆନନ୍ଦ ଏଲ୍ ରାୟଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ପ୍ରଦାନ କରାଯିବ। ଇଣ୍ଡିଆ ପୋଷ୍ଟର ସରକାରୀ ମାସ୍କଟ ପ୍ରସ୍ତୁତ କରିବା ଲକ୍ଷ୍ୟ ନେଇ ଡାକ ବିଭାଗ ପକ୍ଷରୁ ଏକ ପ୍ରତିଯୋଗିତା ଆରମ୍ଭ ହୋଇଛି। ଇନୋଭେଟ୍ ଇଣ୍ଡିଆ ମାଇ ଗଭ୍ ପ୍ଲାଟଫର୍ମ ମାଧ୍ୟମରେ ଏଥିପାଇଁ ପ୍ରସ୍ତୁତ ଡିଜାଇନ୍ ଦାଖଲ କରିବାକୁ କୁହାଯାଇଛି। ଏଭଳି ପଦକ୍ଷେପର ଉଦ୍ଦେଶ୍ୟ ହେଉଛି ଏକ ସ୍ୱତନ୍ତ୍ର ମାସ୍କଟ ପ୍ରସ୍ତୁତି, ଯାହାକି ବିଭାଗ ଉପରେ ଥିବା ବିଶ୍ୱାସ, ନିର୍ଭରଯୋଗ୍ୟତା, ସେବା ଏବଂ ଡିଜିଟାଲ ନବସୃଜନକୁ ପ୍ରତିଫଳନ କରିପାରିବ। ଡାକ ବିଭାଗ କହିଛି ଏହି ପ୍ରତିଯୋଗିତା ସମାଜର ସବୁବର୍ଗର ଲୋକଙ୍କ ପାଇଁ ଉନ୍ମୁକ୍ତ ରହିଛି। ପ୍ଲାଟଫର୍ମ ମାଧ୍ୟମରେ ଏକ ମାସ୍କଟ ପ୍ରସ୍ତୁତି ସହ ଏହାର ନାମ ଏବଂ ସଂକ୍ଷିପ୍ତ ବିବରଣୀ ଦାଖଲ କରିବାକୁ ପଡ଼ିବ। ଆସନ୍ତା ମାସ 15 ପର୍ଯ୍ୟନ୍ତ ଏଥିପାଇଁ ସମୟସୀମା ଧାର୍ଯ୍ୟ ହୋଇଛି। ଶ୍ରେଷ୍ଠ ବିବେଚିତ 3 ମାସ୍କଟକୁ ବିଭାଗ ପକ୍ଷରୁ 75,000, 50,000 ଏବଂ 25,000 ଟଙ୍କାର ନଗଦ ପୁରସ୍କାର ରାଶି ପ୍ରଦାନ କରାଯିବ। ଛାତ୍ରଛାତ୍ରୀ, କଳାକାର, ସୃଜନଶୀଳ ବୃତ୍ତିଗତଙ୍କୁ ଏଥିରେ ଅଂଶଗ୍ରହଣ କରିବା ଲାଗି ଡାକ ବିଭାଗ ପକ୍ଷରୁ ଆହ୍ୱାନ ଦିଆଯାଇଛି। ଗୁଜରାଟର ଅହମ୍ମଦାବାଦସ୍ଥିତ ଏକ ବାଣ ତିଆରି ତଥା ପ୍ରକ୍ରିୟାକରଣ ୟୁନିଟ୍ରେ ଅଗ୍ନିକାଣ୍ଡ ଘଟି 8 ମୃତ୍ୟୁ ହୋଇଛି। ରାମୋଲ ଗାତ୍ରାଡ ରୋଡ୍ ସ୍ଥିତ ଏହି କାରଖାନାରେ ଘଟିଥିବା ଅଗ୍ନିକାଣ୍ଡରେ ଅନ୍ୟ 10 ଆହତ ହୋଇଛନ୍ତି। ଆମ ସମ୍ଭାଦଦାତା ଦେଇଥିବା ସୂଚନା ଅନୁଯାୟୀ ତ୍ୱରିତ କ୍ରିୟାନୁଷ୍ଠାନ ବାହିନୀ ଘଟଣାସ୍ଥଳରେ ପହଞ୍ଚ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲେ। ସେମାନେ 8 ମୃତଦେହ ଉଦ୍ଧାର କରିଥିବା ବେଳେ ଜଳୁଥିବା

0: ସ୍ଥାନରେ ଅଟକି ରହିଥିବା ଆହତଙ୍କୁ ଉଦ୍ଧାର କରିଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅଗ୍ନିଶମ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ରାମନଗର ଡେରାଡୁନ୍ ଏକ୍ସପ୍ରେସ୍ ଟ୍ରେନ୍ ଚଳାଚଳକୁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଆଭାସୀ ମାଧ୍ୟମରେ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ସେ କହିଛନ୍ତି ଏହି ଟ୍ରେନ୍ ଉତ୍ତରାଖଣ୍ଡ କୁମାଉଁ ଏବଂ ଗଡ଼ୱାଲ ମଧ୍ୟରେ ରେଳ ଯୋଗାଯୋଗକୁ ଅଧିକ ସୁଦୃଢ଼ କରିବ। ସେଠାକାର ନାଗରିକଙ୍କର ବିକାଶ କ୍ଷେତ୍ରରେ ଏହା ଗୁରୁତ୍ୱପୂର୍ଣ୍ଣ ଅବଦାନ ପ୍ରଦାନ କରିବ ବୋଲି ସେ କହିଛନ୍ତି। ହରିଦ୍ୱାରରେ ଯାତ୍ରୀଭିଡ଼ ହ୍ରାସ କରିବା ଲକ୍ଷ୍ୟ ନେଇ ରିଷିକେଶ ରେଳ ଷ୍ଟେସନକୁ ଏକ ସହଯୋଗୀ ଷ୍ଟେସନ ଭାବେ ବିକଶିତ କରାଯିବ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ଭେଞ୍ଜୁଏଲା ଭୂକମ୍ପରେ ମୃତ୍ୟୁ ସଂଖ୍ୟା 5069କୁ ବୃଦ୍ଧି ପାଇଛି। ଜାତୀୟ ସଂସଦର ସଭାପତି ଜର୍ଜ ରୋଡ୍ରିଗେଜ୍ କହିଛନ୍ତି 16740 ଜଣ ଏହି ଭୂକମ୍ପରେ ଆହତ ହୋଇଥିବା ବେଳେ 6462 ଜଣଙ୍କୁ ଉଦ୍ଧାର କରାଯାଇଛି। ରାଜଧାନୀ କାରାକସ୍ ଏବଂ ଲା ଗୁଆଇରା, ମିରାଣ୍ଡା ଏବଂ ଆରାଗୁଆ କେନ୍ଦ୍ରୀୟ ଅଞ୍ଚଳଗୁଡ଼ିକରେ 107 ଅସ୍ଥାୟୀ ରିଲିଫ୍ ଶିବିରରେ 21235 ଜଣ ଆଶ୍ରୟ ନେଇଛନ୍ତି ବୋଲି ସେ କହିଛନ୍ତି। ଗତ ମାସରେ ଲଗାତାର ଭାବେ ହୋଇଥିବା 7.2 ଏବଂ 7.5 ତୀବ୍ରତାର ଭୂକମ୍ପ ପରେ ଇତିମଧ୍ୟରେ 1331 ପରବର୍ତ୍ତୀ ମୃଦୁ ଭୂକମ୍ପ ଅନୁଭୂତ ହୋଇସାରିଲାଣି ବୋଲି ସେଠାକାର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଭୂକମ୍ପ ପ୍ରଭାବିତଙ୍କୁ ମାନବୀୟ ସହାୟତା ଯୋଗାଇ ଦେଇଥିବା 28 ଦେଶକୁ ଭେଞ୍ଜୁଏଲାର କାର୍ଯ୍ୟକାରୀ ରାଷ୍ଟ୍ରପତି ଡେଲ୍ସି ରୋଡ୍ରିଗ୍ରେଜ୍ ଧନ୍ୟବାଦ ଅର୍ପଣ କରିଛନ୍ତି। ଫିଫା ବିଶ୍ୱକପ୍ ଫୁଟବଲରେ ତୃତୀୟ ସ୍ଥାନ ଲାଗି ଆଜି ମିଆମି ଷ୍ଟାଡିୟମରେ ଫ୍ରାନ୍ସ ଏବଂ ଇଂଲଣ୍ଡ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଭାରତୀୟ ସମୟ ରାତି 2:30 ମ୍ୟାଚ୍ ଆରମ୍ଭ ହେବ। ସ୍ପେନ୍ ସେମିଫାଇନାଲରେ ଫ୍ରାନ୍ସକୁ ପରାସ୍ତ କରିଥିବା ବେଳେ ଆର୍ଜେଣ୍ଟିନା ଇଂଲଣ୍ଡକୁ ପରାସ୍ତ କରିଥିଲା। ଆସନ୍ତାକାଲି ଭାରତୀୟ ସମୟ ରାତି 12:30 ନ୍ୟୁୟର୍କର ନ୍ୟୁଜର୍ସି ଷ୍ଟାଡିୟମରେ ଆର୍ଜେଣ୍ଟିନା ଏବଂ ସ୍ପେନ୍ ମଧ୍ୟରେ ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ। ଗ୍ଲାସ୍ଗୋର ରାଜ୍ୟଗୋଷ୍ଠୀ କ୍ରୀଡ଼ା ଉଦ୍ଘାଟନୀ ସମାରୋହରେ ଭାରତୀୟ ଦଳର ପତାକା ଏବଂ ବ୍ୟାଟନଧାରୀଙ୍କ ନାମ ଘୋଷଣା କରାଯାଇଛି। ଭାରତୀୟ ଅଲମ୍ପିକ୍ ସଂଘ ଆଜି ଏହା ଘୋଷଣା କରିଛି। ଅଲମ୍ପିକ୍ ପଦକ ବିଜେତା ମୀରାବାଇ ଚାନୁ ଜାତୀୟ ପତାକା ଏବଂ ଲଭ୍ଲିନା ବୋର୍ଗଭେହେ ବ୍ୟାଟନ ଧରିବେ। ଉଦ୍ଘାଟନୀ ସମାରୋହ ଆସନ୍ତା 23 ଓଭୋ ହାଇଡ୍ରୋ ଆରେନାଠାରେ ଅନୁଷ୍ଠିତ ହେବ। ଏକ ପ୍ରେସ୍ ବିଜ୍ଞପ୍ତିରେ ଭାରତୀୟ ଅଲମ୍ପିକ୍ ସଂଘର ସଭାପତି ପିଟି ଉଷା କହିଛନ୍ତି ଭାରତୀୟ କ୍ରୀଡ଼ାରେ ଏହି ଦୁଇ କ୍ରୀଡ଼ାବିତ୍ଙ୍କ ଉଲ୍ଲେଖନୀୟ ଅବଦାନକୁ ସ୍ୱୀକୃତି ପ୍ରଦାନ ସ୍ୱରୂପ ଏହି ଦାୟିତ୍ୱ ଅର୍ପଣ କରାଯାଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ ମାଲଡୋଭା, ଉତ୍ତର ମାସିଡୋନିଆ ଏବଂ ରୋମାନିଆକୁ ଆସନ୍ତାକାଲିଠାରୁ ଗସ୍ତରେ ଯିବେ ରାଷ୍ଟ୍ରପତି। ଭୁବନେଶ୍ୱର ଏମ୍ସର ଷଷ୍ଠ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ। ପ୍ରତିଷ୍ଠାନର ଉତ୍କର୍ଷତା ଦେଶର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ଅଧ୍ୟାୟ ଯୋଡ଼ିଛି କହିଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ। 72 ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷିତ। ଆର୍ଟିକଲ 370 ଶ୍ରେଷ୍ଠ ଫିଚର ଫିଲ୍ମ ଭାବେ ମନୋନୀତ। ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ତୃତୀୟ ସ୍ଥାନ ଲାଗି ଆଜି ପରସ୍ପରକୁ ଭେଟିବେ ଫ୍ରାନ୍ସ ଏବଂ ଇଂଲଣ୍ଡ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ସୁନ୍ଦରଗଡ଼ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ସମ୍ବାଦଦାତା ବସନ୍ତ କୁମାର ଜେନା। ଉପସ୍ଥାପନାରେ ମୁଁ ନୀନା ସାହୁ। ସୁନ୍ଦରଗଡ଼ ଜିଲ୍ଲାକୁ ଶିଶୁ ଶ୍ରମିକମୁକ୍ତ କରିବା ଲକ୍ଷ୍ୟରେ ଚାଲିଥିବା 15 ସ୍ୱତନ୍ତ୍ର ଶିଶୁ ଶ୍ରମିକ ନିରାକରଣ ଅଭିଯାନର ଅଂଶସ୍ୱରୂପ ରାଉରକେଲା ମହାନଗର ନିଗମ ସଭାଗୃହରେ ଏକ ଶିଶୁ ଶ୍ରମିକ ନିରାକରଣ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ଆର୍ଏମ୍ସିର ଯୁଗ୍ମ ଆୟୁକ୍ତ ଶ୍ରୀମତୀ ପଲ୍ଲବୀ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ ଶିଶୁମାନଙ୍କ ସ୍ଥାନ ବିଦ୍ୟାଳୟରେ, କୌଣସି କାରଖାନା, ଦୋକାନ କିମ୍ବା ବିପଦପୂର୍ଣ୍ଣ କାର୍ଯ୍ୟସ୍ଥଳରେ ନୁହେଁ। ସଭାରେ ଜିଲ୍ଲାକୁ କିପରି ସମ୍ପୂର୍ଣ୍ଣ ଶିଶୁ ଶ୍ରମିକମୁକ୍ତ କରାଯାଇପାରିବ ସେ ନେଇ ଉପସ୍ଥିତ ସଦସ୍ୟମାନଙ୍କ ମଧ୍ୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା। ଏ ସମ୍ବନ୍ଧରେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ମୁଖ୍ୟ ଶ୍ରୀବନ୍ତ ଜେନା କହନ୍ତି,
3: ଚାଇଲ୍ଡ ପ୍ରୋଟେକ୍ସନ୍ ମେକାନିଜିମ୍ ହିସାବରେ ପ୍ରାୟ ଆମର ପ୍ରତି ବ୍ଲକରେ ଏବଂ ପଞ୍ଚାୟତରେ ଚାଇଲ୍ଡ ପ୍ରୋଟେକ୍ସନ୍ କମିଟି ଅଛି। ଏହି କମିଟି ମାନଙ୍କୁ ବିଭିନ୍ନ ସମୟରେ ତାଲିମ ଦିଆଯାଉଛି। ତା ଛଡ଼ା ଆମେ ବିଭିନ୍ନ ପ୍ରକାର ଆୱାରନେସ୍ କାମ କରୁଛୁ, ସଚେତନତା କାମ କରୁଛୁ, ବିଶେଷ କରି ଚାଇଲ୍ଡ ଲେବର ଉପରେ ପିଲାମାନଙ୍କୁ କେମିତି ସ୍କୁଲକୁ ଅଣାଯିବ ସେ ଦିଗରେ ମଧ୍ୟ କାମ କରୁଛୁ। ଜିଲ୍ଲାସ୍ତରୀୟ ଯୋଉ ସଚେତନତା କାର୍ଯ୍ୟକ୍ରମ ହଉଛି, ଯେମିତି ଯାତ୍ରା ହେଲା, ତୋଷାଳୀ ମେଳା ହେଲା, ସେଠି ମଧ୍ୟ ଆମର ଚାଇଲ୍ଡ ଲାଇନ୍ ତରଫରୁ ଡିସିପି ୟୁନିଟ୍ ତରଫରୁ ଷ୍ଟଲ ଲାଗୁଛି। ଏବଂ ଲିଫ୍ଲେଟ୍ ସବୁ ଦିଆହଉଛି ଆଉ ବଡ଼ ବଡ଼ ଜାଗାରେ ମଧ୍ୟ ହୋର୍ଡିଂ କରାହେଇଛି ବିଶେଷ କରି ସୁନ୍ଦରଗଡ଼ରେ ଶିଶୁ ଶ୍ରମିକ ଉଚ୍ଛେଦ କରିବା ପାଇଁ। ସୁନ୍ଦରଗଡ଼ ଯେହେତୁ ଟ୍ରାଇବାଲ୍ ଡୋମିନେଟେଡ୍ ଏରିଆ ଆଉ ଏଠି ବିଶେଷ କରି ରାଉରକେଲା କୋଡ଼ିଆ ସାଇଡ୍ରେ ଫ୍ଲୋଟିଂ ପପୁଲେସନ୍ ରହୁଛନ୍ତି ତେଣୁ ବାହାରୁ ଆସୁଛନ୍ତି ବହୁତ ଏବଂ ଯେହେତୁ ରେଲୱେ ଲାଇନ୍ ରହୁଛି ବହୁ ସମୟରେ ପିଲାମାନେ ଆସୁଛନ୍ତି ଭିକ୍ଷାବୃତ୍ତି କରୁଛନ୍ତି ଚାଇଲ୍ଡ ଲେବର ହିସାବରେ କାମ କରୁଛନ୍ତି ଏବଂ ତାଙ୍କୁ ଚାଇଲ୍ଡ ଲାଇନ୍ ତରଫରୁ ଏବଂ ଲେବର ଡିପାର୍ଟମେଣ୍ଟ ତରଫରୁ ମିଳିତ ଆନୁକୂଲ୍ୟରେ ମଧ୍ୟ ଆମର ପ୍ରୋଗ୍ରାମ କରାହଉଛି ପିଲାମାନଙ୍କୁ ମଧ୍ୟ ରେଡ୍ କରାହଉଛି ପିଲାମାନଙ୍କୁ ରେସ୍କ୍ୟୁ କରାହଉଛି ରେସ୍କ୍ୟୁ କରାହେଇକି ତାଙ୍କର ହୋମ୍ ଡିଷ୍ଟ୍ରିକ୍ଟ ହେଲା ହୋମ୍ ଷ୍ଟେଟ୍ ହେଲା ତାଙ୍କୁ ଇଣ୍ଟିମେଟ୍ କରାହଉଛି ଏବଂ ସେ ଅନୁସାରେ ପିଲାମାନଙ୍କୁ ତାଙ୍କ ପରିବାରକୁ ହସ୍ତାନ୍ତର କରାଯାଉଛି।
2: ବିଶ୍ୱ ସାଇକେଲ ଦିବସ ପାଳନ ପରିପ୍ରେକ୍ଷୀରେ ଖେଲୋ ଇଣ୍ଡିଆ ଅନ୍ତର୍ଗତ ସିଟି ସ୍ତରୀୟ ମହିଳା ଅସ୍ମିତା ସାଇକେଲିଂ ଲିଗ୍ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଭିନ୍ନ ସଂଗଠନର ମହିଳା ସଦସ୍ୟଙ୍କ ସହ ସ୍କୁଲ ଓ କଲେଜର ଯୁବତୀମାନେ ଅଂଶଗ୍ରହଣ କରିଥିଲେ। ଭାରତ ସରକାରଙ୍କ ଯୁବ ଓ ସ୍ପୋର୍ଟସ୍ ମନ୍ତ୍ରଣାଳୟ ସ୍ୱୋର୍ଟସ୍ ଅଥରିଟି ଅଫ୍ ଇଣ୍ଡିଆ ଫିଟ୍ ଇଣ୍ଡିଆ ସିଏଫ୍ଆଇ ଏବଂ ଓଡ଼ିଶା ସାଇକେଲିଂ ଆସୋସିଏସନର ମିଳିତ ସହଯୋଗରେ ଆୟୋଜିତ ଅସ୍ମିତା ସାଇକେଲିଂ ଲିଗ୍ରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଜିଲ୍ଲାରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ଅନ୍ତର୍ଗତ ପରିଗଣନା ଫର୍ମ ବଣ୍ଟନ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଇତିମଧ୍ୟରେ ଜିଲ୍ଲାର ସମସ୍ତ 7 ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପରିଗଣନା ଫର୍ମର ଡିଜିଟାଇଜେସନ୍ ପ୍ରକ୍ରିୟା ମଧ୍ୟ ସଫଳତାର ସହ ସମ୍ପୂର୍ଣ୍ଣ ହୋଇଛି। ଜିଲ୍ଲାରେ ମୋଟ 14,64,547 ଜଣ ଭୋଟର ରହିଛନ୍ତି। ସେହିଭଳି 13,76,912 ଗୋଟି ପରିଗଣନା ଫର୍ମର ଡିଜିଟାଇଜେସନ୍ ହୋଇଛି। ରାଉରକେଲା ମହାନଗର ନିଗମ ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓଡ଼ିଶା ରାଉରକେଲାର ମିଳିତ ଆନୁକୂଲ୍ୟରେ ବାଲୁଘାଟସ୍ଥିତ ମ୍ୟାଟେରିଆଲ୍ ରିକଭରି ଫାସିଲିଟି ସେଣ୍ଟରରେ ପ୍ଲାଷ୍ଟିକ୍ ବର୍ଜ୍ୟର ମୂଲ୍ୟାଙ୍କନ ଓ ପୃଥକୀକରଣ ନିର୍ଦ୍ଧାରଣ ପାଇଁ ମାନକ ପରିଚାଳନା ପ୍ରକ୍ରିୟା ଉପରେ ଏକ ଦିନିକିଆ ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଯାଇଛି। ଆର୍ଏମ୍ସିର ଡେପୁଟି କମିଶନର ଶ୍ରୀମତୀ ଅନିତା ନାୟକ ଯୋଗଦେଇ ସ୍ଥିତି ଅନୁଧ୍ୟାନ କରିଥିଲେ। ଆସନ୍ତା ଅଗଷ୍ଟ 2 ରାଉରକେଲାର ପ୍ରସିଦ୍ଧ ବେଦବ୍ୟାସ ପୀଠରେ ଶ୍ରାବଣୀ ମେଳା ଅନୁଷ୍ଠିତ ହେବାକୁ ଯାଉଛି। ଏହାର ସଫଳ ଆୟୋଜନ ପାଇଁ ଅତିରିକ୍ତ ଜିଲ୍ଲାପାଳ ସୁଶ୍ରୀ ଦିନା ଦସ୍ତଗିରିଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଉରକେଲା ମହାନଗର ନିଗମ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ପ୍ରସ୍ତୁତି ବୈଠକରେ ମେଳାକୁ ଶାନ୍ତି ଶୃଙ୍ଖଳାର ସହିତ ଆୟୋଜନ କରିବା ପାଇଁ ସେ ସମସ୍ତ ବିଭାଗର ସହଯୋଗ କାମନା କରିଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଅନୁଗୁଳ ଜିଲ୍ଲା ସମ୍ପର୍କରେ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
4: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
5: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
6: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
7: ଏକ ପ୍ରକାର ସେ ପିଏମ୍ ଜୟ ଅବ ଗରିବୋ କି ଜୟ ବନ ଗଈ ହେ।

0: ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ମାଧ୍ୟମରେ ପ୍ରାୟ 60 କୋଟି ଲୋକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉପଚାର ପାଇଁ ହୋଇଛନ୍ତି ଯୋଗ୍ୟ ହିତାଧିକାରୀ। ଏପର୍ଯ୍ୟନ୍ତ 12 କୋଟିରୁ ଉର୍ଦ୍ଧ୍ୱ ମାଗଣା ଚିକିତ୍ସା କରାଯାଇଛି, ଯେଉଁଥିରେ ଗରିବ ପରିବାରଙ୍କ ଚିକିତ୍ସା ଖର୍ଚ୍ଚ ପ୍ରାୟ 2 ଲକ୍ଷ କୋଟି ଟଙ୍କା ସଞ୍ଚୟ ହୋଇପାରିଛି। ଆଜି ହିଁ ଆୟୁଷ୍ମାନ ଆପ୍ ଡାଉନଲୋଡ କରି ଆୟୁଷ୍ମାନ କାର୍ଡ ବନାନ୍ତୁ। ଅଧିକ ସୂଚନା ପାଇଁ 1455 ନମ୍ବରକୁ କଲ୍ କରନ୍ତୁ।
1: ପ୍ରଚାର କରୁଛୁ କାର୍ଯ୍ୟକ୍ରମ ବନାନୀ।

ନମସ୍କାର ଶ୍ରୋତା ବନ୍ଧୁ, ଆପଣ ମାନଙ୍କୁ ଆଜିର ବନାନୀ କାର୍ଯ୍ୟକ୍ରମକୁ ସବୁଜ ସ୍ୱାଗତ। ଶ୍ରୋତା ବନ୍ଧୁ, ମଣିଷ ସବୁବେଳେ ନିଜର ମୌଳିକତାକୁ ଜାହିର କରିବାକୁ ଚାହିଁଥାଏ, ସମାଜରେ ଭଲ ନାଁ କରିବାକୁ ଚେଷ୍ଟା କରିଥାଏ, ଭଲରେ ଆଉ ସୁସ୍ଥରେ ରହିବାକୁ ମଧ୍ୟ ସବୁବେଳେ ପ୍ରୟାସ କରିଥାଏ। ଆଉ ଏଇ ଭଲରେ ରହିବାର ମାନସିକତା ସେତେବେଳେ ପୂରଣ ହେବ ଯେତେବେଳେ ଆମେମାନେ ସ୍ୱଚ୍ଛ ଆଉ ବିଶୁଦ୍ଧ ପରିବେଶରେ ବାସ କରିପାରିବା। ସ୍ୱଚ୍ଛ ପରିବେଶ କହିଲେ ଆମେ ଏତିକି ବୁଝୁ ଯେ ବାର ମାସ ଛଅ ଋତୁ ଯେମିତି ଆମ ପାଇଁ ସମାନ୍ତରାଳ ଅନୁଭବ ହେଉ, ଅର୍ଥାତ୍ ଠିକ୍ ସମୟରେ ବର୍ଷା ହେବା, ଋତୁକାଳୀନ ଅନିୟମିତତା ଦେଖା ନ ଦେବା, ଜଳବାୟୁରେ ବିଭ୍ରାଟ ସୃଷ୍ଟି ନ ହେବା, ଆମ ଚାରିପାଖରେ ଗଛଲତା ଗୁଡିକର ଅଭାବ ଜଣା ନ ପଡିବା, ଉଦ୍ଭିଦ ଆଉ ପ୍ରାଣୀ ଜଗତ ମଧ୍ୟରେ ଉଚିତ ସମନ୍ୱୟ ରକ୍ଷା ହେବା, ଏମିତି ଅନେକ ସୁସ୍ଥ ପରିବେଶ ଦେଖାଦେଲେ ଆମେ ସ୍ୱଚ୍ଛ ପରିବେଶରେ ରହୁଛେ ବୋଲି ହୃଦୟଙ୍ଗମ କରିବା। ଆଜିକାଲି ଗଛର ଅଭାବ ଦେଖାଦେଉଛି, ଯାହାଦ୍ୱାରା ମାଟି ପାଣି ପବନ ପରି ଆମ ଜୀବନଦାୟକ ପଦାର୍ଥ ପ୍ରଦୂଷିତ ହେବାରେ ଲାଗିଛି, ଆମ ଜୀବନଶୈଳୀ ପ୍ରଭାବିତ ହେଉଛି, ଚାଷ କାର୍ଯ୍ୟ ତଥା ଆମ ପ୍ରଗତି କ୍ଷେତ୍ରରେ ବାଧା ଉପୁଜୁଛି। ତେଣୁ ଏତେ ଅନିୟମିତତାକୁ ଆମେ କାହିଁକି ବରଦାସ୍ତ କରିବା? ଆମେ ଯେହେତୁ ଶିକ୍ଷିତ ଆଉ ଜାଣିବାର, ତେବେ ଚାଲନ୍ତୁ ନା ସ୍ୱଚ୍ଛ ସୁନ୍ଦର ପରିବେଶର ପରିକଳ୍ପନା କରି ଗଛ ଲଗେଇବା ପାଇଁ ଅଣ୍ଟା ଭିଡିବା। ପରିବେଶ ହିତ ପାଇଁ ରାଜ୍ୟ ବନ ବିଭାଗ ଯେଉଁ ପଦକ୍ଷେପ ହାତକୁ ନେଉଛି ତାକୁ ଫଳପ୍ରଦ କରିବା ପାଇଁ ଆଗେଇ ଆସିବା। ତା ଛଡ଼ା ସରକାରଙ୍କର ବିଭିନ୍ନ ଯୋଜନା ବିଷୟରେ ଜାଣି ଏଥିରୁ ଲାଭ ପାଇବା ପାଇଁ ନିଜର ଭୂମିକାକୁ ସାବ୍ୟସ୍ତ କରିବା। ଏମିତି ସଚେତନ ମନୋଭାବ ନେଇ କାର୍ଯ୍ୟ କଲେ ଆମ ପରିବେଶ ନିଶ୍ଚୟ ସବୁଜ ବନାନୀରେ ପୂରି ଉଠିବ, ଆଉ ଆମେମାନେ ଏକ ବିଶୁଦ୍ଧ ପରିବେଶରେ ବସବାସ କରି ପ୍ରକୃତିର ଅବଦାନକୁ ଉପଭୋଗ କରିପାରିବା।

0: ସେପ୍ଟେମ୍ବର କିମ୍ବା ଜାନୁଆରୀ ମାସରେ ଆରମ୍ଭ ହୋଇଥାଏ।
1: ଆଜ୍ଞା,
0: ସେ ଯୋଉ ଚାରାଟି ଜୁନ୍ 15 କି ଜୁନ୍ 20 ଭିତରେ ହେଇଯାଏ ଗଛ ଲଗାଇବା ପାଇଁ 1.5 ଫୁଟ 2 ଫୁଟ 1.5 ଫୁଟ ଉପରେ ହାରାରେ ସାଧାରଣତଃ ଚାରା ଗୁଡ଼ିକ ଆମ ଲାଗିଥାଏ। ଗଛ ଲଗାଇବା ସମୟରେ ଆମର ଯୋଉ ପ୍ଲାଣ୍ଟେସନ୍ ଆକ୍ଟିଭିଟି ରହିଛି, ପିଟୁଡା ଯୋଉ ଗାତ ଖୋଳାଯାଏ 1 ଫୁଟ ଲମ୍ବା 1 ଫୁଟ ଚଉଡ଼ା 1 ଫୁଟ ଓସାର ମଧ୍ୟ 1 ଫୁଟ ହେବା ଦରକାର। ଏବଂ ବିଭିନ୍ନ ସ୍କିମ୍ର ବିଭିନ୍ନ ପ୍ରକାର ସବୁ ପ୍ଲାଣ୍ଟିଂ ମଡେଲ ରହିଛି। ଯୋଉ ଲଣ୍ଡା ପାହାଡ଼ର ବୃକ୍ଷରୋପଣରେ ସେଠି ଆମର ପିଟ୍ ସାଇଜ୍ ମଧ୍ୟ ଆମେ 1.5 ଫୁଟ ଆକାର ନେଇଥାଉ। ସେ ଜାଗାରେ ଆପଣଙ୍କର ଫରେନ୍ ବାହାରୁ ମାଟି ଦିଆଯାଏ ସେଠି ଏବଂ ସାର ଦିଆଯାଏ, ଖତ ଦିଆଯାଏ। ମାର୍ଚ୍ଚ ମାସ ପୂର୍ବରୁ ସାଧାରଣତଃ ଆପଣଙ୍କର ପିଟ୍ ଗୁଡ଼ାକ ସରିଯିବା ଦରକାର।
1: ଆଚ୍ଛା,
0: ଏବଂ ମାର୍ଚ୍ଚ ମାସ ସରିଲେ ସେ ପିଟ୍ ଗୁଡ଼ାକ ଆପଣଙ୍କର ଏପ୍ରିଲ ମେ ଜୁନ୍ ମାସ ଯୋଉ ହେଲା ସେଟା ୱେଦରିଂ ହେବା ଦରକାର, ଯେମିତି ଖରା ଖାଇଯିବ। ଠିକ୍ ବର୍ଷା ହଉ, ଆମର ଯୋଉ ଜୁଲାଇ ମାସରେ ଗଛ ଲାଗିଥାଏ, ସାଧାରଣତଃ ଜୁଲାଇ ମାସ ଗଛ ଲଗାଇବା ପୂର୍ବରୁ ମଧ୍ୟ ଖତ ଦିଆଯାଏ, ସାର ଦିଆଯାଏ, କୀଟନାଶକ ଔଷଧ ମଧ୍ୟ ଦିଆଯାଇଥାଏ। ତାପରେ ଗଛଟା ଲଗାଇ ସାରିଲା ପରେ 1 ମାସ କି 2 ମାସ ପରେ ପରେ ସାଧାରଣତଃ ଚାରିପଟେ ବହୁତ ଅନାବନା ଗଛ ସବୁ ହେଇଯାଇଥାଏ।
1: ଆଚ୍ଛା,
0: ତାକୁ ମଧ୍ୟ ଅଗଷ୍ଟ ମାସରେ ସେଟା ସବୁ ସଫା ସୁତୁରା କରିବାକୁ ପଡିବ। ସଫା ସୁତୁରା କରିସାରିଲା ପରେ ସଏଲ ୱାର୍କିଂ ମାନୁରିଂ ଗୋଟେ ରହିଛି, ଗଛର ଚାରିପଟୁ ଆପଣ ମାଟିଟେ କାଢିଦେଇକି ସେଠି ୟୁରିଆ ଦିଅନ୍ତୁ କି ଏନ୍ପିକେ ଦିଅନ୍ତୁ, ଡିଏପି ଦିଅନ୍ତୁ, ତା ସହିତ କ୍ଲୋରୋପାଇରିଫସ୍ ଦିଆଯାଏ ଏବଂ ଫୋରେଟ୍ ମଧ୍ୟ କୀଟନାଶକ ଦିଆଯାଏ। ତାପରେ ଆପଣ ଅକ୍ଟୋବର ନଭେମ୍ବର ମାସ ବେଳକୁ ସେକେଣ୍ଡ ୱିଡିଂ ଗୋଟେ କରାଯାଏ, ଯେଉଁଥିରୁ ଯଦି ଅନାବନା ଗଛ ଯଦି ଆପଣ ନ କାଢିବା ତାହେଲେ ଗଛକୁ ସେଟା ଆବୁଡ଼ି ବସିବ ଏବଂ ଗଛଟା ଭଲ ଭାବରେ ବଢ଼ିପାରିବ ନାହିଁ। ସଏଲ ମାସରେ କନଜର୍ଭେସନ୍ ଆକ୍ଟିଭିଟି ମଧ୍ୟ କରାଯାଏ ଆପଣଙ୍କର ଅକ୍ଟୋବର ନଭେମ୍ବର। ଜଳ ସଂରକ୍ଷଣ କରିବା ପାଇଁ ମଧ୍ୟ ଆମର ବିଭିନ୍ନ ଜାଗାରେ ସବୁ ଷ୍ଟାଗାର୍ ଟ୍ରେନ୍ ସବୁ ରହୁଛି, ଯାହାର ସାଇଜ୍ ହେଉଛି 2 ମିଟର ଅଧା ମିଟର ଏଣ୍ଡ ଅଧା ମିଟର ସାଇଜ୍ର ଷ୍ଟାଗାର୍ ଟ୍ରେନ୍ କରାଯାଉଛି।
1: ମାଟି
0: ଖୋଳା ହେଇଥିବ, ତା'ର ଚେକ୍ଡ୍ୟାମ୍ ମଧ୍ୟ ଛୋଟ ଛୋଟ ଜାଗାରେ ଯୋଉଠି ଆପଣ ପାଣି ଖସି ଆସୁଛି ମାଟି ଖାଇଯାଉଛି ସେ ଜାଗାରେ ଚେକ୍ଡ୍ୟାମ୍ଟେ ପଥର ବନ୍ଧ କରିଦେଇ ମଧ୍ୟ ସେଠି ଆମେ ମୃତ୍ତିକା ସଂରକ୍ଷଣ କରିପାରିବା ଏବଂ ଜଳ ମଧ୍ୟ ସଂରକ୍ଷଣ କରିପାରିବା। ତାପରେ ପର୍କ୍ଲୋସନ୍ ଛୋଟ ଛୋଟ ପିଟ୍ ମଧ୍ୟ ବିଭିନ୍ନ ପ୍ଲାଣ୍ଟେସନ୍ ଏରିଆ ଭିତରେ 5 ଫୁଟ ବାଇ 5 ଫୁଟ କି 10 ଫୁଟ ବାଇ 10 ଫୁଟ ଛୋଟ ଛୋଟ ପିଟ୍ କରାଯାଏ। ଏବଂ ଗଲି ପ୍ଲଗିଂ ମଧ୍ୟ ବିଭିନ୍ନ ଜାଗାରେ କରାଯାଏ, ଯେଉଁଠି ପାଣିଟା ଜୋରରେ ଗଡ଼ି ଆସୁଛି ସେଠି ମୃତ୍ତିକା କ୍ଷୟ ହୋଇ ସେ ଜାଗାରେ ମଧ୍ୟ ଏଭଳି ସଏଲ୍ ମଧ୍ୟ କନଜର୍ଭେସନ୍। ସହରାଞ୍ଚଳ ବନୀକରଣରେ ଟାଉନ୍ ମାନଙ୍କରେ ଯୋଉ ଗଛ ଲଗାଯାଉଛି ଆପଣ ଅର୍ବାନ୍ ପ୍ଲାଣ୍ଟେସନ୍ ତାକୁ କୁହାଯାଉଛି। ବିଭିନ୍ନ ଜାଗାରେ କଟକ ହଉ, ଭୁବନେଶ୍ୱର ହଉ, କେନ୍ଦ୍ରାପଡ଼ା, ଜଗତସିଂହପୁର ଏବଂ ରାଉରକେଲା, ସମ୍ପୁର ବିଭିନ୍ନ ଜାଗାରେ ସବୁ ଆମର ଅର୍ବାନ୍ ପ୍ଲାଣ୍ଟେସନ୍ ସ୍କିମ୍ରେ ମଧ୍ୟ ଗଛ
1: ଲଗାଯାଉଛି,
0: ସହରାଞ୍ଚଳ ବୃକ୍ଷରୋପଣ କରାଯାଉଛି। ସହରରେ ଗଛ ସଂଖ୍ୟା ରହିବା ଦରକାର, ଗୋଟେ ଗ୍ରୀନ୍ ମାସ୍ ଡେଭଲପ୍ ହେବା ଦରକାର। ସେ ଜାଗାରେ ମଧ୍ୟ ଆପଣଙ୍କ ସ୍ପେଶାଲ କେୟାର ନିଆଯାଉଛି, ଚାରିପଟ ଫେନ୍ସିଂ କରାଯାଉଛି ଯାହାଫଳରେ କି ସେଠି ଗାଈ ଗୋରୁ କିମ୍ବା ଅନ୍ୟାନ୍ୟ ନ ପଶି ସେଠି ନଷ୍ଟ ହୋଇପାରିବ ନାହିଁ। ପଥପାର୍ଶ୍ୱ ବନୀକରଣ ମଧ୍ୟ ଗୋଟେ ସ୍କିମ୍ ରହିଛି, ସେଠି ମଧ୍ୟ ଆଭିନ୍ୟ ପ୍ଲାଣ୍ଟେସନ୍ ଯୋଉ କରାହଉଛି, ବିଭିନ୍ନ ରୋଡ୍
1: ସାଇଡ୍ରେ
0: ପ୍ଲାଣ୍ଟେସନ୍ କରାଯାଉଛି, ଗୋଟେ ଗୋଟେ ଗଛରେ ମଧ୍ୟ ତାର ଫେନ୍ସିଂ କରାଯାଉଛି, ଗୋଟେ ଇଣ୍ଡିଭିଜୁଆଲ ଗଛ ମଧ୍ୟ ସେଠି ଫେନ୍ସିଂ କରାଯାଉଛି। 5000 ଗଛ କୋଉ ଜାଗାରେ ଲଗା ହେଇଥିବ ଅର୍ବାନ୍ ପ୍ଲାଣ୍ଟେସନ୍, ସେଠି ମଧ୍ୟ ଚାରିପଟେ ବାର୍ବେଡ୍ ୱାର୍ ଫେନ୍ସିଂ ମଧ୍ୟ ଦିଆଯାଉଛି। ତା ସହିତ ଗୁଜୁରା ଜଙ୍ଗଲ ପୁନରୁଦ୍ଧାର କୁହାଯାଉଛି, ସେଠି ମଧ୍ୟ 200-800 ଗଛ ପର୍ଯ୍ୟନ୍ତ ମଧ୍ୟ ଲଗାଇ ସେ ଜାଗାକୁ ରିଷ୍ଟକ୍ ଆଉଥରେ କରାଯାଉଛି। ଏଇ ଯୋଉ ଆମର ପ୍ଲାଣ୍ଟେସନ୍ ଆକ୍ଟିଭିଟି ଆପଣ ଦେଖୁଛନ୍ତି, ଆମର ବ୍ଲକ୍ ପ୍ଲାଣ୍ଟେସନ୍ ସାଧାରଣତଃ 1600 ଗଛ ଲାଗିଥାଏ ଏବଂ ଅର୍ବାନ୍ ପ୍ଲାଣ୍ଟେସନ୍ ସେ ଜାଗାରେ ଯେତିକି ଫାଙ୍କା ଥିବ ସେ ଜାଗାରେ ଲାଗିବ। ଏବଂ ପଥପାର୍ଶ୍ୱ ବନୀକରଣରେ ଆପଣ ସାଧାରଣତଃ 4 ମିଟର ଗ୍ୟାପ୍ରେ ଗଛ ଲାଗିଥାଏ ଏବଂ ଗୋଟେ ରନିଂ କିଲୋମିଟର ଆପଣଙ୍କର 250 ଗଛ ଲାଗିଥାଏ। ଯେଉଁ ଲୋକମାନଙ୍କୁ ମଧ୍ୟ ବାମ୍ବୋ ପ୍ଲାଣ୍ଟେସନ୍ ପାଇଁ ମଧ୍ୟ ପ୍ରୋତ୍ସାହନ ଦିଆଯାଉଛି, ନ୍ୟାସନାଲ ବାମ୍ବୋ ପ୍ରୋଗ୍ରାମରେ ମଧ୍ୟ ଦିଆଯାଉଛି ଏବଂ ଡିପାର୍ଟମେଣ୍ଟ ମଧ୍ୟ ବାମ୍ବୋ ସବୁ ପ୍ଲାଣ୍ଟେସନ୍ କରୁଛି। ତା ସହିତ ଏଇ ଯୋଉ ବୃକ୍ଷରୋପଣ କାର୍ଯ୍ୟକ୍ରମ କେବଳ ସରକାରୀ ସ୍ତରରେ ହେଉନି ଏବଂ ବିଭିନ୍ନ ଡିପାର୍ଟମେଣ୍ଟ ମଧ୍ୟ କରୁଛି, ଫରେଷ୍ଟ ଡିପାର୍ଟମେଣ୍ଟ କରୁଛି, ସଏଲ୍ କମିଶନ ଡିପାର୍ଟମେଣ୍ଟ କରୁଛି, ହର୍ଟିକଲଚର ଡିପାର୍ଟମେଣ୍ଟ ମଧ୍ୟ କରୁଛି। 2-3 ବର୍ଷ ହେବ ଆମର ବିଭିନ୍ନ ସ୍କିମ୍ରେ ମଧ୍ୟ ଲୋକମାନଙ୍କୁ ସବୁ ମାଗଣା ଚାରା ଦିଆହେଉଛି, ଲୋକମାନେ ମଧ୍ୟ ବିଭିନ୍ନ ଚାରା ଶୁଣି ନେଉଛନ୍ତି, ସେମାନଙ୍କୁ କାହାକୁ 50ଟା କାହାକୁ 20ଟା କାହାକୁ 100ଟା ଯୋଉ ଚାରା ଦିଆଯାଇଛି ସେମାନେ ମଧ୍ୟ ତାଙ୍କ ନିଜ ନିଜର ବାରିଆରେ କି ଫାଙ୍କା ଜାଗାରେ ମଧ୍ୟ ଗଛ ଲଗାଉଛନ୍ତି। ଏଇ ଯୋଉ ପ୍ଲାଣ୍ଟେସନ୍ ଆକ୍ଟିଭିଟି ସବୁ ରହିଛି, କେମିତି ପିଟ୍ ଖୋଳିବେ, କେମିତି ଗଛ ପୋତିବେ ଏବଂ କେମିତି ସାର ଦେବେ, ସେମାନେ ମଧ୍ୟ ଗଛ ଯତ୍ନ ନେଇଥାନ୍ତି, ଯେମିତି ସରକାରୀ ସ୍ତରୀୟ ଅଫିସିଆଲ୍ସ ମାନେ କରୁଛନ୍ତି ଏବଂ ପ୍ରାଇଭେଟ୍ ଲୋକମାନେ ମଧ୍ୟ ଏଇ ଯୋଉ ଚାରା ନେଇକି ସେମାନେ ମଧ୍ୟ ନିଜର ବାଡ଼ି ବଗିଚା ଲଗାଉଛନ୍ତି ଏବଂ ତାର ମଧ୍ୟ ଯତ୍ନ ନେଉଛନ୍ତି।
1: ଯେମିତି ଆପଣ କହିଲେ ଉଜୁଡ଼ା ଜଙ୍ଗଲ ଯୋଉଗୁଡା ରହିଛି ବା ଲଣ୍ଡା ପାହାଡ଼ରେ ବୃକ୍ଷରୋପଣ କି ପଥପାର ସବୁ ବନୀକରଣ କାର୍ଯ୍ୟକ୍ରମ, ଯୋଉ ଯୋଉ ବନୀକରଣ କାର୍ଯ୍ୟକ୍ରମ ଆପଣଙ୍କର ସବୁ ରହିଛି ସେ କ୍ଷେତ୍ରରେ ସମ୍ପୂର୍ଣ୍ଣ ଭାବରେ ଆମେ ଦେଖୁଛେ କି ସେ ଗଛଟି ବଞ୍ଚିଲା ଏବଂ ତାର ଉପଯୁକ୍ତ ଯେମିତି ଆମେ ସାର ଦେବା କଥା, ଘାସ ବଛା କାମ, ଏଗୁଡ଼ା ସବୁ କେମିତି ପରିଚାଳନା କରନ୍ତି, କିଭଳି ଭାବରେ ସମ୍ଭବ ହୁଏ?
0: ଏଇଟା ସବୁ ଟାଇମଲି ସବୁ କାମ କରିବାକୁ ପଡେ, ଯେମିତି ଡିସେମ୍ବର କି ନଭେମ୍ବର କିମ୍ବା ଜାନୁଆରୀ ମାସରେ ନର୍ସରୀ କରାଯାଏ ଏବଂ ଚାରାଟା ମଧ୍ୟ ଲାଗେ 6-7 ମାସ ବଢିବା ପାଇଁ। ସେଭଳି ଭାବରେ ଏଇ ସବୁ ଟାଇମ ଅନୁସାରେ ଆପଣଙ୍କର ସାଇକ୍ଲିକ ପ୍ରୋସେସ କରାଯାଏ, ଚାରାଟା ଠିକ୍ ହେଇଗଲା ଆପଣଙ୍କର 15-20 ଭିତରେ ଚାରାଟା ଠିକ୍ ହେଇଗଲା, ଚାରା ଯାଇକି ଆପଣ ପ୍ଲାଣ୍ଟେସନ୍ ସାଇଟ୍ରେ ପହଞ୍ଚିଗଲା ଏବଂ ମାର୍ଚ୍ଚ ଏପ୍ରିଲ ଭିତରେ ଗାତ ଖୋଳାଟା ସରିଗଲେ ଭଲ। ଏବଂ ତା ସହିତ ଗଛ ଲଗା ପରେ ପରେ ଯେମିତି ୱିଡିଂ କରିବାକୁ ପଡିବ, ସଏଲ ୱାର୍କିଂ କରିବାକୁ ପଡିବ, ସଏଲ ମସ୍ କନଜର୍ଭେସନ୍ ଆକ୍ଟିଭିଟି କରିବାକୁ ପଡିବ, ଏସବୁ ହେଇସାରିଲା ପରେ ପ୍ରଥମ କଥା ହେଉଛି ଆମେ ପ୍ରୋଟେକ୍ସନ୍ କେମିତି ଦେବା ଗଛକୁ।
1: ହୁଏତ ପାହାଡରେ ସେଇଠି ଆପଣଙ୍କର ଗଛଟି ଲାଗିଗଲା, କିନ୍ତୁ ତାକୁ ପୁଣି ସୁରକ୍ଷା ଦେବାକୁ ପଡେ।
0: ସୁରକ୍ଷା ଆମର ପ୍ରୋବ୍ଲେମ ରହୁଛି। ଉଜାଡ଼ ଜଙ୍ଗଲ ଯୋଉଠି ଆମର ଗଛ ଲଗାଯାଉଛି ସେ ଜାଗାରେ ଆପଣଙ୍କର ଗ୍ରୀନ ଫେନ୍ସିଂ ଗୋଟେ କରାହଉଛି, ଆପଣ ବାଉଁଶ ଲଗାହଉଛି, ତା ମଝି ମଝି ଆଗେବ ଲଗାଯାଉଛି, ଏବଂ ଡ୍ରାଏ ଫେନ୍ସିଂ ମଧ୍ୟ କରାହଉଛି। ଦୁଇ

0: ଫେନ୍ସିଂ କରାହଉଛି ଉଜାଡ଼ା ଜଙ୍ଗଲର ପୁନରୁଦ୍ଧାରରେ, ଡ୍ରାଇ ଫେନ୍ସିଂ ଏବଂ ଗ୍ରୀନ୍ ଫେନ୍ସିଂ କରାହଉଛି,
1: ସେଟା କେମିତି କ'ଣ ହୁଏ?
0: ସେଠି ଦୁଇଟା ବାଉଁଶ ଲଗାଯିବ, ତା ମଝିରେ ତିନିଟା ଆଗେବ ଗଛ ଲଗାଯିବ। ଏମିତି ପ୍ଲାଣ୍ଟେସନ ଚାରିପଟେ ଆପଣଙ୍କର ବାଉଁଶ ଲଗାଯିବ ଏବଂ ଆଗେବ ଲଗାଯିବ, ଆମେ କହୁଛୁ ଗ୍ରୀନ୍ ଫେନ୍ସିଂ କହୁଛୁ। ତା ସହିତ ମଧ୍ୟ ଆପଣ ଡ୍ରାଇ ଫେନ୍ସିଂରେ ବିଭିନ୍ନ ପ୍ରକାର ଚାରିପଟୁ ବାଡ଼ା କରାଯାଇଛି, ବାଉଁଶ ବାଡ଼ା କରାଯିବ କିମ୍ବା ବିଭିନ୍ନ ଲଟାରେ ଝାଟିରେ ବାଉଁଶ ବାଡ଼ା କରାଯିବ, ବାଡ଼ା କରାଯାଇ ଚାରିପଟୁ ଆପଣ ପ୍ଲାଣ୍ଟେସନଟା ବାଡ଼ା କରାଯିବ ଉଜୁଳା ଜଙ୍ଗଲ ପୁନରୁଦ୍ଧାରରେ। ଆପଣ ଅର୍ବାନ ପ୍ଲାଣ୍ଟେସନ ମଧ୍ୟ ଚାରିପଟୁ ବାଡ଼ା କରାଯିବ। ଏସବୁ କରିବା ପରେ ମଧ୍ୟ ଆପଣଙ୍କର ଗୋଟେ ଗୋଟେ ପ୍ରୋଟେକ୍ସନ ୱାଚର ମଧ୍ୟ ରଖାଯାଏ, ବର୍ଷ ତକ ରଖାଯାଏ। ଏବଂ ଏଇ ଯୋଉ ପ୍ଲାଣ୍ଟେସନ କରାହଉଛି ଆପଣଙ୍କ ବିଭିନ୍ନ ପ୍ରକାର ପ୍ଲାଣ୍ଟେସନ ସ୍କିମ୍ରେ ତିନି ବର୍ଷ ପ୍ରୋଟେକ୍ସନ ରହିଛି, ଚାରି ବର୍ଷ ପ୍ରୋଟେକ୍ସନ ରହିଛି, ପାଞ୍ଚ ବର୍ଷ ମଧ୍ୟ ବାଉଁଶ ପ୍ଲାଣ୍ଟେସନ ମଧ୍ୟ ପାଞ୍ଚ ବର୍ଷ ପ୍ରୋଟେକ୍ସନ କରାଯାଉଛି, ଏବଂ ବାର ହେକ୍ଟର କି ପନ୍ଦର ହେକ୍ଟର ପାଇଁ ଗୋଟେ ଗୋଟେ ଲୋକ ରଖାହଉଛି। ଯୋଉଠି ବ୍ଲକ ପ୍ଲାଣ୍ଟେସନ କରାଯାଉଛି ସେଠି ଆପଣଙ୍କର ହାରାହାରି ପଚାଶ ହେକ୍ଟର ପ୍ଲାଣ୍ଟେସନ କରାଗଲା କିମ୍ବା କୋଡ଼ିଏ ହେକ୍ଟର ପ୍ଲାଣ୍ଟେସନ କରାଗଲା, ତିରିଶ ହେକ୍ଟର ପ୍ଲାଣ୍ଟେସନ କରାଗଲା, ସେଇ ଜାଗାରେ ଆପଣ ଦୁଇଟା ତିନିଟା ଲୋକ ହାରାହାରି ସେ ଜଗୁଛନ୍ତି, ଚାରିପଟ ଜଗୁଛନ୍ତି।
1: ଗାଈଗୋରୁ କି ଛେଳି ମେଣ୍ଢା ଏସବୁ
0: ଆମର ମେଜର ପ୍ରୋବ୍ଲେମ ହେଉଛି, ଆମର ବାୟୋଟିକ୍ ଇଣ୍ଟରଫରେନ୍ସ ଲୋକମାନେ ଏବଂ ଗାଈଗୋରୁ ଛେଳି ମେଣ୍ଢା ଏସବୁ ପଶି ଯୋଉ ପ୍ଲାଣ୍ଟେସନ ନଷ୍ଟ କରିଥାନ୍ତି। କେବଳ ଆମେ ଏଇ ଯୋଉ ଲୋକମାନଙ୍କୁ ରଖିଛି ପ୍ଲାଣ୍ଟେସନଟା ହେଇପାରିବ ଠିକ ନାହିଁ, ପ୍ଲାଣ୍ଟେସନ ପାଖରେ ମଧ୍ୟ ନିଆଁ ଲାଗିଯାଏ, ସେଥିପାଇଁ ମଧ୍ୟ ହାରାହାରି ଜାନୁଆରୀ ମାସରେ କି ଫେବୃଆରୀ ମାସରେ ଆପଣ ଫାୟାର ଲାଇନ୍ ମଧ୍ୟ କରାଯାଏ, ଯେମିତି ନିଆଁଟା ଆସିଲେ ମଧ୍ୟ ଗୋଟେ ଜାଗାରୁ ଆଉ ଜାଗାକୁ ଯାଇପାରିବନି, ଫାୟାର ୱାଚର ମଧ୍ୟ ବିଭିନ୍ନ ଜାଗା ସବୁ ରଖାଯାଇଥାଏ। ଏଇ ଯୋଉ ପ୍ରୋଟେକ୍ସନ କରିବା ପାଇଁ ଯୋଉ ଥାନ୍ତି ପ୍ଲାଣ୍ଟେସନ ୱାଚର ମାନେ ଥାନ୍ତି, ତା ପରିବର୍ତ୍ତେ ମଧ୍ୟ ଯୋଉ ଜାଗାରେ ପ୍ଲାଣ୍ଟେସନ କରାଯାଇଥାଏ ସେ ଜାଗାରେ ଆପଣଙ୍କ ବିଭିନ୍ନ ପ୍ରକାର ଗାଁ ସବୁ ଥାଏ, ଏବଂ ସେ ଲୋକମାନଙ୍କୁ ମଧ୍ୟ ଆୱାରନେସ୍ କ୍ରିଏଟ୍ କରାଯାଇ ଏଇ ଯୋଉ ପ୍ଲାଣ୍ଟେସନଟା କରାଯାଇଛି ତାର ମଧ୍ୟ ଜଗାରଖା କରିବା ପାଇଁ ସେମାନଙ୍କୁ ପ୍ରୋତ୍ସାହନ ରାଶି ମଧ୍ୟ ଦିଆଯାଏ। ଏବଂ ବିଭିନ୍ନ ପ୍ରକାର ଆମର ରହିଛି ବନ ସୁରକ୍ଷା ସମିତି ବହୁ ଜାଗା ରହିଛି, ବିଭିନ୍ନ ଜାଗାରେ ଏନ୍ଜିଓ ମାନେ ମଧ୍ୟ ପ୍ଲାଣ୍ଟେସନ ସୁରକ୍ଷା କରୁଛନ୍ତି, ଗାଁର ଲୋକମାନେ ମଧ୍ୟ ପ୍ଲାଣ୍ଟେସନ ସେମାନେ ସବୁ ସୁରକ୍ଷା କରୁଛନ୍ତି, ସେମାନେ ମଧ୍ୟ ଆମର ଫାୟାର ପ୍ରୋଟେକ୍ସନରେ ଏବଂ ବିଭିନ୍ନ ଭିଏସ୍ଏସ୍ ମାନଙ୍କୁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ମଧ୍ୟ ଆର୍ଥିକ ସହାୟତା ଦିଆଯାଇଥାଏ, ଜଙ୍ଗଲ ଜଗିବେ ଏବଂ ନୂଆ ପ୍ଲାଣ୍ଟେସନକୁ ମଧ୍ୟ ଜଗିବା ପାଇଁ।
1: ତେବେ ଜନସାଧାରଣଙ୍କର ଏଠି କିଭଳି ଭାବରେ ଭୂମିକା ରହିଛି? କାହିଁକି ନା ଯୋଉ ଚାରା ଧରନ୍ତୁ ସେମାନେ ନେଲେ ତାକୁ ବଞ୍ଚେଇବେ, ନହେଲେ ଆମେ ସେଠି ଖର୍ଚ୍ଚାନ୍ତ ହେଇଥିବା ସେ ଚାରା ଗୋଟେ ଉତ୍ପାଦନ କରିବା ପାଇଁ ଦେଖିଲା ବେଳକୁ ସେ ଚାରା ଆପଣଙ୍କର ମରିଯିବ। ଏ କ୍ଷେତ୍ରରେ କେମିତି କ'ଣ ଆପଣମାନଙ୍କର କିଛି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୁଏ, ନା ଲୋକମାନେ ପ୍ରକୃତରେ କ'ଣ ଦେଖୁଛନ୍ତି ସେମାନେ ସଚେତନ ହେଲେଣି?
0: ଜଙ୍ଗଲ ପାଖାପାଖି ଯୋଉଠି ପ୍ଲାଣ୍ଟେସନ କରାଯାଉଛି ସେ ଜାଗାରେ ଆମର ବନ ସୁରକ୍ଷା ସମିତି କିମ୍ବା ଗାଁ ଲୋକମାନେ ସୁରକ୍ଷା ଦେଇଥାନ୍ତି। ତା ସହିତ ମଧ୍ୟ ପ୍ଲାଣ୍ଟେସନ କରିବା ପୂର୍ବରୁ ସେ ପଞ୍ଚାୟତର ସରପଞ୍ଚ ସମିତି ସଭ୍ୟ ଏବଂ ଗ୍ରାମ ପଞ୍ଚାୟତ ଯେଉଁମାନେ ଅଛନ୍ତି କର୍ମକର୍ତ୍ତା ସେମାନଙ୍କ ସହିତ ମଧ୍ୟ ଆମର ଫରେଷ୍ଟ ଡିପାର୍ଟମେଣ୍ଟ ଥ୍ରୁରୁ ଆମର ଫରେଷ୍ଟର କି ଫରେଷ୍ଟ ଗାର୍ଡ କିମ୍ବା ରେଞ୍ଜ ଅଫିସର ସେମାନେ ମଧ୍ୟ ଯୋଗାଯୋଗ କରିଥାନ୍ତି, ଏବଂ ସେମାନେ ପ୍ରଥମ ପ୍ଲାଣ୍ଟେସନ କରିବା ପୂର୍ବରୁ ଯେଉଁ ଯୋଗାଯୋଗ କରିଥାନ୍ତି। ଆଜିକାଲି ବହୁତ ଗାଁରେ ଡିମାଣ୍ଡ ରହୁଛି ତାଙ୍କର ଗାଁ ପାଖରେ ଯେଉଁ ଫାଙ୍କା ଜାଗା ରହୁଛି ତା ପ୍ଲାଣ୍ଟେସନ କରିବା ପାଇଁ, ଏବଂ ସେଥିପାଇଁ ସେମାନେ ଯେତେବେଳେ ତାଙ୍କ ଆଡ଼ୁ ସେମାନେ କହିଥାନ୍ତି ପ୍ଲାଣ୍ଟେସନ କରିବା ପାଇଁ ଏବଂ ଡିପାର୍ଟମେଣ୍ଟାଲ ପ୍ଲାଣ୍ଟେସନ କରିଥାଏ, ସେ ସମୟରେ ଗୋଟେ ଭଲ ସମ୍ପର୍କ ସ୍ଥାପନ ହୋଇଥାଏ, ଏବଂ ସେମାନେ ତାଙ୍କ ଆଡ଼ୁ ମଧ୍ୟ ଲୋକ ଦେଇକି ପ୍ଲାଣ୍ଟେସନକୁ ଜଗିଥାନ୍ତି। ପ୍ରଶାସନିକ ସ୍ତରରେ ମଧ୍ୟ ବିଭିନ୍ନ ପ୍ରକାର ଏନ୍ଜିଓ ମାନେ ଅଛନ୍ତି, ପ୍ରଶାସନିକ ସ୍ତରରେ ଅନ୍ୟାନ୍ୟ ଅଫିସର ମାନେ ବି ଅଛନ୍ତି, ସେମାନେ ମଧ୍ୟ ଚେଷ୍ଟା କରିଥାନ୍ତି, ବିଭିନ୍ନ ପ୍ରକାର ଆମର ମିଟିଂ ହୋଇଥାଏ ସେଠି ମଧ୍ୟ ସମସ୍ତେ ଚେଷ୍ଟା କରନ୍ତି ଯେ ଗୋଟେ ଜାଗାରେ ପ୍ଲାଣ୍ଟେସନ ହେଉଛି। ବର୍ତ୍ତମାନ ଅବସ୍ଥାରେ ସମସ୍ତେ ଦେଖୁଛନ୍ତି ଯେ ଯେମିତି ଆମର ଉତ୍ତାପ ବଢ଼ିଯାଉଛି ଏବଂ ବର୍ଷା ଠିକ୍ ଭାବରେ ହେଉନି, ସମସ୍ତେ ଚେଷ୍ଟା କରୁଛନ୍ତି ଯେଉଁ ଜାଗାରେ ପ୍ଲାଣ୍ଟେସନ ହେଉଛି ସେ ଜାଗାରେ ଠିକ୍ ରହୁ ଏବଂ ଗଛଟି ଭଲ ଭାବରେ ବଢ଼ୁ, ଏବଂ ଫରେଷ୍ଟ ଡିପାର୍ଟମେଣ୍ଟ ଆଡୁ ଯେଭଳି ଭାବରେ ଆପଣଙ୍କର ପ୍ଲାଣ୍ଟେସନ ୱାଚର ରହୁଛି, ବନ ସୁରକ୍ଷା ସମିତିର ସଭ୍ୟମାନେ ସେମାନେ ମଧ୍ୟ ଆସୁଛନ୍ତି ଜଗିବା ପାଇଁ। ତା ସହିତ ବିଭିନ୍ନ ପ୍ରକାର ଭିଏସ୍ଏସ୍ ମାନଙ୍କୁ ମଧ୍ୟ ଆମେ ବିଭିନ୍ନ ପ୍ରକାର ଆୱାର୍ଡ ଦେଇଥାଉ, ପ୍ରୋଟେକ୍ସନ ଏବଂ କନଜରଭେସନ ପାଇଁ ଆୱାର୍ଡ ଦେଇଥାଉ। ତା ସହିତ ପ୍ରତ୍ୟେକ ଜିଲ୍ଲାରେ ମଧ୍ୟ ଅନରାରି ୱାଇଲ୍ଡ ଲାଇଫ୍ ୱାର୍ଡେନ୍ ମାନେ ଅଛନ୍ତି, ସେମାନେ ମଧ୍ୟ ଚେଷ୍ଟା କରନ୍ତି ପ୍ଲାଣ୍ଟେସନ ଠିକ୍ ରହୁ, ଜଙ୍ଗଲ ଠିକ୍ ରହୁ ଏବଂ ଜନ୍ତୁ ମଧ୍ୟ ଠିକ୍ ରୁହନ୍ତୁ। ତା ପାଇଁ ସେମାନେ ମଧ୍ୟ ଚେଷ୍ଟା କରିଥାନ୍ତି ଯେ ଯେଉଁ ଜାଗାରେ ପ୍ଲାଣ୍ଟେସନ ହେଉଛି ସେ ଜାଗାରେ ମଧ୍ୟ ଗଛ ଠିକ୍ଠାକ୍ ରହିଥାଉ, ଯେଉଁ ଜାଗାରେ ମଧ୍ୟ ମାଗଣାରେ ଚାରା ସବୁ ଦିଆଯାଇଛି ତାକୁ ମଧ୍ୟ ଆମେ ଦେଖିବା ପାଇଁ ବେଳେବେଳେ ଯାଉ ଯେ ଗୋଟେ ଲୋକ 200 ଚାରା ନେଇଛି ସେ କ'ଣ ଲଗେଇବ, ସେ ପ୍ରଥମ କହୁଛନ୍ତି ନା ଆଜ୍ଞା ମୋର ବହୁତ ଫାଙ୍କା ଜାଗା ଅଛି ଆମେ ସବୁ ଲଗେଇବୁ। ଆମେ ଦେଖିଥାଉ ସେ ଲୋକଟି ଚାରା ନେଇକି ଠିକ୍ରେ ଲଗେଇଲା କି ନାହିଁ, ଆମେ ଏମିତି ଦେଖିଛୁ ବିଗତ ଦିନମାନଙ୍କରେ ଯେଉଁ ଗଛ ଲାଗିଛି ବିଭିନ୍ନ ଯେଉଁ ଲୋକ ଲଗେଇଛନ୍ତି ସେମାନେ ମଧ୍ୟ ତାଙ୍କ ପ୍ଲାଣ୍ଟେସନ ମଧ୍ୟ ଯେମିତି ଫରେଷ୍ଟ ଡିପାର୍ଟମେଣ୍ଟ ଗଛ ଲଗାଉଛି ବ୍ଲକ ପ୍ଲାଣ୍ଟେସନ କରୁଛି ସେମାନେ ମଧ୍ୟ ଚାରା ନେଇକି ତାଙ୍କ ବାରିରେ ଲଗେଇଛନ୍ତି ଏବଂ ସେମାନେ ମଧ୍ୟ ଭଲ ଭଲ ଗଛ କରିପାରିଛନ୍ତି।
1: ଏ ଯେଉଁ ବର୍ତ୍ତମାନର ଅନିୟମିତତା ଯେଭଳି ଭାବରେ ବର୍ଷାର ଆମେ ଦେଖୁଛେ, ଆମେ ହୁଏତ ଗଛ ଲଗେଇଲେ ନିଶ୍ଚିତ ଭାବରେ ମୃତ୍ତିକା ଜଳ ସଂରକ୍ଷଣ ବ୍ୟବସ୍ଥା ସେଇଟା ହେଉଛି ଗୁରୁତ୍ୱପୂର୍ଣ୍ଣ। ଆମେ ଏଇ ଦିଗରେ କିଭଳି ଭାବରେ ଧରନ୍ତୁ ଆପଣଙ୍କର ସମ୍ପୂର୍ଣ୍ଣ ଭାବରେ ବର୍ଷା ହେଲା ନାହିଁ, ଯୋଉ ଛୋଟ ଗଛଟି ରହିଥିବ ହୁଏତ ପରବର୍ତ୍ତୀ ସମୟରେ ପାଣିର ଅଭାବ ଦେଖାଗଲା ତାହେଲେ ସେ ମରିଯିବ, ଏହାର କିଛି ପଦକ୍ଷେପ ସ୍ୱତନ୍ତ୍ର ଆପଣମାନେ?
0: ଆପଣ ଦେଖନ୍ତୁ ବିଭିନ୍ନ ସ୍କିମରେ ବିଭିନ୍ନ ପ୍ରକାର ସବୁ ସିଷ୍ଟମ ରହିଛି, ପଥପାର୍ଶ୍ୱ ବନୀକରଣ ଆମର ରହିଛି, ଆଭିନ୍ୟୁ ପ୍ଲାଣ୍ଟେସନରେ ଖରାଦିନେ ପାଣି ଦେବା ପାଇଁ ସିଷ୍ଟମ ରହିଛି, ଏବଂ ଫେବୃଆରୀ ମାର୍ଚ୍ଚ ମାସରୁ ପାଣି ଦେବା କାମ ମଧ୍ୟ ଅପ୍ ଟୁ ଜୁନ୍ ମାସ ପର୍ଯ୍ୟନ୍ତ ପାଣି ଦିଆଯାଉଛି। ଆପଣ ସହରାଞ୍ଚଳ ବନୀକରଣ ମଧ୍ୟ ସେମିତି ଭାବରେ ପାଣି ଦିଆଯାଉଛି, ଏବଂ କେତେ ଜାଗାରେ ମଧ୍ୟ ଆମର ବ୍ଲକ ପ୍ଲାଣ୍ଟସନ ଯୋଉଠି ପଚାଶ ହେକ୍ଟର କି ତିରିଶ ହେକ୍ଟର ପ୍ଲାଣ୍ଟସନ ହେଉଛି ସେ ଜାଗାରେ ପାଣି ଦିଆଯାଉନି, ଏବଂ ସେଠି ଆମେ ଦେଖୁଛୁ ପ୍ରଥମ ବର୍ଷ ମାନଙ୍କ ପଚାଶ ହେକ୍ଟର ଜାଗାରେ ଆମକୁ 80,000 ଗଛ ଲଗେଇଲୁ, ତା ପରବର୍ଷ ଆମେ ଦେଖୁଛୁ କେତେ କାଜୁଆଲିଟି ହେଇଛି। ଯଦି

0: 80,000 ଗଛ ମୂଳ 20,000 ଗଛ ମରିଯାଇଛି କି 10,000 ଗଛ ମରିଯାଇଛି, ଆମେ ତା ପରବର୍ଷ ମଧ୍ୟ
1: ସେ ଯୋଉ ଫାଙ୍କା ଜାଗା ମାନଙ୍କରେ
0: ଯୋଉଠି ଗଛ ଲାଗିଥିଲା ସେ ଜାଗାରେ ମଧ୍ୟ ଗଛ ଲାଗୁଛି। କାରଣ ଦେଖନ୍ତୁ ଯେତେବେଳେ 3 ବର୍ଷ 4 ବର୍ଷ ମେଣ୍ଟେନ କରାଯାଉଛି ପ୍ଲାଣ୍ଟସନକୁ, କିଛି ନା କିଛି ଗଛ ମରିବ। ପ୍ରତିବର୍ଷ ମେଣ୍ଟେନ କରିକି ଚାଲିଲେ ଆପଣଙ୍କର ଷ୍ଟକ୍ଟା ସେଇ ପ୍ରଥମେ ଯେତେ ଲଗେଇଥିଲେ ସେ ଅନୁସାରେ ହେଇଯାଇଥିବ। ଗୋଟେ ଜାଗାରେ ମୋର 30,000 ଗଛ ଲାଗିଲା, ପ୍ରଥମ ବର୍ଷ ଆପଣ 20,000 ଗଛ ଭଲ ଭାବରେ ବଢିବ। ୱାନ୍ସ ଯଦି ଏଷ୍ଟାବ୍ଲିସ୍ କରିଗଲା ଗଛ ତ ସେଠି ଆଉ କିଛି ଏତେ ପ୍ରୋବ୍ଲେମ୍ ନାହିଁ। 30,000 ରୁ 20,000 ଏଷ୍ଟାବ୍ଲିସ୍ କଲା ପରେ ଆଉ ଯୋଉ 10,000 ଗଛ ଏଷ୍ଟାବ୍ଲିସ୍ କଲା ନାହିଁ ତାକୁ ମଧ୍ୟ ସ୍ପେଶାଲ ଟ୍ରିଟମେଣ୍ଟ ନେକ୍ସଟ ଇୟର ଦିଆଯାଏ। ଅଧିକା ସାର ଦିଆଯିବ, ସଏଲ୍ ୱାର୍କିଂ କରାଯିବ, କ'ଣ ପାଇଁ ଗଛଟା ବଢ଼ିଲାନି ତାକୁ ମଧ୍ୟ ଫିଲ୍ଡରେ ସମସ୍ତେ ଦେଖିବେ। ତାପରେ ସେକେଣ୍ଡ ଇୟର ମଧ୍ୟ ତାକୁ ଟ୍ରିଟମେଣ୍ଟ କରାଯାଏ। ଥାର୍ଡ ଇୟର ବି ମଧ୍ୟ ଦେଖାଯାଏ ଯୋଉଠି ସାର ଦିଆଯାଏ ଗଛଟା କାହିଁ ବଢ଼ିଲାନି କ'ଣ ହେଲାନି, ତାର ମଧ୍ୟ ଆକ୍ସନ ଦିଆଯାଇଥାଏ ଯେମିତି ଗଛଟା ଠିକ୍ ଭାବରେ ବଢ଼ିବ। ଆପଣ ଦେଖନ୍ତୁ ସାଧାରଣତଃ ଯୋଉଠି ପ୍ରଥମେ ଫାର୍ଷ୍ଟ ପ୍ଲାଣ୍ଟିଂ କରିଥାନ୍ତି ଜୁନ୍ 20, 25 ଭିତରେ ପ୍ଲାଣ୍ଟସନ୍ ଷ୍ଟାର୍ଟ କରିଥାନ୍ତି ଏବଂ ଜୁଲାଇ ପ୍ରଥମ ସପ୍ତାହ କି ଜୁଲାଇ 15 ତାରିଖ ଭିତରେ ଯୋଉ ପ୍ଲାଣ୍ଟସନ୍ ସରିଥାଏ ସେଠି ଆମର ପ୍ଲାଣ୍ଟସନ୍ ସକ୍ସେସ୍ ହେବାର ବେଶୀ ପସିବିଲିଟି ଥାଏ। ଫାର୍ଷ୍ଟ ପ୍ଲାଣ୍ଟିଂ ଯୋଉଟା ହେଇଯାଇଥାଏ ଯୋଉଠି ଲେଟ୍ ପ୍ଲାଣ୍ଟିଂ ଟିକେ ହୁଏ ଜୁଲାଇ ଲାଷ୍ଟ ସରେ କି ଅଗଷ୍ଟ 15 ତାରିଖ ଭିତରେ ସରେ ପ୍ଲାଣ୍ଟିଂ ଯୋଉ ଚାଲିଥାଏ ସେଠି ଟିକେ ପ୍ରୋବ୍ଲେମ୍ ଟିକେ ଦେଖାଯାଇଥାଏ, କିଛି ଗଛ ମରିଗଲେ ବି ନେକ୍ସଟ ଇୟରକୁ ଆମେ ତାକୁ କାଜୁଆଲ ରିପ୍ଲେସମେଣ୍ଟ କରାଯାଇଥାଏ ଏବଂ ସେ ଗଛ କେମିତି ବଢିବ ସେଥିପାଇଁ ମଧ୍ୟ ଯତ୍ନ ନିଆଯାଇଥାଏ। ବିଲକୁଲ ତ ବର୍ଷା ହବନି ବୋଲି ସେ ମାନେ ନାହିଁ, କିନ୍ତୁ ବର୍ଷା ହୋଇଥାଏ ଯୋଉଟା ଫାର୍ଷ୍ଟ ପ୍ଲାଣ୍ଟିଂ ହେଇଥାଏ ସେ ଗଛ ସର୍ଭାଇଭ କରିଯାଇଥାଏ। ତାପରେ ଦେଖନ୍ତୁ ଜୁଲାଇ ମାସରେ ବର୍ଷା ଟିକେ କମ୍ ହେଲା, ଅଗଷ୍ଟ ମାସରେ ଟିକେ ବର୍ଷା ହେବ, ତାପରେ ମଝିରେ ମଝିରେ ମଧ୍ୟ ଆପଣ ସେପ୍ଟେମ୍ବର ମାସରେ ବର୍ଷା ହେଇଥାଏ, ଶୀତ ଦିନେ ମଧ୍ୟ ବର୍ଷା ହେଇଥାଏ, ଯୋଉ ଗଛଟା ଟିକେ ବଢି ନ ପାରିଥାଏ ସେଇଟା ଆପଣଙ୍କର ଅଗଷ୍ଟ ମାସରେ କି ସେପ୍ଟେମ୍ବର ମାସରେ ବର୍ଷାରେ ମଧ୍ୟ ସେଇଟା ଗଛଟା ବଢିପାରିଥାଏ। ଯେମିତି ଆପଣଙ୍କର ଚାଷ କ୍ଷେତ୍ର ଦେଖାହଉଛି ଗଛଟା ଟୋଟାଲି ମରୁଡ଼ି ହେଇଗଲା, ସେମିତି ଜଙ୍ଗଲ କ୍ଷେତ୍ର ହୁଏ ନାହିଁ। ତ ଆମର ଯେତେବେଳେ ଲଗଉଛେ ତା ପୂର୍ବରୁ 6-7 ମାସ ପର୍ଯ୍ୟନ୍ତ ଗଛଟା ନର୍ସରୀରେ ଥାଏ ଏବଂ ବିଭିନ୍ନ କ୍ଷେତ୍ର ମଧ୍ୟ ଦେଖାଯାଏ 1 ଇୟର ଚାରା ମଧ୍ୟ ଗୋଟେ ବର୍ଷ ଚାରା ମଧ୍ୟ ପ୍ଲାଣ୍ଟସନ ଲଗାଯାଇଥାଏ। ସେ ଯେତେବେଳେ 6-7 ମାସ ଗୋଟେ ଜାଗାରେ ଥାଏ ଗୋଟେ ପଲିଥିନ ପଟ୍ ଥାଏ, ଅଧାଅଧି 1.5 ଫୁଟ 2 ଫୁଟ କି ଏମିତି ଗଛଟା ହେଇଯାଇଥାଏ, ଆମେ ଲଗେଇଲା ପରେ ସେ ଗଛଟା ସାଙ୍ଗେ ସାଙ୍ଗେ ଚେର ଧରିକି ବଢି ଚାଲେ ଏବଂ ଆପଣଙ୍କର ଯୋଉ ଲାଗିଥାଏ ଆପଣଙ୍କର ଟିକ୍ କୁହନ୍ତୁ, ଆକାଶେ କୁହନ୍ତୁ, ଶିଶୁ କୁହନ୍ତୁ, ଗମ୍ଭାରୀ କୁହନ୍ତୁ, ଏସବୁ ଗଛ ମଧ୍ୟ ଜଙ୍ଗଲରେ ମଧ୍ୟ ଏମିତି ବି ଅଛି ତାକୁ ମେଣ୍ଟେନ ନ କଲେ ମଧ୍ୟ ଚାରା ମଞ୍ଜି ପଡିକି ସେଠି ଗଛ
1: ପ୍ରାକୃତିକ ପରିବେଶ।
0: ଯେତେବେଳେ ଆମେ ଆର୍ଟିଫିସିଆଲ ଭାବରେ ପ୍ଲାଣ୍ଟସନ କରୁଛେ ଏବଂ ଚାରାଟା ଯେତେବେଳେ 6-7 ମାସର ହେଇଥାଏ ଏବଂ ଫୁଟେ କି 2 ଫୁଟ ହେଇଥାଏ ଏକ ରକମ ସେଟା ଏଷ୍ଟାବ୍ଲିସ ଭଳିଆ ହେଇଯାଇଥାଏ, ତେଣୁ ଆମେ ଲଗେଇଲା ପରେ ଆସ୍ତେ ଆସ୍ତେ ଗଛଟା ବଢି ବଢି ଚାଲେ। କିଛି ଚାରା ଥାନ୍ତି ଯେଉଁମାନେ ବଢି ପାରନ୍ତି ନାହିଁ, ଆମେ ସେକେଣ୍ଡରକୁ ଦେଖୁ ଗଛଟା ବଢିଲା ନାହିଁ ତାକୁ ସେଠି ମଧ୍ୟ ସେକେଣ୍ଡର କାଜୁଆଲ ରିପ୍ଲେସମେଣ୍ଟ ଆଉଥରେ କରାଯାଏ, ତାକୁ ସ୍ପେଶାଲ ଟାଇପ୍ର ଟ୍ରିଟମେଣ୍ଟ କରାଯାଏ। ଯୋଉଠି ପାଣି ଦେବା ସୁବିଧା ଅଛି ଆପଣ ଦେଖନ୍ତୁ ଆଭେନ୍ୟୁ ପ୍ଲାଣ୍ଟସନ୍ ଲାଗିଛି, ଆମ୍ବ ଲାଗୁଛି, ବର ଲାଗୁଛି, ଅସୁସ୍ଥ ଲାଗୁଛି, ଶିଶୁ ଲାଗୁଛି, ନିମ୍ବ ଲାଗୁଛି, କରଞ୍ଜା ଲାଗୁଛି, ସେ ଜାଗାରେ ଆମେ ପାଣି କାଇଁ ଦେଉ, କାରଣ 3 ବର୍ଷ ଭିତରେ ସେ ଗଛଟାକୁ 10-12 ଫୁଟ ହେବା ଦରକାର। ଯେହେତୁ ପଥପାର୍ଶ୍ୱ ବନୀକରଣ ସ୍ପେଶାଲ କେୟାର ନେଇଯାଏ ଗଛଟା ଜଲ୍ଦି ଜଲ୍ଦି ବଢିବା ଦରକାର। ତା ସହିତ ମଧ୍ୟ ଆପଣ ଦେଖନ୍ତୁ ସହରାଞ୍ଚଳ ବନୀକରଣ ଯୋଉଠି କରାହଉଛି ସେଠି ମଧ୍ୟ ଟୋଟାଲ ପାଣି ଦେବାର ବ୍ୟବସ୍ଥା ରହିଛି ଏବଂ ସ୍ପେଶାଲ କେୟାର ନେବାର ବ୍ୟବସ୍ଥା ରହିଛି। ତ ବିଭିନ୍ନ ସ୍କିମ୍ରେ ବିଭିନ୍ନ ପ୍ରକାର ପ୍ଲାଣ୍ଟସନ କେମିତି ଯତ୍ନ ନିଆଯିବ ସେସବୁ ରଖାଯାଇଛି। ସାଧାରଣ ଭାବରେ ଯୋଉମାନେ ସରକାରୀ ସ୍ତରରେ ଗଛ ଲାଗୁ ତା ମଧ୍ୟ ବଞ୍ଚୁଛି, ଗାଁ ଲୋକମାନେ ଚାରା ନେଉଛନ୍ତି ସେମାନେ ମଧ୍ୟ ଆସ୍ତେ ଆସ୍ତେ ଚାରା ନେଇକି ସେମାନଙ୍କ ବାଡ଼ି ବଗିଚାରେ ଫାଙ୍କା ଜାଗାରେ ମଧ୍ୟ ଗଛ ଲଗାଉଛନ୍ତି।
1: ଯୋଉ ଗଛ ଆମେ ଲଗାଉଛେ ବା ଚାରା ଆମେ ଲଗାଉଛେ ସଫଳତା ହାର କେତେ ରହୁଛି?
0: ଆପଣ ଦେଖନ୍ତୁ ଯୋଉଠି ଆପଣଙ୍କର ଗୋଟେ 10 ହେକ୍ଟର ଜାଗାରେ 16,000 ଗଛ ଲାଗିଲା ତାକୁ ଆମେ ଭଲ ସକ୍ସେସ କହିପାରିବା ଯଦି 80-85% ରହିଲା ଆମର ପ୍ଲାଣ୍ଟସନ 3 ବର୍ଷ କି 4 ବର୍ଷ ପରେ ସର୍ଭାଇଭ ହେଲା ତାକୁ ମଧ୍ୟ ସଫଳ କରିପାରିବା। ପ୍ଲାଣ୍ଟସନ ଏମିତି ଆସ୍ତେ ଆସ୍ତେ ବଢି ଚାଲିଲା ପରେ 4 ବର୍ଷ ମେଣ୍ଟେନାନ୍ସ ପରେ ଯଦି ଲୋକମାନଙ୍କ କୋପରେସନ ଭଲ ରହିଲା ଏବଂ ଡିପାର୍ଟମେଣ୍ଟର ଷ୍ଟାଫ ମାନେ ଯାଇ ଭଲ ଭାବରେ ଦେଖିପାରିଲେ ତାହେଲେ ସେ ଗଛଟା ଆପଣଙ୍କର ଭଲ ଭାବରେ ରହିପାରିବ। ଯୋଉଠି ହେଭି ବାୟୋଟିକ୍ ପ୍ରେସର ରହିଲା, ଯୋଉଠି ମାନେ ଚାରିପଟେ ଗାଁ ରହିଲା ଏବଂ ଅଳ୍ପ ଜାଗାରେ ଗଛ ଲାଗିଛି, 20 ହେକ୍ଟର ଜାଗାରେ ଗଛ ଲାଗିଛି, ମାନଙ୍କର 32,000 ଗଛ ଲାଗିଛି ଏବଂ ଚାରିପଟେ ବାୟୋଟିକ୍ ପ୍ରେସର ଯୋଉଠି ରହୁଛି ଏବଂ ସେ ଜାଗାରେ ଗଛଟା ସର୍ଭାଇଭାଲ ପରସେଣ୍ଟ ଟିକେ କମ୍ ରହୁଛି, ସେଠି 50% ରହୁଛି, 60% ରହୁଛି, କିନ୍ତୁ ସାଧାରଣତଃ ଏମିତି ଦେଖିଲେ ଆପଣ ଗୋଟେ ଗୋଟେ ଫୁଲ୍ ଷ୍ଟକ୍ ଫରେଷ୍ଟ ଭିତରେ ଆପଣଙ୍କର ଯଦି 400 ଗଛ ରହିଲା 20-25 ବର୍ଷ ପରେ ଯଦି 600 ଗଛ ରହିବ ତାହେଲେ ସେଟା ବି ଆମେ ସକ୍ସେସଫୁଲ ଧରିପାରିବା।
1: ଆଚ୍ଛା,
0: ଗୋଟେ ହେକ୍ଟର ମଧ୍ୟ 16 ଗଛ ଲଗେଇଲେ ସବୁ ଗଛ ବଞ୍ଚିବି ମାନେ ନାହିଁ, ଗଛ ଭିତରେ ମଧ୍ୟ କମ୍ପିଟିସନ ଚାଲିବ, କିଛି ଗଛ ସପ୍ରେସ ହେଇଯିବ, କିଛି ଗଛ ଆଗୁଆ ବଢି ଚାଲିବ ଏବଂ 10-15 ବର୍ଷ ଯୋଉ ପ୍ଲାଣ୍ଟସନ ହେଇଥାଏ ଲୋକମାନେ ମଧ୍ୟ କିଛି କିଛି କାଟି ଦିଅନ୍ତି ଏବଂ ନଷ୍ଟ କରିଥାନ୍ତି। କିନ୍ତୁ ଗୋଟେ ଜଙ୍ଗଲ ଯଦି 80%, 60%, 70% ଗଛ ରହିଲା ଏବଂ ଫୁଲ୍ ଗ୍ରୀନ୍ କଭରେଜ୍ ରହିଲା ସେଠି ଆମେ ସକ୍ସେସଫୁଲ ଧରିଥାଉ। ପ୍ଲାଣ୍ଟସନ ୱାଟ୍ସଅପ୍ ବ୍ୟତୀତ ମଧ୍ୟ ଜଙ୍ଗଲ ଜଗିବା ପାଇଁ ଏବଂ ପୁରୁଣା ପ୍ଲାଣ୍ଟସନ ଜଗିବା ପାଇଁ ମଧ୍ୟ ଆମ ବିଭିନ୍ନ ପ୍ରକାର ସ୍କ୍ୱାର୍ଡ ସବୁ ରହିଛି, ଆଣ୍ଟି ସ୍ମଗ୍ଲିଂ ସ୍କ୍ୱାର୍ଡ ରହିଛି ଏବଂ ଫରେଷ୍ଟ ପ୍ରୋଟେକ୍ସନ ସ୍କ୍ୱାର୍ଡ ସବୁ ରହିଛନ୍ତି ଏବଂ ବିଭିନ୍ନ ଷ୍ଟାଫ୍ ମାନେ ମଧ୍ୟ ଅଛନ୍ତି, ସେମାନେ ମଧ୍ୟ ଜଙ୍ଗଲକୁ ସୁରକ୍ଷା ଦେବା ସହିତ ମଧ୍ୟ ପୁରୁଣା ପ୍ଲାଣ୍ଟସନ୍ ମଧ୍ୟ ମଧ୍ୟ ସୁରକ୍ଷା ଦେଇଥାନ୍ତି। ଯେଉଁଠି ଆପଣଙ୍କର ଉଜୁଡ଼ା ଜଙ୍ଗଲର ପୁନରୁଦ୍ଧାର ଜଙ୍ଗଲ ଭିତରେ ପ୍ଲାଣ୍ଟସନ୍ କରାଯାଉଛି ସେଠି ଜଙ୍ଗଲମାନଙ୍କୁ 100 ହେକ୍ଟର ରହିଛି, ଆପଣ 20 ହେକ୍ଟର ଫାଙ୍କା ଜାଗା ପାଇଲେ ପ୍ଲାଣ୍ଟସନ୍ କଲେ ଗ୍ରୋଥ ଭଲ ହୋଇଥାଏ, କାରଣ ସେଠି ଅଟୋମେଟିକାଲି ସେ ଜାଗାରେ ମଧ୍ୟ ଅନ୍ୟାନ୍ୟ ପ୍ଲାଣ୍ଟସନ୍ କରିବା ପରେ ମଧ୍ୟ ଯେଉଁ ଗଛ ଆପଣ ଲଗାଇଥାନ୍ତି ତାପରେ ମଧ୍ୟ ନେଚୁରାଲି ଭଲ ଭଲ ଗଛ ସେଠି ଆସିଥାଏ। କିନ୍ତୁ ଯେଉଁ ଜାଗାରେ ଟୋଟାଲ ବ୍ୟାରେନ୍ ଥାଏ, ଫାଙ୍କା ଥାଏ, ଆଗରୁ ବିଲକୁଲ ସେଠି ଜଙ୍ଗଲ ନାହିଁ ଏବଂ ସେ ଜାଗାରେ ଫାଙ୍କା ରହିଛି, ସେଠି ଆପଣ ପ୍ଲାଣ୍ଟସନ୍ କଲେ ବହୁତ କେୟାର ନେବାକୁ ପଡ଼ିଥାଏ, କାରଣ ସେ ଜାଗାଟା
1: ଉର୍ବରା ନଥିବ,
0: ଉର୍ବର ନଥିବ, ସେଠି ଆପଣ ଖତ ଦେବେ, ସାର ଦେବେ, ପେଷ୍ଟିସାଇଡ୍ ଦେବେ ଏବଂ ତାକୁ ପ୍ରୋଟେକ୍ସନ୍ କରିବା ପାଇଁ ମଧ୍ୟ ବହୁତ ଦରକାର, ଚାରିପଟୁ କେମିତି ଗଛଟା ଠିକ୍ ରହିବ। ଯେଉଁଠି ଫାଙ୍କା ଜାଗା ଥାଏ ସେଠି ଆପଣ ସଫିସିଏଣ୍ଟ ପ୍ରୋଟେକ୍ସନ୍ ନେବାକୁ ପଡ଼ିବ ଗଛଟା ଏଷ୍ଟାବ୍ଲିଶ ହେବା।
1: ତେବେ ସବୁଠାରୁ ବଡ଼ କଥା ହେଉଛି ଯେଉଁ ସୁରକ୍ଷା, ଏ ଦିଗରେ ଆମେ କେତେ ଦୂର ସଫଳ ହେଉଛେ, କାହିଁକି ନା ଅନେକ ସମୟରେ ସୁରକ୍ଷା ବ୍ୟବସ୍ଥା ଯଦି ଠିକ୍ ଭାବରେ ନ ହେଲା, ପ୍ରତିବର୍ଷ ଲଗାଉଥିବା କିନ୍ତୁ ଗଛ ବଞ୍ଚୁ ନଥିବ।
0: ଆପଣ ଦେଖନ୍ତୁ ଯେଉଁଠି ସହରାଞ୍ଚଳ ବନୀକରଣ କରାଯାଉଛି ସେଠି ସର୍ଭାଇଲ ପର୍ସନ୍ ଅଧିକା ଏବଂ ସେଠି ସକ୍ସେସ ପର୍ସନ୍ ଅଧିକା, କାରଣ ସେଠି ହାଇ କଷ୍ଟ ପ୍ଲାଣ୍ଟସନ୍ ସେଠି ଏବଂ ତାର ପ୍ରୋଟେକ୍ସନ୍ ପାଇଁ ମଧ୍ୟ ସ୍ପେଶାଲ କେୟାର ନିଆଯାଉଛି ଏବଂ ପ୍ଲାଣ୍ଟସନ୍ ଚାରିପଟେ ଆପଣ ଫେନ୍ସିଂ କରାହଉଛି ଏବଂ ଖରାଦିନେ ମଧ୍ୟ ସେଠି ପାଣି ଦେବାର ବ୍ୟବସ୍ଥା ରହୁଛି ଏବଂ ତା ସହିତ ମଧ୍ୟ ପଥପାର୍ଶ୍ୱ ବନୀକରଣ ମଧ୍ୟ ପ୍ଲାଣ୍ଟସନ୍ ସକ୍ସେସ ହେଉଛି, ଯେଉଁଠି ଗାଁ ଲୋକମାନେ ଇଣ୍ଟରେଷ୍ଟ ନେଇକି ତାଙ୍କର କୋପ୍ରୋତ୍ସାହନରେ ସେଠି ଗଛ ଲଗାଯାଉଛି, ସେଠି ମଧ୍ୟ ସକ୍ସେସ ପର୍ସନ୍ ବହୁତ ରହୁଛି ଏବଂ ଉଜୁଡ଼ା ଜଙ୍ଗଲ ଯେଉଁଠି ପୁନରୁଦ୍ଧାର କରୁଛି ସେଠି ମଧ୍ୟ ପ୍ଲାଣ୍ଟସନ୍ ସକ୍ସେସ ରହୁଛି। ପ୍ଲାଣ୍ଟସନ୍ ଗୋଟେ ଜାଗାରେ କରାଗଲା ଏବଂ ଚାରିପଟେ ଗାଁ ରହିଲା, ସେ ଜାଗା ଯେଉଁଠି ଆପଣ ବେଶୀ ବାୟୋଟିକ୍ ପ୍ରେସର ରହୁଛି, ଲୋକମାନଙ୍କର ଯିବା ଆସିବା କିମ୍ବା ବଳଦ କି ଶଗଡ଼ ଆଗରୁ ଯାଉଥିଲା ସେ ଜାଗାରେ ଆପଣଙ୍କ ପ୍ଲାଣ୍ଟସନ୍ କଲାପରେ ସେଠି ଟିକେ ସକ୍ସେସ ପର୍ସେଣ୍ଟ କମ୍ ରହୁଛି ଯେହେତୁ ବାୟୋଟିକ୍ ପ୍ରେସର ଅଧିକା ରହୁଛି।
1: ତେବେ ଶେଷରେ ଆପଣ କ'ଣ ଆହ୍ୱାନ ରହିବ,
0: ଯେମିତି ଆପଣ ଦେଖନ୍ତୁ ଛୋଟ ପିଲାଟେ ଜନ୍ମ ହେଲା ପରେ ଯେମିତି ପିତାମାତା ଚେଷ୍ଟା କରିଥାନ୍ତି ପିଲାଟି ଆମେ ଭଲ ଭାବରେ ପଢ଼ୁ ଏବଂ ଭଲ ପାଠ ପଢ଼ୁ, ଯେମିତି ଭଲ ମଣିଷ ହଉ, ସେମିତି ଯେକୌଣସି ଜାଗାରେ ଆପଣ ଗଛଟେ ଲଗେଇଲେ ଚେଷ୍ଟା କରିବା ଦରକାର, ସେ ଛୋଟ ପିଲା ଭଳିଆ ତାର ମଧ୍ୟ ଯତ୍ନ ଆପଣ ନେବେ ଏବଂ ଯଦି ଯତ୍ନ ଭାବରେ ଠିକ୍ ଭାବରେ ନେଇପାରିବେ ନିଶ୍ଚୟ ଗଛ ଲାଭଦାୟକ ହୋଇପାରିବ। ବହୁତ ଲୋକ ନିଜ ନିଜର ଫାଙ୍କା ଜାଗା ସବୁ ଗଛ ଲଗାଇଛନ୍ତି, ଆମେ ବି ଦେଖିଛୁ ବିଭିନ୍ନ ଜାଗାରେ ଫରେଷ୍ଟ ଡିପାର୍ଟମେଣ୍ଟ ତାଙ୍କର ଯେମିତି ଗଛ ଗ୍ରୋଥ ହେଇଛି ତାଠୁ ମଧ୍ୟ ଅଧିକା ଗ୍ରୋଥ ହେଇଛି, ସେମାନେ ମଧ୍ୟ ବହୁତ ଯତ୍ନ ନେଇକି ସେମାନେ ଗଛ ବଢ଼ିଛନ୍ତି। ତେଣୁ ଆମେ ଚେଷ୍ଟା କରିବା ଦରକାର ବର୍ତ୍ତମାନ ଯେଉଁ ଅବସ୍ଥାରେ ଯେମିତି ଟେମ୍ପରେଚର ବଢ଼ିଯାଉଛି, ବର୍ଷା ଠିକ୍ ଭାବରେ ହେଉନି, ଯେଉଁଟାକି ଆମ ପ୍ରାକୃତିକ ଜଙ୍ଗଲ ଥିଲା ଯେମିତି ଆସ୍ତେ ଆସ୍ତେ ନଷ୍ଟ ହୋଇଛି, ଆମେ ଚେଷ୍ଟା କରିବା ଦରକାର ସେ ଜଙ୍ଗଲ କେମିତି ପୁନରୁଦ୍ଧାର ହୋଇପାରିବ, ସମ୍ପୂର୍ଣ୍ଣ ଭାବରେ ବହୁତ ପରିମାଣରେ ଗଛ ଲଗେଇ ସେ ଜାଗାକୁ ମଧ୍ୟ ଗ୍ରୀନେରୀ କରିପାରିବା ଏବଂ ସମସ୍ତେ ଚେଷ୍ଟା କରିବା ଯେ ସବୁ ଜାଗାରେ ଗଛ ବଞ୍ଚି ରହୁ, ବୃକ୍ଷ ହିଁ ଜୀବନ ଏବଂ ତା ସହିତ ଆମେ ଗଛଟି ଲଗେଇଲା ପରେ ଯାହାର ଲାଭ ପାଇବା ଆପଣ ସମସ୍ତେ ଜାଣିଛନ୍ତି। ତେଣୁ ଆମେ ଚେଷ୍ଟା କରିବା ଦରକାର ଯେ ପ୍ରତ୍ୟେକ ଜାଗାରେ ଗଛ ଲଗେଇ ତାର ଯତ୍ନ ନେଲେ ନିଶ୍ଚୟ ସମାଜ ପ୍ରତି ଗୋଟେ ମଙ୍ଗଳ କାମ ହେବ।
1: ତେବେ ଯାହା ହଉ ସୁଦର୍ଶନ ବାବୁ, ଆପଣ ଆସିଲେ ବନାନୀ କାର୍ଯ୍ୟକ୍ରମକୁ, ଆଲୋଚନା ଯେଉଁ ଆମେ କଲେ ବୃକ୍ଷରୋପଣ କାହିଁକି କରୁଛେ, ଏହାର ଉପକାରିତା କ'ଣ ଏବଂ ଏଇ ଯେଉଁ ଚାରା ଗଛଟି ଲଗାଉଛେ ତାର ଯତ୍ନ କିପରି ଭାବରେ ନେବା, ସୁରକ୍ଷା କେମିତି ଦେବା, ସେଇଟା ହେଉଛି ଗୁରୁତ୍ୱପୂର୍ଣ୍ଣ। ଆମେ ଆଶା କରିବା ଶ୍ରୋତା ବନ୍ଧୁମାନେ ଏହି କାର୍ଯ୍ୟକ୍ରମ ଶୁଣି ଉପକୃତ ହେବେ, ସେଥିପାଇଁ ଆପଣଙ୍କୁ ବନାନୀ କାର୍ଯ୍ୟକ୍ରମ ତରଫରୁ ବହୁତ ବହୁତ ଧନ୍ୟବାଦ। ନମସ୍କାର।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ଏତେବେଳେ ଯାଏଁ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ସମୟ ରାତି 8:00। ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
2: ଆକାଶବାଣୀ ସମ୍ବଲପୁର ଏହାଛିନିର ମୁଖ୍ୟ ଖବର ସାଙ୍ଗେ ମୁଇଁ ତର୍ପଣ କୁମାର ପ୍ରଧାନ। ଘରୋଇ ଭାବେ ବିକଶିତ ପହଲା ମହାକାଶ ପ୍ରକ୍ଷେପଣ ଯାନ ବିକ୍ରମ 1ର ସଫଳତାର ସହିତ କକ୍ଷପତନ ହୋଇଛି ଅବସ୍ଥାପିତ। ଇ ସଫଳତା ଯୁବବର୍ଗଙ୍କୁ ପ୍ରୋତ୍ସାହନ ଆଉ ନବସୃଜନ କ୍ଷେତ୍ରଟି ପ୍ରେରଣା ଯୋଗାବା କହିଲେ ପ୍ରଧାନମନ୍ତ୍ରୀ। ଅମୃତ 2.0 ଯୋଜନା ଅଧୀନତି ସହରାଞ୍ଚଳ ବର୍ଷା ପାଣି ସଂରକ୍ଷଣ, ଭୂତଳ ଜଳ ପୁନର୍ଭରଣ, ଜଳାଶୟ ପୁନରୁଦ୍ଧାର ଆଉ ସ୍ଥାୟୀ ଜଳ ପରିଚାଳନା କ୍ଷେତ୍ରଟି କେନ୍ଦ୍ର ଗୃହ ଆଉ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ତରଫରୁ ନିଆଯାଇଛି ପଦକ୍ଷେପ। ଶ୍ରୀକ୍ଷେତ୍ର ପୁରୀନୁ ଆଉ କିଛି ସମୟ ଆଉଥିରୁ ଆଡ଼ପ ମଣ୍ଡପକେ ବିଜେ କରିବେ ଚତୁର୍ଦ୍ଧା ମୂର୍ତ୍ତି। ଆବାକାଲଠାନୁ ଗୁଣ୍ଡିଚା ମନ୍ଦିରନୁ ମିଳିବା ଆଡ଼ପ ଅବଢ଼ା। ଗର୍ଭଗୃହ, ନାଟମଣ୍ଡପ ଆଉ ଭୋଗମଣ୍ଡପର ମରାମତି କାମ ଲାଗି ପୁରୀ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟନୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏଏସ୍ଆଇର ହୋଇଯାଇଛି ଗୋଟିଏ ଜରୁରୀ ବୈଠକ। ରାଜ୍ୟ ନୂଆକରି ନିଯୁକ୍ତ ହୋଇଥିବା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଆଉ ଉପାଧ୍ୟକ୍ଷଙ୍କ ସାଙ୍ଗେ ଭିନ୍ ଭିନ୍ ବିଷୟ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ। ଭୁବନେଶ୍ୱର ଏମ୍ସର ସମାବର୍ତ୍ତନ ଉତ୍ସବଟି ଛାତ୍ରଛାତ୍ରୀମାନଙ୍କୁ ଡିଗ୍ରୀ ପ୍ରଦାନ କଲେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଅନୁପ୍ରିୟା ପଟେଲ। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ତରଫରୁ ଘୋଷଣା ହେଲା ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଲହରୀ କେ ମିଲ୍ଲା ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ପୁରସ୍କାର। ରାଜ୍ୟ ଥିବା ସ୍ନାତକ ମହାବିଦ୍ୟାଳୟମାନଙ୍କେ ନାଁ ଲେଖା ଲାଗି ଆଇବା ସୋମବାର ଦିନ ବାହାରବା 2 ଖେପ ମେଧା ତାଲିକା। କେନ୍ଦ୍ର ସରକାରଙ୍କର 12 ପୂର୍ତ୍ତି ଆଉ ରାଜ୍ୟ ସରକାରଙ୍କର 2 ଉପଲବ୍ଧିକେ ନେଇକରି ସୁବର୍ଣ୍ଣପୁରଠାରେ ହୋଇଯାଇଛି ପ୍ରତିଭା ସମ୍ବର୍ଦ୍ଧନା ସମାରୋହ। ଆଇବା 24 ଭିତରେ ରାଜ୍ୟର 6 ଜିଲ୍ଲାକେ ଜବର ବର୍ଷା ହେବା ବୋଲି ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ। ଏହାଛିନିର ମୁଖ୍ୟ ଖବର ଇନୁ ଶେଷ ହେଲା। ଇତାର ପରର ମୁଖ୍ୟ ଖବର ଶୁଣିପାରିବେ ରାତି 11:05।

0: ଅଛନ୍ତି।
1: ଶ୍ରୋତାବନ୍ଧୁ ଶୁଣୁଥିଲେ ସମ୍ବଲପୁରୀ ମୁଖ୍ୟ ସମ୍ବାଦ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ ଦୈନିକ ବଜାର ଦର। ମୋଟା ଚାଉଳ କ୍ୱିଣ୍ଟାଲ ପ୍ରତି ଦର 3000ରୁ 3600 ଟଙ୍କା, ସରୁ ଚାଉଳ 4800 ଟଙ୍କାରୁ 5500 ଟଙ୍କା, ଚିନାବାଦାମ 8500 ଟଙ୍କାରୁ 9500 ଟଙ୍କା, ସୋରିଷ 10000ରୁ 11000 ଟଙ୍କା, ସୋରିଷ ତେଲ 16466 ଟଙ୍କାରୁ 22857 ଟଙ୍କା, ସେହିପରି ଗୁଡ଼ କ୍ୱିଣ୍ଟାଲ ପ୍ରତି ଦର 4800 ଟଙ୍କାରୁ 5400 ଟଙ୍କା, ଆଳୁ କେଜି ପ୍ରତି ଦର 15 ଟଙ୍କାରୁ 20 ଟଙ୍କା, ଅଟା 33 ଟଙ୍କାରୁ 48 ଟଙ୍କା, ମୁଗ ଡାଲି 100 ଟଙ୍କାରୁ 108 ଟଙ୍କା, ହରଡ଼ ଡାଲି 105 ଟଙ୍କାରୁ 125 ଟଙ୍କା, ବନସ୍ପତି ଘିଅ 150 ଟଙ୍କାରୁ 155 ଟଙ୍କା, ପିଆଜ 30 ଟଙ୍କାରୁ 40 ଟଙ୍କା, ସେହିପରି ଚିନି କେଜି ପ୍ରତି ଦର 50 ଟଙ୍କାରୁ 55 ଟଙ୍କା। ଶ୍ରୋତାବନ୍ଧୁ, ଏ ଥିଲା ଆଜିର ବଜାର ଦର। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଆରମ୍ଭ କରୁଛୁ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ଆରମ୍ଭରେ ଶୁଣନ୍ତୁ ରାଜକିଶୋର ଷଡ଼ଙ୍ଗୀଙ୍କ ରଚନାରୁ ଏହି ଗୀତଟିକୁ ଗାଇଛନ୍ତି ବିରଜାଲକ୍ଷ୍ମୀ ପଣ୍ଡା।

କାର୍ଯ୍ୟକ୍ରମର ଶେଷ ଗୀତଟି ଶୁଣନ୍ତୁ। ଗୀତଟିକୁ ଗାଇଛନ୍ତି ରାଜଲକ୍ଷ୍ମୀ କବି, ଗୀତିକାର ପ୍ରତାପ କିଶୋର ମୁଣ୍ଡା।

0: ଅଭିଯୋଗ ଏବଂ ପ୍ରଶଂସା ଭରା ଚିଠିଗୁଡ଼ିକୁ ନେଇ ଏ ସପ୍ତାହର ଆପଣଙ୍କ ଚିଠି ପାଇଛୁ କାର୍ଯ୍ୟକ୍ରମକୁ ମୁଁ ସ୍ୱାଗତ କରୁଛି କୈବର୍ତ୍ତ ସାହୁ ଏବଂ ଆପଣମାନଙ୍କର ଚିଠିକୁ ନେଇ ଆମ ପାଖରେ ଅଛନ୍ତି ଅବିନାଶ ମହାପାତ୍ର।
1: ନମସ୍କାର।
0: ତାହେଲେ ଅବିନାଶ, ଦେଖିବା ଚିଠିଗୁଡ଼ିକୁ ସେମାନେ କ'ଣ କ'ଣ ପଠାଇଛନ୍ତି, କ'ଣ ଲେଖିଛନ୍ତି।
1: କାର୍ଯ୍ୟକ୍ରମର ପ୍ରଥମ ଚିଠିକୁ ଲେଖିଛନ୍ତି ଗ୍ରାମ ପୋଷ୍ଟ ଭଡିଗାଁ ଭାୟା ବରଡୁଲ ଜିଲ୍ଲା ବରଗଡ଼ରୁ କଲ୍ୟାଣୀ ମିହିର ଶଙ୍କର ମିହିର। ସେ ଲେଖିଛନ୍ତି ଯେ ଆମେ ଆପଣଙ୍କ କେନ୍ଦ୍ରର ନିୟମିତ ଶ୍ରୋତା। ଗତ 8 ତାରିଖ ବୁଧବାର ଦିନର କାର୍ଯ୍ୟକ୍ରମ ସବୁ ମନଛୁଆଁ ହୋଇଛି ତାଙ୍କର ଏବଂ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଓଡ଼ିଆ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଅନୁରୋଧର କାର୍ଯ୍ୟକ୍ରମ ଉପସ୍ଥାପକ ମାନସ ରଞ୍ଜନ ମିଶ୍ରଙ୍କୁ ବହୁତ ବହୁତ ଧନ୍ୟବାଦ ଦେଇଛନ୍ତି ତାଙ୍କ କଥାବାର୍ତ୍ତା ପାଇଁ। ପୁଣି ଲୋକଗୀତ କାର୍ଯ୍ୟକ୍ରମରେ ଉଦ୍ଧବ ପ୍ରଧାନ ଏବଂ ସାଥୀ ପ୍ରଚାର କରିଥିଲେ କୃଷ୍ଣଗୁରୁ ଭଜନ, ତାହା ମଧ୍ୟ ତାଙ୍କର ମନଛୁଆଁ ହୋଇପାରିଛି।
0: ଶଙ୍କର ମେହେର, କଲ୍ୟାଣୀ ମେହେର ଏମାନେ ଆମର ନିୟମିତ ଶ୍ରୋତା, ତ ଆପଣମାନେ ତ ଆମର ସମସ୍ତ କାର୍ଯ୍ୟକ୍ରମ ଶୁଣନ୍ତି ଏବଂ ଆମକୁ ଅନେକ ଦିନରୁ ଚିଠି ଦେଉଛନ୍ତି ଏବଂ କାର୍ଯ୍ୟକ୍ରମର ମାନ ସମ୍ପର୍କରେ ଆପଣମାନେ ଲେଖି ଆମକୁ ଉତ୍ସାହିତ କରୁଥାନ୍ତି। ଆପଣ ଲେଖିଛନ୍ତି ଯେ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଅନୁରୋଧରେ ମାନସ ରଞ୍ଜନ ମିଶ୍ରଙ୍କ ର ଯେଉଁ ହେଲୋ ଅନୁରୋଧ କାର୍ଯ୍ୟକ୍ରମ ଥିଲା ସେଇଟା ବହୁତ ଉଚ୍ଚକୋଟୀର ହୋଇଥିଲା ଏବଂ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ପ୍ରତି ଧନ୍ୟବାଦ ଜଣାଉଛୁ ଶ୍ରୋତାବନ୍ଧୁ। ତ ଲୋକଗୀତ କାର୍ଯ୍ୟକ୍ରମରେ ଉଦ୍ଧବ ପ୍ରଧାନ ଏବଂ ସାଥୀ ପ୍ରଚାର କରିଥିଲେ କୃଷ୍ଣଗୁରୁ ଭଜନ, ତାହା ଆପଣଙ୍କୁ ମନଛୁଆଁ ହୋଇଛି। ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଯେତୋଟି କାର୍ଯ୍ୟକ୍ରମ ଅଛି ସମସ୍ତ ଶ୍ରୋତାମାନଙ୍କ ପାଇଁ ସେଟା ଉଦ୍ଦିଷ୍ଟ। ସକାଳୁ ଆମର ବନ୍ଦନା କାର୍ଯ୍ୟକ୍ରମରୁ ଆରମ୍ଭ ଯେଉଁ କାର୍ଯ୍ୟକ୍ରମଗୁଡ଼ିକ ରହିଛି, ତ ସେଥିରେ ଆମର ସ୍ୱତନ୍ତ୍ର କାର୍ଯ୍ୟକ୍ରମମାନ ବି ଆମର ଚାଲିଛି। ଆପଣ ଆମର ଯେହେତୁ ନିୟମିତ ଶ୍ରୋତା, ଆପଣ ଆମର କାର୍ଯ୍ୟକ୍ରମ ଶୁଣନ୍ତୁ ଏବଂ କାର୍ଯ୍ୟକ୍ରମର ମାନ ସମ୍ପର୍କରେ ଆପଣ ପୁଣି ଆମକୁ ଚିଠି ଦେଇ ଉତ୍ସାହିତ କରନ୍ତୁ। ଧନ୍ୟବାଦ ଆପଣଙ୍କ ଚିଠି ପାଇଁ। ପରବର୍ତ୍ତୀ ଚିଠି,
1: ଶଙ୍କର ମେହେର ଏବଂ କଲ୍ୟାଣୀ ମେହେରଙ୍କ ଆଉ ଏକ ଚିଠି ରହିଛି। ସାର୍, ଗତ 4 ତାରିଖ ସକାଳ ବନ୍ଦନା କାର୍ଯ୍ୟକ୍ରମ, ଆଜିର ଭାବନା, ଶ୍ରୀମଦ୍ ଭାଗବତ, ସକାଳ 9ଟାରେ ହେଲୋ ଅନୁରୋଧ, ଏସବୁ କାର୍ଯ୍ୟକ୍ରମ ତାଙ୍କୁ ବହୁତ ଭଲ ଲାଗିଛି। ସକାଳ 10:05ରେ ଓଡ଼ିଆ କଥାଚିତ୍ର ଗୀତ ଏବଂ 10:30ରେ ହିନ୍ଦୀ କଥାଚିତ୍ରର ଗୀତ, ଦିନ 11:05ରେ ସମ୍ବଲପୁରୀ ଗୀତ, 11:30ରେ ହିନ୍ଦୀ କଥାଚିତ୍ର ଗୀତ, ଦିନ 4ଟାରେ ହେଲୋ ଅନୁରୋଧ କାର୍ଯ୍ୟକ୍ରମର ପୁନଃ ପ୍ରସାରଣ, 5:02ରେ ଲୋକଗୀତ କାର୍ଯ୍ୟକ୍ରମରେ ସଂକୀର୍ତ୍ତନ, 5:30ରେ ଯୁବବାଣୀ କାର୍ଯ୍ୟକ୍ରମ ଖୁବ୍ ମନଛୁଆଁ ହୋଇପାରିଛି। କର୍ମକର୍ତ୍ତାଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଦେଇଛନ୍ତି।
0: ତ ମେହେର ବାବୁ, ଆପଣ ଆହୁରି ଲେଖିଛନ୍ତି ଯେ 4 ତାରିଖ ସକାଳ ବନ୍ଦନା କାର୍ଯ୍ୟକ୍ରମ, ଆଜିର ଭାବନା, ଶ୍ରୀମଦ୍ ଭାଗବତ, ସକାଳ 9ଟାରେ ହେଲୋ ଅନୁରୋଧ କାର୍ଯ୍ୟକ୍ରମ, 10:05ରେ ଓଡ଼ିଆ କଥାଚିତ୍ର ଗୀତ, 10:30ରେ ହିନ୍ଦୀ କଥାଚିତ୍ର ଗୀତ, 11:00ରେ ସମ୍ବଲପୁରୀ ଗୀତ, 11:05ରେ ସମ୍ବଲପୁରୀ ଗୀତ, 11:30ରେ ହିନ୍ଦୀ କଥାଚିତ୍ର ଗୀତ ଏବଂ 4ଟାରେ ହେଲୋ ଅନୁରୋଧର ପୁନଃ ପ୍ରସାରଣ ଏବଂ 5:02ରେ ସଂକୀର୍ତ୍ତନ ଏବଂ 5:30ରେ ଯୁବବାଣୀ କାର୍ଯ୍ୟକ୍ରମ ଆପଣଙ୍କୁ ବହୁତ ମନଛୁଆଁ ହୋଇଛି। ତ ଏଭଳି ଆପଣ ଅନେକ କାର୍ଯ୍ୟକ୍ରମ ଶୁଣିଛନ୍ତି ଏବଂ ଆପଣଙ୍କୁ ସେହି କାର୍ଯ୍ୟକ୍ରମଗୁଡ଼ିକ ମନଛୁଆଁ ହୋଇଛି, ଆପଣମାନଙ୍କର ମନକୁ ଛୁଇଁ ପାରିଛି, ତାହା ଜାଣି ଆମେ ଖୁସି ହେଲୁ। ଏଭଳି ଆମର କାର୍ଯ୍ୟକ୍ରମ ଆପଣ ଶୁଣୁଥାନ୍ତୁ ଏବଂ ଚିଠି ଦେଇ ଆମକୁ ଉତ୍ସାହିତ କରୁଥାନ୍ତୁ। ଧନ୍ୟବାଦ ଆପଣଙ୍କ ଚିଠି ପାଇଁ। ପରବର୍ତ୍ତୀ ଚିଠି,
1: ଆମ ପାଖକୁ ଏ ସୁନ୍ଦର ଚିଠିଟିକୁ ଲେଖିଛନ୍ତି ମହିମା ମିହିର, ନମନ ମିହିର, ମାମୁନି ମିହିର, ଅଭି ମିହିର, ଓମ୍ ମିହିର ଏବଂ ସ୍ୱସ୍ତି ମିହିର। ଏ ଶ୍ରୋତାବନ୍ଧୁମାନେ ଲେଖିଛନ୍ତି, ଆପଣଙ୍କ ଚିଠି ପାଇଛୁ କାର୍ଯ୍ୟକ୍ରମର ଉପସ୍ଥାପକ ଓ ଉପସ୍ଥାପିକା ଆମର ନମସ୍କାର ନେବେ। ଭାଗବତ ହେଉଛି ମୁକ୍ତିର ପଥ, ସକାଳେ ପ୍ରଚାର କରୁଥିବା ଶ୍ରୀମଦ୍ ଭାଗବତ ସକାଳୁ ସକାଳୁ ଶୁଣିବାକୁ ପାଉଛୁ, ବହୁତ ଭଲ ଲାଗୁଛି। ଅନେକ ଦିନ ତଳେ ପ୍ରଚାର କରିଥିଲେ ବୁଦ୍ଧିରାମ ଗଡ୍ଡିଆ ଏବଂ ସାଥୀମାନଙ୍କ ଦ୍ୱାରା ଭାଗବତ ମେଳା, ଭକ୍ତି ଭାଗବତ ଶୁଣାଇ ଖୁସି କରାଇବେ ବୋଲି ଆମର ଆଶା। ପୁଣି ଲେଖିଛନ୍ତି, କିଛିଦିନ ତଳେ ଆମ କେନ୍ଦ୍ର ଦ୍ୱାରା ପ୍ରସାରିତ ହୋଇଥିବା କୃଷି ସଂସାର କାର୍ଯ୍ୟକ୍ରମରେ ସଙ୍ଗୀତ ରୂପକ ମେଲେରିଆ ଜ୍ୱର ସମ୍ପର୍କରେ ରହିଥିଲା, ଯାହା ତାଙ୍କର ଖୁବ୍ ମନଛୁଆଁ ହୋଇପାରିଥିଲା ଏବଂ ବର୍ତ୍ତମାନ ଜ୍ୱରର ସମୟ ଆସିଛି। ଏହି ସମୟରେ ଉକ୍ତ ରୂପକକୁ ପୁଣି ଥରେ ପ୍ରଚାର କଲେ ଶ୍ରୋତାବନ୍ଧୁମାନେ ଉପକୃତ ହୋଇପାରିବେ ବୋଲି ସେ ଲେଖିଛନ୍ତି।
0: ମହିମା ମେହେର, ମାମୁନି ମେହେର, ଓମ୍ ମେହେର, ନମନ ମେହେର, ଅଭି ମେହେର ଏବଂ ସ୍ୱସ୍ତିକ ମେହେର, ଏହି ଶ୍ରୋତାମାନେ ଯେଉଁ ଚିଠିଟି ଲେଖିଛନ୍ତି ସେଥିରେ ତାଙ୍କର ଠିକଣା ନାହିଁ। ଶ୍ରୋତାବନ୍ଧୁମାନଙ୍କୁ ଏଠି ଆମେ ଜଣାଇ ଦେଉଛୁ ଯେ ଯେଉଁମାନେ ଆପଣଙ୍କ ଚିଠି ପାଇଛୁ କାର୍ଯ୍ୟକ୍ରମକୁ ଚିଠି ଦେଉଛନ୍ତି, ହ୍ୱାଟ୍ସଆପ୍ ମାଧ୍ୟମରେ ହେଉ, ଡିଟି ରୁମ୍ ଏଆଇଆର୍ ଇମେଲ୍ ମାଧ୍ୟମରେ ହେଉ, କିମ୍ବା ଚିଠି ମାଧ୍ୟମରେ ହେଉ, ତ ସେମାନେ ଯଦି ପଠାଉଛନ୍ତି ତ ତାହେଲେ ଆପଣଙ୍କର ଉପଯୁକ୍ତ ଠିକଣା ଆପଣ ପ୍ରଦାନ କଲେ ଆପଣଙ୍କ ଚିଠି ପାଇଛୁ କାର୍ଯ୍ୟକ୍ରମରେ ସେହି ଠିକଣାକୁ ଆମେ ସାମିଲ କରିବୁ ଶ୍ରୋତାବନ୍ଧୁ। ଆଉ ଆପଣ ଯେଉଁ ଲେଖିଛନ୍ତି ଯେ ଭାଗବତ ଯେଉଁ ଶୁଣିଛନ୍ତି ସକାଳୁ ସକାଳୁ ଶ୍ରୀମଦ୍ ଭାଗବତ କଥା ଯେଉଁ ଲେଖିଛନ୍ତି ଆପଣ ତାହା ତାହା ମନଛୁଆଁ ହୋଇଛି ଏବଂ ଅନେକ ଦିନ ତଳେ ଯେଉଁ ପ୍ରଚାର କରାଯାଇଥିଲା ବୁଧୁରାମ ଗଡ୍ଡିଆ ଏବଂ ପାର୍ଟି ବୁଧୁରାମ ଗଡ୍ଡିଆ ଏବଂ ସାଥୀଙ୍କ ଦ୍ୱାରା ପରିବେଷଣ ଭାଗବତ ମେଳା ତ ତାହା ମନଛୁଆଁ ହୋଇପାରିଛି ଏବଂ ଆପଣ ଅନୁରୋଧ କରିଛନ୍ତି ଭକ୍ତି ଭାଗବତ ଶୁଣାଇବା ପାଇଁ। ଶ୍ରୋତାବନ୍ଧୁ, ଆକାଶବାଣୀରେ ଯେଉଁ ଭାଗବତ ଅଛି, ଭାଗବତ ମେଳା ଅଛି, ଶ୍ରୀମଦ୍ ଭାଗବତ ଅଛି, ତାହା ଆମେ ପ୍ରଚାର କରୁଛୁ ଏବଂ ଭକ୍ତି ଭାଗବତ ସମ୍ପର୍କରେ ପ୍ରଚାର କରିବା ଆମ ପାଖରେ ଏବେ ସମ୍ଭବପର ନୁହେଁ। ଆମର ଯେଉଁ କାର୍ଯ୍ୟକ୍ରମ ସାରଣୀ ଯେଉଁ ଦିଆଯାଇଛି, ଯେଉଁ ଯେଉଁ ଜାଗାରେ ଯେଉଁଟା ବାଜିବା କଥା, ତ ସେଇଟା 6 ମାସ ପୂର୍ବରୁ ଆମ ଠିକ୍ କରାଯାଇଥାଏ। ତାହେଲେ ଆମେ ପରବର୍ତ୍ତୀ ସମୟରେ ଯଦି ସମୟ ସୁବିଧା ହେବ ଦେଖିବୁ ତ ସେଇଟା ବାଜିପାରିବ କି ନାହିଁ। ଏବଂ ଆହୁରି ଲେଖିଛନ୍ତି ଯେ ସଙ୍ଗୀତ ରୂପକ ଢୁଣି ରାକ୍ସେନ୍ ଯେଉଁଟା ମ୍ୟାଲେରିଆ ସମ୍ପର୍କରେ ଅଛି, ତାହା ଆମେ ନିଶ୍ଚୟ ପରବର୍ତ୍ତୀ ସମୟରେ ପ୍ରଚାର କରିବୁ। ଶ୍ରୋତାବନ୍ଧୁ, ଏଭଳି ଆମର ଆପଣ କାର୍ଯ୍ୟକ୍ରମ ଶୁଣୁଥାନ୍ତୁ ଏବଂ ଚିଠି ଦେଇ ଆମକୁ ଉତ୍ସାହିତ କରୁଥାନ୍ତୁ। ଧନ୍ୟବାଦ ଆପଣଙ୍କ ଚିଠି ପାଇଁ। ପରବର୍ତ୍ତୀ
1: ଚିଠିଟିକୁ ଲେଖିଛନ୍ତି ସତ୍ୟଭାମା ଏବଂ ଲିଙ୍ଗରାଜ ମିହିର ରେମଣ୍ଡା ବରଗଡ଼ ଜିଲ୍ଲାରୁ। ସେ ତାଙ୍କ ଚିଠିରେ ଲେଖିଛନ୍ତି, ମହାଶୟ, ସତୀତ୍ପର ସଂଜ୍ଞା ଓ ପରିଭାଷା ଶୁଣିବାରେ ମନକୁ ବ୍ୟତିବ୍ୟସ୍ତ କରିଦେଲା। ଗତ 8 ଜୁଲାଇ ରାତି 9:30 ପ୍ରଚାରିତ ନାଟକ ସତୀ ଶୁଣିବା ପରେ କୁଶ ଓ ନୀର ଚରିତ୍ରକୁ ପ୍ରକୃତ ନ୍ୟାୟ ଦେଇଥିଲେ ସତ୍ୟରଞ୍ଜନ ବେହେରା ଓ ସାଧନା ବହିଦାର ଅତ୍ୟନ୍ତ ଭାବବିହ୍ୱଳ କରିଦେଇଥିଲା ନାଟକଟି। ଏଥିରେ ସମ୍ପୃକ୍ତ ପୁରା ଟିମ୍କୁ ସାଧୁବାଦ ଜଣାଇଦେବି। ପୁଣି ସେ ଲେଖିଛନ୍ତି, 13 ଜୁଲାଇରେ ମନୋରମାର ଅତିଥି ଥିଲେ ଲିଲିମା।

0: ହୁଦା। ତାଙ୍କର କବିତାଗୁଡ଼ିକର ଶବ୍ଦ ବିନ୍ୟାସ ଖୁବ୍ ଉଚ୍ଚକୋଟୀର ଥିଲା। 14 ଜୁଲାଇ କଳ୍ପନା ପୃଷ୍ଟିଙ୍କ ଉପସ୍ଥାପନାରେ ଏ ସପ୍ତାହର ସମ୍ବଳବାଣୀରୁ ଏ ଅଞ୍ଚଳର ଅନେକ ଘଟଣା ବିଷୟରେ ଅବଗତ ହେଲୁ। କିଶୋର ସଂସାର କାର୍ଯ୍ୟକ୍ରମରେ ରଥଯାତ୍ରା ଏବଂ ପ୍ରୀତିଧାରା ପରିଜାଙ୍କଠାରୁ ଗୋଲାପୀ ସହର ଜୟପୁର ଏବଂ ହାୱାମହଲ ସମ୍ପର୍କରେ ଜାଣିହେଲା। ତେଣୁ ଏ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି।
1: ମେୟର ବାବୁ, ଆପଣ ତ ଆମର ଜଣେ ନିୟମିତ ଶ୍ରୋତା, ଆପଣ ଆମର ସମସ୍ତ କାର୍ଯ୍ୟକ୍ରମ ଶୁଣନ୍ତି। ଯେଉଁ ଲେଖିଛନ୍ତି ଯେ 8 ଜୁଲାଇ ରାତି 9:30 ପ୍ରଚାରିତ ନାଟକ ସତୀ ଆପଣଙ୍କୁ ବହୁତ ମନଛୁଆଁ ହୋଇଛି। ଆପଣ କାର୍ଯ୍ୟକ୍ରମ ମାଧ୍ୟମରେ ସତ୍ୟରଞ୍ଜନ ବେହେରା ଏବଂ ସାଧନା ବହିଦାନଙ୍କୁ ସାଧୁବାଦ ଜଣାଇଛନ୍ତି। କାର୍ଯ୍ୟକ୍ରମ ମାଧ୍ୟମରେ ଆମେ ମଧ୍ୟ ତାଙ୍କୁ ସାଧୁବାଦ ଜଣାଇ ଦେଉଛୁ। ଶ୍ରୋତାବନ୍ଧୁ ଆହୁରି ଲେଖିଛନ୍ତି, 13 ଜୁଲାଇ ମନୋରମାର ଅତିଥି ନୀଲିମା ତାଙ୍କର କବିତାଗୁଡ଼ିକର ଶବ୍ଦ ବିନ୍ୟାସ ଖୁବ୍ ଉଚ୍ଚକୋଟୀର ଥିଲା ବୋଲି ଯେଉଁ ଲେଖିଛନ୍ତି, କାର୍ଯ୍ୟକ୍ରମ ମାଧ୍ୟମରେ ତାଙ୍କୁ ମଧ୍ୟ ସାଧୁବାଦ ଯେଉଁ ଲେଖିଛନ୍ତି, ଆମେ ମଧ୍ୟ କାର୍ଯ୍ୟକ୍ରମ ମାଧ୍ୟମରେ ତାଙ୍କୁ ଜଣାଇ ଦେଉଛୁ। ଏବଂ କିଶୋର ସଂସାର କାର୍ଯ୍ୟକ୍ରମରେ ରଥଯାତ୍ରା ଏବଂ 14 ଜୁଲାଇରେ କଳ୍ପନା ପୃଷ୍ଟିଙ୍କ ଉପସ୍ଥାପନରେ ଏ ସପ୍ତାହର ସମ୍ବଲବାଣୀରୁ ଅନେକ ଘଟଣା ବିଷୟରେ ଅବଗତ ହେଲୁ ବୋଲି ଯେଉଁ ଲେଖିଛନ୍ତି, ଆମେ ମଧ୍ୟ କାର୍ଯ୍ୟକ୍ରମ ମାଧ୍ୟମରେ ତାଙ୍କୁ ସାଧୁବାଦ ଜଣାଉଛୁ। ଏବଂ କିଶୋର ସଂସାର କାର୍ଯ୍ୟକ୍ରମରେ ଯେଉଁ ରଥଯାତ୍ରା ଏବଂ ପ୍ରୀତିଧାରା ପରିଜାଙ୍କଠାରୁ ଗୋଲାପୀ ସହର ଜୟପୁର ଏବଂ ହାୱାମହଲ ସମ୍ପର୍କରେ ଯେଉଁ ଜାଣିଛନ୍ତି ଏବଂ ତାଙ୍କୁ ସାଧୁବାଦ ଜଣାଇଛନ୍ତି, କାର୍ଯ୍ୟକ୍ରମ ମାଧ୍ୟମରେ ଆମେ ତାଙ୍କୁ ସାଧୁବାଦ ଜଣାଇ ଦେଉଛୁ। ଶ୍ରୋତାବନ୍ଧୁ, ଆପଣ ଆମର ଅନେକ କାର୍ଯ୍ୟକ୍ରମ ଶୁଣିଛନ୍ତି, ଅନେକ କାର୍ଯ୍ୟକ୍ରମର ମାନ ସମ୍ପର୍କରେ ଆପଣ ନିଜର ମତାମତ ଲେଖିଛନ୍ତି, ସେଥିପାଇଁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ। ଏବଂ କାର୍ଯ୍ୟକ୍ରମ ଆହୁରି ଆପଣ ଶୁଣିବାକୁ ଅନୁରୋଧ କରୁଛୁ। ଶ୍ରୋତାବନ୍ଧୁ, ଧନ୍ୟବାଦ ଆପଣଙ୍କ ଚିଠି ପାଇଁ। ପରବର୍ତ୍ତୀ ଚିଠି,
0: କାର୍ଯ୍ୟକ୍ରମର ପରବର୍ତ୍ତୀ ଚିଠିକୁ ଲେଖିଛନ୍ତି ଚକ୍ରଧର ଦାନୀ, ଦାନୀପାଲି ପିନକା, ଜିଲ୍ଲା ସୁବର୍ଣ୍ଣପୁରରୁ। ସେ ତାଙ୍କ ଚିଠିରେ ଲେଖିଛନ୍ତି, ପ୍ରତି ସପ୍ତାହର ଶନିବାର ଏବଂ ରବିବାର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ, ଯାହାକି ହିନ୍ଦୀ କଥାଚିତ୍ର ଗୀତର ଅନୁରୋଧ କାର୍ଯ୍ୟକ୍ରମ ଅଟେ, ତାହା ତାଙ୍କୁ ଖୁବ୍ ଭଲ ଲାଗୁଛି। ଏବଂ ତା ସହିତ ପ୍ରତ୍ୟେକ ବୁଧବାର ଦିନ ସକାଳ 9:00-10:00 ପର୍ଯ୍ୟନ୍ତ ଓଡ଼ିଆ କଥାଚିତ୍ରର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲେ ଅନୁରୋଧ। ଏ କାର୍ଯ୍ୟକ୍ରମମାନେ ବହୁତ ମନଛୁଆଁ ହୋଇପାରିଛି ତାଙ୍କର। ତା ସହିତ ଜୁଲାଇ 15 ବୁଧବାର ରାତ୍ର 8 ଘଣ୍ଟା ସମୟରେ ପ୍ରସାରିତ ହୋଇଥିବା ରଥଯାତ୍ରାର ପ୍ରସ୍ତୁତିକରଣର ସାକ୍ଷାତକାରଟି ତାଙ୍କୁ ଖୁବ୍ ଭଲ ଲାଗିଛି। ଏବଂ ତାପରେ ରାତି 8:15 ପ୍ରଚାରିତ ହୋଇଥିବା 3 ଭକ୍ତି ସଙ୍ଗୀତ, ଯାହାକି ଗୀତା ପଟ୍ଟନାୟକ ଗାଇଥିଲେ, ତାଙ୍କର ମନ ଛୁଆଁ ହୋଇଛି। ତେଣୁ ସେ ଆପଣଙ୍କ ଚିଠି ପାଇଛୁ କାର୍ଯ୍ୟକ୍ରମ ମାଧ୍ୟମରେ ଏ ସମସ୍ତଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜ୍ଞାପନ କରିଛନ୍ତି।
1: ନାନୀ ବାବୁ, ଆପଣ ତ ଆମର ଜଣେ ନିୟମିତ ଶ୍ରୋତା, ଆପଣ ଆମର ସମସ୍ତ କାର୍ଯ୍ୟକ୍ରମ ଶୁଣନ୍ତି। ଆପଣଙ୍କୁ ଆମର ଶନିବାର ଦିନର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ, ଯେଉଁ ହିନ୍ଦୀ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଅନୁରୋଧ ଆପଣଙ୍କୁ ବହୁତ ଭଲ ଲାଗିଛି। ଏବଂ ବୁଧବାର ଦିନ ସକାଳେ 9:00-10:00 ପର୍ଯ୍ୟନ୍ତ ଓଡ଼ିଆ ହେଲୋ ଅନୁରୋଧ କାର୍ଯ୍ୟକ୍ରମ ଆପଣଙ୍କୁ ଆହୁରି ଭଲ ଲାଗୁଛି ବୋଲି ଲେଖିଛନ୍ତି। ତ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଆପଣ ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ର ଗୀତର ଅନୁରୋଧ କରିବା ସହିତ ସିଧାସଳଖ ଆପଣ ଆକାଶବାଣୀର ଉପସ୍ଥାପକ ଉପସ୍ଥାପିକାମାନଙ୍କ ସହିତ କଥା ହୋଇପାରୁଛନ୍ତି, ଆପଣଙ୍କୁ ବହୁତ ଖୁସି ଦେଉଛି, ତାହା ଜାଣି ଆମେ ଖୁସି ହେଲୁ। ଆହୁରି ଲେଖିଛନ୍ତି ଯେ ଜୁଲାଇ 15 ବୁଧବାର ରାତ୍ରି 8 ଘଣ୍ଟା ସମୟରେ ରଥଯାତ୍ରା ସମ୍ପର୍କରେ, ପୁରୀର ରଥଯାତ୍ରା ସମ୍ପର୍କରେ ଯେଉଁ କାର୍ଯ୍ୟକ୍ରମ ପ୍ରଚାରିତ ହୋଇଥିଲା, ତାହା ଆପଣଙ୍କୁ ବହୁତ ଖୁସି ଲାଗିଛି। ଏବଂ 8:15 ସମୟରେ ପ୍ରଚାରିତ 3 ଯେଉଁ ଭକ୍ତି ସଙ୍ଗୀତ ଆପଣଙ୍କୁ ଆହୁରି ମନଛୁଆଁ ହେଉଛି, ତାହା ଜାଣି ଆମେ ଖୁସି ହେଲୁ। ଏବଂ ଆପଣ ଏଭଳି ଅନେକ କାର୍ଯ୍ୟକ୍ରମ ଶୁଣିଛନ୍ତି ଏବଂ ଚିଠି ଆପଣ ଲେଖିଛନ୍ତି, ଆହୁରି ଚିଠି ପାଇଛୁ କାର୍ଯ୍ୟକ୍ରମ ମାଧ୍ୟମରେ ଆପଣ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଆମେ ମଧ୍ୟ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସେମାନଙ୍କୁ ଧନ୍ୟବାଦ ଜଣାଇ ଦେଉଛୁ। ଶ୍ରୋତାବନ୍ଧୁ,
0: କାର୍ଯ୍ୟକ୍ରମ ଶେଷରେ ମୋ ହାତରେ ଏବେ ଗୋଟିଏ ପ୍ରଶଂସା ଭରା ଚିଠି। ଚିଠିଟିକୁ ଲେଖିଛନ୍ତି ସେବାରାମ ମେହେର, ପଡ଼ା ବେଜିପୁର, ବରଗଡ଼ ଜିଲ୍ଲାରୁ। ସେ ଲେଖିଛନ୍ତି, ସର୍ବପ୍ରଥମେ ସେ ସମସ୍ତଙ୍କୁ ନମସ୍କାର ଜଣାଇଛନ୍ତି ଏବଂ 11/7 ଶନିବାର ଦିନ ସାପ୍ତାହିକ ସାହିତ୍ୟ ପତ୍ରିକା ସୃଜନିକାରୀ ଆକାଶବାଣୀ ସମ୍ବଲପୁର କେନ୍ଦ୍ର ଦ୍ୱାରା ପ୍ରଚାର ହୋଇଥିଲା ସୃଷ୍ଟିଶ୍ରୀ ନାୟକଙ୍କ ଗଳ୍ପ ଏବଂ ତାଙ୍କ ସହିତ ସାକ୍ଷାତକାର। ଏଥିରୁ ତାଙ୍କର ଜୀବନୀ ବିଷୟରେ ଅନେକ କିଛି ଜାଣିହୋଇଛି, ତେଣୁ ତାଙ୍କୁ ଅନେକ ଅନେକ ଧନ୍ୟବାଦ ଦେଇଛନ୍ତି। ପୁଣି ସେ ଲେଖିଛନ୍ତି, ମହାପ୍ରଭୁ ଜଗନ୍ନାଥ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ଘୋଷଯାତ୍ରା ଉପରେ ଆଧାରିତ କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ମାଧୁରୀ ବହୁତ ମନଛୁଆଁ ଲାଗୁଛି ଏବଂ ଏଥିରୁ ମହାପ୍ରଭୁଙ୍କ ନୀତିକାନ୍ତି ବିଷୟରେ ଅନେକ କିଛି ଜାଣିହେଉଛି।
1: ସେବାରାମ ବାବୁ, ଆପଣ ତ ଜଣେ ଆମର ନିୟମିତ ଶ୍ରୋତା, ଆପଣ ଆମର ସମସ୍ତ କାର୍ଯ୍ୟକ୍ରମ ଶୁଣନ୍ତି। ଆପଣ ଯେଉଁ ଲେଖିଛନ୍ତି ଯେ ଜୁଲାଇ 11 ତାରିଖ ଶନିବାର ଦିନ ସାପ୍ତାହିକ ସାହିତ୍ୟ ପତ୍ରିକା ସୃଜନିକାରେ ପ୍ରଚାର କରାଯାଇଥିବା ସୃଷ୍ଟି ଶ୍ରୀ ନାୟକଙ୍କ ଗଳ୍ପ ଏବଂ ତାଙ୍କ ସହିତ ସାକ୍ଷାତକାର ଏବଂ ତାଙ୍କ ଜୀବନୀ ବିଷୟରେ ଅନେକ କିଛି ଜାଣିହେଲା ବୋଲି ଲେଖିଛନ୍ତି, ତେଣୁ ତାଙ୍କୁ ଅଶେଷ ଧନ୍ୟବାଦ ଦେଇଛନ୍ତି। କାର୍ଯ୍ୟକ୍ରମ ମାଧ୍ୟମରେ ଆମେ ମଧ୍ୟ ତାଙ୍କୁ ଧନ୍ୟବାଦ ଜଣାଇଦେଉଛୁ। ଶ୍ରୋତାବନ୍ଧୁ, ଆହୁରି ଆପଣ ଲେଖିଛନ୍ତି ଯେ ଜଗନ୍ନାଥ ବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କ ଘୋଷଯାତ୍ରା ଉପରେ ଆଧାରିତ କାର୍ଯ୍ୟକ୍ରମ ଶ୍ରୀକ୍ଷେତ୍ର ମାଧୁରୀ ବହୁତ ମନଛୁଆ ଲାଗୁଛି। ତ ଏହି ଶ୍ରୀକ୍ଷେତ୍ର ମାଧୁରୀ କାର୍ଯ୍ୟକ୍ରମ ଆମେ ଆକାଶବାଣୀ କଟକ କେନ୍ଦ୍ରରୁ ରିଲେ କରି ପ୍ରସାର କରିଥାଉ। ଶ୍ରୋତାବନ୍ଧୁ, ଶ୍ରୀକ୍ଷେତ୍ର ମାଧୁରୀ ଦେବସ୍ନାନ ପୂର୍ଣ୍ଣିମା ଠାରୁ ଆରମ୍ଭ ହୋଇ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଆମେ ପ୍ରଚାର କରିଥାଉ। ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଅନେକ ନୀତିକାନ୍ତି, ଏ ସମ୍ପର୍କରେ ଆପଣ ବିଶେଷ ତଥ୍ୟ ଶୁଣିପାରୁଛନ୍ତି, ତାହା ଜାଣି ଆମେ ଖୁସି ହେଲୁ। ରାତି 10ଟାରେ ବିଶେଷ ନାଟକ କାର୍ଯ୍ୟକ୍ରମ ଆମେ ପ୍ରଚାର କରୁଛୁ, ଶ୍ରୋତାବନ୍ଧୁ ତାହା ମଧ୍ୟ ଆପଣ ଶୁଣନ୍ତୁ। ଆପଣ ଏଭଳି ଆମକୁ ଚିଠି ଦେଇ ଉତ୍ସାହିତ କରୁଥାନ୍ତୁ। ତାହେଲେ ଚିଠିଗୁଡ଼ିକ ତ ସରିଗଲାଣି, ଆପଣ ଆମର ଚିଠି ପାଇଛୁ କାର୍ଯ୍ୟକ୍ରମର ଠିକଣାଟି କହିଦିଅନ୍ତୁ।
0: ଆମକୁ ଚିଠି ପଠାଇବାର ଠିକଣା ହେଲା ଆପଣଙ୍କ ଚିଠି ପାଇଛୁ କାର୍ଯ୍ୟକ୍ରମ ମାର୍ଫତ କାର୍ଯ୍ୟକ୍ରମ ମୁଖ୍ୟ ଆକାଶବାଣୀ ସମ୍ବଲପୁର, ପିନ୍ 7680001। ହ୍ୱାଟ୍ସଆପ୍ ମାଧ୍ୟମରେ ମଧ୍ୟ ପ୍ରତ୍ୟେକ ବୁଧବାର ଦିନ ହ୍ୱାଟ୍ସଆପ୍ କରିପାରିବେ। ଆମ ହ୍ୱାଟ୍ସଆପ୍ ନମ୍ବରଟି ହେଲା 9437171571 ଏବଂ ଆପଣଙ୍କ ମତାମତ ଇମେଲ ଯୋଗେ ମଧ୍ୟ ଦେଇପାରିବେ। ଆମ ଇମେଲ ଠିକଣା ହେଲା duty room AIR@gmail.com।
1: ତାହେଲେ ଆଗାମୀ ସପ୍ତାହ ପାଇଁ ଅନେକ ଚିଠିକୁ ଆଶା ନେଇ ଆପଣଙ୍କ ଚିଠି ପାଇଛୁ କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ନମସ୍କାର।

ଶୁଣୁଥିଲେ ସାପ୍ତାହିକ ଚିଠିପତ୍ରର କାର୍ଯ୍ୟକ୍ରମ ଆପଣଙ୍କ ଚିଠି ପାଇଛୁର ପୁନଃ ପ୍ରସାରଣ। ଉପସ୍ଥାପନରେ ଥିଲେ କୈବର୍ତ୍ତ ସାହୁ ଓ ଅବିନାଶ ମହାପାତ୍ର। ଆକାଶବାଣୀ ସମ୍ବଲପୁର ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ ଆସନ୍ତୁ ଶୁଣିବା ପଣ୍ଡିତ ଆର୍କେ ସୂର୍ଯ୍ୟନାରାୟଣଙ୍କ ଦ୍ୱାରା ପରିବେଷିତ ବୀଣାବାଦନରେ ଆଦିତାଲରେ ନିବଦ୍ଧ କର୍ଣ୍ଣାଟକୀ ସଙ୍ଗୀତରୁ ଉତ୍ପନ୍ନ ରାଗ ମୋହନା। କୀର୍ତ୍ତି ନାନୁ ପାଲିମ୍ପା। ସଙ୍ଗୀତ ସଂଯୋଜନା ଥ୍ୟାଗ ରାଜା।

ପ୍ରଚାର କରୁଛୁ ଗୀତିନାଟ୍ୟ ବାଲିରଥେ ବିଜେ ଶ୍ରୀଜଗନ୍ନାଥ, ରଚନା ଶରତ ଚନ୍ଦ୍ର ମୂଳିଆ, ପ୍ରଯୋଜନା ସୁମିତ୍ରା ମହାପାତ୍ର, ସଙ୍ଗୀତ ପ୍ରଫୁଲ୍ଲ ଚନ୍ଦ୍ର ବେହେରା।

0: କଣ କରିବା ମ, କଥା କଣ ମୋ ବନ୍ଧୁ, ଆଜି ଚାରୁଲତାଙ୍କର ଆସିବାକୁ ଏତେ ବିଳମ୍ବ କାହିଁକି?
1: କଣ ପାଇଁ ଏତେ ଉଚ୍ଛୁର କରୁଛନ୍ତି?
2: ବନ୍ଧୁ ବନ୍ଧୁ, ମୁଁ ଭାବୁଛି।
0: କଣ ଭାବୁଛ କଣ ଭାବୁଛ କୁହ ବନ୍ଧୁ କୁହ।
2: କହୁଛି କହୁଛି ବନ୍ଧୁ କହୁଛି। ଆଜି ଆଜି କେତେ ଜଣ ନୂଆ ଗ୍ରାହକ ଆସିଛନ୍ତି ତ, ତେଣୁ ଚାରୁମୁଖୀ ନିଜକୁ ଟିକେ ଅଧିକ ଆକର୍ଷଣୀୟ କରି ସଜେଇ ହଉଥିବେ।
0: କଥାଟା ମନକୁ ପାଇଲା ଯେ, ହେଲେ ମୋର କହିବା କଥା ହେଲା ତାଙ୍କ ପ୍ରିୟ ସହଚରୀ ଆସି ମିଠା ମିଠା କଥା କହି ସମ୍ବାଦଟା ଦେଇ ଯାଆନ୍ତେ ନାହିଁ?
1: ତମେ ନିଶ୍ଚୟ ମଲ୍ଲି କଥା କହୁଛ ବନ୍ଧୁ।
0: ଅଣ୍ଟାକୁ ହଲେଇ ଖିଖି ନଛେଇ ବେଣିକି ବୁଲେଇ ଯୋଉ ରସ ରସିଆ କଥା ସେ କହନ୍ତି ନା।
2: ମଲ୍ଲି
3: ଏ ମଲ୍ଲି
4: ଆସିଲି, ଏମିତି ଉଚ୍ଛନିଆ ହେଇ ଡାକୁଥିଲେ ଯେ।
0: ନାଇଁ କଥା କଣ କି, ଇଏ ଦେବୀ ଚାରୁଲତା ଆଜି କଣ
4: ବାଇ ସିଙ୍ଗାର ହଉଛନ୍ତି, ଟିକେ ଡେରି ହବ।
1: ନାଇଁ ସେ କଣ ହେଇଛି, ବସି ବସି ଅଣ୍ଟା ପିଠି ଲାଗିଗଲାଣି ତ। ଆମେ କଣ କହୁଥିଲୁ କି?
4: କହିବେ କହୁନାହାନ୍ତି।
2: ଇଏ ଚାରୁଲତା ଆସିବା ଆଗରୁ ତମେ ଯଦି ମନ ଖୁସିଆ ଗୀତ ପଦେ ଗାଆନ୍ତ ନା, ତାହେଲେ ଜମି ଯାଆନ୍ତା।
4: ଏ ମା, ମୁଁ ଗୀତ ଗାଇବି?
0: ହଁ ମନା କର ନାହିଁ, ଖାଲି ପଦଟିଏ ଗାଅ।
1: ଗା ଗାଅ ନା ମଲ୍ଲି ଗାଅ।
4: ନାଇଁ ଲୋ ମା, ମୋ ଦେଇ ଗୀତ ଫିତ ହବନି।

0: କଣ ହେଲା, ମୋ ଗୀତ ମନକୁ ପାଇଲା?
1: ଚମତ୍କାର, ଅତି ଚମତ୍କାର, ଏକା ବେଳକା ମନ ମୋହି ନେଲା।
2: କୋଉଠି ରଖିଥିଲ ମୋ ଗୀତ?
1: ଆଉ ପଦେ ଗା
2: ଗାଓ,
1: ଆଉ ପଦେ ଗା ଗାଓ, ପଦେ ଗା ପଦେ ପଦେ ପଦେ ପଦେ
0: ଗାଇବି।
2: ହଁ
0: ହଉ,

0: ପ୍ରିୟ ଚାରୁଲତେ, ଏ ଗୀତ ତ କାଳିଆ ଠାକୁରଙ୍କ ଉଦ୍ଦେଶ୍ୟରେ ରଚିତ ମୋରି ଭକ୍ତି ନିବେଦନ।
1: ହଁ ପ୍ରିୟତମ, ଆପଣଙ୍କ ଅନୁପସ୍ଥିତିରେ ଅଭାଗିନୀ ଚାରୁଲତା ଏହି ଗୀତକୁ ପାଥେୟ କରି ବଞ୍ଚି ରହେ, ଆପଣ ପାଖରେ ଅଛନ୍ତି ବୋଲି ଅନୁଭବ କରେ।
0: ସତରେ ଚାରୁ, ମୁଁ ଏ ଗୀତର ରଚୟିତା ସତ, ହେଲେ ତମର ବିଣାଜିଣା କଣ୍ଠରେ ଏହାର ମଧୁର ଗାୟନ ଆହୁରି ଜୀବନ୍ତ ହେଇଉଠେ। ଆସ, ଆମେ ଦୁହେଁ ମିଶି ଅନ୍ୟ ପଂକ୍ତିକୁ ପ୍ରଭୁଙ୍କ ପଦାରବିନ୍ଦରେ ଭେଟିଦେବା।

0: ଶୁଣିଲେ ତ କବି, ନିଶ ନିର୍ଦ୍ଧନମାନଙ୍କୁ ଆମ ଦୁଆର ମନା, ଆମର ସାନ୍ନିଧ୍ୟ ଲାଭ ତାଙ୍କ ପାଇଁ ସାତ ସପନ।
1: ବେଶ, ମୁଁ ତେବେ ଚାଲିଲି। ଚାରୁଲତା
0: ଚାଲିଲେ କୁଆଡ଼େ?
1: ମୁଁ କଙ୍ଗାଳ, ଦରିଦ୍ର, ସର୍ବହରା। ମୋର ଏକମାତ୍ର ଧନ ମୋ ପ୍ରଭୁ ଜଗନ୍ନାଥ। ତୁମ ମନ କିଣିବାକୁ ମୁଁ ତ ପୁରା ଅସମର୍ଥ, ଅଯୋଗ୍ୟ।
0: ନା, ସେମିତି ଭାବନ୍ତୁ ନାହିଁ ପ୍ରଭୁ ଭକ୍ତ ବଳରାମ। ଆପଣଙ୍କର ଆରାଧ୍ୟ ଦେବତା ଜଗନ୍ନାଥଙ୍କ ନାମରେ ଶପଥ କରି କହୁଛି, ଏ ଚାରୁଲତା କୌଣସି ଦିନ ଆପଣଙ୍କ ଠାରୁ କୋଡ଼ିଟିଏ ସୁଦ୍ଧା ଆଶା କରିନାହିଁ। ଆପଣଙ୍କୁ ପାଇଲେ ମୁଁ କୁବେର ସମ୍ପତ୍ତି ପାଇଲା ପରି ଭାବେ। ଆପଣଙ୍କ ଚାରୁଲତାକୁ ଏପର୍ଯ୍ୟନ୍ତ ଚିହ୍ନି ପାରିଲେନି।
1: ହେଲେ ମୋଠାରେ ଏମିତି କ'ଣ ଦେଖି?
0: ଆପଣଙ୍କ ପରି ଭକ୍ତ କବିଙ୍କୁ ମୋ କୁଟୀରରେ ପାଇଲେ ମୋ ଦେହରେ ଯେମିତି ଏକ ଶିହରଣ ସୃଷ୍ଟି ହୁଏ, ମୁଁ ମୋର ସତ୍ତା ହରାଇ ବସେ।
1: ଚାରୁ,
0: ମୁଁ ଆପଣଙ୍କୁ କାୟ ମନ ବାକ୍ୟରେ ଅନ୍ତର ଦେଇ ଭଲ ପାଏ କବି। ମୋ ମନ କହେ
1: କଣ ଚାରୁଲତା,
0: ଆପଣଙ୍କ ପରି ପରମ ଭକ୍ତଙ୍କର ସାନ୍ନିଧ୍ୟ ଲାଭ କରି ମୁଁ ଏ ପାପ ପଙ୍ଖୀଳ ନରକରୁ ମୁକ୍ତି ପାଇଯିବି। କୁସୁମ ପରସରେ ପଟ ନିସ୍ତରିଲା ପରି ମୋର ସମସ୍ତ ପାତକ ଧୋଇ ହେଇଯିବ। କେବଳ ଆପଣ ମୋତେ ନରକରୁ ଉଦ୍ଧାର କରିପାରିବେ।
1: ହେଲେ ଚାରୁ, ନିଜକୁ କାହିଁକି ଏତେ ଧିକ୍କାର କରୁଛ? ତୁମେ ଆଉ ତୁମର ଏ ବୃତ୍ତି ଆଦୌ ଅପବିତ୍ର ନୁହେଁ। ତୁମ ଦ୍ୱାର ପବିତ୍ର, ତାର ମାଟି ବି ପବିତ୍ର। ତୁମେ କ'ଣ ଜାଣିନ, ତୁମ ଦ୍ୱାରରୁ ପବିତ୍ର ମାଟି ମୁଠାଏ ନଗଲେ ନୂତନ ଗୃହ ଆଉ ଦେବୀ ଦୁର୍ଗାଙ୍କର ମୂର୍ତ୍ତି ପ୍ରତିଷ୍ଠା ସମ୍ଭବ ହୁଏ ନାହିଁ ବୋଲି?
0: ଆପଣ ମୋର ଅନ୍ୟ ଦିଗଟି କଥା ଥରେ ଭାବନ୍ତୁ କବି, ଯାହା ଅନ୍ଧକାର ଆଉ ହାହାକାରରେ ପରିପୂର୍ଣ୍ଣ।
1: ମୁଁ ବୁଝିପାରିଲିନି ଚାରୁ।
0: ଆଜି ମୋର ଏଇ ନଶ୍ୱର ଦେହରେ ଯେଉଁ ଯୌବନ ଫୁଲ ଫୁଟି ତାର ମନମତାଣିଆ ମହକରେ ରସିକ ଭଅଁରମାନଙ୍କୁ ପ୍ରଲୁବ୍ଧ କରୁଛି, ସେ ଦିନେ ଭାସି ହେଇଯିବ, ରଙ୍ଗ ଫିକା ପଡ଼ିଯିବ, ସୌରଭ ଉଡ଼ିଯିବ, ଦେହରେ ବାର୍ଦ୍ଧକ୍ୟ ଆଧିପତ୍ୟ ବିସ୍ତାର କରିବ। ସେତେବେଳେ ମୋ ଅବସ୍ଥା କ'ଣ ହବ ଥରେ ଭାବିଛନ୍ତି? ଆଡ଼ ଆଖିରେ କେହି ବି ଥରେ ଚାହିଁବେନି, ମୁଁ ହେଇଯିବି ଅଲୋଡ଼ା ଅପାଙ୍କ୍ତେୟ।
1: ଚାରୁ,
0: କଥା ଦିଅନ୍ତୁ ଭକ୍ତ ବଳରାମ, ଆପଣଙ୍କ ଆରାଧ୍ୟ ଦେବତାଙ୍କ ଚରଣ ତଳେ ଏ ପତିତା ଚାରୁଲତା ପାଇଁ ଟିକେ ସ୍ଥାନ କରେଇ ଦେବେ ନା?
1: ଶାନ୍ତ ହେଇଯାଅ ଚାରୁ।
0: କୁହନ୍ତୁ,
1: ଶାନ୍ତ ହେଇଯାଅ, ଏତେ ରାତିରେ ମନକୁ ଏତେ ଭାରାକ୍ରାନ୍ତ କର ନାହିଁ। ମୋତେ ଟିକେ ଭାବିବାକୁ ସମୟ ଦିଅ।
0: ସତେ ତ ରାତି ଅନେକ ହେଲାଣି, ମୋ ସ୍ୱାର୍ଥ ଲାଗି ଆପଣଙ୍କ ଆନନ୍ଦରେ ବାଧା ଦେଲି। ହଉ, ଆପଣଙ୍କ ମନ ପସନ୍ଦର ଗୀତଟିଏ ଗାଉଛି, ତାପରେ ଭୋଜନ ସାରି ନିଦ୍ରା ଯିବେ।

0: ବାଇ, ତମ ପ୍ରାଣବନ୍ଧୁ ଭକ୍ତ କବିଙ୍କର ଆଜି କଣ ନିଦ୍ରା ଭଙ୍ଗ ହବନି କି? ବେଳ ଆସି ପରା ଦିଘଡ଼ି ହେଲାଣି।
1: ପାଟି କରନା, ସେ ବିଶ୍ରାମ ନିଅନ୍ତୁ, କେତେବେଳେ ଉଠିବେ ଉଠନ୍ତୁ।
0: ତମ ଆଖି ବି ତ ମାଡି ମାଡି ପଡୁଛି, ଜଣାଯାଉଛି ତମେ ବି ବୋଧେ ରାତି ସାରା ଶୋଇନ। ମଧୁର ଆଳାପ ଆଲିଙ୍ଗନରେ ରାତିଟା ପାହିଗଲା ବୋଧେ।
1: ତୋର ଯୋଉ କଥା ନା, ହଁ ଶୁଣ, ଚଞ୍ଚଳ ଗାଧୁଆ ପାଧୁଆ ସାରି ଚୁଲି ଲିପା ପୋଛା କରି ଅରୁଆ ଅନ୍ନ ବ୍ୟଞ୍ଜନ ପ୍ରସ୍ତୁତ କରିଦେ। ସେ ଉଠିଲେ ନିତ୍ୟକର୍ମ ସାରି ଭୋଜନ କରି ରଥ ଟାଣିବାକୁ ଯିବେ।
0: ହଉ ଭାଇ।

0: ଜେଜେ
1: କଣରେ ମଣି
0: ଇଏ ତାଳ ଧ୍ୱଜ ଆଉ ଦର୍ପ ଦଳର ରଥ ଟଣା ହେଇ ଅନେକ ବାଟ ଆଗେଇ ଗଲେଣି। କାଳିଆ ଠାକୁରଙ୍କ ନନ୍ଦୀ ଘୋଷକୁ ଟାଣିବା ପାଇଁ ଶ୍ରଦ୍ଧାଳୁ ଭକ୍ତଗଣ ବଡ ଉଚ୍ଛଲ କଲେଣି। କେତେବେଳେ ଆଉ ରଥ ଟଣା ହବ?
1: ବୁଝିଲୁ ରେ ନାତି, ଏ ରଥରେ ପୁରା ମନୁଆ ଠାକୁର ବସିଛି, ତା ମନ ନହେଲେ ରଥ ଟିକେ ବି ଆଗକୁ ଘୁଞ୍ଚିବନି। ତାର ଆଜ୍ଞା ହେଲେ ରଥ ପବନ ଗତିରେ ଘର ଘର ନାଦ କରି ଦୌଡ଼ିବ। ଆରେ କିଏ ଜାଣେ, କୋଉ ଭକ୍ତର ପ୍ରାର୍ଥନା ଶୁଣି ଯଦି ଅଟକି ରହିଥିବେ।
2: ପ୍ରଭୁ ପ୍ରଭୁ ଚକାଟଣା, ମୁଁ କାଳିଆ ଶାନ୍ତ, ମୁଁ ଦୋଷ ଧରିବ ନାହିଁ ପ୍ରଭୁ। ମୁଁ ପ୍ରାଣପିଆ କରେ ସକାଳୁ ଟିକେ ନିଦ ଲାଗିଯାଇଥିଲା ଯେ ଆସିବାକୁ ଟିକେ ଉଚ୍ଛର ହେଇଗଲା। ଯାହା ହଉ, ମୋ ଲାଗି ତ ଆମେ ଅପେକ୍ଷା କରିଛ, ଏ ଦାସ କୃତାର୍ଥ ହେଲା। ଭାଇମାନେ ଭାଇମାନେ ଟିକେ ଆଡ଼ ହେଇଯାଆନ୍ତୁ, ମୁଁ ଯାଇ ମୋ ପ୍ରାଣବନ୍ଧୁ କାଳିଆ ଶାନ୍ତକୁ ଟିକେ ଆଖି ପୁରେଇ ଦର୍ଶନ କରି ଆସିବି। ଟିକେ ଆଡ଼ ହେଇଯାଆନ୍ତୁ, ଟିକେ ଆଡ଼ ହୁଅନ୍ତୁ।
3: ଏଇଟା କିଏ ରେ ବିପୁଅ, କ'ଣ ବାଳିଆ ବାତୁଣଙ୍କ ପରି ରଥ ଉପରେ ସିଧା ଦିଅଙ୍କ ପାଖକୁ ଝପାଳି ଆସୁଛି?
0: ଚିହ୍ନି ପାରିଲନି କି? ଇଏ ପରା ସେଇ ବଳରାମ ଦାସ, ବୁଝିଲ? ମତେ ଲାଗୁଛି ଦେଇପ ଚାରୁ ମାଳି ଘରୁ ସିଧା ଏଠିକି ଦୌଡ଼ି ଆଇ।
1: ସତ ନା କ'ଣ?
3: ସତ୍ୟାନାଶ ସତ୍ୟାନାଶ ହେଇଗଲା, ପ୍ରଭୁଙ୍କ ପବିତ୍ର ରଥକୁ ମାରା କରିଦେଲା।
2: ମନା କରନ୍ତୁ ନାହିଁ ପଣ୍ଡାଏ, ଟିକେ ପାଖେଇ ଯାଆନ୍ତୁ, ମୁଁ ଖାଲି ଥରେ ମୁଁ ପ୍ରଭୁଙ୍କୁ ଦର୍ଶନ କରି ବାହୁଡ଼ି ଆସିବି।
3: ସ୍ନାନ ଶୌଚ ନଇ ଅପବିତ୍ର ଦେହରେ ତୁ ଦିଅଙ୍କୁ ଦର୍ଶନ କରିବ,
2: ଆପଣଙ୍କ ଗୋଡ଼ ତଳେ ପଡ଼ୁଛି, ଆପଣଙ୍କ ନେହୁରା ହେଉଛି। ମୋ ପ୍ରାଣ ବନ୍ଧୁକୁ ରଥ ଉପରେ ଦର୍ଶନ କରିବାକୁ ମୋତେ ଥରେ ମାତ୍ର ସୁଯୋଗ ଦିଅନ୍ତୁ।
3: କହିଲା କ'ଣ ନା ପ୍ରାଣ ବନ୍ଧୁ, ଭକତି ଗୁଡ଼ାକ ତ ଉଛୁଳି ପଡ଼ୁଛି ଆଉ। ପ୍ରଭୁଙ୍କ ରଥରେ ଚଢ଼ିବା ଆଗରୁ ନରେନ୍ଦ୍ରକୁ ଯାଇ ଟିକେ ସ୍ନାନ ଶୌଚ ହେଇ ଆସିବାକୁ ତ ବିବେକ କହିଲାଣି। ଭକତି କ'ଣ ସରମ ବୋଲି ତୋର କିଛି ନାହିଁ।
2: ମୁଁ ନରେନ୍ଦ୍ରକୁ ଯାଇ ସ୍ନାନ ଶୌଚ ହେଇନି ସତ, ହେଲେ ଜଗନ୍ନାଥଙ୍କ ଦୁଆହି ଦେଇ କହୁଛି, ମୋ ମନ ଆଉ ହୃଦୟ ନିର୍ମଳ, ହରିଗୁଣ କୀର୍ତ୍ତନ ବ୍ୟତୀତ ମୋ ତୁଣ୍ଡରେ ଆଉ କିଛି ନଥାଏ। ତା ଛଡ଼ା ଆଜି ଯେତେବେଳେ ପ୍ରଭୁ ପତିତ ପାବନ ରୂପରେ ରତ୍ନ ସିଂହାସନରୁ ଓହ୍ଲେଇ ଆସି ବଡ଼ଦାଣ୍ଡରେ ଦୁଃଖୀ ରଙ୍କି ପାପି ତପି ଧନୀ ଦରିଦ୍ର ସମସ୍ତଙ୍କୁ ଅମୃତ ଦୃଷ୍ଟିରେ ଦର୍ଶନ ଦେଉଛନ୍ତି, ସେତେବେଳେ ଛୁଆଁ ଅଛୁଆଁ ଶୌଚ ଅଶୌଚର ଭେଦଭାବ ରହିଲା କେଉଁଠି?
0: ବୁଝିଲେ, ୟା ରୂପକୁ ଟିକେ ଚାହୁଁ ମତେ ଯ, ପିନ୍ଧା ଦୋଷଣା ହଳଦୀ ଗୁରୁ ଗୁରୁ କେମିତି ହେଇଛି, ଦେହଟା ସାରା ଦେଖୁନ କୁଙ୍କୁମରେ ଜର ଜର।
3: ପାଚନ ପାଣି ନିଶାରେ ବେପ ଏମିତି ପାଗଳ ହେଇଗଲା ଯେ ନରେନ୍ଦ୍ର ବୁଡ଼ଟିଏ ନ ପକେଇ ସିଧା ସିଧା ଦିଅଁ ଦର୍ଶନ କରିବାକୁ ଧପାଇଲା।
0: ହେଇଛି ଯେ ଯେ ସେମିତି କହିଲେ ସେ କ'ଣ ଏଠୁ ଯିବା ନା କ'ଣ? ଯଦି କହିବ ତାକୁ ଗଳା ଧକ୍କା ଦେଇ ଏଠୁ ଘୋଡ଼େଇ ଦବା,
3: ହଁ
0: ଦେଖିବା କୋଉ ବୋପା ତା ପିଠିରେ ପଡ଼ିବ।
3: ହଁ ହଁ ସେଇଆ କରିବା ନାତି।
0: ହଁ

0: ମାଇନ ଯା ଯା
1: ତାକୁ ଏମିତି ଧକ୍କାଟିଏ ଦେଲି ଯେ ରଥରୁ ଗଡି ଗଡି ଯାଇ ତଳେ ପଡିଲା, ଗୋଡ ହାତ ଛିଣ୍ଡି ଯାଇ ଲହୁ ଲୁହାଣ ହେଇଯାଇଛି। ହେଇ ଦେଖୁନ ଜେଜେ, ଦେଖୁନ ସେଠି କେମିତି ସେ ଉଠିକି ବସିଲାଣି।
2: ଆରେ ସିଏ ତ ସେଠି ବସି କାନ୍ଦୁଛି।
1: ହଁ ପରା ଜେଜେ, ଦି ହାତ ମଥାରେ ଲଗେଇ ରଥ ଉପରେ ଦିହଙ୍କୁ ଚାହିଁ କଣ ଗୁଡାଏ ଗୁଣୁ ଗୁଣୁ ଗୁଣୁ ଗୁଣୁ ହଉଛି।
3: ପ୍ରଭୁ ପ୍ରଭୁ ସରଳ ରକ୍ଷଣ ମହାବାହୁ, ତୋ ମନରେ କଣ ଏଇଆ ଥିଲା? ତୁ ପୁରା ଭକ୍ତ ବଚଳ ହରି, ତୁ ଲଲଦି ଘୋଷରେ ଥାଉ ଥାଉ ମତେ ପର ହସ୍ତରେ ଦଣ୍ଡ ଦେଲୁ। ତୋ ସୁଦର୍ଶନ ଚକ୍ରରେ ଯଦି ମୋ ମୁଣ୍ଡ ଗଣ୍ଡିକୁ ହାଣି ଦିଗଡ କରିଦେଇଥାନ୍ତୁ, ମୁଁ ଗୋଟେ ବି ଦୁଃଖ କରିନଥାନ୍ତି। ତୁ ମୋର ପ୍ରାଣ ବନ୍ଧୁ ବୋଲି ତୋ ଛାମକୁ ଦୌଡ଼ି ଆସିଥିଲି ଯେ ତୁ ମୋତେ ଏହି ପୁରସ୍କାର ଦେଲୁ।

0: ତମ ହୃଦୟେଶ୍ୱର ବଳରାମ ଦାସଙ୍କୁ ନନ୍ଦିଘୋଷ ରଥର ସେବାୟତ ମାନେ ଅପମାନ ଦେଇ ମାଡ ମାରି ରଥରୁ ପେଲି ଦେଇଛନ୍ତି ଯେ ସିଏ ଲୋହଲୁହାଣ ହେଇ ଯାଇଛନ୍ତି।
1: ଏମିତି ଘଟିଛି ହେଲେ କାହିଁକି, ତାଙ୍କର ଦୋଷ କଣ?
0: ରଥରେ ଚଢି ଦିଅଙ୍କୁ ଦର୍ଶନ କରିବାକୁ ଯାଆନ୍ତେ, ସେବାୟତ ମାନେ ତାଙ୍କୁ ଅଶୌଚ ଅପବିତ୍ର କହି ରଥରୁ ପେଲି ଦେଲେ।
1: ମଲ୍ଲି, ସେ ଏବେ କୋଉଠି ଅଛନ୍ତି? ତୁ ଯା, ତାଙ୍କୁ ଏଠିକି ନେଇ ଆସିବୁ।
0: କାଳି ମାଡ ଖାଇ ଲୋହଲୁହାଣ ହେଇ କାଳିଆ ଠାକୁରଙ୍କୁ ଅନେଇ ଢେର କାନ୍ଦିଲେ, ତାପରେ ଏକ ମୁହା ହେଇ କୁଆଡେ ଚାଲିଗଲେ।
1: ହେ ଅଗତିର ଗତି, ହେ କୃପା ସିନ୍ଧୁ ଜଗନ୍ନାଥ, ଶୁଣିଛି ଏ ଦାସୀର ଜୀବନ ସର୍ବସ୍ୱ ବଳରାମ ଦାସ ତୁମର ପ୍ରିୟ ଭକ୍ତ, ତାଙ୍କର କିଛି ହେଇଗଲେ ମୁଁ ପ୍ରାଣ ଧରି ବଞ୍ଚିବି ନାହିଁ। ପ୍ରଭୁ, ପଡ଼ତ ପାତି ଭିକ୍ଷା ମାଗୁଛି, ତାଙ୍କୁ ସୁରକ୍ଷା ଦବ, ତାଙ୍କ ମାନ ରକ୍ଷା କରିବ।

0: ଗଜପତି ମହାରାଜାଙ୍କର ଜୟ ହେଉ।
1: ସମ୍ବାଦ କଣ ମହାମନ୍ତ୍ରୀ? ବଡ଼ଦାଣ୍ଡରେ ତିନି ଠାକୁରଙ୍କ ରଥଟଣା ଉତ୍ସବ ସୁଚାରୁ ରୂପେ ସମ୍ପାଦିତ ହେଉଛି ତ? ନୀରବ କାହିଁକି?
0: ମଣିମା, ପୂର୍ବ ଅବସ୍ଥାର କୌଣସି ପରିବର୍ତ୍ତନ ଘଟିନାହିଁ।
1: ଆମ୍ଭେ ଆଦେଶ ଦେଇଥିଲୁ ମହାବଳବାନ ମତ୍ତହସ୍ତିମାନଙ୍କୁ ନିୟୋଜିତ କରି ରଥ ଟଣାଇବେ, କିଛି କଣ ସୁଫଳ ମିଳିଲା ନାହିଁ? ନିର୍ବିଘ୍ନରେ ପ୍ରକାଶ କରନ୍ତୁ।

0: ବେଶ, ଆମ୍ଭେ ଏଇ ମୁହୂର୍ତ୍ତରେ ବଡ଼ଦାଣ୍ଡକୁ ଯାତ୍ରା କରି ଆକୁଳ ନିବେଦନ ସହ ରଥରଜ୍ଜୁ ଧରି ଟାଣିମୁ। କାଳେ ଦାସ ପ୍ରତି ମହାବାହୁ କରୁଣା କରିବେ, ଆପଣ ପାଲିଙ୍କିର ବ୍ୟବସ୍ଥା କରନ୍ତୁ।
1: ଯଥାଜ୍ଞା ମଣିମା।
2: ଜୟ ଗଜପତି ମହାରାଜ ପ୍ରତାପ ରୁଦ୍ରଙ୍କର। ଜୟ ଗଜପତି ମହାରାଜ ପ୍ରତାପ ରୁଦ୍ରଙ୍କର।
0: ବଡ଼ ଆଚମ୍ବିତ କଥା, ଆମ୍ଭେ ସ୍ୱୟଂ ଆଜି ରଥ ଟାଣି ବିଫଳ ହେଲୁ। କାଳିଆ ରଖିଲା ନାହିଁ ଆମ୍ଭର ନିବେଦନ। ଭାବୁଛି ଏ ଦାସାନୁଦାସ ତାଙ୍କ ଶ୍ରୀଚରଣରେ ନିଶ୍ଚୟ କୌଣସି ଅପରାଧ କରିଛି, ଯାହାଫଳରେ ଖଟିଆ ଠାକୁର ହଟ କରିଛନ୍ତି। ଆପଣ ଏଇ ମୁହୂର୍ତ୍ତରେ ରଥ ସାଇରେ ତୃଣସଜ୍ଜା କରିଦିଅନ୍ତୁ। ଆମ୍ଭେ ତହିଁରେ ଅଧିଆ ପଡ଼ି ତାଙ୍କ ମନ କଥା ଜାଣିବାକୁ ପ୍ରାର୍ଥନା କରିବୁ।

0: ରାଜା ପ୍ରତାପ ରୁଦ୍ର, ମୋର ପ୍ରିୟ ଭକ୍ତ ବଳରାମ ଦାସ କେଡ଼େ ଶ୍ରଦ୍ଧା ଓ ଭକ୍ତିରେ ମୋତେ ଦର୍ଶନ କରିବ ବୋଲି ମୋ ନନ୍ଦିଘୋଷ ରଥରେ ଚଢ଼ିଥିଲା ଯେ, ତୋ ସେ ମୂର୍ଖ ସେବାୟତଗଣ ତାକୁ ଅଶୁଚି ଆଉ ଅପବିତ୍ର କହି ଗଳା ଧକ୍କା ଦେଇ ରଥ ଉପରୁ ପେଲିଦେଲେ, ତାକୁ ଲହୁଲୁହାଣ କଲେ।
1: ପ୍ରଭୁ ପ୍ରଭୁ,
0: ଦୁଃଖ ଆଉ ଅପମାନରେ ଜର୍ଜରିତ ହୋଇ କାନ୍ଦି କାନ୍ଦି ସେ ବାଙ୍କି ମୁହାଣଠାରେ ବସି ବାଲିରେ ତିନି ଗୋଟି ରଥ ନିର୍ମାଣ କରି ମୋତେ ଧ୍ୟାନ କରୁଛି। ତା ଭକ୍ତି ଡୋରିରେ ବାନ୍ଧି ହୋଇ ମୁଁ ବଡ଼ ଭାଇ ବଳଭଦ୍ର ଆଉ ଭଉଣୀ ସୁଭଦ୍ରା ସହ ତିନି ଠାକୁର ତା ବାଲିରଥରେ ବିଜେ କରିଛୁ। ସେଇଥିପାଇଁ ତ ବଡ଼ଦାଣ୍ଡରେ ଆଜି ରଥଟଣା ଉତ୍ସବ ବାଧାପ୍ରାପ୍ତ ହୋଇଛି।
1: ପ୍ରଭୁ ପ୍ରଭୁ, ଏହା ମୋ ସେବାୟତମାନଙ୍କର ଅକ୍ଷମଣୀୟ ଅପରାଧ। ଦୟାକରି ପ୍ରତିକାରର ଉପାୟ କହିଦିଅନ୍ତୁ ପ୍ରଭୁ, କହିଦିଅନ୍ତୁ।

0: ପ୍ରଭୁ ଚକାଡୋଳା, ମୋ କାଳିଆ ସାନ୍ତ, ମୁଁ ରାଣ ଖାଇ କହୁଛି, ଆଉ ଦିନେ ତୋ ବଡ଼ ଦାଣ୍ଡର ଛାଇ ସୁଦ୍ଧା ମାରିବି ନାହିଁ। ଏ ବାଙ୍କି ମୁହାଣରେ ମୋ ନିଜ ହାତରେ ଗଢ଼ିଥିବା ତିନି ଗୋଟି ବାଲିରଥରେ ତୁମ ତିନି ଠାକୁରଙ୍କୁ ବସେଇ ମୁଁ ପୂଜା କରିବି। ଦେଖିବି ଦେଖିବି କିଏ ତତେ ମୋଠୁ ଛଡ଼େଇ ନବ। ସତରେ ତୁ ଯଦି ମୋର ପ୍ରାଣ ବନ୍ଧୁ ହେଇଥିବୁ, ମୁଁ ତୋର ଭକ୍ତ ବୋଲି ଗର୍ବ କରୁଥିବି, ତେବେ ତୁ ସେ କାଠ ତିଆରି ରଥରୁ ଚାଲି ଆସି ମୋ ବାଲି ରଥରେ ଭିଜି କରିବୁ। ତା ନହେଲେ ମୁଁ ଜାଣିବି ତୁ ମୋର କେହି ନୁହଁ, ସାତ ପର ତୋ ପ୍ରଭୁ ପଣ ମିଛ, ଆଉ ଫର ଫର ହେଇ ଉଡ଼ୁଥିବା ତୋର ସେ ପତିତ ପାବନ ମାନା ସିଏ ବି ମିଛ, ସବୁ ଖାଲି ଛଳନା, ସବୁ ଖାଲି ଛଳନା। ମୋ ସର୍ବାଙ୍ଗରେ କାହିଁକି ଶିହରଣ ଖେଳି ଯାଉଛି, ଏ ଅପନ୍ତରାରେ ବି କସ୍ତୁରୀ ଚନ୍ଦନ ଦୟଣାର ମହକ ଭରିଗଲାଣି। ଏସବୁ ତ ମୋ କାଳିଆ ସାଆନ୍ତଙ୍କର ଅଙ୍ଗଲାଗି ପଦାର୍ଥ, ତେବେ କଣ ମୋ ଅନ୍ତର୍ଯ୍ୟମୀ ଠାକୁର ଏ ଅପନ୍ତରାକୁ ଚାଲି ଆସିଛନ୍ତି? ମୋ ଅନ୍ତର ଭିତରେ ମୋ ପ୍ରଭୁ ଯେମିତି କଣ କହିଯାଉଛନ୍ତି।
1: ଭକ୍ତ ଶିରୋମଣି ବଳରାମ ଦାସ, ତୁମ ଭକ୍ତି ଡୋରିରେ ମୁଁ ଚିରକାଳ ବନ୍ଧା। ମୋର ସେବକମାନଙ୍କ ଦ୍ୱାରା ତୁମେ ପାଇଥିବା ଅପମାନ ନିର୍ଯାତନା ମୋତେ ଖୁବ୍ ବାଧିଛି, ସେମାନେ ଅବଶ୍ୟ ଶାସ୍ତି ପାଇବେ। ମୁଁ ତୁମ ଦୁଃଖରେ ଅତ୍ୟନ୍ତ ଦୁଃଖୀ ବଳରାମ।

ନା ପ୍ରଭୁ ନା, ଇଏ ତୁମେ କ'ଣ କଲ? ମୋ ବାତୁଳଙ୍କ ପରି କ'ଣ କହିଦେଲି ବୋଲି ମୋ ପରି ଛାର ଭକ୍ତ ଲାଗି ତୁମେ ନନ୍ଦୀ ଘୋଷ ବର୍ଜନ କରି ଅକିଞ୍ଚନରେ ବାଲିରଥକୁ ଚାଲି ଆସିଲ। ତୁମ ରଥ ଟାଣିବାକୁ ଆସିଥିବା ଲକ୍ଷ ଲକ୍ଷ ଭକ୍ତଙ୍କର ଆଶା ଆକାଂକ୍ଷାକୁ ଧୂଳିସାତ କରିଦେଲ। ତମେ ତମେ କିଛି ଭଲ କଲନି ପ୍ରଭୁ, କିଛି ଠିକ୍ କଲନି, କିଛି ଠିକ୍ କଲନି।

0: ଜୟ ଭକ୍ତ ବତ୍ସଳ ପ୍ରଭୁ ଜଗନ୍ନାଥଙ୍କର,
1: ଜୟ ଭକ୍ତ ଶିରୋମଣି ବଳରାମ ଦାସଙ୍କର।
2: ମୋର ଜୟଗାନ କରି ଏ ବିରାଟ ଜନସମୁଦ୍ର କଣ ଇଆଡ଼େ ମାଡ଼ି ଆସୁଛି? କିଏ ମାନେ?
3: ମଣିମା, ଇଏ ହେଉଛନ୍ତି ମତ ବଳରାମ ଦାସ। ଧ୍ୟାନ ମୁଦ୍ରାରେ ସେ ବାଲି ଉପରେ ବସିଛନ୍ତି।
2: ମନ୍ତ୍ରୀଙ୍କ ଗହଣରେ ସ୍ୱୟଂ ଗଜପତି ମହାରାଜା ବିଜେ କରୁଛନ୍ତି।
4: ଭକ୍ତ ଶିରୋମଣି ବଳରାମ ଦାସଙ୍କର ଜୟ। ଆମର ସଭକ୍ତି ପ୍ରଣାମ ଗ୍ରହଣ କରିବା କୁହନ୍ତୁ।
2: ଏ କଣ କରୁଛନ୍ତି ମଣିମା? ଲକ୍ଷ୍ମୀ ରାଜାର ମୌଢ଼ମଣି ଜଗନ୍ନାଥଙ୍କର ଚଳନ୍ତି ପ୍ରତିମା, ସ୍ୱୟଂ ଗଜପତି ମହାରାଜା ପ୍ରତାପ ରୁଦ୍ରଦେବ, ଯିଏ ଲକ୍ଷ ଲକ୍ଷ ଭକ୍ତଙ୍କର ଚିର ନମସ୍ୟ, ଯାହାଙ୍କର ପାଦ ସ୍ପର୍ଶ କରି ସେମାନେ ନିଜ ଜୀବନକୁ ଧନ୍ୟ ମଣନ୍ତି, ସେହି ଠାକୁର ରାଜା ମୋ ପରି ଅକିଞ୍ଚନର ପାଦ ସ୍ପର୍ଶ କରି ମୋତେ ଅପରାଧ କରୁଛନ୍ତି।
4: ଅପରାଧ ତୁମ୍ଭେ କରିନାହ ଭକ୍ତ ବଳରାମ, ଅପରାଧ ଆମ୍ଭେ କରିଅଛୁ।

0: ଭକ୍ତ ଶ୍ରେଷ୍ଠ ବଳରାମ, ତୁମ୍ଭଙ୍କୁ ଚିହ୍ନି ନ ପାରି ମୁଁ ଅଧମ ସେବାୟତ ଅପମାନିତ କରିଥିବାରୁ ତୁମ ପାଦ ତଳେ ପଡ଼ି କ୍ଷମା ଭିକ୍ଷା କରୁଛି।
1: ଏ ସେବାୟତ ମଧ୍ୟ ସମ ପରିମାଣରେ ଦୋଷୀ, ପାଦ ଧରି କ୍ଷମା ମାଗୁଅଛି, ଦୋଷ ମାର୍ଜନା କରନ୍ତୁ।
2: ମହାମନ୍ତ୍ରୀ
3: ମଣିମୟ,
2: ପ୍ରଭୁ ନୀଳାଦ୍ରି ବିହାରୀଙ୍କ ସ୍ୱପ୍ନାଦେଶ ଅନୁଯାୟୀ ସାଥିରେ ଆଣିଥିବା ପାଟ ଶାଢ଼ୀ ଦିଅନ୍ତୁ। ଆମ୍ଭେ ସ୍ୱହସ୍ତରେ ବଳରାମ ଦାସଙ୍କ ମସ୍ତକରେ ବାନ୍ଧି ତାଙ୍କୁ ଭକ୍ତ ଶିରୋମଣିର ମର୍ଯ୍ୟାଦା ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଜଣାଇବୁ।
3: ନିଅନ୍ତୁ ମଣିମା।
2: ଭକ୍ତ ଶିରୋମଣି ବଳରାମ ଦାସ, ପ୍ରଭୁଙ୍କର ଇଚ୍ଛା ଅନୁଯାୟୀ ଏହି ରାଜକୀୟ ମର୍ଯ୍ୟାଦା ସାଦରେ ଗ୍ରହଣ ପୂର୍ବକ ଆମ୍ଭଙ୍କୁ କୃତାର୍ଥ କରନ୍ତୁ।
4: ନିସ୍ତରିଲି ପ୍ରଭୁ, ନିସ୍ତରିଲି।
5: ଭକ୍ତ ଶିରୋମଣି ବଳରାମ ଦାସଙ୍କର, ଭକ୍ତ ଶିରୋମଣି ବଳରାମ ଦାସଙ୍କର।
2: ମହାମନ୍ତ୍ରୀ, ଆଉ ବିଳମ୍ବ ନ କରି ଭକ୍ତ ବଳରାମଙ୍କୁ ସୁସଜ୍ଜିତ ପାଲିଙ୍କିରେ ବସାନ୍ତୁ, ଆମ୍ଭେ ସଭିଏଁ ବଡ଼ଦାଣ୍ଡ ଅଭିମୁଖେ ବାହୁଡ଼ି ଯିବା।
3: ଯଥାଜ୍ଞା ମଣିମା।

0: ଆସନ୍ତୁ ଆସନ୍ତୁ ଭକ୍ତ ବଳରାମ ଦାସ, ନନ୍ଦିଘୋଷ ରଥ ଉପରେ ଏହି ସୁଶୋଭିତ ଆସନରେ ବସିବା ହୁଅନ୍ତୁ।
1: ମଣିମା,
0: ପ୍ରଭୁଙ୍କର ସ୍ୱପ୍ନାଦେଶ ହୋଇଥିଲା ତୁମ୍ଭେ ନିଜ ମୁଖରେ ଚଳ ନନ୍ଦିଘୋଷ ନ କହିବା ଯାଏଁ ରଥ ଚଳିବ ନାହିଁ। ଦୟାକରି କହିଦିଅନ୍ତୁ ଭକ୍ତ।
1: ପ୍ରଭୁ ପ୍ରଭୁ ଭକ୍ତ ବତ୍ସଳ ଜଗନ୍ନାଥ, ମୁଁ ଅକିଞ୍ଚନ ଅଭିମାନ କରି ଅପନ୍ତରାକୁ ଚାଲିଗଲି ବୋଲି ତୁମେ ବି ନନ୍ଦିଘୋଷ ତ୍ୟାଗ କରି ଚାଲିଗଲ।

ଭକତ ପ୍ରେମରେ ବାଇ ଇଏ ବଳରାମ ଦାସ ଭାବରେ କହିଲେ ରଥ ଚାଲେ ଘାଇ ଘାଇ।

ଶୁଣିଲେ ଗୀତିନାଟ୍ୟ ବାଲିରଥେ ବିଜେ ଶ୍ରୀଜଗନ୍ନାଥ, ରଚନା ଶରତଚନ୍ଦ୍ର ମୂଳିଆ, ପ୍ରଯୋଜନା ସୁମିତ୍ରା ମହାପାତ୍ର, ସଙ୍ଗୀତ ପ୍ରଫୁଲ୍ଲ ଚନ୍ଦ୍ର ବେହେରା, ନାଟ୍ୟାଂଶରେ ଅମରେନ୍ଦ୍ର ନାରାୟଣ ଷଡ଼ଙ୍ଗୀ, ବିନାୟକ ମିଶ୍ର, ନବକିଶୋର ଆଚାର୍ଯ୍ୟ, ବସନ୍ତ ମହାନ୍ତି, ଲକ୍ଷ୍ମୀଧର ତ୍ରିପାଠୀ, ଅନନ୍ତ କୁମାର ଦାସ, ସୁରେଶ ଚନ୍ଦ୍ର ବଳ, ନିରଞ୍ଜନ ପାଣ୍ଡେ, ବ୍ରଜରାଜ ସିଂ, ଝରଣା ଦାସ ଓ ମିତାଲି ପାଲ, ସଙ୍ଗୀତାଂଶରେ ରବିନାରାୟଣ ଦାସ, ପ୍ରଭୁ ପ୍ରସାଦ ନନ୍ଦ, ବାଦଲ କୁମାର ଆଚାର୍ଯ୍ୟ, ସନ୍ତୋଷୀ ପ୍ରସାଦ ମିଶ୍ର, ଗୀତାମଞ୍ଜରୀ ବେହେରା ଏବଂ ଅସୀମା ପଣ୍ଡା।

ମାନବ ସମ୍ବଳ ବିକାଶ ବିଷୟରେ କହିବେ ଧର୍ମେନ୍ଦ୍ର ମେହେର। ଯୁବବଣୀ କାର୍ଯ୍ୟକ୍ରମ ସନ୍ଧ୍ୟା 5:30 ସମୟରେ, ସନ୍ଧ୍ୟା 6:10 ଗୋଷ୍ଠୀ ସଙ୍ଗୀତ ଶିକ୍ଷା କାର୍ଯ୍ୟକ୍ରମ, ଓଡ଼ିଆ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ ସନ୍ଧ୍ୟା 6:30। ଶ୍ରୋତାବନ୍ଧୁ, ଏ ଥିଲା କାର୍ଯ୍ୟକ୍ରମ ସମ୍ପର୍କୀୟ ସୂଚନା। ଆକାଶବାଣୀ ସମ୍ବଲପୁର ସମୟ ରାତି 11:10। ଚଳିତ ଅଧିବେଶନ ପ୍ରସାରଣକୁ ଏଠି ରଖୁଛୁ। ଶ୍ରୋତାମାନଙ୍କୁ ଅଭିବାଦନ ଜଣାଇ ଆସନ୍ତାକାଲିର ପ୍ରଥମ ଅଧିବେଶନ ଆରମ୍ଭ କରିବୁ 5:53 ସମୟରେ। ସେତେବେଳେ ଯାଏଁ ବିଦାୟ ନେଉଛୁ। ଜୟ ହିନ୍ଦ।